ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଆସନ୍ତୁ ଶୁଣିବା ଏହାର 117ତମ ଭାଗ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣୁଥିଲେ ଏହାର 117ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଧାନ ଫସଲରେ ଅନ୍ତଃଚାଷ ସମ୍ପର୍କରେ। ଢିପ ଜମିରେ ଧାନ ବୁଣାର ପ୍ରାୟ 15-20 ଦିନ ପରେ ଘାସ ବାଛି ଦ୍ୱିତୀୟ ଦଫା ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ।

ଧାଡ଼ି ବୁଣାଧାନର ଦୁଇଧାଡ଼ି ମଝିରେ ବିଦା କିମ୍ବା ଖୁସୁଣି ଘାସ ବଛା ଯନ୍ତ୍ର ଚଳାଇଦେଲେ ଘାସ ସବୁ ଉପୁଡ଼ି ମରିଯାଏ। ଦୁଇଧାଡ଼ି ମଝିରେ ଗଜି ଲଙ୍ଗଳ ଚଳାଇ ମଧ୍ୟ ଘାସ ଦମନ ଆମେ କରିପାରିବା। ମାଟି ଖୁସାଇବା ଦ୍ୱାରା ମାଟିରେ ଜଳ ସଂରକ୍ଷିତ ହୋଇ ରୁହେ, ମାଟିର ଜଳଧାରଣ କ୍ଷମତା ବୃଦ୍ଧି ପାଏ, ମାଟିର ବତର ମଧ୍ୟ ଠିକ୍ ରୁହେ। ଛୋଟ ବୁଣା ଜମିରେ ଲୋକ ଲଗାଇ ଘାସ ବାଛିବାକୁ ପଡ଼ିଥାଏ। ସେହିପରି ଧାନ ଗଜା ହେବାର 40 ଦିନ ପରେ ଥୋଡ଼ସାର ପକାଇ ମାଟିକୁ ଖୁସାଇ ଦ୍ୱିତୀୟ ଥର ଘାସ ବାଛି ଦିଅନ୍ତୁ। ମଧ୍ୟମ ଓ ଖାଲ ଜମିରେ ଛଟାବୁଣା କରିଥିଲେ ବହୁତ ଘାସ ହୁଏ, ତେଣୁ ଗଜା ହେବାର ପ୍ରାୟ 30 ଦିନ ପରେ ଯଥାଶୀଘ୍ର ବେଉଷଣ ପରେ ମଇ ଦେଇ ଖେଳୁଆ କରିଦେବା ଆବଶ୍ୟକ। ଏତିକିବେଳେ ପ୍ରଥମ ଦଫା ପିଲସାର ମଧ୍ୟ ପ୍ରୟୋଗ କରନ୍ତୁ। ଯଦି ଅସୁବିଧାବଶତଃ ମୂଳ ସାର ପ୍ରୟୋଗ କରିପାରିନାହାନ୍ତି, ତେବେ ଏହି ସମୟରେ ସମସ୍ତ ଫସ୍ଫରସ୍ ଓ ଅଧା ପଟାସ୍ ସାର ସହିତ ଅନୁମୋଦନର ଅଧା ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ଏହାର 2 ସପ୍ତାହ ପରେ ପୁଣି 1/4 ଯବକ୍ଷାରଜାନ ସାର ଦ୍ୱିତୀୟ ପିଲସାର ଭାବେ ପ୍ରୟୋଗ କରି ଦ୍ୱିତୀୟ ଦଫା ଘାସ ବାଛି ଦିଅନ୍ତୁ। ପଛରେ ଥୋଡ଼ ଅବସ୍ଥାରେ ଅବଶିଷ୍ଟ 1/4 ଯବକ୍ଷାରଜାନ ସାର ସହ ଅଧା ପଟାସ୍ ସାର ପ୍ରୟୋଗ କରନ୍ତୁ। ପତ୍ର ଓଦା ଥିବାବେଳେ ସାର ପ୍ରୟୋଗ କଲେ ପତ୍ରରେ ସାର ଲାଗି ପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଥାଏ। ଅଧିକ ଖରା ସମୟରେ ମଧ୍ୟ ସାର ପକାଇବା ଉଚିତ ନୁହେଁ। ଜମିରୁ ପାଣି ନିଗାଡ଼ି ସାର ପକାନ୍ତୁ ଓ ପରେ ପରେ ପାଣି ବାନ୍ଧି ରଖନ୍ତୁ। ଏଇ ତ ଜାଣିଲେ ଧାନ ଫସଲରେ ଅନ୍ତଃଚାଷ ସମ୍ପର୍କରେ। ବର୍ତ୍ତମାନ ଜାଣିବା ଧାନ ଫସଲରେ ଆମେ ଜଳ ନିୟନ୍ତ୍ରଣ କିପରି କରିବା। ଧାନ ଫସଲ 1-2 ଇଞ୍ଚ ଠିଆ ପାଣି ଦରକାର କରେ। ରୋଇବା ସମୟରେ ଜମିରେ 1/2 ଇଞ୍ଚ କିମ୍ବା 1 ଆଙ୍ଗୁଳିରୁ ଅଧିକ ପାଣି ରହିବା ଉଚିତ ନୁହେଁ। ଏହାଫଳରେ ପିଲ ଦେବା ବାଧାପ୍ରାପ୍ତ ହୁଏ ନାହିଁ। ଅଧିକ ପାଣି ରହିଲେ ପିଲ ସୃଷ୍ଟିରେ ସମସ୍ୟା ହୁଏ। ରୁଆ ହେବାର 5 ଦିନ

0: ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା ଉପସ୍ଥାପନା ଲକ୍ଷ୍ମୀଧର ସାହୁ
1: ସୁଧୀବୃନ୍ଦ ଜୀବନର ପ୍ରତି କ୍ଷଣରେ ଯେପରି ସମସ୍ତେ ଆନନ୍ଦ ଉଲ୍ଲାସରେ ପରିପୂର୍ଣ୍ଣ ହୋଇ ରହିବେ ସେହି ଲକ୍ଷ୍ୟ ନେଇ ଭାରତୀୟ ସଂସ୍କୃତିରେ ବିଭିନ୍ନ ପର୍ବ ଉତ୍ସବକୁ ପ୍ରାଧାନ୍ୟତା ଦିଆଯାଇଛି। ଏହି ପର୍ବପର୍ବାଣୀଗୁଡ଼ିକରେ ଆମ ସଂସ୍କୃତିର ବିଚାରଧାରା ରୂପ ପାଇଥାଏ। ଏହା ସମାଜକୁ ନୂତନ ଚେତନା ପ୍ରଦାନ କରେ ଏବଂ ଆଗାମୀ ପିଢ଼ି ନିମନ୍ତେ ଦିଗ୍ଦର୍ଶନ ଦିଏ। କହିବାକୁ ଗଲେ ସଂସ୍କୃତିକୁ ନେଇ ହିଁ ରାଷ୍ଟ୍ରର ମାନ୍ୟତା ରହିଥାଏ। ବ୍ରତ ପର୍ବ ଉତ୍ସବ ଆଦି ଆମର ଲୌକିକ ତଥା ଆଧ୍ୟାତ୍ମିକ ଉନ୍ନତିର ଏକ ଶ୍ରେଷ୍ଠ ଅବଲମ୍ବନ।

ମାତା ଅଥଇ ଉଠିଲେ। ଦେବତାମାନେ ତ୍ରାହି ତ୍ରାହି ଡାକିଲେ ଏବଂ ଅତି ବିକଳରେ ଗୋଲୋକ ବିହାରୀ ଶ୍ରୀ ବିଷ୍ଣୁଙ୍କ ନିକଟରେ ଅସୁରମାନଙ୍କର ଧ୍ୱଂସକାରୀ ତାଣ୍ଡବ ଲୀଳା ସମ୍ପର୍କରେ ଯେତେବେଳେ ସେମାନେ ଗୁହାରି କଲେ, ଭଗବାନ ମର୍ତ୍ତରେ ଲୀଳା କରି ଆସୁରିକ ଶକ୍ତିକୁ ସମୂଳେ ବିନାଶ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ଯିଏ ପରମାନନ୍ଦମୟ, ଯାହାଙ୍କର ଲୀଳା ଅନନ୍ତ ସର୍ବବ୍ୟାପକ, ସେ ଯେତେବେଳେ ମାନବ ରୂପରେ ସଂସାରରେ ଅବତାର ହୁଅନ୍ତି, ତାଙ୍କ ସହିତ ଶେଷଦେବ ଅନନ୍ତ ମଧ୍ୟ ଅବତାର ରୂପେ ଜନ୍ମଗ୍ରହଣ କରନ୍ତି। ଯେତେବେଳେ କଂସ ବସୁଦେବ ଏବଂ ଦେବକୀଙ୍କୁ ବଳପୂର୍ବକ ଶିକୁଳିରେ ବାନ୍ଧି ବନ୍ଦୀଘରେ ବନ୍ଦୀ କଲା, ସେ ସମୟରେ ବସୁଦେବଙ୍କର ପତ୍ନୀ ରୋହିଣୀ ପ୍ରାଣଭୟରେ ନନ୍ଦଘରେ ଯାଇ ଆଶ୍ରୟ ନେଇଥିଲେ। ଦେବକୀଙ୍କର ଛଅ ପୁତ୍ରଙ୍କୁ ପଥର ଉପରେ କଚାଡ଼ି କଂସ ମାରିସାରିଥିଲା। ଦେବକୀଙ୍କର ସପ୍ତମ ଗର୍ଭବତୀ, ସେ ଅତି ବିକଳରେ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ। ପ୍ରଭୁ ଜାଣନ୍ତି ଏହି ସପ୍ତମ ଗର୍ଭରେ ଶେଷ ଅନନ୍ତ ଜନ୍ମ ହେବେ, ତେଣୁ ସେ ଦେବୀ ଦୁର୍ଗାଙ୍କୁ ଆଦେଶ ଦେଲେ, ଦେବକୀ ଦେବୀ ନିଦ୍ରାବଳେ ଗର୍ଭ ହରିବୁ ଯୋଗବଳେ, ଦେବକୀ ଗର୍ଭୁତା ଆଣିବୁ ରୋହିଣୀ ଗର୍ଭରେ ଥୋଇବୁ, ତାହାର ନାମ ସଂକର୍ଷଣ, ଲୋକରେ ହୋଇବ ବରଣ, ବଳେ ନହିବେ କେହି ସମ, ନାମ ହୋଇବ ବଳରାମ। ସୁଧୀବୃନ୍ଦ, ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ନନ୍ଦରାଜାଙ୍କ ଗୃହରେ ଅପୂର୍ବ ଶୁଭ୍ର କାନ୍ତିଯୁକ୍ତ ଦିବ୍ୟ ରୂପରେ ପ୍ରଭୁ ବଳରାମ ରୋହିଣୀଙ୍କ ଗର୍ଭରୁ ଜନ୍ମଗ୍ରହଣ କଲେ। ପ୍ରଭୁ ଶ୍ରୀକୃଷ୍ଣ ବଳରାମ ପରସ୍ପର ନିତ୍ୟ ଅଭିନ୍ନ ଅଟନ୍ତି। ଶ୍ରୀକୃଷ୍ଣଙ୍କୁ ଯେତେବେଳେ କୌଣସି ଆପଦ ବିପଦ ଆସିଛି, ଶ୍ରୀ ବଳରାମ ତାହାଙ୍କୁ ସଦାସର୍ବଦା ରକ୍ଷା କବଚ ରୂପେ ରହିଛନ୍ତି। କଂସବଦ୍ଧଠାରୁ ଆରମ୍ଭ କରି ମହାଭାରତ ଯୁଦ୍ଧର ଶେଷ ପରିଣତି ତଥା ଯଦୁବଂଶ ଉପସଂହାର ପର୍ଯ୍ୟନ୍ତ ଏହି ଦୁଇ ଅବତାରଙ୍କର ଦିବ୍ୟଲୀଳା ପ୍ରକଟ ହୋଇଛି। ସୁଧୀବୃନ୍ଦ, ଭାରତୀୟ ସଂସ୍କୃତିରେ ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମା ଦିନ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହା ଏକ ସନାତନ ଶାସ୍ତ୍ରସମ୍ମତ ପର୍ବ। ଏହି ଦିନ ନିଜକୁ ପୂତ ପବିତ୍ର କରି ଦେବସ୍ଥାନରେ କଳସ ସ୍ଥାପନ କରି ରେଶମ କିମ୍ବା ସାଧାରଣ ହଳଦିଆ ସୂତାକୁ ବଳି ସେଥିରେ ଦୁବ ଚାଉଳ ଚନ୍ଦନ ଦେଇ ପୂଜା କରାଯାଏ। ତାପରେ ଏହି ରକ୍ଷାସୂତ୍ରକୁ ଡାହାଣ ହାତରେ ଧାରଣ କରାଯାଏ। ଏ ସମୟରେ ମନ୍ତ୍ର ପଢ଼ାଯାଏ, ଯେନ ବଦ୍ଧୋ ବଳି ରାଜା ଦାନବେନ୍ଦ୍ର ମହାବଳା ତେନ ତ୍ୱାମ ଅନବଧ୍ନାମି ରକ୍ଷେ ମାଚଳ ମାଚଳ। ଏହି ରକ୍ଷାବନ୍ଧନ ସମ୍ପର୍କରେ ଏକ ପୌରାଣିକ ଆଖ୍ୟାନ ମଧ୍ୟ ରହିଛି ଯେ ଅନେକ ସମୟରେ ତ ଦେବତା ଅସୁରଙ୍କ ମଧ୍ୟରେ ଯୁଦ୍ଧ ହେଉଥାଏ। ଥରେ ଏଭଳି ଏକ ଯୁଦ୍ଧରେ ଦେବତାମାନେ ଅସୁରମାନଙ୍କ ଦ୍ୱାରା ପରାଜିତ ହୋଇଗଲେ। ଦେବରାଜା ଇନ୍ଦ୍ର ଗୁରୁ ବୃହସ୍ପତିଙ୍କ ନିକଟରେ ନିଜର ଦୁଃଖ ଦୁର୍ଦ୍ଦଶା ବର୍ଣ୍ଣନା କରିବା ସମୟରେ ଇନ୍ଦ୍ରାଣୀ ସବୁ ଶୁଣୁଥିଲେ। ସେ ଇନ୍ଦ୍ରଙ୍କୁ ସାନ୍ତ୍ୱନା ଦେଇ ବିଧିପୂର୍ବକ ରକ୍ଷାସୂତ୍ର ତିଆରି କଲେ ଏବଂ ସ୍ୱସ୍ତି ବାଚନ ସହିତ ବ୍ରାହ୍ମଣଙ୍କ ଦ୍ୱାରା ରକ୍ଷାବନ୍ଧନ କରାଇଲେ। ଏହି ରକ୍ଷାସୂତ୍ରର ପ୍ରଭାବରେ ଇନ୍ଦ୍ର ଅସୁରମାନଙ୍କଠାରେ ବିଜୟ ଲାଭ କଲେ। ଏହି ରକ୍ଷାବନ୍ଧନ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖେ। ଆଜିର ଦିନଟି ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବାର ଏକ ନିଦର୍ଶନ। ଗେହ୍ଲା ଭଉଣୀଟି ଭାଇର ମଙ୍ଗଳ।

0: କାମନା କରି ରକ୍ଷାସୂତ୍ରଟି ଠାକୁରଙ୍କୁ ଅର୍ପଣ କରି ଭାଇର ହାତରେ ବାନ୍ଧିଦିଏ। ତାର ଆଶା ଭାଇ ହେଉଛି ତାର ସୁରକ୍ଷା କବଚ। ଆପଦ ବିପଦରେ, ସୁଖ ଆନନ୍ଦରେ ସଦା ସର୍ବଦା ଭାଇ ତାର ସାଥିରେ ରହିବ। ଏହି ହେଲା ଆମ ସନାତନ ଭାରତୀୟ ସଂସ୍କୃତି। ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ପ୍ରତ୍ୟେକେ ପ୍ରତ୍ୟେକଙ୍କୁ ସାହାଯ୍ୟ, ସହଯୋଗ, ସୁରକ୍ଷା ଦେବାର ମନ୍ତ୍ର ଶିଖାଏ ଏହି ରକ୍ଷାବନ୍ଧନ ପର୍ବ।
1: ଏଥିଲା ଆଜିର ଅନୁଚିନ୍ତା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କୋୟା ଗୀତ ପରିବେଷଣ କରିଛନ୍ତି ଭୀମା ମାଡ଼କାମୀ ଏବଂ ତାଙ୍କ ସାଥୀ।
2: ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଆଦିବାସୀ କୋୟା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ନାଚ ଏବଂ ଗୀତ ଏମାନଙ୍କ ଜୀବନରେ ଏକ ବିଶିଷ୍ଟ ଅଙ୍ଗ। ଜୀବନର ପ୍ରତ୍ୟେକ ଅବସରରେ ଏମାନେ ଗୀତ ଗାଆନ୍ତି। ଛୁଆର ଜନ୍ମ ହେଉ କିମ୍ବା ଅନ୍ୟ କାହାର ମୃତ୍ୟୁ ହେଉ, ଚାଷ କାମ ହେଉ ବା ଫସଲ ଅମଳ ହେଉ, ପ୍ରତ୍ୟେକ ସମୟରେ କୋୟାର କଣ୍ଠରୁ ଗୀତ ଝରେ, ହାତ ମାଦଳ ଉପରେ ନାଚେ, ତା ସହ ତାଳ ଦେଇ ଅନେକ ପାଦ ଧୂଳି ଉଡ଼ି ମାଟିରେ ନାଚେ। ପାହାଡ଼ ଘେରା ଗାଁଦଣ୍ଡରେ ଯିଏ ଜୀବନରେ ଥରେ ସେମାନଙ୍କ ନାଚ ଦେଖିଛି, ଗୀତ ଶୁଣିଛି, ତା ପକ୍ଷରେ ସେହି ମୁହୂର୍ତ୍ତ ସବୁକୁ ଭୁଲିବା ଆଦୌ ସମ୍ଭବ ନୁହେଁ। ଆଜି ରିଞ୍ଜୋଡ଼ିରେ ପ୍ରଥମେ କୋୟା ଭାଇ ଭଉଣୀମାନଙ୍କର ଗୋଟିଏ ବିବାହ ସମୟର ଗୀତ ଆସନ୍ତୁ ଶୁଣିବା। ଏହି ଗୀତଟିକୁ ସେମାନେ ନିଜ ଭାଷାରେ କହନ୍ତି ପେଣ୍ଡୁଲ ପାଟା। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଦରାପାଲି ଗ୍ରାମର ଭୀମ ମାଡ଼କାମୀ ଏବଂ ସାଥୀ।

ଏଠାରେ ଯୁବବାଣୀ ଏଥିରେ ସାକ୍ଷାତକାର ଶୁଣିବେ। ସମୟ କେବେ ଫେରି ଚାହେଁ ନା ଜାଣିବା କଥାରେ ରହିଛି ମା' ଭଣ୍ଡାର ଘରଣୀ ଏବଂ ମା' ଭଗବତୀଙ୍କ ସମ୍ପର୍କରେ। ଚଇତି ଜନ ଅପରାହ୍ନ 5:30 ଏଥିରେ ହାଲଚାଲ କ୍ରମରେ ଶୁଣିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଭେଟଘାଟେ ରହିଛି ଫରେଷ୍ଟ ବାବୁର କାମ କାଇଟା, ଏ ସମ୍ପର୍କରେ ସାକ୍ଷାତକାର। ପରେ ସାଇବର ଅପରାଧ କଲେ କାଇଦନ ବିଧାନ ଆଚେ, ଏ ସମ୍ପର୍କରେ କଥାବାର୍ତ୍ତା। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ 7:30। ଏ ଥିଲା ଆମର ଆଜି ପ୍ରଚାର ହୋଇଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲ ପ୍ରେସ୍କ୍ରିପ୍ସନ ବ୍ୟବହାର ଉପରେ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଖୁବ୍ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି। ଡାକ୍ତରଙ୍କ ଦ୍ୱାରା ଲିଖିତ ପ୍ରେସ୍କ୍ରିପ୍ସନ ସ୍କାନ୍ ଆଣ୍ଡ ସେୟାର ଜରିଆରେ ଡିଜି ଲକରରେ ସୁରକ୍ଷିତ ରଖାଯିବ, ଫଳରେ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ସମୟରେ ରୋଗୀଙ୍କର ସମ୍ପୂର୍ଣ୍ଣ ବିବରଣୀ ସେଥିରୁ ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥାର ସମୟସୀମା ବୃଦ୍ଧି କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ। 1,547,55,00,000 ଟଙ୍କା ବ୍ୟୟ ଅଟକଳରେ ପ୍ରାୟ 3,214 କିଲୋମିଟର ଉର୍ଦ୍ଧ୍ୱ ସଡ଼କ ପଥ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ମାଧ୍ୟମରେ ନିର୍ଦ୍ଧାରିତ ନୀତିନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଟକ, ଢେଙ୍କାନାଳ, ଅନୁଗୁଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର ଏବଂ ବରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ

ମତ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 345 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ 6ଟା ସୁଦ୍ଧା 622.95 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,47,601 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏହି ସମୟ ମଧ୍ୟରେ 1,14,463 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଉପରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଗୁରୁତ୍ୱ

0: ରବିବାର ଦିନ ପାଳନ କରାଯିବ। ପାଳିଆ ନିଯୋଗଙ୍କ ପକ୍ଷରୁ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଠାକୁରଙ୍କ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ଶେଷ କରିବା ତଥା ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତି ନେଇ ବିସ୍ତୃତ ଆଲୋଚନା ହୋଇଛି। ସେହିଦିନ ସନ୍ଧ୍ୟାରେ 108 ସେବାୟତଙ୍କ ପକ୍ଷରୁ ସାମୁହିକ ବଳଭଦ୍ର ସହସ୍ରନାମ ପାଠ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରସନ୍ନ କୁମାର ରାଠୋର।
2: ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ ଓ କାଟିଲେଜ୍ର ଅସ୍ୱାଭାବିକ କ୍ଷୟ ଯୋଗୁଁ ହୋଇଥାଏ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକରେ ଦୀର୍ଘକାଳୀନ ଅସହ୍ୟ ଯନ୍ତ୍ରଣା କରାଉଥିବା ରୋଗ ବା ଅବ୍ୟବସ୍ଥାର ଏକ ପ୍ରମୁଖ କାରଣ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ର ସ୍ପାଇନ୍ର ଦୀର୍ଘକାଳୀନ ଅବକ୍ଷୟ ଯୋଗୁଁ ହୋଇଥାଏ। ବେକର ମେରୁହାଡ଼ ବା କଶେରୁକା ମଧ୍ୟରେ ଥିବା ଗଦି ପରି ପତଳା ଚଟକାକାର ବସ୍ତୁ ଯାହାକୁ ଡିସ୍କ କହନ୍ତି ତାହା ଉପରେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ରେ ହେଉଥିବା ଅଷ୍ଟିଓଫାଇଟ୍ସଗୁଡ଼ିକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଡିସ୍କ ସ୍ପେସ୍ କମିଯାଇଥାଏ ଓ ମେରୁହାଡ଼ ପାଖରେ ବାହାରୁଥିବା ସ୍ନାୟୁଗୁଡ଼ିକର ମୂଳ ବା ନର୍ଭ ରୁଟ୍ ଚାପି ହୋଇ ବେକରେ ଭୀଷଣ ବିନ୍ଧା ହୁଏ। ବେକ ବୁଲାଇ ହୁଏ ନାହିଁ। ସାଧାରଣତଃ ବ୍ୟାୟାମ କରୁନଥିବା ଅଧିକ ଓଜନର ବ୍ୟକ୍ତିମାନଙ୍କୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ହୋଇଥାଏ। ଯେଉଁ ବୃତ୍ତିରେ ଅଧିକଥର ନଇଁବାକୁ ବା ବେକ ଭାଙ୍ଗି ବା ବେକ ବୁଲାଇ କାମ କରିବାକୁ ହୁଏ ସେହି ଲୋକମାନଙ୍କୁ ମଧ୍ୟ ସ୍ପଣ୍ଡିଲୋସିସ୍ ହେବାର ସମ୍ଭାବନା ଅଧିକ। ଦୀର୍ଘ ବର୍ଷ ପୂର୍ବରୁ ଯଦି ଆପଣଙ୍କ ବେକରେ ଆଘାତ ଲାଗିଥାଏ ତେବେ ହୁଏତ 10-20 ବର୍ଷ ପରେ ଆପଣ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଭୋଗିପାରନ୍ତି। ଅତୀତରେ ବେକର ମେରୁହାଡ଼ରେ ସ୍ପାଇନ୍ରେ ଯଦି ଅପରେସନ୍ ହୋଇଥାଏ ତାହେଲେ ତା'ର 5-10 ବର୍ଷ ପରେ ଆପଣ ସ୍ପଣ୍ଡିଲୋସିସ୍ ଭୋଗିପାରନ୍ତି। ବେକର ମେରୁହାଡ଼ ସଂଲଗ୍ନ ମାଂସପେଶୀଗୁଡ଼ିକର ନିୟମିତ ବ୍ୟାୟାମ ପ୍ରାୟ ହୁଏ ନାହିଁ। ତେଣୁ ଯେଉଁମାନେ ନେକ୍ ଏକ୍ସରସାଇଜ୍ କରନ୍ତିନି ବା ବେକ ଚରିପଟେ ଥିବା ମାଂସପେଶୀର ଗୋଟେ ବ୍ୟାୟାମ କରନ୍ତିନି ସେମାନଙ୍କୁ ମଧ୍ୟ ସ୍ପଣ୍ଡିଲୋସିସ୍ ହେବାର ସମ୍ଭାବନା ଥାଏ। ଗାଡ଼ି ଚଲାଉଥିବା ବେଳେ ଭୁଲ ଡଙ୍ଗରେ ବସିବା ହେତୁ ଡ୍ରାଇଭିଂ କରୁଥିବା ବହୁ ଲୋକଙ୍କୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ରୋଗ ହୋଇଥାଏ। ଖଟ ଉପରେ ଶୋଇ ବିଛଣା ବା ତକିଆ ଉପରେ ବେକକୁ ଅଡୁଆ ଭାଗରେ ରଖି ଟିଭି ଦେଖିଲେ କ୍ରମଶଃ ସେହି ଲୋକ ଦୀର୍ଘଦିନ ପରେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଭୋଗ କରିଥାନ୍ତି। ଧୂମପାନ କରୁଥିବା ବ୍ୟକ୍ତିଙ୍କର ଡିସ୍କର ଗଠନ ପ୍ରଭାବିତ

0: ବିସ୍ତୃତ ଆଲୋଚନା ହୋଇଛି। ସେହିଦିନ ସନ୍ଧ୍ୟାରେ 108 ସେବାୟତଙ୍କ ପକ୍ଷରୁ ସାମୂହିକ ବଳଭଦ୍ର ସହସ୍ରନାମ ପାଠ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରସନ୍ନ କୁମାର ରାଠୋର।
2: ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ ଓ କାଟିଲେଜ୍ର ଅସ୍ୱାଭାବିକ କ୍ଷୟ ଯୋଗୁଁ ହୋଇଥାଏ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକରେ ଦୀର୍ଘକାଳୀନ ଅସହ୍ୟ ଯନ୍ତ୍ରଣା କରାଉଥିବା ରୋଗ ବା ଅବ୍ୟବସ୍ଥାର ଏକ ପ୍ରମୁଖ କାରଣ। ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବେକର ମେରୁହାଡ଼ର ସ୍ପାଇନ୍ର ଦୀର୍ଘକାଳୀନ ଅବକ୍ଷୟ ଯୋଗୁଁ ହୋଇଥାଏ। ବେକର ମେରୁହାଡ଼ ବା କଶେରୁକା ମଧ୍ୟରେ ଥିବା ଗଦି ପରି ପତଳା ଚଟକାକାର ବସ୍ତୁ ଯାହାକୁ ଡିସ୍କ କହନ୍ତି ତାହା ଉପରେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ରେ ହେଉଥିବା ଅଷ୍ଟିଓଫାଇଟ୍ସ ଗୁଡ଼ିକ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଡିସ୍କ ସ୍ପେସ୍ କମିଯାଇଥାଏ ଓ ମେରୁହାଡ଼ ପାଖରେ ବାହାରୁଥିବା ସ୍ନାୟୁଗୁଡ଼ିକର ମୂଳ ବା ନର୍ଭ ରୁଟ୍ ଚାପି ହୋଇ ବେକରେ ଭୀଷଣ ବିନ୍ଧା ହୁଏ। ବେକ ବୁଲାଇ ହୁଏ ନାହିଁ। ସାଧାରଣତଃ ବ୍ୟାୟାମ କରୁନଥିବା ଅଧିକ ଓଜନର ବ୍ୟକ୍ତିମାନଙ୍କୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ହୋଇଥାଏ। ଯେଉଁ ବୃତ୍ତିରେ ଅଧିକ ଥର ନଇଁବାକୁ ବା ବେକ ଭାଙ୍ଗି ବା ବେକ ବୁଲାଇ କାମ କରିବାକୁ ହୁଏ ସେହି ଲୋକମାନଙ୍କୁ ମଧ୍ୟ ସ୍ପଣ୍ଡିଲୋସିସ୍ ହେବାର ସମ୍ଭାବନା ଅଧିକ। ଦୀର୍ଘ ବର୍ଷ ପୂର୍ବରୁ ଯଦି ଆପଣଙ୍କ ବେକରେ ଆଘାତ ଲାଗିଥାଏ ତେବେ ହୁଏତ 10-20 ବର୍ଷ ପରେ ଆପଣ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଭୋଗିପାରନ୍ତି। ଅତୀତରେ ବେକର ମେରୁହାଡ଼ରେ ସ୍ପାଇନ୍ରେ ଯଦି ଅପରେସନ୍ ହୋଇଥାଏ ତାହେଲେ ତା'ର 5-10 ବର୍ଷ ପରେ ଆପଣ ସ୍ପଣ୍ଡିଲୋସିସ୍ ଭୋଗିପାରନ୍ତି। ବେକର ମେରୁହାଡ଼ ସଂଲଗ୍ନ ମାଂସପେଶୀଗୁଡ଼ିକର ନିୟମିତ ବ୍ୟାୟାମ ପ୍ରାୟ ହୁଏ ନାହିଁ। ତେଣୁ ଯେଉଁମାନେ ନେକ୍ ଏକ୍ସରସାଇଜ୍ କରନ୍ତିନି ବା ବେକ ଚରିପଟେ ଥିବା ମାଂସପେଶୀର ଗୋଟେ ବ୍ୟାୟାମ କରନ୍ତିନି ସେମାନଙ୍କୁ ମଧ୍ୟ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ହେବାର ସମ୍ଭାବନା ଥାଏ। ଗାଡ଼ି ଚଲାଉଥିବା ବେଳେ ଭୁଲ ଡଙ୍ଗରେ ବସିବା ହେତୁ ଡ୍ରାଇଭିଂ କରୁଥିବା ବହୁ ଲୋକଙ୍କୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ରୋଗ ହୋଇଥାଏ। ଖଟ ଉପରେ ଶୋଇ ବିଛଣା ବା ତକିଆ ଉପରେ ବେକକୁ ଅଡ଼ୁଆ ଭାଗରେ ରଖି ଟିଭି ଦେଖିଲେ କ୍ରମଶଃ ସେହି ଲୋକ ଦୀର୍ଘଦିନ ପରେ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ଭୋଗ କରିଥାନ୍ତି। ଧୂମପାନ କରୁଥିବା ବ୍ୟକ୍ତିଙ୍କର ଡିସ୍କର ଗଠନ ପ୍ରଭାବ।
3: ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 4-ଦିନିଆ ଜାପାନ ଗସ୍ତରେ ଯିବେ। ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଶ୍ରୀ ଗୋଏଲ ଜାପାନର ଟୋକିଓ, ନାଗୋୟା ଏବଂ ଓସାକା ଗସ୍ତ କରିବେ। ଏହି ପ୍ରତିନିଧିମଣ୍ଡଳୀରେ 200ରୁ ଅଧିକ ବ୍ୟବସାୟିକ ପ୍ରତିନିଧି ଅଛନ୍ତି। ବିନିର୍ମାଣ, ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି ଏବଂ ଇସ୍କାତଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଜାପାନ ନିଜର ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଆଗ୍ରହୀ। ଟୋକିଓରେ ଶ୍ରୀ ଗୋଏଲ ଜାପାନର ପ୍ରମୁଖ ଶିଳ୍ପପତି ଏବଂ ବୃହତ୍ କମ୍ପାନୀଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ ବୈଠକ କରିବେ। ଏଥିସହ 1500ରୁ ଅଧିକ ଅଗ୍ରଣୀ ଜାପାନୀ କମ୍ପାନୀଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ପ୍ରମୁଖ ସଂସ୍ଥା କେଇ ଦାନ୍ ରେନ୍ ସହ ଏକ ଗୋଲଟେବୁଲ ବୈଠକରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଗସ୍ତକାଳରେ ମନ୍ତ୍ରୀ ଶ୍ରୀ ଗୋଏଲ ବିଭିନ୍ନ କ୍ଷେତ୍ରର ବିକାଶ ଏବଂ ସହଭାଗିତା ନେଇ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲା ଅନ୍ତର୍ଗତ ମୁସୁନୁରୁ ଗ୍ରାମ ପରିଦର୍ଶନ କରିବେ। ଗସ୍ତକାଳରେ ମୁସୁନୁରୁଠାରେ ଉପରାଷ୍ଟ୍ରପତି ଭାରତର ପ୍ରଥମ ଉତ୍ତମ ଗୁଣବତ୍ତା ସମ୍ପନ୍ନ ମକା ବିହନର ଶୁଭାରମ୍ଭ କରିବେ। ଏହି ଅବସରରେ ଉପରାଷ୍ଟ୍ରପତି କୃଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଂଶୀଦାରଙ୍କୁ ଉଦ୍ବୋଧନ ଦେବେ। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଭାରତର ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରିବା ଏବଂ ବିଶ୍ୱ ସମ୍ମୁଖରେ ଦେଶର ସମୃଦ୍ଧ ଐତିହ୍ୟକୁ ଉପସ୍ଥାପନ କରିବା ଲାଗି କଳା ଏବଂ ସଂସ୍କୃତିର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଛନ୍ତି।

ଆକାଶବାଣୀରୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜଗୁଡ଼ିକୁ ସେବାଶୁଳ୍କ ପ୍ରଦାନ କରିବାକୁ ହେବ। ଇରାନ୍ର ଜାତୀୟ ସୁରକ୍ଷା ଆୟୋଗର ମୁଖପାତ୍ର ଇବ୍ରାହିମ୍ ରେଜାଇ କହିଛନ୍ତି ଏହି ଶୁଳ୍କ ସାମୁଦ୍ରିକ ପରିବେଶ ତଥା ଅନ୍ୟ କେତେକ ସେବା ପ୍ରଦାନ ଲାଗି ଆଦାୟ କରାଯିବ। ଏହାଦ୍ୱାରା ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷା ତଥା ବିକାଶ କାର୍ଯ୍ୟ କରାଯିବ ବୋଲି ସେଠାକାର ଗଣମାଧ୍ୟମ ସୂଚନା ଦେଇଛି। ତେବେ ଏହି ଘୋଷଣା ପୂର୍ବରୁ ଇରାନ୍ର ଜାତୀୟ ସୁରକ୍ଷା ଆୟୋଗର ପ୍ରବକ୍ତା କହିଥିଲେ ଆମେରିକା ତା'ର ପ୍ରତିଶ୍ରତି ପୂରଣ ନ କରିବା ପର୍ଯ୍ୟନ୍ତ ଏବଂ ଉଭୟ ଦେଶ ମଧ୍ୟରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଶେଷ ନ ହେବା ଯାଏଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଉଥିବା ଏକ ଚିତ୍ର ମାଧ୍ୟମରେ ସେହି ଜଳମାର୍ଗ ଉପରେ କେବଳ ଆମେରିକାର ନିୟନ୍ତ୍ରଣ ଥିବା କହିଛନ୍ତି। ଇରାନ୍ର ତୈଳମନ୍ତ୍ରୀ ମୋହସେନ୍ ପାକ୍ନେଜାଦ୍ କହିଛନ୍ତି ଇରାନ୍ର ଦକ୍ଷିଣ ପ୍ରାନ୍ତରେ ଏକ ନୂଆ ଗ୍ୟାସ୍ କ୍ଷେତ୍ର ଚିହ୍ନଟ ହୋଇଛି। ସମ୍ପୃକ୍ତ ଗ୍ୟାସ୍ କ୍ଷେତ୍ରରେ 7,500 ବିଲିୟନ୍ ଘନଫୁଟ ଗ୍ୟାସ୍ ରହିଥିବା ଅନୁମାନ କରାଯାଉଛି। ସେ କହିଛନ୍ତି ଏହି ଗ୍ୟାସ୍ ଭଣ୍ଡାରର 73% ବାହାର କରାଗଲେ ପ୍ରାୟ 5,700

0: ଦୁଇଟିଯାକ ଗୋଲ୍ ଆଧାରରେ ଅଷ୍ଟ୍ରେଲିଆ ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ପରାସ୍ତ ହେବା ପରେ ଭାରତ ପୁଲ୍ ଇ'ର ତୃତୀୟ ସ୍ଥାନରେ ରହିଛି। ଆସନ୍ତା ଗୁରୁବାର ଦିନ ଭାରତୀୟ ଦଳ ପଞ୍ଚମ ସ୍ଥାନ ଲାଗି ପ୍ଲେ ଅଫ୍ ମ୍ୟାଚ୍ ଖେଳିବ। ନୂଆଦିଲ୍ଲୀରେ ଆଜି ନବମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ଉଦ୍ଦେଶ୍ୟରେ ଚାରିଦିନିଆ ଜାପାନ ଗସ୍ତରେ ଯିବେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ମୈସୁରରେ ଆଜି ଆରମ୍ଭ ହେବ ତିନିଦିନିଆ ଅନୁସୂଚିତ ଜନଜାତି ଭାଷା ଓ ସଂଗ୍ରହାଳୟ ଜାତୀୟ ସମ୍ମିଳନୀ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ପଞ୍ଜିକୃତ ଦେଶଗୁଡ଼ିକର ଜାହାଜରୁ ସେବା ଶୁଳ୍କ ଆଦାୟ କରିବାକୁ ଇରାନ୍ର ଘୋଷଣା। ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ ପାଞ୍ଚ ୱିକେଟ୍ରେ 300 ରନ୍ରୁ ପ୍ରଥମ ଇନିଂସ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ସୁରଭି। ଉପସ୍ଥାପନା ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ, ଏଇ କିଛିଦିନ ତଳେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ଆମେ ହରାଇଛେ। ତେବେ ଆକାଶବାଣୀ ଜୟପୁର ନିକଟ ଅତୀତରେ ତାଙ୍କ ସହ ତାଙ୍କ ଯିବା ଅବସ୍ଥାରେ ଏକ ସୁନ୍ଦର ସାକ୍ଷାତକାର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆପଣମାନଙ୍କୁ ଶୁଣାଇଥିଲା ତାଙ୍କ ସଙ୍ଗୀତ ଜୀବନର ଯାତ୍ରା ସମ୍ପର୍କରେ। ଆଜି ତାଙ୍କରି ଅବର୍ତ୍ତମାନରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଚାର କରୁଛୁ ସେହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।

ନମସ୍କାର, ମୁଁ ଦମୟନ୍ତୀ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସୁରଭିର ଅନ୍ୟ ଏକ ସୁନ୍ଦର ଅଧ୍ୟାୟକୁ। ଏହି ଫ୍ରେଶ ସଙ୍ଗୀତମୟ ଅଧ୍ୟାୟର ଅତିଥି ଅଛନ୍ତି କଣ୍ଠଶିଳ୍ପୀ କରୁଣାକର ସେଠୀ।

ନମସ୍କାର। ସୁରଭିର ଆଉ ଏକ ସୁନ୍ଦର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ସବୁଥର ପରି ଏଥର ବି ଆପଣଙ୍କ ପାଖେ ଅଛି ମୁଁ ଦମୟନ୍ତୀ ବୈକାର।

ରବିବାରି ଜଣେ ଆଗଧାଡ଼ିର ଗାୟକ। ଆପଣ ଜାଣନ୍ତି 28ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ 2016-17 ବର୍ଷ ପାଇଁ ସେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଆଉ 7-7 ଥର ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ ହୋଇ ଆସୁଛନ୍ତି। ସଙ୍ଗୀତ କ୍ଷେତ୍ରରେ ତାଙ୍କ ସଙ୍ଗୀତ ଜୀବନର ଯାତ୍ରା 1958 ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆରମ୍ଭ ହୋଇଥିଲା। ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଦୁନିଆର ଜଣେ ଖ୍ୟାତନାମା କଣ୍ଠଶିଳ୍ପୀ, ଦ ଲିଜେଣ୍ଡାରୀ ସିଙ୍ଗର ଅଫ୍ ଓରିଶା। ଆଉ ତାଙ୍କର ଗୀତ ଗାଇବାର ଅନୁଭୂତି ସବୁକୁ ଯଦି ଏକାଠି କରିଦିଆଯାଏ ତାହେଲେ ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀର ସଙ୍ଗୀତର ଇତିହାସ ତିଆରି ହୋଇଯିବ। ହଁ ଆଜ୍ଞା, ଏଇଠି ତାଙ୍କ ବିଷୟରେ କହିବା ଖୁବ୍ କମ୍ ହେବ, ବରଂ ଯିବା ତାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବା।

ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ବିସ୍ମୟ ପ୍ରତିଭା ହେଉଛନ୍ତି କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ। ଓଡ଼ିଆ ଗୀତ ସଙ୍ଗୀତକୁ ବିଶ୍ୱ ଦରବାରରେ ପରିଚିତ।

0: वाओ।
1: नमस्कार
0: सर, प्रणाम।
1: प्रणाम, थैंक यू।
0: आज आकाशवाणी जयपुर सुरभि कार्यक्रम सहित आपण कथा होती सर। सुरभि आज बहुत गर्वित जेहेतु ओडिशार जने नामी दामी जने बर्सियान कलाकार गायक प्रणव किशोर पटनायक आज आम गहणरे
2: थैंक यू।
0: आमे तो कहिबो ओडिया संगीत कहिले प्रणव किशोर पटनायक ही बुझाए। आमे सेमिति ही भावु सर।
1: थैंक यू।
0: ओडिया गीत कथा जेतेबेले चर्चा को आसे सेतेबेले ऑटोमेटिक मन को आसी जानती प्रणव किशोर पटनायक। सर, दशंधि परे दशंधि बीती गलानी आपण एबे भी फिट एंड फाइन अछंती, गीत बी गाउछंती, हाउ इट इज पॉसिबल सर?
2: मु किछि कहबिनि, सत कथा कहे गए। रियाज बहुत कम करे, प्रैक्टिस मु सब गीत मन रखि पारेनि, कारण अजस्र गीत गाइछि। द्वितीय कथा हला मोर मु बहुत ईश्वर विश्वासी, प्रभुंक ठारे मोर अगाढ़ विश्वास ଏବଂ ତାଙ୍କରି କୃପା ଦୟାରୁ ମୁଁ ଚାଲିଛି, ଆଉ କିଛି ନୁହେଁ। ମୋ ଶ୍ରୋତାମାନଙ୍କର ଆଶୀର୍ବାଦ, ଆପଣମାନଙ୍କର ଭଲ ପାଇବା, ତାଙ୍କର ଶ୍ରୋତାମାନଙ୍କର ଭଲ ପାଇବା ପାଇଁ ତାଙ୍କର ଭଲ ପାଇବା, ଏହା ହିଁ ମୋତେ ଆଗକୁ ଟାଣି ଦେଇଛି।
0: ଆଜ୍ଞା ସାର୍, ବର୍ତ୍ତମାନ ଆପଣ ରିଆଜ କରନ୍ତି କି ନାହିଁ ସକାଳୁ ଜାଣିବା ପାଇଁ ନିହାତି ଭାବରେ ଚାହିଁବୁ?
2: ବେଳେ ବେଳେ, ସବୁବେଳେ ନୁହେଁ, ସବୁବେଳେ ନୁହେଁ, ଅଳ୍ପ ବିଶେଷ କରିପାରେନି, କାରଣ ମୁଁ ବୟସଟାକୁ ବହୁତ ମାନେ ଯତ ତ ବିଶେଷ ନିଏନି, କିନ୍ତୁ ଭେରି ପର୍ଟିକୁଲାର ଟାଇମ୍ରେ ଖାଇବି, ଟାଇମ୍ରେ ଶୋଇବି, ମୋର ଟାଇମିଂଟା ହେଉଛି ଭେରି ଇମ୍ପୋର୍ଟାଣ୍ଟ ଫର୍ ମି। ମୁଁ ଗୀତଟା କାନରେ ମୋର ଥାଏ, ଗୁଣୁଗୁଣୁ ଥାଏ ସବୁବେଳେ, କିନ୍ତୁ ମୁଁ କ୍ୱାଏଟ୍, ନିରବତାକୁ ବହୁତ ଭଲ ପାଏ।

0: ଆପଣ ଏବେ ବି ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି, ଗୀତ ବି ଗାଉଛନ୍ତି, ହାଉ ଇଟ୍ ଇଜ୍ ପସିବୁଲ୍ ସାର୍?
1: ମୁଁ କିଛି କରିନି, ସତ କଥା କହିବାକୁ ଗଲେ ରିଆଜ ବହୁତ କମ୍ କରେ, ପ୍ରାକ୍ଟିସ୍, ମୁଁ ସବୁ ଗୀତ ମନେ ରଖିପାରେନି, କାରଣ ଅଜସ୍ର ଗୀତ ଗାଇଛି। ଦ୍ୱିତୀୟ କଥା ହେଲା, ମୁଁ ବହୁତ ଈଶ୍ୱର ବିଶ୍ୱାସୀ, ପ୍ରଭୁଙ୍କଠାରେ ମୋର ଅଗାଢ ବିଶ୍ୱାସ ଏବଂ ତାଙ୍କରି କୃପା ଦୟାରୁ ମୁଁ ଚାଲିଛି, ଆଉ କିଛି ନୁହେଁ। ମୋ ଶ୍ରୋତାମାନଙ୍କର ଆଶୀର୍ବାଦ, ଆପଣମାନଙ୍କର ଭଲ ପାଇବା, ତାଙ୍କର ଶ୍ରୋତାମାନଙ୍କର ଭଲ ପାଇବା ପାଇଁ ତାଙ୍କର ଭଲ ପାଇବା, ଏଇଆ ହିଁ ମୋତେ ଆଗକୁ ଟାଣି ଦେଇଛି।
0: ଆଜ୍ଞା ସାର୍, ବର୍ତ୍ତମାନ ଆପଣ ରିଆଜ କରନ୍ତି କି ନାହିଁ ସକାଳୁ ଜାଣିବା ପାଇଁ ନିହାତି ଭାବରେ ଚାହିଁବୁ?
1: ବେଳେବେଳେ, ସବୁବେଳେ ନୁହେଁ, ସବୁବେଳେ ନୁହେଁ, ଅଳ୍ପ ବିଶେଷ କରିପାରେନି, କାରଣ ମୁଁ ଭଏସ୍ଟାକୁ ବହୁତ ମାନେ ଯତ ତ ବିଶେଷ ନିଏନି, କିନ୍ତୁ ଭେରି ପର୍ଟିକୁଲାର।
0: ଆଜ୍ଞା,
1: ଟାଇମ୍ରେ ଖାଇବି, ଟାଇମ୍ରେ ଶୋଇବି, ମୋର ଟାଇମିଂଟା ହେଉଛି ଭେରି ଇମ୍ପୋର୍ଟାଣ୍ଟ ଫର୍ ମି। ମୁଁ ଗୀତଟା କାନରେ ମୋର ଥାଏ, ଗୁଣୁଗୁଣୁ ଥାଏ ସବୁବେଳେ, କିନ୍ତୁ ମୁଁ କ୍ୱାଏଟ୍, ନିରବତାକୁ ବହୁତ ଭଲ ପାଏ।

0: ଆଇ ଥିଙ୍କ ଆଗରୁ ଯୋଉ ଜ୍ୟୋଷ୍ଠ ଆପଣଙ୍କର ଥିଲା ଏବେ ବି ସେ ଜ୍ୟୋଷ୍ଠ ଅଛି କେମିତି?
1: ଆଚ୍ଛା ମୁଁ କେମିତି ସେଇଟା ମୁଁ କହିପାରିବି, ମୁଁ ତ କିଛି କହିପାରିବି, କାରଣ ମୁଁ ଭଲ ଭଲ ଗୀତ ଶୁଣେ, କାରଣ ପିଲା ଯେଉଁଠୁ ଶୁଣି ଆସିଛି ମୁଁ କୁନ୍ଦନଲାଲ ସାଇଗଲ, ତାଙ୍କର ଗଳା ମୋ କାନରେ ପଡୁଛି, କେଏଲ ସାଇଗଲ,
0: ଆଜ୍ଞା,
1: ମେହେନ୍ଦି ହାସନ, ଗୁଲାମ ଅଲ୍ଲୀ, ଜଗଜିତ ସିଂ, ଏଇଭଳିଆ ମହାନ ଗାୟକ ଗଳାଟା ମୋ କାନରେ ପଡିଛି। ଗୋଟେ ଶୁଣିଲା ଗୀତ ଯଦି ଶୁଣିବ, ଧର ଫର୍ ଇନ୍ଷ୍ଟାନ୍ସ ମହମ୍ମଦ ରଫି ସାହ, ଏତେ ଶୁଣିଲା ଜଣେ ଗାୟକ, ତାଙ୍କର ଗୀତ ଯଦି ଜଣେ କି ଏଇ ନୂଆ ପିଢ଼ିର ପିଲା ଯଦି ଶୁଣନ୍ତେ କଣ୍ଟିନ୍ୟୁସଲି ଫର୍ ଦୁଇ ମାସ କି ତିନି ମାସ, ସୁରକୁ ଆସିବେ।

ପଟ୍ଟନାୟକ ଆଜି ଆମ ଗହଣରେ ଅଛନ୍ତି। ମାଝିରେ ଶେଷ ଶ୍ରାବଣର ଗୀତ, ଏହି ଅନୁରୋଧ ହେଲା ଯେ ଟିକେ ଗୁଣୁଗୁଣେଇ ଦିଅନ୍ତୁ, ଏଇଠି ଆମ ଶ୍ରୋତାମାନେ ଶୁଣିବେ, ଖୁସି ହେବେ।

ପଟ୍ଟନାୟକ ଆଜି ଆମ ଗହଣରେ ଅଛନ୍ତି। ମାଝିରେ ଶେଷ ଶ୍ରାବଣର ଗୀତ, ଏହି ଅନୁରୋଧ ହେଲା ଯେ ଟିକେ ଗୁଣୁଗୁଣେଇ ଦିଅନ୍ତୁ, ଏଇଠି ଆମ ଶ୍ରୋତାମାନେ ଶୁଣିବେ, ଖୁସି ହେବେ।

ସାର୍, ଏଇଟା ସବୁ ଜୀବନଧର୍ମୀ ଗୀତ, ଗୀତରେ ଗୋଟେ ବାର୍ତ୍ତା ଯାଉଥିଲା, ଲୋକେ ଶୁଣୁଥିଲେ, ତାଙ୍କ ଲାଇଫରେ ଚେଞ୍ଜେସ୍ ଆସୁଥିଲା, ବଦଳୁଥିଲେ ଲୋକ ବାର୍ତ୍ତା ପାଇକି। ସାର୍, ଆପଣଙ୍କର ଆଉ ଗୋଟେ ସୁନ୍ଦର ଗୀତ ଅଛି, ମୁଁ ତ ବଡ଼ ଛୋଟପଟ ଝଡ଼ର ପବନ ତୁମେ ସମଥିଙ୍ଗ।

0: ବହୁତ ମାନେ ଚମତ୍କାର ଗୀତ, ବହୁତ ସୁନ୍ଦର ମିନିଂ, ଉଚ୍ଚ ଧରଣର ଲେଖା, ମାନେ
1: ଏମର ପ୍ରେମରେ ତୁମରି ମୃତ୍ୟୁ ବହୁ ଦିନ ଅଛି ଲେଖା,
0: ବା ବହୁତ ବଢିଆ। ତ ସାର୍, ସେହି ସମୟର ଗୋଟିଏ ସିନେମା ସମର ସଲିମ ସାଇମନ କଥା ଯଦି ହେବା, ଆପଣ ଅକ୍ଷୟ ମହାନ୍ତିଙ୍କର ଡାଇରେକ୍ସନରେ ବି ଗୀତ ଗାଇଛନ୍ତି, ହାଇ ସେ ହରିଣୀ ଆଖି, ଆପଣ ଗାଇଥିଲେ ତାଙ୍କ ଡିରେକ୍ସନରେ। ତାପରେ ଅକ୍ଷୟ ମହାନ୍ତି ଆପଣଙ୍କୁ ଆଉ ଗୀତ ଦେଲେନି, କାହିଁକି ନା ସେ କହିଥିଲେ ତୁମର ମାର୍କେଟ ଖାଇଦେବୁ, ଏ କଥା କି ଦୂର ସତ?
1: ଠିକ କଥା, କହିବି ସେ ତା ଲୁଚା ଛପା କିଛି ନାହିଁ, ଏବଂ କଥାକୁ ନେଇ ମୁଁ କିଛି କ'ଣ ଆଉ ଫିଲ୍ମ ତିନିଟା ଗାଇସାରିନି, ଚାରିଟାରେ ଗାଇଛି, ଆଉ ନା ଆଉ ଦେଲେ ମୁଁ ମାର୍କେଟ ଖାଇଯିବୁ ବେ, ଏଇ ଭାଷା ତାର। ତେଣୁକରି ମୁଁ ଦେଖିଲି ବାସ୍ ନିରବ ନାହିଁ, କିଛି ନାହିଁ, ମୁଁ ଆଉ ମିସଅଣ୍ଡରଷ୍ଟାଣ୍ଡ କରେନି, ଭୁଲ ବୁଝେନି, ବାସ୍ ତାରି ଗୀତ ଯୋଉଟା ଏଇ ହାଇସା ହରିଣୀ ଗାଇଛି ସେ ପପୁଲାରାଇଜ କଲା ଆକାଶବାଣୀରେ, ଗୀତଟା ସୁପରହିଟ ହେଲା, ସେଇ ଗୀତକୁ ମୋତେ ଚଳଚ୍ଚିତ୍ରରେ ଦେଲା। ଏଇଟା ଏଇଟା ମୁଁ ତ କେବେ ଭାବିନଥିଲି ସେ ଦେବ ବୋଲି, ଚେଷ୍ଟ କଲେ ଯେ ଏଇଟା ପ୍ରଣବକୁ ଦେବ, ତୁମେ ଗାଇଲି କଲିକତା ରେକର୍ଡ, ବହୁତ ଖୁସି, ଭଲ ଲେଖା ପାଇଲେ ଭଲ ସ୍ୱର, ମୁଁ ଚମତ୍କାର ସ୍ୱର ଦେଇଥିଲା ବାଗେଶ୍ୱରୀ ଉପରେ ଇଏ କରିକି, ଲେଖାଟା ଯଦି ଭଲ ସ୍ୱରଟା ଯଦି ଖାପ ଖାଇ ଦେଇଛି ଯେକୌଣସି ଗାୟକ ବା ଗାୟିକା ଆକୁ ଜୀବନ ଦେଇକି ଗାଇବ, ମୁଁ ସେୟା ହିଁ କଲି, ମୁଁ ଜିଦ୍ ହେଲା ଯେ ମୁଁ ତାଠୁ ଯେମିତି କିଛି ନୂଆ ଯୋଉଟାକି ହବ, ଏଇ ଚିନ୍ତାଧାରାଟା ମୋର ଥିଲା।
0: ଆଜ୍ଞା।

0: କିନ୍ତୁ ସାର୍ ଆପଣ ଚାଲଗରି ପଳେଇ ଯିବା ସହର ଏଇଭଳିଆ ଗୀତ ବି ଗାଇଛନ୍ତି, ଫନି ଗୀତ।
1: ଚାଲଗରି ପଳେଇ ଯିବା ସହର, କତିରି ଯିବା ବା ହୋଇବା, ସେଇଠି ସିଧା ଫେରି ଆସିବା, ବାପା ହୋଇବେ ସତ ମେଟିଆ ଝିଅର। ଚାଲଗରି ପଳେଇ ଯିବା ସହର, ଏଇଟା ସବୁ ପଲ୍ଲି ଟାଇପର ଗୀତ।
0: ତ ସାର୍ ଆପଣଙ୍କ ଫ୍ୟାମିଲି କଥା ଯେତେବେଳେ ହବା, ବାବା ଜଣେ କବି ଥିଲେ, ତା ସହିତ ଜଣେ ରାଜନୈତିଜ୍ଞ ଥିଲେ, ତ ଆପଣ ସେଇ ଫ୍ୟାମିଲି ଭିତରୁ ଗୋଟିଏ ସଚ୍ଚା କଳାକାର ହେଇକି ବାହାରିଲେ, ଜଣେ ପ୍ରତିଷ୍ଠିତ ଗାୟକ କଣ୍ଠଶିଳ୍ପୀ। ତ କଥା ହେଲା, ବାବାଙ୍କଠୁ ଆପଣ ପ୍ରଶଂସା ସାଉଁଟୁଥିଲେ କି ନାହିଁ, ନା ସେ ବାଧ୍ୟ କରୁଥିଲେ ଯେ ରାଜନୀତି କର?
2: ଦେଖନ୍ତୁ, ଆମ ଘରକୁ ତ ମୋ ଭଉଣୀ ବି ଗୀତ ଗାଉଥିଲେ ରେଡିଓରେ, ସ୍ୱୀକୃତି ପଟ୍ଟନାୟକ।
0: ଆଜ୍ଞା,
2: ସେତେବେଳେ ମୁଁ ଛୋଟ ଥାଏ, କିନ୍ତୁ ଗୋଟେ ଜିନିଷ କହିଦେବି, ବାପା ଲେଖାଲେଖି କରୁଥିଲେ ଘରକୁ, ଅନେକ ମୋ ଭଉଣୀକି ବଡ଼ ଭଉଣୀକି ଶିଖେଇବା ପାଇଁକି ଓସ୍ତାଦମାନେ ଆସୁଥିଲେ, ଯଥା ବାଳକୃଷ୍ଣ ବାବୁ, ଚିଙ୍ଗାରୀ ଶ୍ୟାମସୁନ୍ଦର କର, ବିନୋଦ ବିହାରୀ ଶ୍ରୀଚନ୍ଦନ, ରାଧାକୃଷ୍ଣ ଭଞ୍ଜ, ଡକ୍ଟର କାଳୀପଦ ଦାସ, ଏହିମାନେ ସବୁ।

0: ଫରହାଦ ସାର୍ କଣ କହିବେ ସେମାନଙ୍କୁ ଯେଉଁମାନେ ଗୀତ ଗାଉଛନ୍ତି ବର୍ତ୍ତମାନ?
1: ବହୁତ କିଛି କହିବାକୁ ଚାହେଁ ଆଜ୍ଞା, ଏବଂ ସେଇ କଥା ମୁଁ ଅଭିଜ୍ଞ କହିବାକୁ ଚାହେଁ।
0: ନାଇଁ, ଯୁବପିଢ଼ିଙ୍କୁ, ଯୁବ କଳାକାରମାନଙ୍କୁ ଯେଉଁମାନେ ଗୀତ ଗାଉଛନ୍ତି ସେଇମାନଙ୍କୁ କଣ କହିବେ?
1: ଯୁବପିଢ଼ିଙ୍କ ପାଇଁ ଖାଲି ଏତିକି କହିବେ, ମୋର ପ୍ରିୟ ଯୁବପିଢ଼ି ଭାଇ ଭଉଣୀମାନେ, ନାତ୍ୟ ନାତୁଣୀମାନେ, ଏତିକି ଖାଲି ମୁଁ କହୁଛି, ଟିକେ ରିଆଜ କର ତାନପୁରା ଧରି, ସୁନପେଟି ନୁହଁ, ତାନପୁରା, ସାରେ ଗାମା ପାଧାନିସା ସାନି ଧାପା ମାଗାରିସା, ଏତିକି ଏତିକି ପ୍ରାକ୍ଟିସ୍ କର ଏବଂ ସୁରରେ ଦେଖ ତୁମ ଗଳା, ବୁଢ଼ା ହେଲେ ଯାଇ ସୁରରେ ଥିବ ତମ ଗଳା, ଯାହା ଗାଇବ ସ୍ପଷ୍ଟ ଗାଇବ ଉଚ୍ଚାରଣ, ତମ ଥ୍ରୋଟା ଏକଦମ ଷ୍ଟ୍ରେଟ୍ ହବ ଯେମିତି ରଫି ସାହଙ୍କ ପରି ପରିଷ୍କାର, ଏବଂ ମନ ପ୍ରାଣ ଧ୍ୟାନ ଦେଇକି ଗୀତ ପ୍ରାକ୍ଟିସ୍ କରିବ।
0: ଆଜ୍ଞା,
1: ଚାଲ ବାଣ୍ଟି ନେବା ନିଜ ନିଜ ଦୁଃଖ, ତମେ କିଛି ରଖ ମୁଁ କିଛି ରଖେ।
0: ଆଜ୍ଞା, ଏଇ ରଖିବା ଓ ବାଣ୍ଟିବା ଭିତରେ ସମୟ କିନ୍ତୁ ଆଜି ସରିଗଲାଣି। ତ ଆପଣ ବର୍ତ୍ତମାନ ଶୁଣୁଥିଲେ ଓଡ଼ିଶାର ଜଣେ ବର୍ଷିଆନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ, ଯିଏକି 1958 ପ୍ରଥମେ ଓଡ଼ିଆ ଚଳଚ୍ଚିତ୍ର ମା'ରେ କଣ୍ଠଦାନ ଦେଇ ଆଜି ଆପଣଙ୍କ ହୃଦୟରେ ଘରଟିଏ ବନେଇଛନ୍ତି। ବହୁତ ଗୁଡ଼ିଏ ଓଡ଼ିଆ ଚଳଚ୍ଚିତ୍ର ଯାହାର କିଛି ହିସାବ ନାହିଁ, ସେହି ଚଳଚ୍ଚିତ୍ରମାନଙ୍କରେ ଗୀତ ଗାଇ ଆଜି ଘରେ ଘରେ ପୁରେ ପୁରେ ସେ ପରିଚିତ ଓଡ଼ିଆ ସଙ୍ଗୀତ ଦୁନିଆର ଜଣେ ଜିକ୍ମିକ୍ ଜିକ୍ମିକ୍ ତାରକା। ତାଙ୍କ ବିଷୟରେ ଆପଣ ବହୁତ ଗୁଡ଼ିଏ କଥା ଜାଣିଲେ ଶୁଣିଲେ, ଆହୁରି କିଛି କଥା ବାକି ରହିଯାଇଛି ଯାହା ଆମେ ଆପଣଙ୍କୁ ଶୁଣେଇବୁ ଆସନ୍ତା ସୁରଭିରେ। ତେବେ ଆସନ୍ତା ସୁରଭି ପାଇଁ ଅବଶ୍ୟ ଅପେକ୍ଷା କରନ୍ତୁ ଆଉ ମୋତେ ଏଠି ବିଦାୟ ଦିଅନ୍ତୁ। ନମସ୍କାର।

0: ପ୍ରଚାର କଲୁ ବର୍ଣ୍ଣବିଭା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ସୁରଭି। ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ।

ପ୍ରଚାର କଲୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଉପେନ୍ଦ୍ର କୁମାର ମିଶ୍ର ଏବଂ ସଞ୍ଜୀବନୀ ପଣ୍ଡା। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା। ସଙ୍ଗୀତ ପରିଚାଳନା କଲେ ବିଜୟ କୁମାର ସାମନ୍ତରାୟ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଶକ୍ତି ମିଶ୍ର, ନିଜାମଙ୍କ ଗୀତ, ସଙ୍ଗୀତ ଅଭିଜିତ ମଜୁମଦାର।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ପ୍ରଚାର କଲୁ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତିଧାରା, ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

କେଦାରନାଥ ଏହି ଚଳଚ୍ଚିତ୍ରରେ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଅମିତ ତ୍ରିବେଦୀ।

ଆୟା ସାବନ ଝୁମ୍କେ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ମହମ୍ମଦ ରଫି, ଲତା ମଙ୍ଗେସ୍କର ଏବଂ ସାଥୀ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ବୈରାଗ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ମହେନ୍ଦ୍ର କପୁର ଏବଂ ସାଥୀ ଆନନ୍ଦ ବକ୍ସିଙ୍କ ଗୀତ ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

ଗୀତିଧାରାରେ ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। ଆକାଶବାଣୀ ଜୟପୁର, ସମୟ 9:30। ସପ୍ତଧାରାରେ ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ସିନ୍ଦୁର ବିନ୍ଦୁ, ଏହି ଚଳଚ୍ଚିତ୍ରରେ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ସାଥୀ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଗୀତ, ସଙ୍ଗୀତ ପ୍ରଫୁଲ୍ଲ କର।

ବନ୍ଧୁ ମହାନ୍ତି ଏହି ଚଳଚ୍ଚିତ୍ରର ଗୀତଟି ଶୁଣନ୍ତୁ। ଶିଳ୍ପୀ ହେଲେ ପ୍ରଫୁଲ୍ଲ କର।

କୃଷ୍ଣ ସୁଦାମା ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଚିତ୍ତରଞ୍ଜନ ଜେନା। ଶିବବ୍ରତ ଦାସଙ୍କ ଗୀତ, ସଙ୍ଗୀତ ଶ୍ରୀ କୁମାର।

0: ଭକ୍ତଶାଲ ବେଗ। ଏହି ଚଳଚ୍ଚିତ୍ରର ଗୀତଟି ଶୁଣୁଥିଲେ ଶିଳ୍ପୀ ଥିଲେ ଭିକାରୀ ଚରଣ ବଳ। ଶାଲବେଗଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଶ୍ରୀ ଭୁବନ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆପଣ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଚଳଚ୍ଚିତ୍ର ପଥି

ସୁନା ସଂସାର ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ପ୍ରଣବ କିଶୋର ପଟ୍ଟନାୟକ, ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ସାଥୀ। ନିଶାକର ବେହେରାଙ୍କ ଗୀତ ସଙ୍ଗୀତ ସୁନାକର ସାହୁ ଏବଂ ଅର୍ଜୁନ ସାମଲ।

କାର୍ଯ୍ୟକ୍ରମର ଶେଷରେ ଚଳଚ୍ଚିତ୍ର ହିରୋ ଏକ ପ୍ରେମ କଥା। ଶିଳ୍ପୀ ହେଲେ ପାମେଲା ଜୈନ। ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ଗୀତ। ସଙ୍ଗୀତ ଦୀପକ କୁମାର।

ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଅଫସାନା ପ୍ୟାର କା ଏହି ଚଳଚ୍ଚିତ୍ରର ଗୀତଟି ସହିତ ଏଠି ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆକାଶବାଣୀ ଲାଇଭ।

ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ସୁସଜ୍ଜିତ ପରିସରକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଲୀନାନନ୍ଦ। ନମସ୍କାର ଶ୍ରୋତାବନ୍ଧୁ।

ମା ଶିଶୁଟିଏର ଆତ୍ୟ ଉଚ୍ଚାରଣ ମମତାର ପହିଲି ପରଶ ସୃଷ୍ଟିର ସବୁଠୁ ମଧୁର ଡାକ ହେଉଛି ମା, ଯିଏ ବିନା ସ୍ୱାର୍ଥରେ ନିଜ ବକ୍ଷରୁ ନିଗାଡ଼ି ଦେଇଥାଏ ଅମୃତର ଧାରା, ସୁରକ୍ଷା କବଚ ସାଜି ଯିଏ ଆମ ପାଖେ ପାଖେ ରହି ସବୁ ଆପଦ ବିପଦରୁ ରକ୍ଷା କରିଥାଏ, ସିଏ ହେଉଛି ମା। ସେହି ସ୍ନେହମୟୀ ମମତାମୟୀ କରୁଣାମୟୀ ମାକୁ ପ୍ରଥମେ କୋଟି କୋଟି ନମନ।

ହୋଇପାରେ ଦୁଇଟି ଅକ୍ଷର, ଏହାରି ଭିତରେ କିନ୍ତୁ ସୃଷ୍ଟିର ଅପୂର୍ବ ସମ୍ଭାର। ଯିଏ ଦୁଃଖରେ ରହି ଆମକୁ ହସାଇଥାଏ ସିଏ ହେଉଛି ମା। ଯିଏ ନିଜ ପେଟରୁ କାଟି ଆମ ପେଟ କଥା ଆଗେ ବୁଝିଥାଏ ସିଏ ହେଉଛି ମା। କିଛି କହିବା ଆଗରୁ ଯିଏ ଆମ ମନ ଓ ଅନ୍ତରର କଥାକୁ ଭଲ ଭାବେ ପଢ଼ିନିଏ ସିଏ ହେଉଛି ମା। ଆଉ ଯିଏ ବିନା ସ୍ୱାର୍ଥରେ ଅନ୍ଧ ଭଳି ଆମକୁ ଭଲ ପାଏ ସିଏ ହିଁ ହେଉଛି ଆମ ମା।

ହଁ ମା, ତାର କୌଣସି ମୂଲ ବା ବିକଳ୍ପ ନାହିଁ। ସେ ଅମୂଲ୍ୟ ରତ୍ନ କଳ୍ପବଟ ଭଳି ବିଶ୍ୱାସର ବିରଳ ପ୍ରତୀକ, ଯିଏ ଆମକୁ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଛି, ଅନ୍ଧାରରୁ ଆଲୋକର ରାହା ଦେଖାଇଛି। ସମ୍ପର୍କର ସେହି ସୁଦୀର୍ଘ ସେତୁବନ୍ଧ ହେଉଛି ମା। ଜନ୍ମରୁ ଯିଏ ଆମ ଅଙ୍ଗୁଳି ଧରି ଚାଲିବା ଶିଖାଇଛି, ଭଲମନ୍ଦର ପାର୍ଥକ୍ୟ ବୁଝାଇଛି ଏବଂ ଆମ ଆତ୍ମବିଶ୍ୱାସକୁ ଅଧିକ ଆଣ୍ଟ କରିଛି, ସିଏ ହିଁ ହେଉଛି ଆମ ମା।

ଶ୍ରୋତାବନ୍ଧୁ, କରୁଣାର ଅବିରତ ବାରିଧାରା ହେଉଛି ମା। ସେ ପ୍ରୀତିର ପସରା ମନ୍ଦିରରେ ଜଳୁଥିବା ଦୀପାଳିଠାରୁ ଆହୁରି ପବିତ୍ର, ଯିଏ ନିଜେ ଜଳି ଆମ ପାଇଁ ସାରା ଜୀବନ ସାଜିଥାଏ ଆଲୋକବର୍ତ୍ତିକା। ତା ପ୍ରେମର କୌଣସି ପରିଭାଷା ନାହିଁ, ତା ସ୍ନେହ ଶ୍ରଦ୍ଧାକୁ ତଉଲିବା ପାଇଁ କୌଣସି ବି ତରାଜୁ ନାହିଁ। ସେବା, ସମର୍ପଣ ଓ ସହାନୁଭୂତିର ସେହି ସମର୍ପିତା ସାଧିକା ହେଉଛି ମା।

ଜୀବନରେ ଆସୁପଛେ ଯେତେ ବନ୍ୟା ବାତ୍ୟା ବେତ ଗଛଟିଏ ପରି ମଥାପାତି ସବୁକିଛି ସହିନିଏ ମା ଆକାଶ ଭଳି ବିଶାଳତା ହୃଦୟ ସାଗର ଭଳି ଗଭୀରତା ଭଲ ପାଇବା ପାହାଡ଼ ଭଳି ଶକ୍ତତାର ଆତ୍ମବିଶ୍ୱାସ ସବୁ ଝଡ଼ଝଞ୍ଜାକୁ ସିଏ ସହିନିଏ ବିଧିର ବିଧାନ ଓ ନିୟତିର ନିୟମ ଭାବେ କୋଳେଇ ନିଏ କାଳର ସବୁ କରାଳ ପରିଣତିକୁ ନିଜ ପଣତ କାନିରେ।

ଥାଏ। ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବାକୁ ଯାଇ ନିଜେ ପିଇଯାଏ ସବୁତକ ହଳାହଳ ବିଷକୁ। ହୁଏତ ସେଇଥିପାଇଁ ଭଗବାନ ସୃଷ୍ଟି କରିଛନ୍ତି ମା।

ଢେର ଉପରେ ହେଉଛି ମା। ପାଚିଲା ବୟସରେ ବି ତା ଭଲ ପାଇବାର ଜୁଆରରେ ନା ପଡ଼େ ଭଟ୍ଟା, ନା କର୍ତ୍ତବ୍ୟରେ ପୂର୍ଣ୍ଣଚ୍ଛେଦ।

ହଁ ଶ୍ରୋତାବନ୍ଧୁ, ଶାନ୍ତିର କପୋତଟିଏ ହେଉଛି ମା, ଶୃଙ୍ଖଳା ଓ ଶାଳୀନତାର ସେ ଏକ ନିଆରା ସନ୍ଦର୍ଭ। ନିଜ ଜୀବନର କାନଭାସ ବରଂ ଶୁଖିଲା ପଡ଼ିଥାଉ, ଅନ୍ୟର ତୁଳିକୁ ରଙ୍ଗରେ ଭରିଦେଇଥାଏ ସେ। ଦାୟିତ୍ୱର ବୋଝ ବୋହିବା ଭିତରେ କେତେବେଳେ ଓହ୍ଲାଇ ଆସିଥାଏ ଜୀବନର ସଞ୍ଜ, ତାକୁ ଜଣା ହିଁ ନଥାଏ। ପାଇବା ହରାଇବା, ନିଜ ଜୀବନର ଲକ୍ଷ୍ୟ ଚରିତାର୍ଥ କରିବାର ହିସାବ ନିକାଶଠାରୁ

ହସି ହସି ସବୁକିଛି ପରିବାରର ଖୁସି ପାଇଁ ଅଜାଡ଼ି ଦେଇଥାଏ ମା। ପିଲାଙ୍କ ମଙ୍ଗଳ କାମନା କରି କେତେ କେତେ ପୂଜା, କେତେ କେତେ ବ୍ରତ, ଆଉ କେତେ ଯେ ମାନସିକ ରଖିଥାଏ ତାର ହିସାବ ନଥାଏ। ହେଲେ ପ୍ରତିବଦଳରେ କିଛି ବି ଚାହିଁନଥାଏ ମା। ଜୀବନର ଶେଷ ଘଣ୍ଟି ବାଜିବା ପର୍ଯ୍ୟନ୍ତ କେବଳ ମୁହଁରେ ଥାଏ ଗୋଟିଏ କଥା, ମୋ ପିଲା, ମୋ ପରିବାର, ମୋ ସଂସାରକୁ ଘଣ୍ଟ ଘୋଡ଼ାଇ ରଖିଥାଅ ପ୍ରଭୁ।

ମାଟିଏ ପରିଣତ ବୟସରେ ପହଞ୍ଚିବା ପରେ କର୍ତ୍ତବ୍ୟ ଆମର ରହିଛି ଶ୍ରୋତାବନ୍ଧୁ, ତାକୁ କୌଣସି ବୃଦ୍ଧାଶ୍ରମ ବା ଜରାଶ୍ରମରେ ଛାଡ଼ିବାନି, ମମତାର ଝୁଲଣରେ ତାକୁ ଝୁଲାଇବା, ତା ଶୁଖିଲା ଓଠରେ ହସ ଫୁଟାଇବା, ତା ନଇଁ ପଡ଼ିଥିବା ଅଣ୍ଟାକୁ ସଳଖି ଧରିବା, ତା ନିସ୍ତେଜ ଆଖିରେ ଆଶାର ଆଲୋକ ଭରିବା, ଆଉ କୋକେଇ ଉଠିବା ପର୍ଯ୍ୟନ୍ତ ପାଖେ ପାଖେ ରହି ସେବା ଶୁଶ୍ରୂଷା କରିବା। ହୁଏତ ସ୍ନେହ କାଙ୍ଗାଳୁଣୀ ମାଟିଏ ପାଇଁ ତାହା ହିଁ ହେଇପାରେ ଶ୍ରେଷ୍ଠ ସମ୍ମାନ।

ସତରେ କ'ଣ ମା'କୁ ଛାଡ଼ି ରହିହୁଏ? ନା ମା' ବିନା ସଂସାରର ପରିକଳ୍ପନା କରିହୁଏ? ମା' ଯେ ଅନନ୍ୟ, ମା' ଅତୁଳନୀୟ, ମା' କୋଳଠାରୁ ଶାନ୍ତି ଆଉ କୋଉଠି ଅଛି କହିଲେ ଶ୍ରୋତାବନ୍ଧୁ?

ଶ୍ରୋତାବନ୍ଧୁ, ଆପଣମାନେ ଗୀତ ଶୁଣିଥାନ୍ତୁ, ମା'ର ମମତାର ବର୍ଷାରେ ଭିଜୁଥାନ୍ତୁ, ତା ପଣତ କାନି ତଳେ ସଦାସର୍ବଦା ସୁରକ୍ଷିତ ରହିଥାନ୍ତୁ। ଏଇତକ କାମନା ସହ ଆଜିର ଏହି ଆକାଶବାଣୀ ଲାଇଭ୍ରୁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ସାଥୀ ଲୀନାନନ୍ଦକୁ। ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଦମୟନ୍ତୀ ପୈକାର।

0: ବାହାରେ ପ୍ରବଳ ବର୍ଷା, ତୁମେ ଥିଲ ବହୁତ ସମୟ ଧରି ଷ୍ଟୁଡିଓ ଭିତରେ। ମୁଁ ବର୍ତ୍ତମାନ ଆସିଲି, ଘରୁ ଆସିଲି ବର୍ତ୍ତମାନ ଷ୍ଟୁଡିଓକୁ। ଏତେ ବର୍ଷା, ଏତେ ବର୍ଷା, ମାନେ ପାଦ ବୁଡ଼ି ଯାଉଛି, ପାଦ ଉପରକୁ ବୁଡ଼ି ଯାଉଛି ପାଣିରେ।
1: ଛତା ଧରିଥିଲେ ନା ନାଇଁ?
0: ଛତା ଥିଲା ମୁଣ୍ଡ ଉପରେ, କିନ୍ତୁ ମୁଣ୍ଡଟା ଟିକେ ସେଫ୍, ବାକି ସବୁ ଓଦା। ଏଇ ଓଦା ଓଦା ପରିବେଶରେ ଆମ ଶ୍ରୋତାମାନେ କ'ଣ କହୁଛନ୍ତି, ତାଙ୍କ ଜିଲ୍ଲାରେ, ତାଙ୍କ ଗାଁରେ, ତାଙ୍କ ସହରରେ ବର୍ଷା ହେଉଛି କି ନାହିଁ, କେତେ ଅସୁବିଧା ସେମାନେ ଭୋଗୁଛନ୍ତି, ତା ଛଡ଼ା ଯାହା ସେମାନେ ଚାହିଁବେ ଆଜିର କାର୍ଯ୍ୟକ୍ରମରେ ସେମାନେ କହିପାରିବେ। ତ କଥା ହେବା।
1: ହଁ, ହ୍ୟାଲୋ। ହ୍ୟାଲୋ,
2: ନମସ୍କାର, ଜୟ ଜଗନ୍ନାଥ।
0: ହଁ,
1: ନମସ୍କାର, କେମିତି ଅଛନ୍ତି, କୋଉଠୁ କହୁଛନ୍ତି, କହିଦେବେ ଭାଇ।
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର, ଜଗତସିଂହପୁର।
0: ଆଚ୍ଛା, ଆଜି ରାଜେଶଙ୍କର ପ୍ରଥମେ ଫୋନ କଲ୍ ଲାଗିଛି, ସେ ସବୁବେଳେ ଲାଷ୍ଟରେ ହିଁ ଲଗାନ୍ତି।
1: ଆଜି ପୁରା ମଜା, ମାନେ କଣ ବର୍ଷା ହଉଛି ନା ନାଇଁ ଭାଇ ସେଇଠି?
2: ଆଜ୍ଞା, ନାଇଁ ଜୋର ବର୍ଷା ନାହିଁ, ଝିପି ଝିପି ବର୍ଷା ଚାଲିଛି, ଲଘୁଚାପ ହେଇଥିଲା, ଟିକେ ଭାଙ୍ଗିଗଲା ଭଳିଆ ଲାଗୁଛି, ପବନ ଦଉଛି, ଦକ୍ଷିଣା ପବନ ବହୁଛି।
1: ଗୋଟେ କଥା କହିଲେ,
2: ଲାଷ୍ଟ ଆମର କଲ୍ ଲାଗିଲେ ଗଲା, ମୋର ସେମିତି କିଛି ନାହିଁ, ମୋର ଯେତେବେଳେ ଲାଗିଲେ ଖାଲି କଥା ହବାର କଥା ଭଉଣୀ ମାନଙ୍କ ସହିତ ଆଉ।
1: ଆଜ୍ଞା ଆଜ୍ଞା ଆଜ୍ଞା, ଗୋଟେ କଥା କହିଲେ, ବର୍ଷାରେ ମଜା ହବାର, ମାନେ ଓଦା ହବାର ମଜାଟା କେମିତି କହିଲେ?
2: ବର୍ଷାରେ ଓଦା ହବ ମଜାଟା ହଉଛି, ଥଣ୍ଡା ହବ, ଜ୍ୱର ହବ, କାଶ ହବ, ଯୋଉମାନେ ଆମର ଗୋଟେ କଥା ନାହିଁ, ବେଙ୍ଗ ପେଟରେ ଘିଅ ହଜମ ହୁଏନି, ଯୋଉମାନେ ଦେହରେ ଯିବ ନାହିଁ ସେମାନେ ବର୍ଷାରେ ଓଦା ହେଲା ମାନେ ମେଡିକାଲ ଦୌଡିବେ। ଆଉ ମୋର ସେମିତି କିଛି ନାହିଁ, ମୁଁ ଦିନକୁ ତ 4-5 ଥର ଗାଧାଏ, ପର ଡେ ମୋର 25-30 କିଲୋମିଟର ରନିଙ୍ଗ ଅଛି, ତେଣୁ ମୋର ଓଦା ହବାର କୌଣସି ଫରକ ପଡେନି।
0: ସିଏ କହୁଥିଲେ ଆର ଥର ଗତ ଏପିସୋଡରେ, ସେ କହୁଥିଲେ ବର୍ଷାରେ କେମିତି ଓଦା ହେଇକି ଖେଳିକି ପୁରା ପେଟ ଯାଏ ସେ ଓଦା ହେଇକି ଘରକୁ ଯାଇଥିଲେ ଆଉ ବାବାଙ୍କଠୁ ମାଡ଼ ଖାଉଥିଲେ, ନୁହଁ ରାଜେଶ?
2: ଆଜ୍ଞା, ନାଇଁ ନାଇଁ, ଆଉ ଗୋଟେ କଥା ହଉଛି ଭଉଣୀ, ଆମେ ହଉଛୁ କଣ ନା ପରିଶ୍ରମୀ ଲୋକ, ଆମେ ହଉଛୁ ଚାଷୀ ଘର ପିଲା।
0: ଆଜ୍ଞା,
2: ଏବେ ଦେଖୁଥିବେ ଆମର ଖରିଫ ଫସଲ ଚାଲିଛି, ଧାନ ଫାନ ସବୁ ରୁଆ ରୁଇ ଚାଲିଛି, ହାତରେ 3-4 ଏକର ଧାନ ଆମେ ରଖିଛୁ, ଚାଷ କରୁଛୁ, ଧାନ ମୁଗ ବିରି ଏସବୁ ହୁଏ। ତେଣୁ 6-7 ଲକ୍ଷ ଯିବ ପୋଷା, ଯିଏ ଖଟିଛି ପରିଶ୍ରମ କରିଛି ତାକୁ ଏ ଖରା ବର୍ଷା ଶୀତ କିଛି ଜଣା ପଡିବନି,
0: ଜଣା
2: ପଡିବ। ଆଉ ଏଇ ଯୋଉ ମହାବାତ୍ୟା ଯେମିତି ହେଲା, ଯେମିତିକି ଆପଣଙ୍କ ଟେମ୍ପରେଚର ଯେମିତି 45 ଡିଗ୍ରୀ ଉପରକୁ ପଳେଇଲା, ତାହେଲେ ଜଣା ପଡିବ, ଇଏ ମାଇନର ଗୁଡାକ କିଛି ଜଣା ପଡିବ।
1: କଥା କହିଲେ ଭାଇ,
0: ବିଲରେ ସେ ପ୍ରାୟ ଆମ ଚଷା ଭାଇମାନେ ଓଦା ହେଇକି ହିଁ କାମ କରନ୍ତି, ସେ ଗୋଟେ ନିଆରା ମଜା, ମାନେ ପାଣିରେ ତାଙ୍କ ଦେହ ବୁଡ଼ିକି ରହିଥାଏ,
1: ତାର ଆନନ୍ଦ ବି ତ ସେ ପାଉଛନ୍ତି ନା।
0: ହଁ, ପରିଶ୍ରମ କରନ୍ତି ତେବେ ଯାଇକି ଆମର ପେଟ ପୁରେ, ଚଷା ଲକ୍ଷେ ପୋଷା ଏଇ ରହି ଆସିଛି, ତ ବହୁତ ଭଲ ଲାଗେ।
2: ଗୋଟେ ଭଉଣୀ ମୋର କଥା କହୁଛି, ଆପଣ ଦେଖନ୍ତୁ ଯୋଉମାନେ ଯାଯାବର ଅଛନ୍ତି, ମୁଣ୍ଡା କେଳା କନ୍ଧ ଯୋଉମାନେ ସବୁ ଅଛନ୍ତି ଆମ ଏପଟେ କାମ କରନ୍ତି ସବୁ, ଯୋଉମାନେ ମାନେ ନିଆଁ ଫିଆଁ ଖୋଳନ୍ତି, ସେମାନଙ୍କ ପିଲା ଛୁଆଙ୍କୁ କୌଣସି ରୋଗ ବାଇଦା ନାହିଁ, ମେଡିକାଲ ଦୁଆରୁ ମୁଁ ଦେଖନ୍ତିନି, ସେମାନେ ଦେଖିଛି, ମୁଁ ଦେଖିଛି କୁମ୍ବାଟୁଆ ବଗ ପୋଡିକି ଖାଉଥିବେ, ହାଣ୍ଡିଆ ପିଉଥିବେ, ରୋଡରେ ଗଡୁଥିବେ, ମାନେ କାନ୍ଧରେ ପିଲାଙ୍କୁ ଝୁଲେଇକି ସେମାନଙ୍କ ମା ମାନେ ଯାଉଥିବେ, ସେମାନେ ନାହିଁ। ଆମର ଆଜ୍ଞା ଏଇ ଯୋଉ ପେଜୁଆ ଛୁଆ ସବୁ ଜନ୍ମ ହେଲେ ଆଉ ଏସି ରୁମରେ ରହିଲେ, ଟିକେ କଣ ହେଲେ ଆଜ୍ଞା ମେଡିକାଲ ଦୌଡ,
1: ଆମେ ଯେତେ
2: ଦୁଃଖଦାୟକ ଘଟଣା ଆଉ।
0: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ମାନେ ଯିଏ ଯେତେ କେୟାରିଂ ସେତିକି ହିଁ ଦେହ ଖରାପ ହଉଛି, ଯୋଉମାନେ ଗୋଟେ ହେଲ୍ଥ ପ୍ରତି ଏତେ କେୟାର କରନ୍ତିନି ସେମାନଙ୍କର ଦେହ ଭଲ ରୁହେ। ତ ରାଜେଶ, ଆଜିକାଲି କୁହାଯାଏ ନା ହେଲ୍ଥ ଇଜ୍ ୱେଲ୍ଥ, ଯାହା ପାଖରେ ସ୍ୱାସ୍ଥ୍ୟ ଅଛି, ଗୋଟେ ଭଲ ସ୍ୱାସ୍ଥ୍ୟ ଅଛି, ଯାହାର ଶରୀର ସୁସ୍ଥ ରହୁଛି, ସେମାନେ ହିଁ ପ୍ରକୃତ ଧନୀ। ଏଇଟା କିଏ ଜଣେ କହିଥିଲେ, ଏକଦମ ସଲିଡ୍ କଥା କହିଥିଲେ,
2: ଯାହାର ସ୍ୱାସ୍ଥ୍ୟ ରହିଲା ମନ ଠିକ ରହିବ, ମନ ଠିକ ରହିବ, ସବୁକିଛି ଠିକ ରହିବ, ନହେଲେ ଆଜ୍ଞା ମେଣ୍ଟାଲ ଡିପ୍ରେସନ ସ୍ଟ୍ରେସ ଆସିବ, ବିଭିନ୍ନ ସମସ୍ୟା, ସ୍ୱାସ୍ଥ୍ୟ ତ ବିଭିନ୍ନ ପ୍ରକାର ଆସୁଛି, ଯେମିତି ଯେମିତିକି କ୍ୟାନ୍ସର ହଉ, ବ୍ଲଡ ପ୍ରେସର ହଉ, ହାର୍ଟ ଆଟାକ୍ ହଉ, ଯେଉଁଟା ଦୁରାରୋଗ୍ୟ ବ୍ୟାଧି, ଏ ଟାଇପ୍ ର ପଶିଗଲେ ଆଜ୍ଞା ବୈଧ ପଇସା ଖାଇବା ତାର ହବ ଆଉ।
0: ନିହାତି, ତ ଚେଷ୍ଟା କରିବା ସମସ୍ତେ ସୁସ୍ଥ ରହିବା ପାଇଁ, କିନ୍ତୁ ଆପଣ ଦେଖିଥିବେ ପ୍ରତି ପରିବାରରେ ଯଦି 4 ଜଣ ସଦସ୍ୟ ଅଛନ୍ତି, ତା ଭିତରୁ ବର୍ତ୍ତମାନ 3 ଜଣଙ୍କର ସ୍ୱାସ୍ଥ୍ୟ ଖରାପ ଆଉ ଜଣେ ଠିକ ଥିବେ, ଏଇ ପ୍ରକାର ସବୁ ଦେଖିବାକୁ ବର୍ତ୍ତମାନ ମିଳୁଛି। କେହି ବି
2: ଆଉ ଗୋଟେ ଜିନିଷ ଦେଖିବାକୁ, ଜଣେ ରୋଜଗାର କରିବ, 10-12 ଜଣ ଆଜ୍ଞା ତାଙ୍କ ଉପରେ ଡିପେଣ୍ଡ କରୁଛନ୍ତି, ଆଉ ସେ ଯେ ଘର ଚଳେଇବ କଣ, ମେଡିକାଲରେ ପଇସା ରୋଗୀକି ନେଇକି ମେଡିକାଲ ଯିବ କଣ,
0: ଆଜ୍ଞା
2: ସେଟା ଆଜ୍ଞା ବରବାଦ ହେଇଯିବ, ତା ମୁଣ୍ଡରେ ଚଡ଼କ ପଡିଯିବ ଆଉ।
0: ଆଜ୍ଞା, ଏକଦମ ସତ କଥା। ତ ବହୁତ ଭଲ ଲାଗିଲା ଆପଣ ପ୍ରଥମେ କଲ୍ କଲେ, ଆମ ସହିତ କଥା ହେଲେ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆଉ ଗୀତ ଶୁଣୁଛୁ ଆମେ ରାଜେଶ।
2: ଆଜ୍ଞା, ରାଜେଶ, ଜୟ ଜଗନ୍ନାଥ।

0: ଚାହେଲା ସମସ୍ତଙ୍କ ଆଡେ ତ ମାନେ ଯୋଉ ଲାଇନ ଠିକ ସେ ରହିବନି, ଠିକ ସେ ଯେହେତୁ ରହୁନି, ସେମାନେ ଟିଭି ଉପରେ ନିର୍ଭର ଯୋଉମାନେ କରୁଛନ୍ତି ସେମାନେ କୌଣସି ଖବର ଗୋଟେ ପାଇବା ପାଇଁ ହେଲେ ଆମେ କୋଉଠି ବି ରେଡିଓକୁ ନେଇପାରିବା,
1: ତ
0: ରେଡିଓ ଯେତେବେଳେ ଅଛି ମାନେ ସବୁ ଆମ ହାତ ମୁଠାରେ ଖବର ମାନେ ଅଛି ବୋଲି ଆମକୁ ଲାଗେ।
1: ଆପଣଙ୍କ ଘରେ ରେଡିଓ ସେଟ୍ ଅଛି ନା ଫୋନରେ ଶୁଣୁଛନ୍ତି?
0: ନାଇଁ ନାଇଁ, ମୋର ଫୋନରେ ବି ଶୁଣୁଛି ଆଉ ରେଡିଓ ସେଟ୍ ଯୋଉଟା ଆଇନା ପହଞ୍ଚି ପାରୁନି। ଦେଖନ୍ତୁ ଆମର ବନ୍ଦନା କାର୍ଯ୍ୟକ୍ରମ ସରିଲା ଠୁ ଆମର ଜୟପୁରଟା ଆମେ ଶୁଣିପାରୁନୁ, ଦିନବେଳା ଟୋଟାଲି ଜୟପୁର ଆସିବନି, ସେତେବେଳକୁ ଆମେ ମୋବାଇଲରେ ଶୁଣୁଛୁ ଆଉ ରାତି ହେଲା ବେଳକୁ ସବୁ ଆଉ ଥରେ କାର୍ଯ୍ୟକ୍ରମ ସବୁ ପଳେଇ ଆସୁଛି ଆମେ ଯୋଉ ଆଇଣ୍ଟୁ ଧରିକି ସେମିତି ସେଇଠୁ, ତାପରେ କମ କମ ଶୁଭା ଯିବ, ତାପରେ ଯେତେ ରାତି ହବ ସେତେ କ୍ଲିୟରରେ ଶୁଭା ଯାଉଛି।
1: ଆକାଶବାଣୀ ଲାଇଭ ଶୁଣୁଛନ୍ତି ତ ଭାଇ?
0: ହଁ ନିଶ୍ଚିତ ଭାବରେ ଆକାଶବାଣୀ ଲାଇଭ ତ ମତେ ବହୁତ ଭଲ ଲାଗେ ଆଉ ସେଥିର ଗୀତ ଗୁଡିକ ବି ବାଜିଥାଏ, ମତେ ବହୁତ ଭଲ ଲାଗେ।
1: ଆଜ୍ଞା ଆଜ୍ଞା, ଆପଣଙ୍କୁ ଭଲ ପାଇ ଆପଣଙ୍କୁ ଭଲ ଲାଗିବ, ଆପଣଙ୍କ ମନକୁ ହୃଦୟକୁ ଛୁଇଁବ ବୋଲି ଆମେ ସେଇ କାର୍ଯ୍ୟକ୍ରମ ସବୁ ପ୍ରଚାରିତ କରୁ ଆଉ ଆପଣମାନେ ପସନ୍ଦ କରିଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତ୍ରିନାଥ ଆଉ କିଛି ଯଦି ମନରେ ଅଛି ଆମକୁ କହିବା ପାଇଁ କୁହନ୍ତୁ।
0: ନାଇଁ ଅପା ସବୁ ତ ନିଶ୍ଚିତ, ଏମିତି ଆମେ କଥା ହଉଥିବା ଆମର ଶ୍ରୋତା ମାନେ ବି ଟ୍ରାଏ କରୁଥିବେ, ତ ତାଙ୍କ ମାନେ ଫୋନ ଲାଗିଗଲେ ବି ତାଙ୍କୁ ବହୁତ ଖୁସି ଲାଗିବ, ସେଥିପାଇଁ ଆଜି ପାଇଁ ରହୁଛି ଆଉ ଦୁଇ ଅପାକୁ ପୁଣି ଆଉ ଥରେ ନମସ୍କାର।
1: ଧନ୍ୟବାଦ, ନମସ୍କାର ଭାଇ,
2: ନମସ୍କାର
0: ନମସ୍କାର।

0: ସହିବାକୁ ପଛେ ନ ମିଳୁ ସୁଯୋଗ, ସହିବାକୁ ଦିଅ ଧୈର୍ଯ୍ୟ, କହିବାକୁ ପଛେ ନ ମିଳୁ ସୁଯୋଗ, ସହିବାକୁ ଧୈର୍ଯ୍ୟ ଦିଅ, ଗୁହାରି କରୁଛି ହେକଳା ସାଆନ୍ତେ, ସାଥିରେ ସର୍ବଦା ଥାଅ, ସାଥିରେ ସର୍ବଦା ଥାଅ। ଜୟ ଜଗନ୍ନାଥ, ନମସ୍କାର।
1: ଜୟ ଜଗନ୍ନାଥ, ନମସ୍କାର। ସମୀର, ବର୍ଷା କେମିତି ହଉଛି ଆପଣଙ୍କ ଗାଁରେ?
0: ବର୍ଷା ନାହିଁ ବିଲକୁଲ, ଗତକାଲି ଠୁ କାଲି ସକାଳେ ଝିପିଝିପି ବର୍ଷା ଆରମ୍ଭ ହେଇଯାଇଥିଲା। ପାଖାପାଖି ସେ ଝିପିଝିପି ବର୍ଷାରେ ମଧ୍ୟ ମୁଁ ବାଇକ୍ ଚଲେଇ ମୋ ଗନ୍ତବ୍ୟ ସ୍ଥଳକୁ 15 କିଲୋମିଟର ପାଖାପାଖି ଗଲି, ପୁଣି ରିଟର୍ନ ଆସିଲି। ସେ ଝିପିଝିପି ବର୍ଷାରେ ରେନକୋଟ ପିନ୍ଧିଲିନି, ଭିଜି ଯାଇଥିଲି। ତାପରେ ଘରେ ପହଞ୍ଚିଲା ପରେ ବର୍ଷା ଛାଡି ଯାଇଛି, ଆଉ ବର୍ଷା ହେଇନି। ରାତିରେ ସାମାନ୍ୟ ଝିପିଝିପି ହଉଥିଲା, କିନ୍ତୁ ଏବେ ବି ବର୍ଷା ନାହିଁ। ମେଘ କିନ୍ତୁ କଳାହାଣ୍ଡିଆ ମେଘ ଘୋଟିକି ରହିଛି।
1: ଆଜ୍ଞା, ଆପଣ ଜାଣିଥିବେ ଟିଭିରେ କିମ୍ବା ରେଡିଓରେ ଶୁଣୁଥିବେ ନ୍ୟୁଜରେ, କୋରାପୁଟ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଏଇ ବର୍ଷ। ତ ଏଇଠି ଆମମାନେ କେମିତି ଥିବୁ ଆପଣ କେବେ ଚିନ୍ତା କରିଛନ୍ତି? ଘରୁ ବାହାରିଲା ବେଳକୁ ଆଣ୍ଠେ ଆଣ୍ଠେ ପାଣି, ସେ ପାଣିରେ ପାଦ ଦେଇକି ଆମେ ଚାଲିକି ଆସୁଛୁ, ଗାଡ଼ି ଚଲାଇବା ମୁସ୍କିଲ। ଏଇଠି ରେନକୋଟ ଯଦି ଆପଣ ପିନ୍ଧୁଛନ୍ତି ଓଦା, ଛତା ଧରୁଛନ୍ତି ବି ଓଦା, ଏ ପ୍ରକାର ପରିସ୍ଥିତିରେ ଆମେ ଅଛୁ। ସବୁଆଡ଼େ ପାଣି ଆଉ ପାଣି, ଆଉ କିଛି ନାହିଁ। ଦିନ ରାତି ଟିପ୍ ଟିପ୍ ଝିର୍ ଝିର୍ ଝପ୍ ଝପ୍ ହେଇକି ବର୍ଷା ଝରୁଛି, ଆଉ ଆମେ ଯଦି ପଦାକୁ ବାହାରୁଛୁ କିମ୍ବା ଷ୍ଟୁଡ଼ିଓ ଆସୁଛୁ, ପାଣି ପାଣି ହେଇକି ଆସୁଛୁ। ଏଭଳିଆ ପରିସ୍ଥିତି ଏଇଠି ଉପୁଜିଛି।
0: ନିହାତି ଆଜ୍ଞା, ଏଇ 2-4 ଦିନ ତଳେ ସର୍ବପ୍ରଥମେ ମୁଁ ଲୀନା ମ୍ୟାଡମଙ୍କୁ ମୋର ନମସ୍କାର ଜଣାଉଛି।
2: ନମସ୍କାର, ନମସ୍କାର ଭାଇ,
0: ପ୍ରତ୍ୟେକ ମୁହୂର୍ତ୍ତରେ କଥା ହୁଏ।
2: ନମସ୍କାର।
0: ଏଇ କିଛିଦିନ ତଳେ ମୁଁ ଗୋଟେ ମୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ଛାଡିଥିଲି, ପାଖାପାଖି 1.5-2 ମାସ ଧରି ସୂର୍ଯ୍ୟଙ୍କୁ ଆମେ ଟିକେ ଦେଖିବାକୁ ପାଇନଥିଲୁ। ଏଇ 3-4 ଦିନ ଖରା ହେଲା, ସୂର୍ଯ୍ୟ ଦେଖାଦେଲେ ଏବଂ ଚାରିଆଡେ ଟିକେ ଶୁଖିଲା ଶୁଖିଲା ଲାଗେ। ପ୍ରକୃତ କଥା ଆପଣ ଯୋଉ ବାସ୍ତବ ଚିତ୍ର ବଖାଣିଲେ, ଲଗାତାର ମାନେ ଯୋଉ ଲଘୁଚାପ ବର୍ଷା ହେଲା, ଏଇ ଯୋଉ ସନ୍ତସନ୍ତିଆ ପାଗ, ଏବଂ ଯୋଉ କହୁଥିଲେ ଆପଣ ରାସ୍ତାରେ ଗଲାବେଳେ ପାଦେ ପାଦେ ପାଦ ବୁଡି ଯାଉଛି, ପାଦ ଉପରକୁ ପାଣି ହେଇଯାଉଛି ପଛେ କମୁନି, ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଯେମିତି ଆପଣ କହୁଛନ୍ତି କୋରାପୁଟରେ, ଆମେ ତ ତାର ଚିତ୍ର ବିଭିନ୍ନ ନ୍ୟୁଜ ଚ୍ୟାନେଲ ମାଧ୍ୟମରେ ସୋସିଆଲ ମିଡିଆରେ ଦେଖିପାରୁଛୁ। ଉତ୍ତର ଓଡ଼ିଶାରେ ମଧ୍ୟ ଭୟାନକ ବନ୍ୟାର ପରିସ୍ଥିତି ହେଇଛି, ବାଲେଶ୍ୱର ଭଦ୍ରକ ଆପଣଙ୍କର କୋରାପୁଟ ପଟେ ମାଲକାନଗିରି ପଟେ, ତେଣୁ ସେ ସମୟକୁ ଆମେ ନିଜକୁ ଯଦି ମାନେ ତୁଳନା କରିଦେଉଛୁ ଯେ ପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ। ବର୍ଷା ତ ନିହାତି ଦରକାର ଆମ ପ୍ରକୃତି ପାଇଁ, ଆମ ପରିବେଶ ପାଇଁ, ଆମ କୃଷି କାର୍ଯ୍ୟ ପାଇଁ, ତା ଭିତରେ କିଛି ନା କିଛି ଟିକେ ସାମଞ୍ଜସ୍ୟ ରହିବା ଦରକାର, ଲୋକମାନଙ୍କ ଦୁର୍ଦ୍ଦଶା ମଧ୍ୟ ଦୂର ହେବା ଦରକାର।
1: ଟିକେ ଅଧିକା ହେଇଯାଉଛି ବର୍ଷା। ଆଜ୍ଞା ଆଜ୍ଞା।

0: ଏନ୍ତା ସମୟରେ ଟିକେ ବର୍ତ୍ତମାନ ବିଷୟକୁ ଆମେ ଚେଞ୍ଜ କରିବା। ଗତକାଲି ଆମ କେନ୍ଦ୍ରରୁ ଗୋଟିଏ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆମେ ଦେଇଥିଲୁ ଆମର ମହାନ ଗାୟକ ପ୍ରଣବ କିଶୋର ପଟ୍ଟନାୟକଙ୍କୁ। ସେ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି, ଦିନ 12 ବେଳେ ଆମେ ପ୍ରଚାର କରିଥିଲୁ ଗତକାଲି।
1: କଣ କହିବା ଆଜ୍ଞା, ଓଡ଼ିଶାର ଜଣେ ମାନେ କାଳଜୟୀ ସ୍ୱରର ସାଧକ ହେଉଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।
0: ଆଜ୍ଞା ଆଜ୍ଞା,
1: ଗୋଟେ ସମୟ ଏମିତି ଥିଲା, ସେ ସମୟରେ ମୁଁ ଯେତେବେଳେ ଖବର ପାଇଲି ପ୍ରଣବ ପଟ୍ଟନାୟକଙ୍କର ମାନେ ପରଲୋକ ଘଟିଛି, ମୁଁ ତତ୍କ୍ଷଣାତ୍ ମୁଁ ଯେତେ ପାରୁ ପର୍ଯ୍ୟନ୍ତ ମୋର ଆମର ବର୍ତ୍ତମାନ ସମୟ ତ ହେଉଛି ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ଜଣେଇବା ଏବଂ ମୋର ଶ୍ରଦ୍ଧାଞ୍ଜଳି ଜଣେଇଲି। ଗତକାଲି ଯୋଉ କାର୍ଯ୍ୟକ୍ରମ ଆପଣ କରିଥିଲେ ଏବଂ ପ୍ରଣବ ପଟ୍ଟନାୟକ ପ୍ରକୃତରେ ଏଭଳି ଜଣେ କଳାକାର, ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ଏଇ କଥା ମୁଁ ଆରମ୍ଭରୁ କହୁଥିଲି, ଯେକୌଣସି ସଙ୍ଗୀତ କାର୍ଯ୍ୟକ୍ରମ ହଉ, କଟକରେ ଦଶହରା ହଉ କିମ୍ବା କୌଣସି ମେଲୋଡି କାର୍ଯ୍ୟକ୍ରମ ହଉ, ଭଜନ କାର୍ଯ୍ୟକ୍ରମ ହଉ, କାର୍ଯ୍ୟକ୍ରମ ସର୍ବ ଆରମ୍ଭରେ ପ୍ରଣବ ପଟ୍ଟନାୟକ ଗାଇଥିବା ସେଇ କାଳଜୟୀ ଗୀତ ଆରତୀ ଚଳଚ୍ଚିତ୍ରର
0: ମା
1: ତୁମେ ଜଗତର ସାହା ଭରସା ନିଶ୍ଚିନ୍ତ ଗାଇବେ, ଏମିତି କୌଣସି କଳାକାର ନାହାନ୍ତି। ଏବଂ ଇଏ ଗୋଟେ କଳାକାରଙ୍କର ସର୍ବଶ୍ରେଷ୍ଠ, ତାଙ୍କ ପ୍ରତି ଗୋଟେ ସର୍ବଶ୍ରେଷ୍ଠ ସମ୍ମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ସମୟ ବଦଳି ଯାଇଛି, ସେ ଗୀତର ଧାରାକୁ ଟିକେ ଚେଞ୍ଜ କରିଦେଇଛନ୍ତି, କିନ୍ତୁ ଏ ସମୟ ଥିଲା ଅନେକ ବର୍ଷ ଧରିକି କଟକରେ ଆମକୁ ଖୁବ୍ ଖୁସି ଲାଗେ, ମାନେ ପ୍ରୋଗ୍ରାମ ଆରମ୍ଭ ହବ ପ୍ରଣବ ପଟ୍ଟନାୟକଙ୍କର ସେଇ ଗୀତ ଆରମ୍ଭ ହବ ଏବଂ ଓଡ଼ିଶା ସଙ୍ଗୀତ ଜଗତର ତ୍ରିଭୁଜ ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି ଏବଂ ପ୍ରଣବ କିଶୋର ପଟ୍ଟନାୟକ ଦୁଇ ଜଣ ଚାଲି ଯାଇଥିଲେ, ଆଉ ଜଣେ ଥିଲେ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଆମେ କଟକ ଭୁବନେଶ୍ୱରରେ ପ୍ରଣବ ସାର୍ଙ୍କ ସହିତ ପାଖାପାଖି, ଯଦିଓ ସେ ଆମକୁ ଜାଣିନାହାନ୍ତି କିନ୍ତୁ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଯାଇଛୁ, ତାଙ୍କୁ ଯଥୋଚିତ ସମ୍ମାନ ଜଣାଇଛୁ।
0: ଏବଂ
1: ଗତକାଲି ଆପଣଙ୍କ ସମ୍ପାଦନାରେ ଏବଂ ଆପଣଙ୍କର ପ୍ରଯୋଜନାରେ କାର୍ଯ୍ୟକ୍ରମ ହେଇଥିଲା, ପ୍ରକୃତରେ କଥା କହିଲା ବେଳକୁ ଲୋମ ମୂଳ ଟାଙ୍କୁରି ଉଠୁଛି, ବହୁତ ଭଲ ଲାଗିଲା, ବହୁତ
0: ବହୁତ ବଢିଆ। ଆପଣ ଶୁଣିଛନ୍ତି, ସେଇଥିପାଇଁ ଆମକୁ ଲାଗିଲା ଯେ ଆପଣ ଶୁଣିଥିବେ ବୋଲି, ସେଥିପାଇଁ ଆପଣଙ୍କୁ ପଚାରିଦେଲୁ ଆପଣ ଶୁଣିଛନ୍ତି ସେ କାର୍ଯ୍ୟକ୍ରମ ସମ୍ପର୍କରେ ଦେଉଛନ୍ତି।
1: ଜୟପୁରର ପ୍ରତ୍ୟେକ କାର୍ଯ୍ୟକ୍ରମ ମୁଁ ଶୁଣି, ଯେମିତିକି ଉଦ୍ଘୋଷିକା ଆଜି ଅଛନ୍ତି ଆପଣଙ୍କ ସହିତ, ଲୀନାନନ୍ଦ ନା ଶୁଣିଥିଲି, ସବୁବେଳେ ଶୁଣେ ମଧ୍ୟ, ଆଜି ପ୍ରତ୍ୟକ୍ଷ ଭାବରେ କଥା ହଉଛି, କିନ୍ତୁ ମତେ କେବଳ ସୁଟ୍ କରିଯାଇଛି ଏଇ କାର୍ଯ୍ୟକ୍ରମଟି, ମୁଁ ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣେ, କିନ୍ତୁ ମତେ ଭଲ ଲାଗେ ଏଇ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ସଜୀବ ପ୍ରସାରଣ, କଥା ହବ, ଆପଣ କଣ ପଚାରିବେ ଆମେ କଣ କହିବୁ, ସେଟା ଭାରି ମଜା ଲାଗେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢିଆ। ତେବେ ଆପଣଙ୍କର ତେଲେଙ୍ଗା ପେଣ୍ଠ ଗାଁରେ ବର୍ତ୍ତମାନ ବର୍ଷା କମିଯାଇଛି, ଆମେ କେମିତି ଚାହୁଁଛୁ ବର୍ଷା ଟିକେ କମନ୍ତା, କି ଆମେ ଠିକରେ ଯିବା ଆସିବା କରନ୍ତୁ ଏଇ ପ୍ରକାର ଆମେ ଚାହୁଁଛୁ, କିନ୍ତୁ ବର୍ଷା ହଉଛି, କଣ କରାଯିବ?
1: ନିହାତି ପାଣିପାଗ ସୂତ୍ରରୁ ଯାହା ଜଣାପଡିଛି, ଯୋଉ ଲଘୁଚାପଟି କୋରାପୁଟ ମାଲକାନଗିରିକୁ ଟିକେ ବେଶୀ ଆଫେକ୍ଟ କରୁଛି, କଟକ ପାଖ ସଂଲଗ୍ନ ଅଞ୍ଚଳ ଗୁଡିକ ଟିକେ ଅଳ୍ପ ବର୍ଷା ହେବ ବୋଲି ମଧ୍ୟ କହିଥିଲା,
0: କମିଯିବ
1: ଦିନେ ଦୁଇ ଦିନ ଭିତରେ ନିହାତି କମିଯିବ, କାହିଁକି ଦେଖନ୍ତୁ ଶ୍ରାବଣ ସରି ସରି ଆସୁଛି, ପ୍ରଭୁ ବଳ ଠାକୁର ବଳଭଦ୍ରଙ୍କର ଜନ୍ମଦିନ ଆସୁଛି, ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀରେ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ, ତା ଭିତରେ ଯୋଉ ମାନେ ଗୋଟେ ସୁନ୍ଦର ପରିବେଶ ଭିତରେ ବର୍ଷା ହଉଛି, ବର୍ଷା ମଧ୍ୟ କମିବ, ନିଶ୍ଚିନ୍ତ କମିଯିବ।
0: ଭାଦ୍ରବ ମାସର ଗୋଟେ ଅନୁଭୂତି ସେ ଗୋଟେ ଅଲଗା, ବହୁତ ବଢିଆ ଲାଗେ ନୁହ, ବର୍ଷା କମିଯାଇଥିବ, ଶୀତ ଅଳ୍ପ ହଉଥିବ, ସେଇଟା ହଉଛି ଭାଦ୍ରବ ମାସ। ଶୀତ ବିଲକୁଲ ହଉନଥିବ, କିନ୍ତୁ ଅଳ୍ପ ଅଳ୍ପ ଅନୁଭୂତ ହଉଥିବ। ସେ ମାସରେ ଯୋଉ ପର୍ବପର୍ବାଣି ପଡିବ, ଗଣେଶଙ୍କର ପୂଜା, ଗଣେଶଙ୍କ ଜନ୍ମଦିନ, ଶ୍ରୀକୃଷ୍ଣଙ୍କ ଜନ୍ମଦିନ, ତା ଛଡା ଆମେ ଖୁଦୁରୁକୁଣୀ ଓଷା ମନାଉ, ଏଇ ସମୟରେ ବହୁତ ବଢିଆ ଲାଗେ। ସେଇ
1: ଖୁଦୁରୁକୁଣୀ ଓଷା, ବୁଧେଇ ଓଷା, ବାଲି ତୃତୀୟା ଏବଂ ବିଶ୍ୱକର୍ମା ପୂଜା, ଗଣେଶ ପୂଜା ତ ଆପଣ କହିଲେ, ଏବଂ ସର୍ବଶେଷରେ ଭାଦ୍ରବ ମାସର ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମା କୁହନ୍ତି, ଭାଗବତ ଜନ୍ମ, ଭାଗବତ ମାନେ ଭାଦ୍ରବ ମାସରେ ମାନେ ପର୍ବପର୍ବାଣି ଏକଦମ ଭରା ହେଇକି ଅଛି,
0: ଏବଂ
1: ଭାଦ୍ରବ ମାସର ଯୋଉ ଖରା ତାକୁ କୁହନ୍ତି ଭୋଦେଇ ଖରା,
0: ଏବେ ତ
1: ବିଓଳି ଧାନ ହଉନି, ଆଗେ ଖରା ହଉଥିବ ପୁଣି ବର୍ଷା ହେଇ ଆସୁଥିବ, ସେଇଥିରେ ଧାନ ଅମଳ କରୁଥିବେ, କୁଟାକୁ ଖେଳିକି ତାକୁ ଖରା ଖୋଉଥିବେ, ପୁଣି ତାକୁ ଏକାଠି କରିଦେଉଥିବେ,
0: ଯୋଉ
1: ଧାନ ବିଲର ଯୋଉ ବାସ୍ନା ଏବଂ ନୂଆ ଖାଇ, ଏବେ ମାନେ ଭାଦ୍ରବ ମାସ ସ୍ୱତନ୍ତ୍ର ମାସ।
0: ଆଜ୍ଞା, ବହୁତ ବଢିଆ, ବହୁତ କଥା ଆମେ ହେଲେ ସମୀର, ବିଭିନ୍ନ ବିଷୟରେ ଏଠି ଆଲୋଚନା କଲେ, ଆପଣଙ୍କୁ ଧନ୍ୟବାଦ ଦେଉଛୁ, ସବୁଥର ଆପଣ ଫୋନ୍ କରନ୍ତୁ।

0: ଏତେ ସୁନ୍ଦର ସୁନ୍ଦର କଥା ଆମ ଶ୍ରୋତାଙ୍କୁ କୁହନ୍ତି, ଯାହାଫଳରେ ଆମର ପ୍ରୋଗ୍ରାମ ଆଉ ଟିକେ ଚାଚାନ୍ ଲାଗେ,
1: ନୁହଁ? ଆପଣ ମାନଙ୍କର ମାନେ ଯାହା କୁହନ୍ତି ଆପଣ ମାନଙ୍କର ଅବଦାନ, ଆପଣ ମାନଙ୍କଠୁ ଆମେ ଦ୍ୱିପଦ କଥା କହିବା ଶିଖିଛୁ।
0: ଆପଣ ଯେମିତି ଆମର ଏଇ କାର୍ଯ୍ୟ
1: ଶ୍ରୋତା ବକ୍ତା ପରସ୍ପର ପରିପୂରକ।
0: ଆଜ୍ଞା, ଠିକ, ବହୁତ ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ ଆଜ୍ଞା, ନମସ୍କାର।

0: ଭଗବାନ ଙ୍କର ନାମ ବି ଉଚ୍ଚାରଣ ହେଲା।
1: ଆଉ ଜଣେ କିଏ ଜୟ ଜଗନ୍ନାଥ କହିବେ, କିଏ ରାଧେ ରାଧେ କହିବେ, କିଏ ରାଧେ ରାଧେ କହିବେ, ଯିଏ ଯୋଉ ଭଗବାନ ଙ୍କୁ ମାନନ୍ତି ସେଇଥିପାଇଁ ଆମେ ପଚାରୁ ଆପଣ ସୀତାରାମ ଙ୍କୁ ମାନନ୍ତି କି?
2: କିନ୍ତୁ ଇଏ ଭଲ ନମସ୍କାର କରିବା ବଦଳରେ ଏମିତି କହିବା ବି ଭଲ,
1: ବହୁତ ବଢିଆ ସଂସ୍କୃତି ଏଇଟା ଆମର। ତ କଣ କହିବେ ଆମର କାର୍ଯ୍ୟକ୍ରମ ସବୁକୁ ନେଇକି? ଆପଣ ତ ଶୁଣନ୍ତି
0: ସବୁ ବଢିଆ ଲାଗୁଛି, ଆମର ସମ୍ପର୍କ ସେତୁରେ ବି ଆମର ଯେନ୍ ଭାଇ ମାନେ ପଠଉଛନ୍ ଚିଠି ପତ୍ର ଗୁଡାକ ତାଙ୍କର ସଙ୍ଗେ ବି ଜାନି ହଉଛି, ଚିଠି ପତ୍ର ଗୁଡାକର ଉତ୍ତର ବି ଶୁଣିକରି ବହୁତ ବହୁତ ଲାଗୁଛି ଆଜ୍ଞା। ତାପରେ ଘର

0: ଟିକେ ଧ୍ୟାନ ଦେଇକରି ଶୁଣିଥିଲେ
1: ଘର ଘରଣୀ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି? ଆଜ୍ଞା ଆଜ୍ଞା, ଆପଣ ଶୁଣୁଛନ୍ତି, ବହୁତ ଧନ୍ୟବାଦ ଦଉଛୁ। ଏଠୁ
2: ଆଉ କୋଉ କାର୍ଯ୍ୟକ୍ରମ ଶୁଣୁଛନ୍ତି ଭାଇ?
1: ସେ କହିଲେ ଘର ଘରଣୀ, ସମ୍ପର୍କ ସେତୁ, ଆଉ ବିଭିନ୍ନ କାର୍ଯ୍ୟକ୍ରମ ସେ ଶୁଣନ୍ତି। ତ ଆପଣଙ୍କ ଆଡେ ବର୍ଷା କେମିତି ହଉଛି ନା ବର୍ଷା କମ ଅଛି?
0: କାଲି ସନ୍ଧ୍ୟାରୁ ବର୍ଷା ହେଲା ହେଲା ହେଲା, ସକାଳ ପୁଆ ଆଠ ବଜେ ଆଡ଼କେ ପାଣି ଛାଡ଼ିଲା। ଆଜ୍ଞା, ଆଠ ବଜେ ପାଣି ଛାଡ଼ିଲା କି ଆମର ପୁଅ ବୋହୁ ଯାଇଥିଲେ ଶିବ ମନ୍ଦିର, ଏବେ ଏବେ ଆସିଲେ ନ, ଆଉ ବର୍ଷା ତ ବନେ ହେଲା। ଆଜ୍ଞା, ରାତି ସାରା ବର୍ଷା ହେଇଛେ।
1: ଜମି ବାଡି କେମିତି ଠିକ ହେଇଛି, ଚାଷବାସ?
0: ହଁ ହଁ ହଁ ଆଜ୍ଞା, ଚାଷବାସ ତ ସରି ଯାଇଛେ।
1: କୋଉଠି ଧାନ ଗଛ ମୂଳରେ ପାଣି ଜମିକି ରହିଛି?
0: ପୁରା ଅମୃତ ବର୍ଷା ହେ
1: ଏଇଟା। କୋଉଠି କିନ୍ତୁ ଭୀଷଣ ବନ୍ୟା ହଉଛି, ଚାଷ ଖରାପ ହେଇଯାଇଛି, ଚାଷ ଉଜୁଡି ଯାଇଛି, ଚାଷ ଜମିରେ ବାଲି ମାରିଛି। ଆପଣଙ୍କ ଆଡେ ସବୁ ଭଲ? ବହୁତ ବଢିଆ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆମେ ଗୀତ ଶୁଣୁଛୁ ଆପଣଙ୍କୁ।
0: ଆଜ୍ଞା, ମୋତେ ବି କଥା ହେଇକିରି ଆପଣଙ୍କ ସଙ୍ଗେ ଦ୍ୱିପଦ କଥା ହେଇକିରି ବଡ଼ା ଭଲ ଲାଗିଲା। ଆଜ୍ଞା
1: ଆଜ୍ଞା,
0: କେବେ ସୁଯୋଗ ମିଳିବା ଯେ ସେ ଟାଇମ କି ଅପେକ୍ଷା କରମା। ଆଜ୍ଞା,
2: କରନ୍ତୁ ନା ଫୋନ ଆମ ପାଖକୁ।
1: ଜୟ ସୀତାରାମ,
2: ଜୟ ସୀତାରାମ,
0: ଜୟ ସୀତାରାମ।

0: ହ୍ୟାଲୋ, କଥା ଆପଣଙ୍କର ଗୀତ
1: ଶୁଭ ମଦାମ ଲେନା ମ୍ୟାଡାମ ଏବଂ ଦାମେନ୍ଦ୍ର ବାପା ନମସ୍କାର।
2: ନମସ୍କାର ମୁନା ପଣ୍ଡା ଭାଇ, ଲାଷ୍ଟ କୁ ଲଗେଇ ଲଗେଇ ଖଟିଗଲେ ବୋଧେ।
1: ସମ୍ରାଟ ମୁନା ପଣ୍ଡା କୋଟିଲା କନାପୁର ଜଗତସିଂହପୁର କହୁଥିଲି।
2: ଆପଣଙ୍କୁ ରେଡିଓ ସମ୍ରାଟ ବୋଲି ଉପାଧି କିଏ ଦେଇଛନ୍ତି, କେବେ ଦେଇଛନ୍ତି କୁହନ୍ତୁ।
1: ଦେଖନ୍ତୁ ବାପା, ସମସ୍ତେ କୁହନ୍ତି ଉପାଧି ମିଳେ, ଇଏ ଉପାଧି ନା, ଆମେ ଗୋଟେ ଦଣ୍ଡାବରଙ୍କା ଟିମ୍ କରିଛୁ, ସେଥିରେ ଚୈତନ୍ୟ ଚାନ୍, ପ୍ରଫୁଲ୍ଲ ପ୍ରଧାନ, ବାସନ୍ତୀ କଟା, ରାଜେଶ ନାୟକ, ବହୁତ ସାଙ୍ଗସାଥି ଅଛନ୍ତି, ସେଥିରେ ମତେ ଏଡ୍ କରିକି ରେଡିଓ ସମ୍ରାଟ ନାଁଟା ଦେଇଛନ୍ତି ଆଉ।
2: ଆଚ୍ଛା, ଆପଣଙ୍କର ସାଙ୍ଗସାଥି ଆପଣଙ୍କୁ ଦେଇଛନ୍ତି?
3: ବହୁତ ବଢିଆ।
1: ବିଶେଷ କରି ଆପଣଙ୍କ ଗୋଟେ ସାହିର କହୁଛି, ଆସମାନ ବହୁତ ତାରେ ହେ, ଲେକିନ ଚାନ୍ଦ ସୂରଜ ଜୈସା ନାହିଁ, ଓଡ଼ିଶା ମେ ବହୁତ ଆକାଶବାଣୀ ହେ, ଲେକିନ
3: ଜୟପୁର
1: ଜୈସା ଆକାଶବାଣୀ ଦୁନିଆ ମେ କହି ନାହିଁ। ଦେଖନ୍ତୁ
2: ଏଇ ସାହିରିଟା ଅନ୍ୟ ଷ୍ଟେସନ ରେ କହୁନାହାନ୍ତି,
1: ଆମେ ଏଭଳି ପ୍ରୋଗ୍ରାମ ସବୁ କରୁଛନ୍ତି। ଦେଖନ୍ତୁ, ଚାରି ଦିନ ତଳେ ପ୍ରଣ କିଶୋର ପଟ୍ଟନାୟକ ଚାଲିଗଲେ, ଆଜି ତାଙ୍କ ସାକ୍ଷାତକାରଟା ପଚେଇଦେଲେ। ତାପରେ ଦେଖନ୍ତୁ, ଆଜି ମୁଁ ଯାହାଙ୍କୁ ଖୋଜୁଥିଲି ମନ ମନେ, ଆଜି ଆସି ବସି ଯାଇଛନ୍ତି। ତାହେଲେ ମନର କଥା ବୁଝିବାକୁ ଆକାଶବାଣୀ ଜୟପୁର ଏକ ନମ୍ବର।
2: ଆଜ୍ଞା, ନାଇଁ ଆଉ ଗୋଟେ ବି ସ୍ପେଶିଆଲ ପ୍ରୋଗ୍ରାମ ଆମେ ଶ୍ରଦ୍ଧାଞ୍ଜଳି ପ୍ରୋଗ୍ରାମ ବ୍ରଡକାଷ୍ଟ କରିଥିଲୁ ଗତକାଲି 12 ବେଳକୁ, ଆପଣ ଶୁଣି ନାହାନ୍ତି ବୋଧେ?
1: ନାଇଁ, କାଲି ଟିକେ ବ୍ୟସ୍ତ ଥିଲା, ଶୁଣିପାରିନଥିଲି। ପ୍ରୋଗ୍ରାମ ସେଥିପାଇଁ ଆପଣ ଧନ୍ୟବାଦ ଦେବି, କିନ୍ତୁ ଜୟପୁର ଏଇଭଳି ପ୍ରୋଗ୍ରାମ କରୁଥିଲି, ଶ୍ରୋତାମାନଙ୍କୁ ବାନ୍ଧିକି ରଖିପାରୁଛି।
2: ଆଜ୍ଞା ଆଜ୍ଞା ଆଜ୍ଞା, ନାଇଁ ମୁଁ ଟିକେ ଆଗରୁ କହିଲି ଯେ ଆପଣ ଏଇ କଥା ଅନ୍ୟ ଷ୍ଟେସନକୁ କହୁନାହାନ୍ତି ତ?
1: ନାଇଁ ନାଇଁ, ମୁଁ ଦେଖନ୍ତୁ ବାପା, ମୋ ଜୀବନ ଯାହାକୁ ଥରେ ପ୍ରଥମ ସ୍ଥାନ ଦିଏ, ସେ ଭଲ ହେଲେ ସେ ପ୍ରଥମ, ଖରାପ ହେଲେ ସେ ପ୍ରଥମ ଥାଏ। ତା ମାନେ ସମସ୍ତଙ୍କୁ ଇଏରେ ଦେଖେ, କିନ୍ତୁ ମୋ ହୃଦୟରେ ଯିଏ ବସେ ସେ ସବୁଦିନ ପାଇଁ ସେ ନମ୍ବର ମାନେକି ଥାଏ। ସେ ଖରାପ ହେଲେ ସେଇ, ଆଉ ଭଲ ହେଲେ ସେ ନମ୍ବର ୱାନ୍। କାହିଁକି ନା ମୁଁ ଆମେ ଥରେ ମୁଁ କୌଣସି ପିଉଳିଆ ହାଣ୍ଡ ନେବେ ରଙ୍ଗ ବଦଳେଇ ଦିଏ।
2: ଆଜ୍ଞା,
3: ଆଉ କଣ ସବୁ କାର୍ଯ୍ୟକ୍ରମ ଶୁଣିଲେ ଭାଇ କୁହନ୍ତୁ?
1: ଦେଖନ୍ତୁ, ପ୍ରୋଗ୍ରାମ ବସୁଛନ୍ତି, ତାପରେ 11ଟାରେ ବାପା ମ୍ୟାଡାମ ଆଜି ସୁନ୍ଦର ପ୍ରୋଗ୍ରାମ ଗତ ଜୁନ 9 ତାରିଖ ବାପାଙ୍କୁ ଆଣିଥିଲେ, ଆଜି ଅଗଷ୍ଟ 24ରେ ମାଙ୍କୁ ଆଣି ଉପସ୍ଥାନଶୈଳୀ କରିଥିଲେ, ଶୁଣିଥିଲେ ବହୁତ ବଢିଆ ଲାଗିଲା, ତାଙ୍କ ଗୀତ ବି ବହୁତ ଭଲ ଲାଗିଥିଲା। ତାପରେ ଘର ଘରେ ଶୁଣିବା, ତାପରେ ବିଭିନ୍ନ ପ୍ରୋଗ୍ରାମ ଶୁଣିବା, ଆଉ ସବୁଠୁ ପସନ୍ଦ ଲାଇଭ ଆକାଶବାଣୀ ଚୈତି ଜନ ଇଏ ତମ ଫେଭରେଟ ପ୍ରୋଗ୍ରାମ ଆଉ।
2: ଆଜ୍ଞା ଆଜ୍ଞା, ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ, ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
1: ଆଉ ଆପଣଙ୍କ ସାଙ୍ଗେ କଥା ବହୁତ ଭଲ ହେଲା, ଯାହା ମୋର ତୁଲବୁଲି ଆଜି ଆଜି ଆସିଛନ୍ତି, ତାଙ୍କୁ ବି ବହୁତ ଧନ୍ୟବାଦ, ଯାହା ବହୁତ ଦିନ ବାଦ ଆଜି ବସିଛନ୍ତି, ଆର ବର୍ଷ ବସିଥିଲେ, ମୁଁ ଏତେ କଲ୍ କରିପାରିନଥିଲି, ଆଉ ଆଜି ବି ପ୍ରଥମ କଲ୍ ହେଉଛନ୍ତି ରାଜେଶ ନାୟକ ଜଳସିଂହର, ତା କଥା ବି ଶୁଣି ବହୁତ ଖୁସି ଲାଗିଲା, ବହୁତ ଦିନ ବାଦ କଲ୍ କରିଛନ୍ତି କହିଲା ବାଦେ, ଖୁସି ଲାଗୁଛି ଆଉ।
2: ଆଜ୍ଞା ଧନ୍ୟବାଦ,
3: ଧନ୍ୟବାଦ ଭାଇ,
1: ରହୁଛି, ନମସ୍କାର
3: ନମସ୍କାର।

0: କଥା ଆପଣଙ୍କର ଗୀତ ଆମର
1: ନମସ୍କାର ଜଗନ୍ନାଥ
0: ଜୟ ଜଗନ୍ନାଥ ନମସ୍କାର କୁହନ୍ତୁ ଆଜ୍ଞା ଆଚ୍ଛା ମାଣିଆ ବନ୍ଧରୁ ଆପଣ କହୁଛନ୍ତି ଥରେ କଥା ହେଇଥିଲେ ପ୍ରଫୁଲ୍ଲ ବାବୁ ଆପଣଙ୍କ ସାଙ୍ଗରେ
1: ହଁ
0: କଣ ଖବର ମାଣିଆ ବନ୍ଧର ବର୍ଷା ହଉଛି ଆଜ୍ଞା ଆପଣଙ୍କର ଶାଢୀ ବୁଣାବୁଣି ଠିକ ରେ ଚାଲିଛି ପର୍ବପର୍ବାଣୀ ସମ୍ବଲପୁରୀର ବର୍ତ୍ତମାନ ସମ୍ବଲପୁରୀ ଶାଢୀ ଟ୍ରେଣ୍ଡରେ ଅଛି ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି ସମ୍ବଲପୁରୀ ଶାଢୀ କେବଳ ଆମ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି

0: ଲୋକେ ଜାଣିଲେଣି ତାର ଚାହିଦା କେତେ। ଆପଣ ଥରେ କହୁଥିଲେ ପ୍ରଫୁଲ୍ଲ ବାବୁ ଯେ ପ୍ରଭୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଆପଣ ଖଣ୍ଡୁଆ ପାଠ ବୁଣନ୍ତି, ମାନେ ତାଠୁ ସୌଭାଗ୍ୟ ଆଉ କ'ଣ ଅଛି? ବହୁତ ବଢ଼ିଆ କଥା। ଏମିତି କିଛି ହୁଏ କି କେଉଁ ସିଜନ୍ରେ କେଉଁ କଲର୍ ଏମିତି ପିନ୍ଧନ୍ତି ଭଗବାନ? ସେମିତି କିଛି ନୀତି ନିୟମ ଅଛି ନା ଯେକୌଣସି ସିଜନ୍ରେ ଯେକୌଣସି କଲର୍ ସେ ପିନ୍ଧନ୍ତି?
1: ଆମେ କଣ କରୁ ନା, ଆମେ ଯେତେବେଳେ ମାର୍କେଟ ଅଧିକା ଖାଇଲା ଆମେ ଜିନିଷ କିଣିକି ଆଣିକି ଲଗାଉ। ଯୋଉମାନେ ଅଛନ୍ତି ବୋଲି ମାଲିକ ବେପାରୀ ମାନେ ସେମାନଙ୍କର ଭେରାଇଟି ବିଭିନ୍ନ ଚାଲିଛି, ତେଣୁ ଆମେ ଦେଖିଛୁ ଯୋଉ ବେପାରୀ ଯୋଉ କଲରଟାକୁ ଚାହିଁବା ଆମେ ସେଇ କଲରଟା ଲଗେଇବୁ। ତେଣୁକରି ବିଭିନ୍ନ ପ୍ରକାର କଲର ଅଛି, ଆମର ତ କଲର ରେଟ୍ କମି ବଢ଼ିଯାଇଛି, କଲର ରେଟ୍ ବଢ଼ିଯାଇଛି। ବର୍ତ୍ତମାନ ଗୋଟେ ପଇଁଚାଳିଶ ଦାମ ଥିଲା ଆମର 2000, ବର୍ତ୍ତମାନ 45 ପର୍ଯ୍ୟନ୍ତ ଲୁଗା ସେଇ ଗୋଟିଏ ରେଟ୍ ରହୁଛି।
2: ଗୋଟେ କଥା ଭାଇ, ଯେ ଯେତେବେଳେ ଠାକୁର ବଡ ଠାକୁରଙ୍କ ପାଇଁ ଆପଣ ଯେତେବେଳେ ଲୁଗା ବୁଣୁଛନ୍ତି, କେତେ ହାତରେ ବୁଣୁଛନ୍ତି ସେଇଟା ଲୁଗାଟା?
1: ସେମିତି କିଛି ନାହିଁ, ଗୋଟେ ଲଗଉଛେ
0: କେତେ ଭଲ ଲାଗେ ଯେତେବେଳେ ଆମେ ଠାକୁରଙ୍କୁ ଦର୍ଶନ କରୁ। ଠାକୁରଙ୍କର ରୂପ ଯେମିତି, ସେ ପିନ୍ଧେଇଥିବା ବସ୍ତ୍ର ବି ସେମିତି କଲରଫୁଲ ହେଇକି ଥାଏ। ଖଣ୍ଡୁଆ ଆମର ଯେଉଁ ଓଡ଼ିଶାର ନିଚ୍ଛକ ଗୋଟେ ସାଂସ୍କୃତିକ ଶାଢ଼ୀ, ସେଇଟା ଗୋଟେ ପାରମ୍ପରିକ ଶାଢ଼ୀ, ତାକୁ ଠାକୁର ପରିଧାନ କରନ୍ତି, ଦେଖିବା ପାଇଁ କେତେ ଭଲ ଲାଗେ। ତାଙ୍କର ଯେଉଁ ଖଣ୍ଡୁଆ ପିନ୍ଧିଥିବେ, ପାଟ ପତନୀ ପିନ୍ଧିଥିବେ, ଉପରେ ଯେଉଁ ଉତ୍ତରୀୟ ପକେଇଥିବେ, ସେ ଗୋଟେ ଅନନ୍ୟ ଅନୁଭୂତି ଆସେ ଠାକୁରଙ୍କୁ ଦର୍ଶନ କଲାବେଳେ।
2: ତାକୁ ଯିଏ ବୁଣୁଛନ୍ତି ସେମାନଙ୍କର ବି ଭାଗ୍ୟ,
0: ଭାଗ୍ୟ ସୌଭାଗ୍ୟ ସେମାନଙ୍କର। ମାଣିଆ ବନ୍ଧ ଶାଢ଼ୀ କହିଲେ ବର୍ତ୍ତମାନ ବହୁତ ଟ୍ରେଣ୍ଡରେ ଲୋକେ ଖୋଜି ହୋଇଛନ୍ତି ସେ ଶାଢ଼ୀ। ଆପଣମାନେ ତ କେତେ ଖଣ୍ଡ ଥିବେ ବୁଣାକାର ପରିବାର ଭାଇ ସେଇଠି ମାଣିଆ ବନ୍ଧରେ?
1: ନା
2: ବୁଣୁଛନ୍ତି, ଆଉ କାହାକୁ ସବୁ ଟ୍ରେନିଂ ଦଉଛନ୍ତି?
1: ଆମ ସୋସାଇଟିରେ ଯେଉଁମାନେ ମେମ୍ବର ଅଛନ୍ତି, ଆଉ ଯେତେବେଳେ ସୋସାଇଟି ଟ୍ରେନିଂ ଆସୁଛି ସେତେବେଳେ ମାନେ ଯାଉଛନ୍ତି ସୋସାଇଟି ପ୍ରଦର୍ଶନୀ, 60 ବର୍ଷ ହେଇଗଲାଣି ସେମାନେ ତ ଆଉ ଯାଇପାରିବେନି, 50 ବର୍ଷ ତଳୁ ଯେଉଁମାନେ ଅଛନ୍ତି ସେମାନେ ଟ୍ରେନିଂ ଯାଉଛନ୍ତି। କିଛି ଭାଗ ଆମର ବଜାରପୁର ସେଠି ଆଇଟି ଭାଇ ଦେଇକି ଆସିଛନ୍ତି,
0: ବହୁତ ବଢିଆ।
1: ଆମର ଜଣେ ଭାଇଙ୍କ ନାମ ମୁଁ କହୁନି, ଯାଇଥିଲେ ଛତିଶଗଡ଼, ଯାଇଥିଲେ ମଧ୍ୟପ୍ରଦେଶ, ଯାଇଥିଲେ ସେମାନେ ଦେଖିକି ଟ୍ରେନିଂ ଦେଇକି ଆସିଛନ୍ତି।
0: ଆପଣମାନେ ସେବା କରୁଛନ୍ତି ଠାକୁରଙ୍କର, ଏଇ ଯେଉଁ ଶାଢ଼ୀ ବୁଣିକି ଖଣ୍ଡୁଆ ପାଟ ବୁଣିକି, ବହୁତ ଭଲ କଥା। ଠାକୁର ଆପଣଙ୍କର ତାଙ୍କର ଆଶୀର୍ବାଦ ସବୁବେଳେ ପାଆନ୍ତୁ। ଆପଣମାନଙ୍କୁ ଏଇଠି ଏତିକି କହିବୁ ଯେ ଯୁଗେ ଯୁଗେ ଜଗନ୍ନାଥଙ୍କର ଆଶୀର୍ବାଦ ଆପଣମାନେ ପାଆନ୍ତୁ। ଓଂ ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥ ୟତି ନମଃ। ଠାକୁର ଆପଣଙ୍କୁ ସବୁବେଳେ ଘଣ୍ଟ ଘୋଡେଇକି ରଖିଥାନ୍ତୁ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ପ୍ରଫୁଲ୍ଲ ବାବୁ, ଆପଣ କଲ୍ କଲେ, ଏତେ ସୁନ୍ଦର କଥା, ଏତେ ସୁନ୍ଦର ସୁନ୍ଦର ସୂଚନା ଆମ ଶ୍ରୋତା ମାନଙ୍କୁ ଦେଲେ, ଆପଣଙ୍କୁ ଧନ୍ୟବାଦ ଦଉଛୁ। ଆଉ ଗୀତ ଶୁଣୁଛୁ ଆପଣଙ୍କୁ।
1: ଧନ୍ୟବାଦ।

ହ୍ୟାଲୋ, କଥା ଆପଣଙ୍କର ଗୀତ ଆମର। ହ୍ୟାଲୋ, ନା କୁହନ୍ତୁ ଭାଇ। ହ୍ୟାଲୋ, ହଁ ନମସ୍କାର, କୁହନ୍ତୁ, ନା କୁହନ୍ତୁ। ତାପସ କହୁଛନ୍ତି? ହଁ, ବହୁତ ଦିନ ପରେ ଆପଣ ଫୋନ କଲେ, କଥା କଣ? ଫୋନ ଲାଗୁ ନଥିଲା? ଓ, ଆଜି ଲାଗିଛି ବୋଲି ବହୁତ ଖୁସି ଅଛନ୍ତି ବୋଧେ। ଠିକ ଠିକ ଠିକ, ଆମେ ବି ଖୁସି ଅଛୁ ଭାଇ। କୁହନ୍ତୁ କଣ ହାଲ ଆପଣଙ୍କର, ଗାଁର କେତେ ବର୍ଷା ହଉଛି କି ଶୁଖିଲାରେ ଅଛନ୍ତି? ଏଠି ବି ସେମିତି ଭାଇ, ମାନେ ରାସ୍ତାରେ ବି ପାଣି ଚାଲିଛି।

0: ପ୍ରାୟ ଅଧିକାଂଶ ଜାଗାରେ ସେମିତି ପହଁରି ପହଁରି ଯାଉଛନ୍ତି ଆପଣ ଦେଖିବେ। କଣ ସବୁ ଶୁଣିଲେ ଆଜି ସକାଳୁ ଆକାଶବାଣୀ ଜୟପୁରରୁ?
1: ସେଥିପାଇଁ ଫୋନ ଲଗେଇ ଦେଇଛନ୍ତି ଫେଭରାଇଟ ବୋଲି। ଠିକ ଅଛି, ଆଉ କଣ କରୁଥିଲେ ଭାଇ? ଖାଲି ଏଇ 12 ବେଳେ ଲଗେଇଲେ ନା ତା ଆଗରୁ ରେଡିଓ ଶୁଣୁଥିଲେ? ଆଚ୍ଛା, ବହୁତ ଦିନ ପରେ ତାପସ ଆପଣ କଲ୍ କଲେ, କଣ କରୁଥିଲେ? ଫୋନ ଲାଗୁନଥିଲା ନା ଆପଣଙ୍କର ଇଚ୍ଛା ନଥିଲା ନା ଆପଣ ଭୁଲି ଯାଇଥିଲେ କୁହନ୍ତୁ? ସମସ୍ତଙ୍କୁ ଫୋନ ଲାଗୁଥିଲା, ଆପଣଙ୍କର କେମିତି ଲାଗୁନଥିଲା? ତାହେଲେ ଭଲ ପାଇବା ଅଛି ଆପଣଙ୍କର ଏଇ କାର୍ଯ୍ୟକ୍ରମ ପ୍ରତି,
2: ମାନେ ବିରକ୍ତ ନ ହେଇକି ବି ଲଗାଉଛନ୍ତି।
0: ଆପଣ ଆଜି ମନ୍ଦିର ଯାଇଥିଲେ କି, ଶିବ ମନ୍ଦିର? ଯାଆନ୍ତିନି କାହିଁକି, ଠାକୁରଙ୍କୁ ମାନନ୍ତିନି କି? ସେ ତ ବାପା ମା ହଉଛନ୍ତି ଆମର ଚଳନ୍ତି ଠାକୁର, ତଥାପି ବି ଯେହେତୁ ଏଇ 12 ଆମେ ଯାଉ, ଯୋଉ ପର୍ବପର୍ବାଣୀରେ ମନ୍ଦିର ଯାଉ, ଠାକୁରଙ୍କୁ ଦର୍ଶନ କରୁ, ସେ ପ୍ରକାର ଗୋଟେ ଆଧ୍ୟାତ୍ମିକ ପରିବେଶକୁ ଆମେ କ୍ୟାପ୍ଚର କରୁ କେବଳ ମନର ଶାନ୍ତି ପାଇଁ, ସେଥିପାଇଁ ସମସ୍ତେ ମନ୍ଦିର ଯାଆନ୍ତି, ସେଇ କଥା ମୁଁ ପଚାରିଲି ଆପଣଙ୍କୁ। ସେଇ ଆପଣ ମା ବାପାଙ୍କୁ ଭଗବାନ ମାନିଛନ୍ତି, ବହୁତ ଭଲ କଥା।
2: ଖୁବ ସୁନ୍ଦର ଚିନ୍ତାଧାରା ଭାଇ, ସେମିତି ମାନିକି ରୁହନ୍ତୁ ମା ବାପାଙ୍କୁ, ସେମାନଙ୍କୁ ଭକ୍ତି ଜଣାଉଥାନ୍ତୁ,
0: ବାସ ବହୁତ ବହୁତ। ଠିକ ଅଛି, କିଏ କୋଉ ପ୍ରକାର ଚିନ୍ତାଧାରା ରହିକି ରଖନ୍ତି, ତ ବହୁତ ଧନ୍ୟବାଦ। ଆମେ ଗୀତ ଶୁଣୁଛୁ ଆପଣଙ୍କ ପାଇଁ।

0: ହ୍ୟାଲୋ, କଥା ଆପଣଙ୍କର ଗୀତ ଆମର।
1: ହ୍ୟାଲୋ
0: ହ୍ୟାଲୋ,
1: ହଁ ନମସ୍କାର ମ୍ୟାଡମ, ଦୁଇ ଜଣ ଯାକ ନମସ୍କାର।
0: ନମସ୍କାର,
2: ନମିତା କହୁଛନ୍ତି।
1: ନମିତା କହୁଥିଲି।
0: ଆଜ୍ଞା ଆଜ୍ଞା,
2: ଆମେ ଜାଣିଛୁ ଆପଣ କହୁଛନ୍ତି ବୋଲି।
1: ଆଜି
2: କଣ ମନାସିଲେ ମନ୍ଦିରରେ ଶିବଙ୍କ ପାଖରେ?
1: ଘର ପରିବାର ସବୁ ମଙ୍ଗଳ କେମିତି ରଖିଥାନ୍ତୁ, ଆଉ ପିଲାମାନଙ୍କର କଣ ଚାକିରି ଟିକେ ହଉ।
2: ଆଚ୍ଛା, ଶିବ ରେସପଣ୍ଡ କଲେ? ହଁ କହିଲେ। ଏଇ କଥାଟି ସେ ପୂରଣ କରିବେ, କାହିଁକି ନା ଆମେ ସେ ଅନୁଯାୟୀ କାମ କରୁଥିବା, ପିଲାକୁ ସେମିତି ପଢେଇଥିବା, ଟ୍ରେଣ୍ଡ ଅପ୍ କରେଇଥିବା, ଗୋଟିଏ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ।
0: କଷ୍ଟ କରିଛନ୍ତି ମାନେ କୃଷ୍ଣ
2: ମିଳିଛନ୍ତି, ମାନେ କୃଷ୍ଣ ମିଳିବେ। ଠିକ କଥା,
0: ଖାଲି ଗୋଟେ ମାଧ୍ୟମ
1: କରୁଛୁ ଆଉ।
2: ଆଜ୍ଞା, ଆଜି ଟିକେ ମନ୍ଦିର ଏତେ ଭିଡ ନଥିବେ ବୋଧେ, ବର୍ଷା ହଉଛି?
1: ନା ମ୍ୟାଡମ, ଭିଡ ପୁରା
2: ଭିଡ
1: ଲାଇନ।
2: ଆରେ ବା, ବର୍ଷାରେ ବି ଭକ୍ତ ମାନେ ଯାଉଛନ୍ତି ଏଇ ମାନେ ବର୍ଷକୁ ଥରେ ଆସୁଛି ଶ୍ରାବଣ ସୋମବାର, ପୁଣି ଲାଷ୍ଟ ସୋମବାର ସମସ୍ତେ ଯିବେ। ଆଉ ଶିବ ହଉଛନ୍ତି ଆଶୁତୋଷ।

0: ଜଲ୍ଦି ସନ୍ତୁଷ୍ଟ ହେଇଯାଆନ୍ତି, ସେ ଜଲ୍ଦି ସେ ବର ପ୍ରାପ୍ତି କରନ୍ତି ସମସ୍ତଙ୍କୁ। ବହୁତ ବଢିଆ, ଆପଣ ମାନେ ସେଇଟା ଶୁଣିବେ ଭଲ ପାଇବେ, ସେଥିପାଇଁ ସେ ସବୁ କରାହେଇଛି। ଆଉ ଆପଣ ଏଇ କାର୍ଯ୍ୟକ୍ରମ ଶୁଣିକି ନିଜ ମାଆଙ୍କୁ ମନେ ପକେଇଛନ୍ତି, ବହୁତ ବଢିଆ କଥା।
1: କାଲି ବି ବଢିଆ ଲାଗିଲା ସବୁ ଗୀତକୁ, ସେ ପ୍ରୋଗ୍ରାମ ଯାକ ବଢିଆ ଲାଗିଲା।
0: ଆଜ୍ଞା ଆଜ୍ଞା, ଧନ୍ୟବାଦ।
2: ଆପଣ ଶୁଣିଛନ୍ତି କାଲି ଆମର ଯୋଉ ଗୋଟେ ସ୍ପେଶାଲ ପ୍ରୋଗ୍ରାମ ହେଇଥିଲା?
0: ବହୁତ ବଢିଆ, ସେ ଆମର ନିୟମିତ ଶ୍ରୋତା। ତ ନମିତା, କଣ କହିବେ ଆମର ଆକାଶବାଣୀ ଜୟପୁର ସହିତ ଆପଣ ବହୁତ ବର୍ଷ ହେଲା ଜଡିତ ଅଛନ୍ତି, ଆପଣ ଆଉ କୋଉ ଷ୍ଟେସନ ବି ଲଗାନ୍ତିନି, କେବଳ ଆକାଶବାଣୀ ଜୟପୁରର ସବୁ କାର୍ଯ୍ୟକ୍ରମ ଶୁଣନ୍ତି?
1: ଜୟପୁର ପ୍ରୋଗ୍ରାମ ତ ବଢିଆ ଲାଗୁଛି, ଆଉ କଣ ଶୁଣି ମୁଁ
2: ଆପଣ ପୁରା ସକାଳୁ ମାନେ ଶୁଣୁଛନ୍ତି? 5:53 ଆରମ୍ଭ କରିଦଉଛନ୍ତି ବୋଧେ,
1: 7:15
0: ସବୁ ଫୋନ ଇନକୁ ଟ୍ରାଏ କରନ୍ତି,
1: ଭାଇନା ବି ଶୁଣୁଛନ୍ତି, ଭାଇନା ରହିଲେ ଯାଇ ଶୁଣୁଛି। ଆଉ ରବିବାର ଦିନ କହିବେ ହାଲୋ ମୋ ପସନ୍ଦ, ମୁଁ କେବେ ଲଗେଇ ନଥିବି, ଭୁଲ ଯାଇଥିଲି, କେମିତି ଲଗେଇ ନ
0: ତାଙ୍କ ସହିତ ଲାଗି
1: ଆଜ୍ଞା
0: ବହୁତ ବଢିଆ, ବହୁତ ଧନ୍ୟବାଦ ଭାଇନାଙ୍କୁ କହିଦେବେ। ତାଙ୍କର ଆଉ କୋଉ କାର୍ଯ୍ୟକ୍ରମରେ ହାଲୋ ମୋ ପସନ୍ଦକୁ ଛାଡିଦେଲେ ଆଉ କୋଉ କାର୍ଯ୍ୟକ୍ରମରେ ଏମିତି ଆଗ୍ରହ ଦେଖାନ୍ତି କି ଭାଇନା? ଆପଣ ତ ସବୁ ଶୁଣନ୍ତି। କେବେ ଭାଇନାଙ୍କୁ ରଖନ୍ତୁ, ଏଇ ଲାଇଭ ଫୋନ ଇନକୁ ଫୋନ କରନ୍ତୁ, ନାଇଁ ମୁଁ କହିଲି ଭାଇନାଙ୍କୁ ଏଇ ଟାଇମରେ ରଖନ୍ତୁ, ଆଉ ଏଇ କାର୍ଯ୍ୟକ୍ରମକୁ ଦି ଜଣ ମିଶିକି ଫୋନ କରନ୍ତୁ। କେବେ ତ ଛୁଟି ଥିବ ସୋମବାର, ସେଇଦିନ ଟ୍ରାଏ କରନ୍ତୁ, ଏମିତି ହୁଏ ନା ସୋମବାର ଦିନ ବି ଛୁଟି ଗୁଡାକ ପଡେ। ବହୁତ ବଢିଆ, ତ ଆପଣ ଭଲରେ ରୁହନ୍ତୁ, ଠାକୁରଙ୍କୁ ଯୋଉଟା ମାଗିଥିଲେ ଠାକୁର ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତୁ, ଏଇଆ ଆମେ କାର୍ଯ୍ୟକ୍ରମ ଜରିଆରେ କହିବୁ। ଧନ୍ୟବାଦ ନମିତା,
1: ନମସ୍କାର।

0: ଏବେ ପୁରା ଖାଲି ଥିଲା, ମୁଁ ଭଲ କରି ପୂଜା କରି ଆସିଲି, ଭିଡ ନାହିଁ,
1: ଟିକେ ଶାନ୍ତି ଲାଗିଥିବ ନୁହଁ କି?
0: ହଁ,
1: ଆପଣ କଣ ମାଗିଲେ ଠାକୁରଙ୍କୁ? ସ୍ୱର୍ଣ୍ଣପ୍ରଭା ଠାକୁରଙ୍କୁ
0: କଣ ମାଗିବି? ଆଉ ସିଏ ତ ଠାକୁର ସବୁ ଜାଣିଛନ୍ତି ନା, ସେ ମହାଦେବ ଭୋଲା ବାବା ସବୁ ଜାଣିଛନ୍ତି, ତ ତାଙ୍କୁ କଣ ମାଗିବା? ଟିକେ ଦୁଃଖ ଜଣେଇବା, ନିଜର ପରିବାର ତାପରେ ସଂସାରର ସୁଖ ପାଇଁ ଟିକେ କାମନା କରିବା, ସମସ୍ତଙ୍କର ଶିବ କଲ୍ୟାଣମୟ, ସେ ସମସ୍ତଙ୍କର କଲ୍ୟାଣ କରିବେ, ସେ ଜଗତର କଲ୍ୟାଣ ପାଇଁ ହଳାହଳ ବିଷ ପାନ କରିଥିଲେ, ସବୁ କଥା ଜାଣୁଛନ୍ତି, ଆଉ ତାଙ୍କୁ କଣ ମାଗିବା, ଖାଲି ସମସ୍ତଙ୍କର ସୁଖ ଶାନ୍ତି ଟିକେ କାମନା କରିବା ସଂସାର
1: କରିଛନ୍ତି। ଆଚ୍ଛା କୀର୍ତ୍ତନ ଏବେ କରି ଯାଉନାହାନ୍ତି କି?
0: କୀର୍ତ୍ତନ ତ ଏବେ ବନ୍ଦ ଅଛି, ଏବେ ବର୍ଷା ଋତୁରେ ଟିକେ ବନ୍ଦ ଅଛି, କଲ୍ କୁଲା ଆସୁନି, ଏବେ ଆରମ୍ଭ ହବ, ଏବେ ଭାଦ୍ରବ ମାସ ଆସିଗଲା, ତାପରେ ଏବେ ଦଶହରା ଆସିବ, ଏବେ ମାନେ ଆସିବ ଜନ୍ମାଷ୍ଟମୀରେ ଏବେ ଆସିବ, ତ ସେଟା କରିବୁ, ଏବେ ବର୍ଷାରେ ବନ୍ଦ ଥିଲା।
1: ବହୁତ ବଢିଆ, ସମୟ ହେଇଗଲାଣି ସ୍ୱର୍ଣ୍ଣପ୍ରଭା ଆପଣଙ୍କ ସହିତ କଥା ହେଇକି, ବହୁତ ଧନ୍ୟବାଦ। ଧନ୍ୟବାଦ,
0: ଧନ୍ୟବାଦ
1: ଆପଣଙ୍କୁ, ସମସ୍ତେ ଜାଣିଛନ୍ତି।
2: ଧନ୍ୟବାଦ, ନମସ୍କାର।
1: ତ ଶ୍ରୋତା ବନ୍ଧୁ, ଏଥିଲା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଆପଣମାନେ ସମସ୍ତେ ଯୋଡ଼ି ହେଲେ କାର୍ଯ୍ୟକ୍ରମରେ, ଫୋନ୍ କଲେ, ଯାହାର ଫୋନ୍ ଲାଗିନି ବିଲକୁଲ ବି ମନ ଦୁଃଖ କରନ୍ତୁନି, ଆସନ୍ତା ଥର ଅବଶ୍ୟ ଟ୍ରାଏ କରନ୍ତୁ, ଆମ ସହିତ କଥା ହୁଅନ୍ତୁ। ତ ଲୀନା, ବିଦା ମାଗିବା, ସମୟ ହେଇଗଲାଣି, ଆଗକୁ ଆମର ହିନ୍ଦୀ ସମାଚାର ଅଛି।
2: ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି, ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ଆମେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିବେ।

0: ଶୁଣିଲେ ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ନରେନ୍ଦ୍ର କୁମାର ପଣ୍ଡା, ବିଜୟ କୁମାର ସାମନ୍ତରାୟ, ଭୀମସେନ ମହାରଣା, ସୁଶାନ୍ତ ଅଧିକାରୀ ଏବଂ ଇନ୍ଦର ସିଂ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆଲୋଚନା କରିବା ମାଛ ଚାଷରେ ରୋଗ ନିରାକରଣ ଆମେ କିପରି କରିବା। ମାଛ ଚାଷ ହେଉଛି ଭାରତର ଏକ ପ୍ରମୁଖ କୃଷି ଶିଳ୍ପ। ମିଶ୍ରିତ ମାଛ ଚାଷ ପ୍ରଣାଳୀଟି ବିଭିନ୍ନ ପ୍ରଜାତିର ମାଛଗୁଡ଼ିକୁ ଏକାଠି ଚାଷ କରିବାକୁ କୁହାଯାଇଥାଏ। ଏହି ପ୍ରଣାଳୀରେ ଉଚ୍ଚ ଉତ୍ପାଦନ, ଖାଦ୍ୟ ସମ୍ପଦର ସଦୁପଯୋଗ, ଜଳ ଗୁଣବତ୍ତା ପରିଚାଳନା ଏବଂ ଅଧିକ ଆର୍ଥିକ ଲାଭ ଭଳି ବିଭିନ୍ନ ସୁବିଧା ମଧ୍ୟ ରହିଛି। ମିଶ୍ରିତ ମାଛ ଚାଷ ପ୍ରଣାଳୀ ଅନ୍ତର୍ଗତ ବିଭିନ୍ନ ପ୍ରକାର ମାଛଗୁଡ଼ିକୁ ଏକାଥରକେ ଚାଷ କରାଯାଇଥାଏ। ଏଥିପାଇଁ କାର୍ପ, କାତଲା, ପାଙ୍ଗାସିୟସ୍, ଟିଲାପିଆ ଇତ୍ୟାଦି ବିଭିନ୍ନ ପ୍ରଜାତିର ମାଛଗୁଡ଼ିକୁ ମିଶ୍ରିତ ଭାବେ ଗୋଟିଏ ପୋଖରୀରେ ଚାଷ କରାଯାଇଥାଏ। ଏହି ପ୍ରଣାଳୀକୁ ପଲିକଲ୍ଚର ମଧ୍ୟ କୁହାଯାଏ। ମାଛ ଚାଷ ଏକ ଲାଭଜନକ ଚାଷ। ମାଛ ଚାଷ କରିବା ପୂର୍ବରୁ ଏହି ଚାଷର ଠିକ୍ ପରିଚାଳନା ବିଷୟରେ ଜାଣିବା ନିହାତି ଜରୁରୀ, କାରଣ ଠିକ୍ ପରିଚାଳନା ନ ହେବା ଦ୍ୱାରା ବେଳେବେଳେ ମାଛ ମୃତ୍ୟୁର ଶିକାର ହୋଇଥାନ୍ତି। ମାଛକୁ କେଉଁ ପରିସ୍ଥିତିରେ ରୋଗ ହୋଇଥାଏ ତାହା ଜାଣିବା ଆବଶ୍ୟକ। କାହା ଦ୍ୱାରା ହୋଇଥାଏ ମାଛମାନଙ୍କୁ ରୋଗ, କେଉଁ ପ୍ରକାର ରୋଗ ହୋଇଥାଏ ଏବଂ ଏହାର ଲକ୍ଷଣ କ'ଣ, ଏହି ମାଛ ଚାଷରେ ରୋଗ ନିରାକରଣ ଆମେ କିପରି କରିବା ଆଉ ତା'ର ପ୍ରତିକାର ମଧ୍ୟ ଜାଣିବା ନିହାତି ଜରୁରୀ। ମାଛ ଚାଷ କରିବା ପୂର୍ବରୁ ଦେଖିବା ଆବଶ୍ୟକ ଯେ ପୂର୍ବରୁ ଯେମିତି ରୋଗାକ୍ରାନ୍ତ ହୋଇଥିବା ଜାଆଁଳ ପୋଖରୀରେ ଛଡ଼ା ନଯାଏ, ମାଛ ଚାଷରେ ବ୍ୟବହୃତ ହେଉଥିବା ଜାଲ, ବାଲ୍ଟି ଇତ୍ୟାଦିକୁ ପୂର୍ବରୁ ପରିଷ୍କାର କରିବା ଦରକାର। କୌଣସି ରୋଗାକ୍ରାନ୍ତ ମାଛ ପୋଖରୀ ଯେପରି ପୁନଃ ବ୍ୟବହାର ନ ହୁଏ, ପୋଖରୀର ଜଳର ପରିମାଣ ନ ପରଖି ଅଧିକ ସଂଖ୍ୟାରେ ଜାଆଁଳ ଛାଡ଼ିଥିଲେ ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ। ମାଛମାନେ ଉଚିତ ପରିମାଣରେ ଏବଂ ଉତ୍ତମ ମାନର ପ୍ରାକୃତିକ ଖାଦ୍ୟ ନ ପାଇଲେ କିମ୍ବା ମାଛକୁ ଉଚିତ ପରିମାଣର କୃତ୍ରିମ ସୁଷମ ଖାଦ୍ୟ ଯୋଗାଇ ଦିଆନଗଲେ ମାଛ ବିଭିନ୍ନ ପ୍ରକାର ରୋଗରେ ପଡ଼ିଥାନ୍ତି। ମାଛ ପୋଖରୀରେ ଯଦି ଦୁର୍ଗନ୍ଧ ନାଳି ନର୍ଦ୍ଦମା ପାଣି ପଶିଯାଏ ତେବେ ମାଛମାନଙ୍କୁ ମଧ୍ୟ ରୋଗ ହୋଇଥାଏ। ମାଛ ପୋଖରୀରେ ଆବଶ୍ୟକ ପରିମାଣରୁ ଅଧିକ ରାସାୟନିକ ସାର ପ୍ରୟୋଗ କରିବା ଉଚିତ ନୁହେଁ। ଯଦି ଅଧିକ ସାର ପ୍ରୟୋଗ କରିବେ ମାଛକୁ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଅଧିକ ରହିଛି। ଜଳ ଗୁଣବତ୍ତା

0: ପରିଚାଳନା ମିଶ୍ରିତ ଚାଷ ପ୍ରଣାଳୀରେ ଜଳ ଗୁଣବତ୍ତା ପରିଚାଳନା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ବିଭିନ୍ନ ପ୍ରଜାତିର ମାଛଗୁଡ଼ିକ ଜଳର ଭିନ୍ନ ଭିନ୍ନ ସ୍ତରରେ ରୁହନ୍ତି ଉଦାହରଣ ସ୍ୱରୂପ କାର୍ପମାନେ ଜଳର ତଳସ୍ତରରେ ରୁହନ୍ତି କାତଲା ଓ ପାଙ୍ଗାସିୟସ୍ମାନେ ମଧ୍ୟସ୍ତରରେ ରୁହନ୍ତି ଓ ଟିଲାପିଆମାନେ ଉପର ସ୍ତରରେ ରୁହନ୍ତି ତେଣୁ ଚାଷୀଙ୍କୁ ପାଣିର ପିଏଚ୍ ଓ ଅକ୍ସିଜେନ୍ର ମାତ୍ରା ଇତ୍ୟାଦି ସଠିକ୍ ଭାବେ ବଜାୟ ରଖିବାକୁ ପଡ଼ିବ ଏହିପରି କିଛି ପ୍ରୟାସ ଓ ସାବଧାନତା ଅବଲମ୍ବନ କଲେ ଯେକୌଣସି ଚାଷୀ ସହଜରେ ମିଶ୍ରିତ ମାଛ ଚାଷ କରିପାରିବେ ବର୍ତ୍ତମାନ ଜାଣିବା ମାଛକୁ ହେଉଥିବା ରୋଗର ନିରାକରଣ ଆମେ କିପରି କରିବା ପ୍ରଥମେ ଦଳପୂର୍ଣ୍ଣ ପୋଖରୀକୁ ସଫା କରିବା ଆବର୍ଜନାମୟ ପାଣି ପୋଖରୀ ମଧ୍ୟକୁ ଯେପରି ପ୍ରବେଶ ନ କରେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ପରିମାଣଠାରୁ ଅଧିକ ଜୈବିକ ଖତ ରାସାୟନିକ ସାର ଏବଂ କୃତ୍ରିମ ମାଛ ଖାଦ୍ୟର ପ୍ରୟୋଗ ନ କରିବା ପୋଖରୀରେ ଆବଶ୍ୟକ ପରିମାଣଠାରୁ ଯେପରି ଅଧିକ ଜାଆଁଳ ଛାଡ଼ିବେନି ଦୁର୍ବଳ ବା ରୋଗିଣା ମାଛ ଜାଆଁଳର ବ୍ୟବହାର ମଧ୍ୟ ବ୍ୟବହାର ନ କଲେ ଭଲ ମାଛ ଶରୀରରେ ପୋକ ହୋଇଥାନ୍ତି ଯେଉଁଥିପାଇଁ ମାଛ କୂଳକୁ ଆସି ଶରୀରର କୌଣସି ଏକ ସ୍ଥାନରେ ଘୋଷି ହୋଇଥାନ୍ତି ତେବେ ଏହା ଅନ୍ୟ ମାଛକୁ ମଧ୍ୟ ହେବାର ସମ୍ଭାବନା ରହିଥାଏ ଯଦି ଏପରି ଲକ୍ଷଣ ଚାଷୀ ଭାଇ ଭଉଣୀମାନେ ଦେଖନ୍ତି ତାହେଲେ ତୁରନ୍ତ ଏହାର ନିରାକରଣ କରିବା ଦରକାର ଚାଷ ଉପଯୋଗୀ ପୋଖରୀର ମାନ କିପରି ହେବା ଆବଶ୍ୟକ ସେ ସମ୍ପର୍କରେ ଜାଣିବା ପୋଖରୀ ମାଟି ସମ୍ପୂର୍ଣ୍ଣ ଦୋରସା କିମ୍ବା ବାଲିଆ ମୋଟାଳି ମିଶା ମାଟି ହୋଇଥିବା ଆବଶ୍ୟକ ପୋଖରୀ ପାଣିର ଗୁଣ ଉତ୍ତାପ 24-34 ଡିଗ୍ରୀ ମଧ୍ୟରେ ରହିବା ଜରୁରୀ ଅମ୍ଳତା 7-8.5 ପିଏଚ୍ ରହିବା ଆବଶ୍ୟକ ପୋଖରୀର ଗଭୀରତା ପ୍ରାୟ 12-15 ମିଟର ରହିବା ଉଚିତ ପୋଖରୀରେ ବର୍ଷ ସାରା ଜଳ ଯୋଗାଇବା ପାଇଁ ଗଭୀର ନଳକୂପ ଥିଲେ ଭଲ ମାଛ ଚାଷରେ ରୋଗ ନିରାକରଣ ଏହିଭଳି ଭାବରେ ଯଦି କରିବେ ତାହେଲେ ଅଧିକ ଲାଭବାନ ହୋଇପାରିବେ
1: ଶୁଣିଲେ ଚାଷବାସ କଥା ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ପ୍ରଚାର କରୁଛୁ ଘର ଘରଣୀ କାର୍ଯ୍ୟକ୍ରମ ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ସ୍ମିତାରାଣୀ ଜେନା ଏବଂ ମମତା ପେଜ୍

0: ନମସ୍କାର ଶ୍ରୋତା ଭଉଣୀ, ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ସ୍ମିତାରାଣୀ ଜେନା
1: ଆଉ ମୁଁ ମମତା ବେଜ।
0: ନମସ୍କାର।

କହିବା ପରିବର୍ତ୍ତେ ଆମକୁ କହିବାକୁ ହେବ, ତୁମେ ଯେଉଁ କ୍ଷେତ୍ରରେ କାମ କରିବାକୁ ଚାହଁ କର, ଆମେ ତୁମ ପାଇଁ ସୁରକ୍ଷିତ ପରିବେଶ ନିଶ୍ଚିତ କରିବୁ। କିନ୍ତୁ ବନ୍ଧୁମାନେ, ଆମେ କେବଳ ଆଦର୍ଶର କଥା କହି ବାସ୍ତବତାକୁ ଅଣଦେଖା କରିପାରିବୁ ନାହିଁ। ଆଜି ମଧ୍ୟ ଅନେକ ନାରୀ ରାତିରେ କାମ ସାରି ଘରକୁ ଫେରିବା ସମୟରେ ଭୟ ଅନୁଭବ କରନ୍ତି। କାହିଁକି? କାରଣ ଅନେକ ସ୍ଥାନରେ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକ ନାହିଁ, ରାତିରେ ଅସୁରକ୍ଷିତ ଯାତାୟାତର ଅଭାବ ରହିଛି, ନିର୍ଜନ ସ୍ଥାନରେ ଅପରାଧର ଭୟ ରହିଛି, କେତେକ ୱାର୍କ ପ୍ଲେସ୍ରେ ସେକ୍ସୁଆଲ ହାରାସମେଣ୍ଟର ସମ୍ଭାବନା ରହିଛି। ଅଭିଯୋଗ କଲେ ସମସ୍ୟା ହେବ ବୋଲି ଅନେକ ନାରୀ ଭୟ କରନ୍ତି। ପରିବାର ଓ ସମାଜର ମାନସିକତା ମଧ୍ୟ ଅନେକ ସମୟରେ ବାଧା ସୃଷ୍ଟି କରେ। ଏହି କାରଣରୁ ନାରୀଙ୍କ ମନରେ

ଗୋଟେ ଅପରାଧର ଭୟ ରହିଛି, କେତେକ ୱାର୍କପ୍ଲେସ୍ରେ ସେକ୍ସୁଆଲ୍ ହାରାସମେଣ୍ଟର ସମ୍ଭାବନା ରହିଛି, ଅଭିଯୋଗ କଲେ ସମସ୍ୟା ହେବ ବୋଲି ଅନେକ ନାରୀ ଭୟ କରନ୍ତି, ପରିବାର ଓ ସମାଜର ମାନସିକତା ମଧ୍ୟ ଅନେକ ସମୟରେ ବାଧା ସୃଷ୍ଟି କରେ। ଏହି କାରଣରୁ ନାରୀଙ୍କ ମନରେ ଏକ ପ୍ରଶ୍ନ ଉଠେ, ମୋର କ୍ୟାରିୟର ପାଇଁ ମୋତେ ମୋର ସୁରକ୍ଷା ସହିତ ସମ୍ମୁଖୀନ କରିବାକୁ ପଡ଼ିବ କି? ମୋର ଉତ୍ତର ନା, କେବେ ନୁହେଁ। ସୁରକ୍ଷା ଓ ସ୍ୱାଧୀନତା ପରସ୍ପରର ବିରୋଧୀ ନୁହେଁ। ଆମେ ଏମିତି ଏକ ସମାଜ ଚାହୁଁ ଯେଉଁଠାରେ ନାରୀଙ୍କ ସୁରକ୍ଷା ମିଳିବ ଏବଂ ସେହି ସହିତ ନିଜ ଜୀବନ ଓ କ୍ୟାରିୟର ବାଛିବାର ସ୍ୱାଧୀନତା ମଧ୍ୟ ମିଳିବ। ଆମେ ନାରୀଙ୍କୁ ଏହା କହିବା ଉଚିତ ନୁହେଁ, ରାତିରେ ବାହାରକୁ ଯାଉ ନାହିଁ। ଆମକୁ ସମାଜକୁ ପଚାରିବା ଉଚିତ, ରାତିରେ ମଧ୍ୟ ନାରୀ ନିର୍ଭୟରେ ବାହାରି ପାରିବେ, ଏମିତି ପରିବେଶ ଆମେ କାହିଁକି ସୃଷ୍ଟି କରିପାରୁନାହୁଁ? ତାହେଲେ ଦାୟିତ୍ୱ କାହାର? ନାରୀଙ୍କ ସୁରକ୍ଷା କେବଳ ନାରୀଙ୍କ ଦାୟିତ୍ୱ ନୁହେଁ, ପରିବାରର ଦାୟିତ୍ୱ, ସଂସ୍ଥାର ଦାୟିତ୍ୱ, ସରକାରଙ୍କର ଦାୟିତ୍ୱ, ସମାଜର ଦାୟିତ୍ୱ। ନାରୀଙ୍କୁ ରୋକିବା ନାହିଁ, ପରିବେଶକୁ ବଦଳାଇବା। ମୁଁ ଏକ ଛୋଟ ଉଦାହରଣ ଦେବାକୁ ଚାହେଁ। ଧରନ୍ତୁ ଜଣେ ମହିଳା ଡାକ୍ତର ରାତି 12ଟାରେ ଜଣେ ରୋଗୀଙ୍କ ଜୀବନ ବଞ୍ଚାଉଛି, ଆମେ କ'ଣ କହିବା? ଆପଣ ଜଣେ ମହିଳା, ରାତିରେ କାମ କରନ୍ତୁ ନାହିଁ? ନା, ଆମେ କହିବା ଆପଣ ଆପଣଙ୍କ କର୍ତ୍ତବ୍ୟ କରନ୍ତୁ, ଆପଣଙ୍କ ସୁରକ୍ଷାର ଦାୟିତ୍ୱ ଆମର। ଏହା ହିଁ ହେଉଛି ମାନସିକତା, ଏକ ସଭ୍ୟ ସମାଜର ପରିଚୟ। ମୁଁ ଏଠାରେ ଏକ ଶକ୍ତିଶାଳୀ ବାର୍ତ୍ତା ରଖିବାକୁ ଚାହେଁ, ଡୋଣ୍ଟ ରେଷ୍ଟ୍ରିକ୍ଟ ହାର ଫ୍ରିଡମ୍ ବିକଜ୍ ଦ ୱାର୍ଲଡ ଇଜ୍ ଅନ୍ସେଫ୍, ମେକ୍ ଦ ୱାର୍ଲଡ ସେଫ୍ ବିକଜ୍ ସି ଡିଜର୍ଭ ଫ୍ରିଡମ୍। ଦୁନିଆ ଅସୁରକ୍ଷିତ ବୋଲି ତାଙ୍କ ସ୍ୱାଧୀନତାକୁ ସୀମିତ କରନ୍ତୁ ନାହିଁ, ତାଙ୍କ ସ୍ୱାଧୀନତା ପାଇଁ ଦୁନିଆକୁ ସୁରକ୍ଷିତ କରନ୍ତୁ। ଏହା ଏକ ବାକ୍ୟ, ଆମ ସମସ୍ତଙ୍କ ଚିନ୍ତାଧାରା ବଦଳାଇବା ପାଇଁ ଯଥେଷ୍ଟ ଅଟେ। ନାରୀ ସଶକ୍ତିର ଅର୍ଥ କେବଳ ନାରୀଙ୍କୁ ଚାକିରି ଦେବା ନୁହେଁ, ସଶକ୍ତିକରଣର ଅର୍ଥ ନିଷ୍ପତ୍ତି ନେବାର ଅଧିକାର, ନିଜ କ୍ୟାରିୟର ବାଛିବାର ଅଧିକାର, ସମାନ ଦରମା ପାଇବାର ଅଧିକାର, ସମ୍ମାନର ସହିତ କାମ କରିବାର ଅଧିକାର ଏବଂ ସୁରକ୍ଷିତ ପରିବେଶରେ ବଞ୍ଚିବାର ଅଧିକାର। ଯଦି ଜଣେ ନାରୀ ରାତିରେ କାମ କରିବାକୁ ଚାହାନ୍ତି, ତେବେ ତାଙ୍କ ସାମ୍ନାରେ ଦୁଇଟି ବିକଳ୍ପ ରହିବା ଉଚିତ, କାମ କରିବେ କି ନାହିଁ, କିନ୍ତୁ ଏହା ନୁହେଁ, କାମ କଲେ ମୋର ସୁରକ୍ଷା ରହିବ କି ନାହିଁ। ଆମେ ଏମିତି ଏକ ଭାରତ ଚାହୁଁ ଯେଉଁଠାରେ ଜଣେ ଝିଅ ରାତିରେ କାମ ସାରି ଘରକୁ ଫେରିଲେ ମା କେବଳ ଭୟରେ ଅପେକ୍ଷା କରିବା ନାହିଁ, ଯେଉଁଠାରେ ବାପା ଝିଅକୁ କହିବେ ଭୟ କର ନାହିଁ, ତୁମେ ତୁମ ସ୍ୱପ୍ନ ପୂରଣ କର, ଯେଉଁଠାରେ ଜଣେ ଏମ୍ପ୍ଲୟର କହିବେ ତୁମର ସୁରକ୍ଷା ଆମର ଦାୟିତ୍ୱ, ଯେଉଁଠାରେ ସମାଜ କହିବ ନାରୀଙ୍କ ସ୍ୱାଧୀନତା ଆମ ସମାଜର ଶକ୍ତି। ବନ୍ଧୁମାନେ, ଆଜି ମୁଁ ଏହା କହୁନାହିଁ ଯେ ରାତିରେ ନାରୀଙ୍କ ପାଇଁ କୌଣସି ବିପଦ ନାହିଁ, ବିପଦ ଅଛି, କିନ୍ତୁ ବିପଦ ଥିବାରୁ ନାରୀଙ୍କ ସ୍ୱପ୍ନକୁ ବନ୍ଦ କରିଦେବା ସମାଧାନ ନୁହେଁ, ବରଂ ଆମକୁ ବିପଦର ମୂଳ କାରଣକୁ ଦୂର କରିବାକୁ ପଡ଼ିବ, ଆମକୁ ରାସ୍ତାକୁ ସୁରକ୍ଷିତ କରିବାକୁ ପଡ଼ିବ, ଆମକୁ ୱାର୍କପ୍ଲେସ୍କୁ ସୁରକ୍ଷିତ କରିବାକୁ ପଡ଼ିବ, ଆମକୁ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ସୁରକ୍ଷିତ କରିବାକୁ ପଡ଼ିବ, ଏବଂ ସବୁଠାରୁ ବଡ଼ କଥା ହେଉଛି ଆମକୁ ଆମର ମାନସିକତାକୁ ସୁରକ୍ଷିତ ଓ ଅସମ୍ମାନତାମୂଳକ କରିବାକୁ ପଡ଼ିବ। ଏ ଓମେନ୍ ସୁଡ୍ ନେଭର ହାଭ୍ ଟୁ ଚୁଜ୍ ବିଟୁଇନ୍ ହର କ୍ୟାରିୟର ଆଣ୍ଡ ହର ସେଫ୍ଟି। ନାରୀଙ୍କୁ ରୋକନ୍ତୁ ନାହିଁ, ସୁରକ୍ଷା ଦିଅନ୍ତୁ। ନାରୀଙ୍କୁ ଭୟ ଦିଅନ୍ତୁ ନାହିଁ, ଆତ୍ମବିଶ୍ୱାସ ଦିଅନ୍ତୁ। ନାରୀଙ୍କ ସ୍ୱାଧୀନତା କମାନ୍ତୁ ନାହିଁ, ତାଙ୍କ ପାଇଁ ସୁରକ୍ଷିତ ସମାଜ ଗଢ଼ନ୍ତୁ। ରାତି ନାରୀଙ୍କ ସ୍ୱପ୍ନକୁ ଅଟକାଇବ ନାହିଁ, ଅସୁରକ୍ଷିତ ସମାଜ ହିଁ ତାଙ୍କ ସ୍ୱପ୍ନକୁ ଅଟକାଏ। ଆସନ୍ତୁ ଆମେ ସେହି ସମାଜ ଗଢ଼ିବା ଯେଉଁଠାରେ ଦିନ ହେଉ କି ରାତି ପ୍ରତ୍ୟେକ ନାରୀ ନିର୍ଭୟରେ କାମ କରିବେ, ନିଜ ସ୍ୱପ୍ନ ପୂରଣ କରିବେ ଏବଂ ମୁଣ୍ଡ ଉଚ୍ଚ କରି ବଞ୍ଚିବେ। ଧନ୍ୟବାଦ।

ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବରେ କାମ କରେ। ଆଜିର ଯୁଗରେ ଯଦି କହିବି, ଆଜିର ଯୁଗରେ ଯଦି ପ୍ରଗତି ସମ୍ଭବ ହୋଇଛି, ଦେଶର ହେଉ ବା ରାଜ୍ୟର ହେଉ, ସମସ୍ତ ପ୍ରଗତି ପଛରେ ନାରୀର ହିଁ ହାତ ରହିଛି। ସମାଜରେ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଲେ ମଧ୍ୟ ଏସବୁ ପରେ ମଧ୍ୟ ସମାଜରେ ପୁରୁଷ ଓ ନାରୀ ମଧ୍ୟରେ ଅନେକ ତାରତମ୍ୟ ଦେଖିବାକୁ ମିଳୁଛି। ଏବେ ବି ଆଜିର ସମାଜରେ ଅବହେଳିତ, ନିର୍ଯାତିତ, ନିଷ୍ପେଷିତ ହେଉଛି ନାରୀ। ଦେଖନ୍ତୁ, ଆପଣ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ, ଶିକ୍ଷା କ୍ଷେତ୍ରରେ ହେଉ, ସମସ୍ତ IT ସେକ୍ଟରରେ ହେଉ, ସମସ୍ତ କ୍ଷେତ୍ରରେ ଯେଉଁ ପ୍ରଗତି ଆସିଛି ତାହା ନାରୀ ଦ୍ୱାରା ହିଁ ସମ୍ଭବ ହୋଇପାରିଛି। ଏ ସବୁ ପରେ ମଧ୍ୟ କୋଉଠି ନା କୋଉଠି ନାରୀ ଆଜି ଭୋଗ ଏବଂ ଖେଳନାର ବସ୍ତୁ ଭଳିଆ ବ୍ୟବହାର ହେଉଛି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ସବୁ କ୍ଷେତ୍ରରେ ବହୁତ କିଛି କାର୍ଯ୍ୟକ୍ରମ କରାଯାଇଛି, ଏହା ପରେ ମଧ୍ୟ ନାରୀ ଆଜି ଅସୁରକ୍ଷିତ। ଯେତେବେଳେ ରାତିରେ ନାରୀଟିଏ କାମ କରିବାକୁ ଯାଉଛି, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରୁଛି, ତା ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି, ତେବେ ମଧ୍ୟ ନାରୀ ଆଜି ଅବହେଳିତ ହୋଇପଡୁଛି। ଏହାର ପଛରେ ପୁରୁଷ ସମାଜଙ୍କର ନଜର ବଦଳାଇବା ପାଇଁ ପଡିବ। କୋଉଠି ନା କୋଉଠି ସେମାନେ ନାରୀକୁ ଗୋଟେ ଅବହେଳିତ, ଦୁର୍ବଳିତ ବୋଲି ଭାବି ନେଉଛନ୍ତି। ସେଥିପାଇଁ ସେମାନଙ୍କ ନଜର ବଦଳାଇବା ଦରକାର, ଏବଂ ସରକାରଙ୍କ ପକ୍ଷରୁ ଯେଉଁ ସବୁ ଆଇନ ରହିଛି ଏବଂ ଯେଉଁ ସବୁ ତାଙ୍କର କଠୋର ଦଣ୍ଡ ରହିଛି, ଯେଉଁଠି ଆମର ଆଜି କିଛି ରେପ୍ ହେଉଛି ବା ଦୁର୍ବ୍ୟବହାର ହେଉଛି ନାରୀମାନଙ୍କ ପ୍ରତି, ସେ ଯେଉଁ ଦଣ୍ଡବିଧାନକୁ ଆଉ ଟିକେ କଠୋରରୁ କଠିନ କରିବା ଦରକାର ବୋଲି ମୁଁ ମନେ କରୁଛି। ଆଜି ଗୋଟେ ଗ୍ୟାଙ୍ଗ ରେପ୍ ହେଉଛି କି ମହିଳା ପ୍ରତି ଦୁର୍ବ୍ୟବହାର ହେଉଛି, ତ ପୁରୁଷ ସମାଜ ଜାଣିଛି ମତେ ଜେଲ୍ ହବ, ଆଉ ମୁଁ ଜେଲ୍ ହେଲା ପରେ ସେଠୁ ମୁକୁଳି ପାରିବି। ଏମିତି ନ କରିକି ତା ପାଇଁ କିଛି ଅଧିକ କଠୋର ବ୍ୟବସ୍ଥା କରିବା ଦରକାର। ସରକାର ତ କରୁଛନ୍ତି, ବହୁତ ପଦକ୍ଷେପ ନେଇଛନ୍ତି, କେନ୍ଦ୍ର ସରକାର ରାଜ୍ୟ ସରକାର ମିଳିତ ଭାବେ ବହୁତ ପଦକ୍ଷେପ ନେଇଛନ୍ତି, ନାରୀ ସଶକ୍ତିକରଣ ଆଜି ହେଇପାରିଛି, ତେବେ ମଧ୍ୟ ଅସୁରକ୍ଷିତ ହେଉଛି ନାରୀ। କୋଉଠି ନା କୋଉଠି ଟିକେ କିଛି କିଛି ଗ୍ୟାପ୍ ରହିଯାଉଛି, କିଛି କିଛି ପରିବର୍ତ୍ତନ ଆସିବା ଦରକାର, ଏହା ପଛରେ ସରକାରଙ୍କ ତରଫରୁ କରିବା ଦରକାର, ଏବଂ ମାନବ ସମାଜ ମଧ୍ୟ ନିଜର ନଜରକୁ ବଦଳାଇବା ଦରକାର। ମୁଁ ତ କହିବି, ନାରୀ କେବେ କାହାଠାରୁ କମ୍ ନୁହେଁ, ସେ ଅବଳା କି ଦୁର୍ବଳ ନୁହେଁ, ସେ ଅସୀମ ଶକ୍ତିର ଅଧିକାରିଣୀ। ନାରୀକୁ ଉପଯୁକ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରାଗଲେ ଆମ ସମାଜ ତଥା ରାଷ୍ଟ୍ର ଆହୁରି ଅଗ୍ରଗତି କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ନମସ୍କାର ସମସ୍ତଙ୍କୁ, ମୁଁ ନିବେଦିତା। ଆଜି ମୁଁ ଏକ ଚର୍ଚ୍ଚିତ ବିଷୟ ଉପରେ ମୋର ମତ ରଖିବାକୁ ଯାଉଛି। ନାରୀଙ୍କ ପାଇଁ ରାତିରେ କାମ କରିବା ସୁରକ୍ଷିତ କି? ଯଦି ଜଣେ ପୁରୁଷ ରାତି 11 ପର୍ଯ୍ୟନ୍ତ କାମ କରନ୍ତି, ତାହେଲେ ଆମେ ଏହାକୁ ସାଧାରଣ କଥା ବୋଲି ଭାବୁ। କିନ୍ତୁ ଜଣେ ନାରୀ ଯଦି ସେହି ସମୟରେ କାମ କରନ୍ତି, ତାହେଲେ ଆମର ପ୍ରଥମ ପ୍ରଶ୍ନ ହୁଏ, ସେ ସୁରକ୍ଷିତ ତ? ତେବେ ପ୍ରଶ୍ନ ହେଉଛି, ସମସ୍ୟା ରାତିରେ କାମ କରିବାର ଅଛି ନା ଆମ ସମାଜର ସୁରକ୍ଷା ବ୍ୟବସ୍ଥାରେ? ଇନ୍ ମାଇ ପରସେପ୍ସନ୍, ରାତିରେ କାମ କରିବା ନାରୀଙ୍କ ପାଇଁ ନିଜେ ଅସୁରକ୍ଷିତ ନୁହେଁ, କିନ୍ତୁ ତାଙ୍କର ୱାର୍କ ପ୍ଲେସ୍, ଟ୍ରାନ୍ସପୋର୍ଟେସନ୍ ଏବଂ ସରାଉଣ୍ଡିଂ ଏନ୍ଭାୟରମେଣ୍ଟ କେତେ ସୁରକ୍ଷିତ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାହିଁକି ନାରୀମାନେ ନାଇଟ୍ ସିଫ୍ଟ କରନ୍ତି? ଯେମିତିକି ଡାକ୍ତର, ନର୍ସ, ପୋଲିସ, ଏୟାରଲାଇନ୍ ଷ୍ଟାଫ୍, ଏମାନେ ନାଇଟ୍ ସିଫ୍ଟ ଆଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ, ଯଦି ଜଣେ ମହିଳା ଡାକ୍ତର ଯଦି ରାତିରେ ଏମର୍ଜେନ୍ସି ପେସେଣ୍ଟକୁ ଚିକିତ୍ସା କରନ୍ତି, ତାଙ୍କର ନାଇଟ୍ ଡ୍ୟୁଟି ସମାଜ ପାଇଁ ଆବଶ୍ୟକ। ତେଣୁ ତାଙ୍କୁ ନାଇଟ୍ ଡ୍ୟୁଟି ନ ଦେବାକୁ କହିବା ଅପେକ୍ଷା ତାଙ୍କୁ ସେଫ୍ ୱାର୍କିଂ ଏନ୍ଭାୟରମେଣ୍ଟ ଦେବା ଅଧିକ ଆବଶ୍ୟକ। ଯେମିତିକି ସେଫ୍ଟି କନ୍ସର୍ନ 4 ମେଜର୍ ପଏଣ୍ଟରେ ଥାଏ।

ଫାଷ୍ଟ ଅଫ୍ ଅଲ୍ ଟ୍ରାନ୍ସପୋର୍ଟେସନ୍, ରାତିରେ ପବ୍ଲିକ୍ ଟ୍ରାନ୍ସପୋର୍ଟ କମିଯାଏ, ତେଣୁ ୱାର୍କ ପ୍ଲେସ୍ରୁ ଘରକୁ ଯିବା ସମୟରେ ରିସ୍କ ବଢ଼ିପାରେ। ସେକେଣ୍ଡ, ୱାର୍କ ପ୍ଲେସ୍ ସେଫ୍ଟି, କେତେକ ୱାର୍କ ପ୍ଲେସ୍ରେ ଏଡିକ୍ୱେଟ୍ ସିକ୍ୟୁରିଟି, ଲାଇଟନିଂ, ସିସିଟିଭି କିମ୍ବା ଏମର୍ଜେନ୍ସି ସପୋର୍ଟ ନଥାଏ। ଥାର୍ଡ ପଏଣ୍ଟ, ହାରାସମେଣ୍ଟ, ନାରୀମାନେ ୱାର୍କ ପ୍ଲେସ୍ରେ ଭର୍ବାଲ, ଫିଜିକାଲ କିମ୍ବା ସେକ୍ସୁଆଲ ହାରାସମେଣ୍ଟର ସମ୍ମୁଖୀନ ହୋଇପାରନ୍ତି। ଫୋର୍ଥ ପଏଣ୍ଟରେ ଆମର ସୋସିଆଲ ମାଇଣ୍ଡସେଟ୍, କେତେକ ସମୟରେ ସୋସାଇଟି ନାରୀକୁ ହିଁ ପ୍ରଶ୍ନ କରିଥାଏ, ସେ ରାତିରେ ବାହାରେ କାହିଁକି ଥିଲେ। ମୋ ପରସେପ୍ସନରେ ଏହି ମାଇଣ୍ଡସେଟ୍ ବଦଳିବା ଦରକାର। ଧର ଜଣେ ଫିମେଲ ନର୍ସ ରାତିରେ ହସ୍ପିଟାଲରେ ଡ୍ୟୁଟି କରୁଛନ୍ତି, ସେ ରାତିରେ କାମ କରୁଛନ୍ତି ବୋଲି ତାଙ୍କୁ କହିବା ଯେ ରାତିରେ କାମ କରନ୍ତୁ ନାହିଁ ବୋଲି, ୟା ତା ପରିବର୍ତ୍ତେ ଆମେ ତାଙ୍କୁ କହିପାରିବା ଯେ ଇନଷ୍ଟିଚ୍ୟୁସନକୁ କହିବା ଉଚିତ ଯେ ସେଫ୍ ଟ୍ରାନ୍ସପୋର୍ଟ ଦିଅନ୍ତୁ, ସିକ୍ୟୁରିଟି ରଖନ୍ତୁ, ପ୍ରପର ଲାଇଟନିଂ କରନ୍ତୁ, ସିସିଟିଭି ରଖନ୍ତୁ ଏଣ୍ଡ ଏମର୍ଜେନ୍ସି ଆସିଷ୍ଟାଣ୍ଟ ଦିଅନ୍ତୁ। ଏହାଦ୍ୱାରା ଆମର ଏମ୍ପାୱାରମେଣ୍ଟ ଏବଂ ପ୍ରୋଟେକ୍ସନ ମଧ୍ୟରେ ବାଲାନ୍ସ ହେଇପାରିବ। ରାତିରେ କାମ କରିବାରେ କ'ଣ ସପକ୍ଷ ଥାଏ ଯେ ଆମର ଇକୋନୋମିକ ଇଣ୍ଡିପେଣ୍ଡେନ୍ସ ବଢ଼ିଥାଏ, କେରିୟର ଅପରଚ୍ୟୁନିଟି ବଢ଼େ, ଓମେନ୍ କ୍ୟାନ୍ ୱାର୍କ ଇନ୍ ଏଭ୍ରି ସେକ୍ଟର, ଜେଣ୍ଡର ଇକ୍ୱାଲିଟିକୁ ଷ୍ଟ୍ରେଙ୍ଗଥନ୍ କରେ ଏଣ୍ଡ ପ୍ରଫେସନାଲ ଗ୍ରୋଥ ପାଇଁ ଅବସର ମିଳେ। ଇଏ ସିନା ଆମ ସପକ୍ଷରେ ହେଲା, କିନ୍ତୁ ଆମ ଓମେନ୍ ମାନଙ୍କ ପାଇଁ ବହୁତ ଗୁଡ଼ିକ ଚ୍ୟାଲେଞ୍ଜେସ୍ ବି ଆମକୁ ଫେସ୍ କରିବାକୁ ପଡ଼େ। ଯେମିତିକି ଆମେ ଯେଉଁ ବି ପ୍ଲେସ୍କୁ ଯାଉ, ଫାର୍ଷ୍ଟ ଅଫ୍ ଅଲ୍ ଆମେ ଆମର ସେଫ୍ଟିକୁ ଦେଖିଥାଉ ଯେ ଏଇ ଜାଗା ପ୍ଲେସ୍ ଆମ ପାଇଁ ସେଫ୍ଟି ନା ସେଫ୍ଟି ନୁହଁ। ତ ଫାର୍ଷ୍ଟ ଅଫ୍ ଅଲ୍ ଆମେ ପର୍ସନାଲ ସେଫ୍ଟି କନ୍ସର୍ନ କରିଥାଉ। ସେକେଣ୍ଡ, ଟ୍ରାନ୍ସପୋର୍ଟେସନ ପ୍ରୋବ୍ଲେମ ନ ହଉଥିବା ଦରକାର, ଟ୍ରାନ୍ସପୋର୍ଟେସନ ପ୍ରୋବ୍ଲେମ। ଥାର୍ଡ, ୱାର୍କ ଲାଇଫ ବାଲାନ୍ସ। ଫୋର୍ଥ, ହାରାସମେଣ୍ଟ ଆଣ୍ଡ ହେଲ୍ଥ, ଦେନ୍ ଫ୍ୟାମିଲି ଅର୍ ସୋସିଆଲ ପ୍ରେସର। ଦେୟାରଫୋର୍ ଦ ସଲ୍ୟୁସନ୍ ଇଜ୍ ନଟ୍ ଟୁ ଷ୍ଟପ୍ ଓମେନ୍ ଫ୍ରମ୍ ୱାର୍କିଂ ଏଟ୍ ନାଇଟ୍, ବଟ୍ ଟୁ ମେକ୍ ନାଇଟ୍ ୱାର୍କ ସେଫର। ଆମ ଭାରତରେ ଲଜ୍ କଥା କହିବା, ଭାରତରେ ୱାର୍କ ପ୍ଲେସ୍ ସେଫ୍ଟି ପାଇଁ ସେକ୍ସୁଆଲ ହାରାସମେଣ୍ଟ ଅଫ୍ ଓମେନ୍ ଏଟ୍ ୱାର୍କ ପ୍ଲେସ୍ ଆକ୍ଟ 2013 ସାଧାରଣତଃ ପୋଷ୍ଟ ଆକ୍ଟ ଭାବେ ପରିଚିତ, ଏକ ଗୁରୁତ୍ୱପୂର୍ଣ୍ଣ ଲିଗାଲ ସେଫ୍ ଗାର୍ଡ। କେବଳ ଲ ଥିବା ପର୍ଯ୍ୟାପ୍ତ ନୁହେଁ, ଲ ବିଷୟରେ ଆୱାରନେସ୍, ପ୍ରପର ଇମ୍ପ୍ଲିମେଣ୍ଟେସନ ଏବଂ ଆସେସିବୁଲ କମ୍ପ୍ଲେଣ୍ଟ ମେକାନିଜିମ ମଧ୍ୟ ଆବଶ୍ୟକ। ଆଣ୍ଡ ସୋସାଇଟିର ମାଇଣ୍ଡସେଟ୍ ବିଷୟରେ କହିବି ଯେ ଆମେ ନିଶ୍ଚୟ କହିପାରିବା କି ଆମେ ଝିଅମାନଙ୍କୁ ରାତିରେ ବାହାରକୁ ଯାଅନି କହିବା ସହିତ ପୁଅମାନଙ୍କୁ ନାରୀଙ୍କୁ ସମ୍ମାନ କର ଏବଂ ତାଙ୍କର ସୁରକ୍ଷାକୁ ସମ୍ମାନ କର ମଧ୍ୟ ଶିଖେଇବା ଅତ୍ୟନ୍ତ ଆବଶ୍ୟକ। ସୋ ଇନ୍ ମାଇ ପରସେପ୍ସନ, ଆଇ ଉଡ୍ ନଟ୍ ସେ ଦାଟ ନାଇଟ୍ ୱାର୍କ ଇଜ୍ ଇନହେରେଣ୍ଟଲି ଅନ୍ସେଫ୍ ଫର୍ ଓମେନ୍। ଆଇ ଉଡ୍ ସେ ଦାଟ ଅନ୍ସେଫ୍ ଏନ୍ଭାରମେଣ୍ଟ ମେକ୍ ନାଇଟ୍ ୱାର୍କ ଅନ୍ସେଫ୍। ସୋ ନାରୀଙ୍କୁ ରାତିରୁ ରକ୍ଷା କରିବା ନୁହେଁ, ରାତିକୁ ନାରୀଙ୍କ ପାଇଁ ସୁରକ୍ଷିତ କରିବା ଆମ ସମାଜର ଦାୟିତ୍ୱ। ଥ୍ୟାଙ୍କ ୟୁ।

ଶ୍ରୋତା ଭଉଣୀ, ଆପଣମାନେ ଶୁଣୁଥିଲେ ଆମ ଭଉଣୀମାନେ କେତେ ସୁନ୍ଦର ସୁନ୍ଦର ମତାମତ ସବୁ ଦେଇଛନ୍ତି। ତେବେ ନାରୀଙ୍କୁ ନିଜ ସୁରକ୍ଷା ପାଇଁ ନିଜେ ମଧ୍ୟ ସଚେତନ ରହିବା ଦରକାର। ରାତିରେ ବାହାରକୁ ଯିବାବେଳେ ମୋବାଇଲ୍ ଫୋନ୍ ଚାର୍ଜ ରଖିବା, ଆବଶ୍ୟକ ଯୋଗାଯୋଗ ନମ୍ବର ସେଭ୍ କରି ରଖିବା ଏବଂ ନିଜ ଯାତ୍ରା ସମ୍ପର୍କରେ ବିଶ୍ୱସ୍ତ ପରିବାର ସଦସ୍ୟ କିମ୍ବା ବନ୍ଧୁକୁ ଜଣାଇବା ଭଲ। ଅଜଣା କିମ୍ବା ନିର୍ଜନ ସ୍ଥାନରେ ଯିବାକୁ ହେଲେ ଅଧିକ ସତର୍କ ରହିବା ଉଚିତ।

0: ନିଜର ଅନୁଭବ ଓ ପରିସ୍ଥିତି ଅନୁଯାୟୀ ଠିକ୍ ନିଷ୍ପତ୍ତି ନେବା ଦରକାର।
1: ସେହିଭଳି କାର୍ଯ୍ୟସ୍ଥଳରେ ନାରୀଙ୍କ ସମ୍ମାନ ଓ ସୁରକ୍ଷା ନିଶ୍ଚିତ କରିବା ଆବଶ୍ୟକ। କୌଣସି ପ୍ରକାରର ଅଶୋଭନ ବ୍ୟବହାର, ଅସୁବିଧାଜନକ କଥା, ଅନାବଶ୍ୟକ ସ୍ପର୍ଶକୁ ସହ୍ୟ କରିବା ଉଚିତ ନୁହେଁ। ସଂସ୍ଥାରେ ଏପରି ଅଭିଯୋଗ କରିବା ପାଇଁ ସ୍ପଷ୍ଟ ବ୍ୟବସ୍ଥା ରହିବା ଦରକାର। ନାରୀ ଯେପରି ଭୟ ନ କରି ନିଜ ସମସ୍ୟା କହିପାରିବେ, ସେହି ପରିବେଶ ସୃଷ୍ଟି କରିବା ଆବଶ୍ୟକ।
0: ଶେଷରେ ଆମେ କହିବା, ନାରୀଙ୍କୁ ରାତିରେ କାମ କରିବାରୁ ରୋକିବା ସମାଧାନ ନୁହେଁ, ତାଙ୍କ ପାଇଁ ସୁରକ୍ଷିତ ପରିବେଶ ତିଆରି କରିବା ହିଁ ପ୍ରକୃତ ସମାଧାନ। ନାରୀ ମଧ୍ୟ ଜଣେ ମଣିଷ, ଜଣେ କର୍ମଚାରୀ ଏବଂ ଜଣେ ସ୍ୱାଧୀନ ବ୍ୟକ୍ତି। ତାଙ୍କ ନିଜ ପସନ୍ଦର କାମ କରିବା, ନିଜ କ୍ୟାରିୟର ଗଢ଼ିବା ଏବଂ ନିଜ ସ୍ୱପ୍ନ ପୂରଣ କରିବାର ଅଧିକାର ରହିଛି।
1: ତେଣୁ ଆମର ଦାୟିତ୍ୱ ହେଉଛି ନାରୀଙ୍କୁ ଭୟ ଦେବା ନୁହେଁ, ସୁରକ୍ଷା ଦେବା। ତାଙ୍କୁ ରୋକିବା ନୁହେଁ, ସୁଯୋଗ ଦେବା। ତାଙ୍କୁ ପ୍ରଶ୍ନ କରିବା ନୁହେଁ, ସମ୍ମାନ କରିବା। ଦିନ ହେଉ କି ରାତି, ପ୍ରତ୍ୟେକ ନାରୀଙ୍କର ସୁରକ୍ଷିତ ଭାବେ କାମ କରିବାର ଅଧିକାର ରହିବା ଉଚିତ।

0: ଶୁଣିଲେ ଘର ଖରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନିୟୋଜନ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ଅପରାହ୍ନ 5:00 ଶୁଣିବେ ଯୁବବାଣୀ। ଏଥିରେ ସାକ୍ଷାତକାର ଶୁଣିବେ ସମୟ କେବେ ଫେରି ଚାହେ ନା, ଜାଣିବା କଥାରେ ରହିଛି ମା ଭଣ୍ଡାର ଖରଣୀ ଏବଂ ମା ଭଗବତୀ। ଅପରାହ୍ନ 5:30 ରହିଛି ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ। ଭେଟଘାଟରେ ରହିଛି ଫରେଷ୍ଟ ବାବୁର କାମ କାଇଟା, ଏ ସମ୍ପର୍କରେ ସାକ୍ଷାତକାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଗାମୀ ଦଶନ୍ଧିରେ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ତଥା ଅର୍ଥନୈତିକ ସହଭାଗିତା ପୂର୍ଣ୍ଣରୂପ ହାସଲ କରିବ, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ ସିବିଆଇ ଦ୍ୱାରା ଅନିୟମିତତା ଯାଞ୍ଚ ଆବେଦନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବାକୁ ଥିବା ନବମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଯାତ୍ରୀମାନଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରେଳ ବିଭାଗର ଦେଶବ୍ୟାପୀ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଏବଂ କଲମ୍ବୋ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ପ୍ରଥମ ଇନିଂସ ବ୍ୟାଟିଂ ଜାରି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଜାପାନୀ କମ୍ପାନୀଗୁଡ଼ିକୁ ଭାରତରେ ସେମାନଙ୍କ ବ୍ୟବସାୟ ବିସ୍ତାର କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେଭଳି ସୁଜୁକି କମ୍ପାନୀ ଭାରତରେ ତା'ର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇଛି, ସେହିଭଳି ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଭାରତରେ ନିବେଶ କରିବା ଉଚିତ। ଚାରିଦିନିଆ ଗସ୍ତରେ ଯାଇ ଆଜି ଜାପାନରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ଗୋୟଲ ଜାପାନ ଭାରତ ବ୍ୟବସାୟିକ ସହଯୋଗ କମିଟିର ରାଉଣ୍ଡ ଟେବୁଲ ବୈଠକରେ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି ଭାରତର ଯୁବ କାର୍ଯ୍ୟବଳ, ବୃଦ୍ଧି ପାଉଥିବା ଅର୍ଥନୀତି ଏବଂ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ଜାପାନର ବ୍ୟବସାୟୀମାନଙ୍କ ଲାଗି ସୁଯୋଗ ସୃଷ୍ଟି କରିଛି। ଶ୍ରୀ ଗୋୟଲ କହିଛନ୍ତି ଉଭୟ ଦେଶ ସେମାନଙ୍କ କୂଟନୈତିକ ସମ୍ପର୍କର 75 ବର୍ଷ ପୂରଣ କରିଛନ୍ତି ଏବଂ ଆଗାମୀ ଦଶନ୍ଧିରେ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଆହୁରି ଦୃଢ଼ ହେବା ସହ ଅର୍ଥନୈତିକ ସହଭାଗିତା ପୂର୍ଣ୍ଣରୂପ ହାସଲ କରିବ। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଭାରତର ପ୍ରମୁଖ କାର୍ଯ୍ୟବଳରେ 30 ବର୍ଷରୁ କମ୍ ବୟସର ଯୁବପିଢ଼ି ରହିଛନ୍ତି, ଯାହାଫଳରେ ଜାପାନର ବ୍ୟବସାୟିକ ସ୍ଥିତିକୁ ଆଗକୁ ନେବା ଏବଂ ଏକ ଜନକୈନ୍ଦ୍ରିକ ବଜାର ସୃଷ୍ଟି କରିବା ଦିଗରେ ସେମାନେ ସହାୟକ ହେବେ। ଶ୍ରୀ ଗୋୟଲ କହିଛନ୍ତି ଭାରତ ଏବେ $4 trillion ଅର୍ଥନୀତି ଥିବାବେଳେ 2047 ସୁଦ୍ଧା $30 trillion ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ କଥିତ ଅନିୟମିତତା ନେଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସିବିଆଇ ଯାଞ୍ଚ ଲାଗି ହୋଇଥିବା ଆବେଦନ ନେଇ କେନ୍ଦ୍ର ଏବଂ ଝାଡ଼ଖଣ୍ଡ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଝାଡ଼ଖଣ୍ଡ ସରକାର, ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଅନ୍ୟମାନଙ୍କୁ ଜବାବ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ପରୀକ୍ଷାରେ କଥିତ ଅନିୟମିତତା ନେଇ ତଦନ୍ତଭାର ରାଜ୍ୟ ସରକାରଙ୍କଠାରୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆବେଦନ ହୋଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ସଚିବ ତଥା ବ୍ରିକ୍ସର ଶେର୍ପା ସୁଧାକର ଦଲାଲା କହିଛନ୍ତି, ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକ ମାନବିକତାକୁ ପ୍ରାଥମିକତା ନୀତି ଦ୍ୱାରା ପ୍ରେରିତ। ଲକ୍ଷ୍ନୌରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଏକାଡେମିକ୍ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଦଲାଲା କହିଛନ୍ତି, ଭାରତ ବ୍ରିକ୍ସର ଅଧ୍ୟକ୍ଷତାରେ ସହନଶୀଳ ନବସୃଜନ ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ ପ୍ରସଙ୍ଗକୁ ଅଗ୍ରାଧିକାର ଦେଉଛି। ଶ୍ରୀ ଦଲାଲା କହିଛନ୍ତି, ଦେଶର 30 ସହରରେ ଏପର୍ଯ୍ୟନ୍ତ 400 ଅଧିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ରିକ୍ସର ନୀତିଗୁଡ଼ିକୁ ଆଗକୁ ନେବା କ୍ଷେତ୍ରରେ ସାମୁହିକ ଭାବେ ପ୍ରଚେଷ୍ଟା ଜାରି ରହିଛି। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଶ୍ରୀ ଦଲାଲା କହିଛନ୍ତି, ଜନସାଧାରଣ ଏବଂ ସମ୍ପ୍ରଦାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ସମ୍ମିଳନୀ ଆସନ୍ତାକାଲି ଶେଷ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନବମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ହାଇବ୍ରିଡ୍ ଫର୍ମାଟ୍ରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସୁରକ୍ଷା ବଳ ଏବଂ ପୁଲିସ୍ ବଳର 850 ଅଧିକ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ଉପରେ ବିଚାର ଆଲୋଚନା କରିବେ। ବିହାରରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ନିମ୍ନ ତଟବର୍ତ୍ତୀ ଅଞ୍ଚଳ ପାଟନା, ବୈଶାଳୀ, ଭୋଜପୁର, ବକ୍ସାର, ଭାଗଲପୁର, ମୁଙ୍ଗେର, ସମସ୍ତିପୁର ଏବଂ ବେଗୁସରାଇ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି। ଶହଶହ ଏକର ଚାଷ ଜମିରେ ବନ୍ୟାଜଳ ମାଡ଼ିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜାତୀୟ ଜଳ କମିଶନଙ୍କ ସୂଚନା ଅନୁଯାୟୀ ପାଟନାର ପ୍ରମୁଖ ଘାଟଗୁଡ଼ିକରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିହାର ସରକାର ଫର୍କା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲିବା ଲାଗି ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଫୋନ୍ ଯୋଗେ ବନ୍ୟାସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି, ଫର୍କା ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲାଗଲେ ଗଙ୍ଗାନଦୀର ପ୍ରବାହ ବୃଦ୍ଧି ପାଇବ, ଯାହାଫଳରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଛନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଦେଶବ୍ୟାପୀ ରେଳ ନେଟୱାର୍କରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ସ୍ୱତନ୍ତ୍ର ଭାବେ ରେଳ ଷ୍ଟେସନ୍ଗୁଡ଼ିକରେ ଯେଭଳି ଯାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେ ନେଇ ପାଣିଟାଙ୍କିଗୁଡ଼ିକୁ ବିଶୋଧନ କରିବା କାର୍ଯ୍ୟ କରାଯାଉଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକ୍ରିୟାରେ ରେଳମଣ୍ଡଳଗୁଡ଼ିକ ପକ୍ଷରୁ ଜଳ ଉତ୍ସ, ପ୍ରକ୍ରିୟାକରଣ, ବିଶୋଧନ, ପାଣି ପାଇପ୍, ପାଣିଟାଙ୍କି ଓ ଟ୍ୟାପ୍ ପ୍ରଭୃତିର ଯାଞ୍ଚ କରାଯିବ। ସମସ୍ତ ପାଣିଟାଙ୍କିକୁ ବିଶୋଧନ କରାଯିବା ପରେ ବ୍ୟବହାର କରାଯିବ। ବିଶେଷ ଭାବେ ଯେଉଁଠାରେ ନଳକୂପ ଏବଂ ଗଭୀର କୂପର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଛି ସେଠାରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଅରୁଣ ଜେଟ୍ଲୀଙ୍କୁ ଜଣେ ବିଚକ୍ଷଣ ନ୍ୟାୟିକ ବିଶେଷଜ୍ଞ, ସୁବକ୍ତା ଏବଂ ଦକ୍ଷ ପ୍ରଶାସକ ବୋଲି କହିଛନ୍ତି। ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାଗୁଡ଼ିକ ଯେଭଳି ସକ୍ରିୟ ଭାବେ ଲୋକମାନଙ୍କ ନିକଟରେ ପହଞ୍ଚପାରିବ ସେ ନେଇ ଅରୁଣ ଜେଟ୍ଲୀଙ୍କ ଅବଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଦକ୍ଷତା ବିକାଶ, ଭାରତୀୟ ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମାନସୀ ସହାୟ ଠାକୁର ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଶାନ୍ତ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7117, 2331-4441 এবং 2371-7106 নম্বরক ডায়াল করিবাকু হেব। ইহা ব্যতীত শ্রোতামানে 92890-94044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ আস্কেয়ার মাধ্যমে প্রশ্ন পচারি পারিবে। ଲକ୍ଷ୍ନୌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାମଲାରେ ଆଜି ଉତ୍ତରପ୍ରଦେଶର ଗାଜିଆବାଦ ଏବଂ ମୁଜାଫରନଗର ଓ ହରିୟାଣାର ଫରିଦାବାଦର 9 ସ୍ଥାନରେ ଚଢ଼ାଉ ଜାରି ରହିଛି। ଆର୍ଥିକ ଅନିୟମିତତା ମାମଲାରେ ଏହି ଚଢ଼ାଉ କରାଯାଉଛି। ଇଡି ପକ୍ଷରୁ କୁହାଯାଇଛି, ଜମ୍ବୁଦ୍ୱୀପ ରପ୍ତାନୀ ଓ ଆମଦାନୀ ଲିମିଟେଡ୍ ନକଲି ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିଥିବା ଅଭିଯୋଗରେ ଚଢ଼ାଉ କରାଯାଉଛି। ଜିଏସ୍ଟି କର୍ତ୍ତୃପକ୍ଷ ମଧ୍ୟ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାମଲାରେ 9 କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିଲା।

0: ଜାଣିବାକୁ ପାଇଛନ୍ତି। ଉତ୍ତରାଖଣ୍ଡ ଜିଲ୍ଲା ପିଥୋରାଗଡ଼ ଲିପୁଲେଖପାସ ମାର୍ଗ ଏବଂ ସିକ୍କିମ୍ର ନାଥୁଲା ମାର୍ଗ ଦେଇ ଆୟୋଜିତ କୈଳାସ ମାନସରୋବର ଯାତ୍ରା ଗତକାଲି ସମ୍ପନ୍ନ ହୋଇଛି। ଲିପୁଲେଖପାସ ମାର୍ଗରେ ଗତ ଜୁଲାଇ 4 ତାରିଖରେ ଆରମ୍ଭ ହୋଇଥିବା ଯାତ୍ରାରେ 10ଟି ବ୍ୟାଚ୍ରେ 477 ଜଣ ଶ୍ରଦ୍ଧାଳୁ କୈଳାସ ମାନସରୋବର ଯାତ୍ରା କରିଥିଲେ। ଅନ୍ୟପକ୍ଷରେ ନାଥୁଲା ମାର୍ଗ ଦେଇ ଗତ ଜୁନ୍ 20 ତାରିଖରୁ ଆରମ୍ଭ ହୋଇଥିବା ଯାତ୍ରାରେ 10ଟି ବ୍ୟାଚ୍ରେ 464 ଜଣ ଶ୍ରଦ୍ଧାଳୁ ଯାତ୍ରା କରିଥିଲେ। ଓଡ଼ିଶା ସମେତ ଛତିଶଗଡ଼, ବିହାର ଓ ପୂର୍ବ ମଧ୍ୟପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଏହା ବ୍ୟତୀତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଓଡ଼ିଶାର 6ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର 2ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। କଲମ୍ବୋରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି। ସମ୍ଭାଦ ପ୍ରସ୍ତୁତ ହେଲାବେଳକୁ ଭାରତ 122 ଓଭରରେ 7 ୱିକେଟ୍ ହରାଇ 450 ରନ୍ ସଂଗ୍ରହ କରିଛି। ଆଗାମୀ ଦଶନ୍ଧିରେ ଭାରତ ଓ ଜାପାନ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ତଥା ଅର୍ଥନୈତିକ ସହଭାଗିତା ପୂର୍ଣ୍ଣରୂପ ହାସଲ କରିବ କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଝାଡ଼ଖଣ୍ଡ ଯୁଗ୍ମ ପ୍ରଶାସନିକ ସେବା ପ୍ରାଥମିକ ପରୀକ୍ଷାରେ ସିବିଆଇ ଦ୍ୱାରା ଅନିୟମିତତା ଯାଞ୍ଚ ଆବେଦନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସର୍ବୋଚ୍ଚ ନ୍ୟାୟାଳୟ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବାକୁ ଥିବା 9ମ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ସମ୍ମିଳନୀରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଯାତ୍ରୀମାନଙ୍କୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରେଳ ବିଭାଗର ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଜାରି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Commerce and Industry Minister Piyush Goyal says India is negotiating free trade agreements with 8 to 9 more groups of countries aiming to cover 75% of global trade. Supreme Court issues notice to Centre on plea seeking CBI probe into JPSC exam irregularities. Union Home Minister Amit Shah to attend 9th National Security Strategies Conference in New Delhi this evening. External Affairs Minister S. Jaishankar to co-chair India-Russia Intergovernmental Commission on Trade, Economic, Scientific, Technological and Cultural Cooperation in Moscow today. And in Test cricket, India holds strong position against Sri Lanka with 465 runs in the first innings at Colombo. Devdutt Padikkal smashes 117 runs. Union Commerce and Industry Minister Piyush Goyal has said India is in negotiations with at least 8 to 9 more groups of countries and individual nations that together account for $15 trillion of GDP. Addressing a roundtable meeting with the Japan-India Business Consultative Committee of the Japan Chamber of Commerce and Industry and the Embassy of India, Mr. Goyal added that the country's free trade agreements would eventually cover about 75% of global trade and help position India as a trusted partner in global value chains. He said India has a large domestic market and it opens its doors to the world with 9 free trade agreements signed in the last 4 years. The minister added that these 9 agreements cover economies with a combined GDP of $60 trillion and 38 developed countries. The earlier trade pacts with countries including Japan and Korea and the ASEAN region have opened another $10 trillion of GDP. Mr. Goyal said large opportunities for investments in India are there in areas like data centers, manufacturing and artificial intelligence.
2: We believe in the principle of continuous improvement and we are looking at Japan being our partner in this journey as we progress from a $4 trillion economy today to a $30 trillion economy by 2047 when we celebrate 100 years of independence. It's an ambitious target, but 1.4 billion Indians are committed to make this happen.
1: Mr. Goyal is on a 4-day visit to Japan, leading an Indian business delegation of more than 200 representatives to boost

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି ଏବଂ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି। ଶ୍ରାବଣ ମାସ ଶେଷ ସୋମବାରରେ ଜଳ ଲାଗି ପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ପାପଡ଼ାହାଣ୍ଡି ଶହୀଦଙ୍କ ସ୍ମୃତିରେ ଆଜି ପାଳନ କରାଯାଉଛି ଆତ୍ମୋତ୍ସର୍ଗ ଦିବସ। ଏବଂ ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 9 ସ୍ଥାନରେ 100 mm ଉର୍ଦ୍ଧ୍ୱ ବର୍ଷା ରେକର୍ଡ। ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଓ ଜନକୈନ୍ଦ୍ରିକ କରି ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ୟୁନିଟ୍ 2 ଆଜି 20ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ଲାଇନ୍ରେ ପଞ୍ଜୀକରଣ କରିଥିବା 600ରୁ ଉର୍ଦ୍ଧ୍ୱ ଲୋକଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଶ୍ରୀ ମାଝି ଜନସାଧାରଣଙ୍କ ସମସ୍ୟା ସିଧାସଳଖ ଶୁଣିବା ସହ ସମୟ ସୀମା ମଧ୍ୟରେ ତ୍ୱରିତ ଓ ନିର୍ଣ୍ଣାୟକ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛନ୍ତି।
1: ପ୍ରତିଟି ଅଭିଯୋଗ ଉପରେ ଆମେ ଗୁରୁତ୍ୱ ଦେଇ ତା ଉପରେ ତ୍ୱରିତ ପର୍ଯ୍ୟାୟରେ ତାର ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ସେମାନେ ମଧ୍ୟ ତାହା ସମ୍ପାଦନ କରୁଛନ୍ତି। 600ରୁ ଅଧିକ କେସ୍ ଆମର ହସ୍ତଗତ ହୋଇଥିଲା ଏବଂ ସେମାନଙ୍କ ସହିତ 1-to-1 ଆଲୋଚନା କରିକି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏବଂ କିଛି ସମସ୍ୟାର ମଧ୍ୟ ତ୍ୱରିତ ପର୍ଯ୍ୟାୟରେ ଆଜି ତାର ସମାଧାନ କରି ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି 2024 ମସିହା ଜୁଲାଇ ମାସ 1 ତାରିଖରୁ ଆଜି ପର୍ଯ୍ୟନ୍ତ 2,69,000 ଅଭିଯୋଗ ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ 2,33,000 ଅଭିଯୋଗର ସମାଧାନ କରାଯାଇଛି। ପ୍ରତିଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଅଭିଯୋଗ ଶ୍ରେଣୀରେ 16 ଜଣଙ୍କୁ 14,50,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶୁଣାଣି ସମୟରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବିଭାଗୀୟ ଅଭିଯୋଗର ଶୁଣାଣି କରିଛନ୍ତି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ଅଭିଯୋଗ ଶୁଣାଣି ମାଧ୍ୟମରେ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସୂଚନା ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ସମେତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ ପୀଠ, କଟକର ବାବା ଧବଳେଶ୍ୱରଙ୍କ ପୀଠ, ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱର ବାବା ପଞ୍ଚ ମହାଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର ଆଦି ପୀଠଗୁଡ଼ିକରେ ଶ୍ରଦ୍ଧାଳୁ ଜଳାଭିଷେକ କରୁଛନ୍ତି। ନୟାଗଡ଼ ଲଡ଼ୁବାବାଙ୍କ ପୀଠରେ କାଉଡ଼ିଆମାନେ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରିଛନ୍ତି। ସୁବର୍ଣ୍ଣପୁରର ଶତାଧିକ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜଳଲାଗି କରିଛନ୍ତି। ମହାନଦୀ ଓ ତେଲ ନଦୀର ସଙ୍ଗମସ୍ଥଳୀ ସ୍ୱର୍ଣ୍ଣପ୍ରୟାଗ ଘାଟ ଓ ବିନିକା ପାପକ୍ଷୟ ଘାଟରୁ ପାଣି ସଂଗ୍ରହ କରି ଶିବଙ୍କ ପାଖରେ ଜଳାଭିଷେକ କରିଛନ୍ତି। ରାୟଗଡ଼ ଜିଲ୍ଲାର ସମସ୍ତ ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଭକ୍ତମାନେ ଜଳାଭିଷେକ କରିଛନ୍ତି। କାଉଡ଼ିଆମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ଆଜି ତା'ର 65ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଅପରାହ୍ନରେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ 33 ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାର ରକ୍ତତୀର୍ଥ ପାପଡ଼ାହାଣ୍ଡିଠାରେ ଗୁଳିକାଣ୍ଡରେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରି ଚରମ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନ ଅବସରରେ ଅଗଷ୍ଟ 24 ଦିନ ମାଧବ ପ୍ରଧାନଙ୍କ ନେତୃତ୍ୱରେ ଡାବୁଗାଁ ଅଭିମୁଖେ ଆନ୍ଦୋଳନ ପାଇଁ ଯାଉଥିବା ସମୟରେ ପାପଡ଼ାହାଣ୍ଡିର ଟୁରି ନିକଟରେ ବ୍ରିଟିଶ ଗୁଳିରେ 19 ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ। ସେହି ସ୍କୃତିରେ 1984 ମସିହାରେ ଶହୀଦ ମିନାର ନିର୍ମାଣ କରାଯାଇ ସଂଗ୍ରାମୀଙ୍କ ନାମ ଲିପିବଦ୍ଧ କରାଯାଇଥିଲା। ସ୍ୱାଧୀନତାର ଅମୃତ ଯାତ୍ରାରେ ପାପଡ଼ାହାଣ୍ଡିର ଶହୀଦଙ୍କ ତ୍ୟାଗ ଆଜି ବି ସମସ୍ତଙ୍କୁ ଦେଶପ୍ରେମ, ସାହସ ଏବଂ କର୍ତ୍ତବ୍ୟ ପାଳନ ପାଇଁ ପ୍ରେରଣା ଯୋଗାଇ ଆସୁଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆଜି ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ କୋରାପୁଟ ଜିଲ୍ଲାର ସାଂସଦ ଓ ବିଧାୟକ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମାତୃଭୂମି ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ବଳିଦାନ ଓ ଦେଶପ୍ରେମ ସର୍ବଦା ଆଗାମୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅମର ଶହୀଦମାନଙ୍କ ସ୍କୃତିଚାରଣ କରିଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ସର୍ବାଧିକ 168.4 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 623.06 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,75,249 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏହି ସମୟ ମଧ୍ୟରେ 8ଟି ଗେଟ୍ ଦେଇ 1,53,158 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ 9ଟି ସ୍ଥାନରେ ଗତ 24 ଘଣ୍ଟା ମଧ୍ୟରେ 100 mm ଅଧିକ ବର୍ଷା ହୋଇଯାଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହା ଆଜି ସନ୍ଧ୍ୟା ସୁଦ୍ଧା ହ୍ରାସ ପାଇବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି।

ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଅଧିକ କ୍ଷତି ହୋଇଛି। ବରୀ ଆଳି ବିଞ୍ଝାରପୁର ଅଞ୍ଚଳର ଲୋକମାନେ ଏବେ ମଧ୍ୟ ଜଳବନ୍ଦୀ ଅଛନ୍ତି। ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଂକେତ ସ୍ତରରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ଶ୍ରୀ ରାଉତ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର 5ଟି ବ୍ଲକର 63ଟି ଗ୍ରାମ ପଞ୍ଚାୟତ ଓ 149ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା 65ଟି କେନ୍ଦ୍ର ମାଧ୍ୟମରେ 10,553 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପାଇଁ 12ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିସହ 6ଟି ପଶୁ ଚିକିତ୍ସା ଦଳ ମଧ୍ୟ ନିୟୋଜିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ଆଜି ବର୍ଷା କମିଥିବାରୁ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। କୋଷାଗୁମୁଡ଼ା ବ୍ଲକର 8ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ପୁଲିସ୍ ପକ୍ଷରୁ ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଂ ଠକେଇ, ୟୁପିଆଇ ଓ ଓଟିପି ଠକେଇ, ଡିଜିଟାଲ୍ ଆରେଷ୍ଟ ଆଦି ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲଠାରେ ଜୁନିୟର ରେଡ୍କ୍ରସ ପକ୍ଷରୁ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କର୍ମଚାରୀମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବଜ୍ରପାତ ସମୟରେ ନିଜକୁ କିପରି ସୁରକ୍ଷିତ ରଖିବେ ସେଥିପାଇଁ ସଚେତନ କରାଇଥିଲେ। ଏଥିସହ ବଜ୍ରପାତ ସମୟରେ ଜଳାଶୟ, ବିଦ୍ୟୁତ୍ ତାର, ଧାତବ ବସ୍ତୁଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅଷ୍ଟାଦଶ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଅବସରରେ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ଏବଂ ସ୍କୃତିସଭା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ 50ରୁ ଅଧିକ ସଂକୀର୍ତ୍ତନ ଦଳ ଓ ସମାଜର ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇଥିଲେ। ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ 2026ରେ ଓଡ଼ିଆ ଖେଳାଳି ଶ୍ରାବଣୀ ନନ୍ଦ ଓ ଅନିମେଶ କୁଜୁର ଭାରତକୁ ପ୍ରତିନିଧିତ୍ୱ କରିବେ। ମହିଳା 400 ମିଟର ରିଲେ ରେସ୍ରେ ଶ୍ରାବଣୀ ଭାଗ ନେଉଥିବା ବେଳେ ଅନିମେଶ ପୁରୁଷ ବିଭାଗର 100 ମିଟର, 200 ମିଟର, ମିକ୍ସଡ 400 ମିଟର ରିଲେ ପ୍ରତିଯୋଗିତାରେ ଭାଗ ନେବେ। ଆସନ୍ତା ମାସ 19 ତାରିଖରୁ ଏସିଆନ୍ ଗେମ୍ସ ଆରମ୍ଭ ହୋଇ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସମାଜର ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଓ ନ୍ୟାୟ ସୁନିଶ୍ଚିତ ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର କଲେ ଶୁଣାଣି। ଶ୍ରାବଣ ମାସ ଶେଷ ସୋମବାରରେ ଜଳଲାଗି ପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ପାପଡ଼ାହାଣ୍ଡି ଶହୀଦଙ୍କ ସ୍କୃତିରେ ଆଜି ପାଳନ କରାଯାଉଛି ଆତ୍ମୋତ୍ସର୍ଗ ଦିବସ। ଏବଂ ଲଘୁଚାପର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ 6ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 9ଟି ସ୍ଥାନରେ 100 ମିଲିମିଟରରୁ ଉର୍ଦ୍ଧ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଅପରାହ୍ନ 5:00 ଶୁଣିବେ ଯୁବବାଣୀ। ଏଥିରେ ସାକ୍ଷାତକାରରେ ସ୍ଥାନ ପାଇଛି ସମୟ କେବେ ଫେରି ଚାହେନା, ଜାଣିବା କଥାରେ ରହିଛି ମା ଭଣ୍ଡାର ଖରଣୀ ଏବଂ ମା ଭଗବତୀ। ଅପରାହ୍ନ 5:30 ରହିଛି ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲ କ୍ରମରେ ଶୁଣିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଭେଟଘାଟରେ ରହିଛି ଫରେଷ୍ଟ ବାବୁର କାମ କାଇଟା, ଏ ସମ୍ପର୍କରେ ଆଲୋଚନା। ପରେ ସାଇବର ଅପରାଧ କଲେ କାଇ ଦଣ୍ଡ ବିଧାନ ଆଚେ, ଏ ସମ୍ପର୍କରେ ଶୁଣିବେ ସାକ୍ଷାତକାର। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20। 6:55 ଆଜିର ପ୍ରସଙ୍ଗ। 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:05 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ 7:30। ଏଥିରେ ଖରିଫ ଓ ରବି ଫସଲ ପରିଚାଳନା ସମ୍ପର୍କରେ ଶୁଣିବେ ଏକ ଆଲୋଚନା, ଆଲୋଚକ ବିନୋଦ କୁମାର ଜେନା। 8:15 ପ୍ରଚାର କରିବୁ ପଲ୍ଲୀ ଗୀତ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ 8:30। ଏଥିରେ ଶୁଣିବେ ବଂଶୀବାଦନ, ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରାସିଆ, ରାଗ ହଂସଧ୍ୱନି। 9:30 ଶୁଣିବେ ନାଟକ ନଷ୍ଟାଲ୍ଜିଆ, ରଚନା ନିର୍ମଳା ଅଗ୍ରୱାଲ, ବେତାର ରୂପାନ୍ତର ପ୍ରୀତି କଶ୍ୟପ, ଓଡ଼ିଆ ଭାଷାନ୍ତର ତ୍ରିବିକ୍ରମ ରଥ, ପ୍ରଯୋଜନା ଅଶୋକ ମିଶ୍ର। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ 10:30। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 2:48। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5:00 ଆମ ଦ୍ୱିତୀୟ ଅଧିବେଶନରେ। ସେତେବେଳେ ଯାଏଁ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ରହୁଛୁ, ନମସ୍କାର।

0: ଦେଖିଛ କି କିଏ ତାକୁ? ଏବେ ପାଖରେ ଥିଲା, ହେଲେ ଏବେ ହଜିଗଲା। ଥରେ ଚାଲିଗଲେ ସେ ଫେରେ ନାହିଁ, ଆଉ କେତେ ପଶ୍ଚାତାପ କଲେ ମଧ୍ୟ ତାକୁ ପାଇ ହୁଏନି। ଆଉ ସ୍ମୃତି ଛଡ଼ା ସେ ଆଉ କିଛି ଦିଏ ନାହିଁ, କେତେ ଚାହିଁଲେ ବି ତାକୁ ଧରି ହୁଏ ନାହିଁ। ହଁ, ସେ ହେଉଛି ସମୟ। ଆମେ ଯଦି ସମୟର ଆଦର କରିବା, ତାହେଲେ ସମୟ ମଧ୍ୟ ଆମକୁ ନିଜର କରିବ। ଏହି ସମୟ ଏକ ଏମିତି ଗାଡ଼ି ଯାହାର କୌଣସି ରିଭର୍ସ ଗିୟର ନଥାଏ, ବା ଏହା କେବଳ ଆଗକୁ ହିଁ ବଢ଼ିଚାଲେ।
1: ଏଇ ଯେମିତି ସମୟ ଗାଡ଼ିରେ ଆମେ ଆସି ପହଞ୍ଚି ଯାଇଛୁ ଆପଣଙ୍କ ପାଖରେ, ଆମର ଆଜିର କାର୍ଯ୍ୟକ୍ରମ ସୃଜନୀକୁ ନେଇ। ଆଜିର ସୃଜନୀ କାର୍ଯ୍ୟକ୍ରମ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଅଂଶୁଲ ପାତ୍ର
0: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ।
2: ନମସ୍କାର।

0: ତାହେଲେ ସାଥୀ, ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଆଜିର ବିଚାର ସମ୍ପର୍କରେ।
1: ସଫଳତା ପାଇଁ ପ୍ରତିଭାଠାରୁ ଅଧିକ ଆବଶ୍ୟକ ହେଉଛି ଧୈର୍ଯ୍ୟ, ପରିଶ୍ରମ ଓ ନିରନ୍ତର ଚେଷ୍ଟା। କିନ୍ତୁ ପଡ଼ିଯିବା ବିଫଳତା ନୁହେଁ, ପଡ଼ିଯାଇ ପୁଣି ଉଠି ଚେଷ୍ଟା ନ କରିବା ହିଁ ହେଉଛି ପ୍ରକୃତ ବିଫଳତା।
0: ହଁ ସାଥୀ, ହାରିଯାଇଥିବା ପରେ ପୁଣି ଥରେ ଜିତିବା ପାଇଁ ଚେଷ୍ଟା କରିବା ହେଉଛି ସଫଳତା। ସାଥୀ, ପ୍ରଥମେ ଶୁଣିବା ସମ୍ପାଦକୀୟ, ଯାହାର ବିଷୟ ରହିଛି ଚେଷ୍ଟା ହିଁ ସଫଳତା।
1: ଜୀବନର ପଥ ସବୁବେଳେ ସହଜ ନୁହେଁ। ଲକ୍ଷ୍ୟ ପଥରେ ଅନେକ ବାଧା ଓ ବିଫଳତା ଆସିଥାଏ। ଥରେ ବିଫଳ ହେଲେ ଅନେକ ଲୋକ ନିଜ ଉପରୁ ବିଶ୍ୱାସ ହରାଇ ବସନ୍ତି। କିନ୍ତୁ ପ୍ରକୃତ ସଫଳ ବ୍ୟକ୍ତି ବିଫଳତାକୁ କେବେ ମଧ୍ୟ ଭୟ କରେ ନାହିଁ। ସେ ନିଜ ଭୁଲରୁ ଶିଖେ ଏବଂ ପୁଣି ଥରେ ଚେଷ୍ଟା କରେ।
0: ଚେଷ୍ଟା ହିଁ ସଫଳତାର ଚାବିକାଠି। ସଫଳତା ଗୋଟିଏ ଦିନରେ ମିଳେ ନାହିଁ। ସଫଳତାକୁ ପାଇବା ପାଇଁ ସମୟ, ଧୈର୍ଯ୍ୟ ଓ ନିରନ୍ତର ପ୍ରୟାସ ଦରକାର। ତେଣୁ ଜୀବନରେ ଯେତେ ବିଫଳତା ଆସୁ, ଆମେ କେବେ ହତାଶ ହେବା ଉଚିତ ନୁହେଁ। ନିଜ ଲକ୍ଷ୍ୟ ଉପରେ ବିଶ୍ୱାସ ରଖି ନିରନ୍ତର ଚେଷ୍ଟା କରିବା ଉଚିତ।

ହଁ ସାଥୀ, ଚେଷ୍ଟା ମଣିଷକୁ ଆତ୍ମବିଶ୍ୱାସୀ କରେ। ବାରମ୍ବାର ଚେଷ୍ଟା କରିବା ଦ୍ୱାରା ନିଜ ଦକ୍ଷତା ଉପରେ ବିଶ୍ୱାସ ମଧ୍ୟ ବଢ଼େ। ସଫଳତା କେବେ ସମୟ ଓ ସୁଯୋଗର ଅପେକ୍ଷା କରେ ନାହିଁ। ପ୍ରତିଦିନ ନିରନ୍ତର ଚେଷ୍ଟା ଫଳରେ ସଫଳତା ନିଶ୍ଚୟ ଦିନେ ନା ଦିନେ ମିଳେ। ଛାତ୍ର ଜୀବନରେ ଚେଷ୍ଟାର ଗୁରୁତ୍ୱ ବହୁତ ଅଧିକ। ଜଣେ ଛାତ୍ର ପ୍ରଥମେ କୌଣସି ବିଷୟ ବୁଝି ନ ପାରିଲେ ମଧ୍ୟ ନିୟମିତ ପଢ଼ିବା, ଅଭ୍ୟାସ କରିବା ଓ ଶିକ୍ଷକଙ୍କ ସହାୟତା ଦ୍ୱାରା ତାହା ସୁଧାରିବା, ପରୀକ୍ଷାରେ କମ୍ ନମ୍ବର ରଖିଲେ ମଧ୍ୟ ନିରାଶ ନହୋଇ ପରିଶ୍ରମ କରି ପରବର୍ତ୍ତୀ ସମୟରେ ଭଲ ଫଳାଫଳ ପାଇବା ପାଇଁ ଆଶାୟୀ ହେବା ହିଁ ପ୍ରକୃତ ସଫଳତା। ଚେଷ୍ଟା ମଣିଷକୁ ଆତ୍ମବିଶ୍ୱାସୀ କରେ। ବାରମ୍ବାର ଚେଷ୍ଟା କରିବା ଦ୍ୱାରା ନିଜ ଦକ୍ଷତା ଉପରେ ମଧ୍ୟ ବିଶ୍ୱାସ ବଢ଼େ। ଛୋଟ ଛୋଟ ଚେଷ୍ଟା ମିଶି ହିଁ ବଡ଼ ସଫଳତା ଆଣିଥାଏ। ଗୋଟିଏ ଦିନର ପରିଶ୍ରମ ନୁହେଁ, ପ୍ରତିଦିନର ନିରନ୍ତର

0: ଲଗାତାର ପ୍ରୟାସ କରିବା ଫଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା। ପ୍ରକୃତ ସଫଳତା ଯେ କେବଳ ଫଳାଫଳରେ ରହିଥାଏ ତାହା ଭାବିବା ଅନୁଚିତ। ଆମେ ଯଦି ସଚ୍ଚୋଟ ଭାବରେ ଚେଷ୍ଟା କରିବା ତେବେ ଆମେ ସଫଳତା ନିଶ୍ଚିନ୍ତ ଭାବରେ ପାଇବା।
1: ତେଣୁ କୁହାଯାଏ ଲକ୍ଷ୍ୟ ସହ ପରିଶ୍ରମ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳେ। ଚେଷ୍ଟା ହିଁ ହେଉଛି ସଫଳତାର ମୂଳ ଚାବିକାଠି।

ସମୟ ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ହଜିଯାଇଥିବା ଧନ ପୁଣି ଥରେ ମିଳିପାରେ, କିନ୍ତୁ ହଜିଯାଇଥିବା ସମୟ କେବେ ମଧ୍ୟ ଫେରି ଆସେ ନାହିଁ। ସମୟ କେବେ କାହା ପାଇଁ ଅପେକ୍ଷା କରେ ନାହିଁ। ତେଣୁ ଆଜିର କାମ କାଲି ପାଇଁ ଛାଡ଼ିବା ଉଚିତ ନୁହେଁ। ସମୟକୁ ସମ୍ମାନ ଦେଉଥିବା ବ୍ୟକ୍ତି ହିଁ ଜୀବନରେ ଆଗକୁ ବଢ଼ିବ। ସମୟ ଆମକୁ ଅନେକ କିଛି ଶିଖାଏ, କିଏ ଆପଣାର କିଏ ପର। ସମୟ ନୀରବ, କିନ୍ତୁ ତାର ଶିକ୍ଷା ବହୁତ ଗଭୀର। ଯିଏ ସମୟର ମୂଲ୍ୟ ବୁଝେ ନାହିଁ, ସମୟ ସହିତ ତାଳ ଦେଇ ସେ ଆଗକୁ ମଧ୍ୟ ବଢ଼ିପାରେ ନାହିଁ। କୁହାଯାଏ ସମୟକୁ ଆମେ କେବେ ଧରିପାରିବା ନାହିଁ, କିନ୍ତୁ ସମୟ ସାଥିରେ ତାଳ ଦେଇ ଚାଲିବା ଆମ କର୍ତ୍ତବ୍ୟ। ସମୟ ସାଥିରେ ବିତିଯାଇଥିବା କିଛି ଘଟଣା ଦୁର୍ଘଟଣା ସ୍ମୃତି ହୋଇ ରହେ, ଆଉ ସେହି ସ୍ମୃତିକୁ ପାଥେୟ କରି ଆମେ ଜୀବନର ବାଟ ଚାଲୁ। ବର୍ତ୍ତମାନ ଆସନ୍ତୁ ସମୟ ସାଥିରେ ହଜିଯାଇଥିବା କିଛି ସ୍ମୃତିକୁ ମନେ ପକାଇବା, ଆଉ ଶୁଣିବା ଆମର ଆଜିର କାର୍ଯ୍ୟକ୍ରମ ସମୟ ତ କେବେ ପଛକୁ ଫେରି ଚାହେଁନା। ଏ ସମ୍ପର୍କରେ ଶୁଣିବା ଏକ ସାକ୍ଷାତକାର।

0: ନମସ୍କାର ସାର୍, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
1: ମୋ ତରଫରୁ ଆପଣଙ୍କୁ ହୃଦୟ ଭରା ପ୍ରତି ନମସ୍କାର।
0: ଧନ୍ୟବାଦ ସାର୍। ତାହେଲେ ସାର୍, ଆପଣଙ୍କ ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ।
1: ମୁଁ ଚିନ୍ତାମଣି ପ୍ରଧାନ, ସ୍ୱପ୍ନ ନିଳୟ, କୁଅଁର ବେଦୀ, ଗୋଡ଼ା ବୋରିକିନା, ଜଗତସିଂହପୁର।
0: ତାହେଲେ ଆଜିର ଆମ ସାକ୍ଷାତକାରର ବିଷୟ ରହିଛି, ସମୟ ତ କେବେ ଫେରି ଚାହେ ନା।
1: ଆଜ୍ଞା, ସୁନ୍ଦର ଟପିକ ପାଇଁ ପୁଣି ଥରେ ହୃଦୟରୁ ଧନ୍ୟବାଦ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଓ ଆପଣଙ୍କ ଯୁବବାଣୀ ବିଭାଗକୁ।
0: ସମୟ ଆମ ଜୀବନରେ ଚୁପଚାପ ଚାଲିଯାଏ, ହେଲେ ଫେରି ଆସେ ନା। ଏହାର ମୂଲ୍ୟକୁ ଆମେ କେବେ ଅଧିକ ଅନୁଭବ କରୁ।
1: ସମୟ ସବୁବେଳେ ଗତିଶୀଳ, ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ଚୁପଚାପ ଆସେ ଆଉ ତା ବାଟ ଦେଇ ସଦାସର୍ବଦା ସେ ଅଗ୍ରଗତି କରିଥାଏ। ପ୍ରତ୍ୟେକ ମଣିଷ ଜୀବନର ପ୍ରତି ପାଦରେ ସମୟ ତାର ବେଗ ବା ନିଜ ପଥରେ ସେ ଆଗକୁ ଆଗେଇ ଯାଏ, କେବେ ପଛକୁ ଫେରେନି। ଯେତେବେଳେ ମନୁଷ୍ୟ ଫେରିବାକୁ ଚାହେଁ ସେତେବେଳେ ଅନୁତାପ କରେ, ଅନୁତାପର ଲୁହ ସେତେବେଳେ ନେଡ଼ିଗୁଡ଼ କହୁଣିକି ବୋହିଗଲା ପରି ମନେ ହୁଏ, ଆଉ ସମୟ ଫେରେନି, ସମୟ ପଥ ଆଗକୁ ଆହୁରି ଆଗକୁ ଆହୁରି ଆଗକୁ।
0: ତାହେଲେ ସାର୍, ଆଜିର ଯୁବପିଢ଼ି ପାଖରେ ସମୟ ଅଛି, କିନ୍ତୁ ମୋବାଇଲ ଆଉ ସୋସିଆଲ ମିଡିଆରେ ବହୁତ ସମୟ ଚାଲିଯାଉଛି। ଏଥିରୁ ବାହାରିବା ପାଇଁ ଯୁବମାନେ କଣ କରିବା ଉଚିତ?
1: ଦେଖନ୍ତୁ, ବର୍ତ୍ତମାନ ଯୁବପିଢ଼ି ହେଉଛନ୍ତି ଭବିଷ୍ୟତର ସୃଷ୍ଟି ସାମ୍ରାଜ୍ୟ ଗଢିବାର ଦକ୍ଷତା ତାଙ୍କ ଉପରେ ନିର୍ଭର କରୁଛି। ଏ ସୃଷ୍ଟି ସାମ୍ରାଜ୍ୟ ତାଙ୍କ ଉପରେ ନିର୍ଭର କରିବା ସହ ଭବିଷ୍ୟତର ସ୍ୱପ୍ନ ସାକାର ହେବାକୁ ଯୁବ ସମାଜକୁ ହିଁ ପଡିବ। କିନ୍ତୁ ଆମେ ଏ ସମୟକୁ ଲକ୍ଷ୍ୟ କଲେ ବା ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ କଲେ, ବର୍ତ୍ତମାନ ପରିବେଶକୁ ଲକ୍ଷ୍ୟ କଲେ, ବର୍ତ୍ତମାନ ଚାଲିଚଳନ ଲକ୍ଷ୍ୟ କଲେ, ଯେଉଁ ମୋବାଇଲ ବା ସୋସିଆଲ ମିଡିଆ ବର୍ତ୍ତମାନ ଯୁବପିଢ଼ି ମାନଙ୍କୁ ପ୍ରଭାବିତ କରୁଛି, ଆମର ଏଇମାନ ଆଟିଚ୍ୟୁଡ୍ ରହିବା ଦରକାର, ଗୋଟେ ଭିଜନ ରହିବା ଦରକାର ପ୍ରତ୍ୟେକ ଯୁବପିଢ଼ିଙ୍କ ପାଇଁ। କାରଣ ମୁଁ ଏଇ ଭିଜନ ମୋ ଲକ୍ଷ୍ୟ ବା ଗୋଲ ଦେବା ପାଇଁ ହେଲେ ମୁଁ ଏଇ ଲକ୍ଷ୍ୟ

0: ସେତେବେଳେ ଯାଇ ଠିକ ରୂପରେ ପହଞ୍ଚିବି। ଯଦି ପ୍ରତ୍ୟେକ ଯୁବପିଢ଼ିଙ୍କ ମନରେ ଏଇ ଭାବ ନ ରହେ ତାହେଲେ ସେ ଜୀବନର ମୂଲ୍ୟ କିଛି ରହିବନି। ଯୋଉ ଭବିଷ୍ୟତର ସୃଷ୍ଟି ସାମ୍ରାଜ୍ୟ ଯୋଉ ଯୁବପିଢ଼ି ମାନଙ୍କ ଉପରେ ନିର୍ଭର କରାଯାଉଥିଲା ବା କରାଯାଉଛି ତା ସାମ୍ରାଜ୍ୟ ଭାଙ୍ଗି ପଡିବ ବା ଭୁଶୁଡି ପଡିବ। ତେଣୁ ପ୍ରତ୍ୟେକ ଯୁବ ସମାଜ ବା ପ୍ରତ୍ୟେକ ଯୁବପିଢ଼ି ନିଜକୁ ସମୟ ସହିତ ଖାପ ଖୁଆଇ ଚଳିବାକୁ ପଡିବ ଏବଂ ସମୟକୁ ଜ୍ଞାନକୁ ମାନିବାକୁ ପଡିବ। ସମୟ ସହିତ ନିଜକୁ ସାମିଲ କରିବା ପଡିବ। ପ୍ରତି ସେକେଣ୍ଡ ତାଙ୍କ ପାଇଁ ମୂଲ୍ୟବାନ, କାରଣ ଯେତେବେଳେ ସମୟ ଚାଲିବ ଆଉ ସେ ଯୁବପିଢ଼ି ବା ଯୁବ ଅବସ୍ଥା ଆଉ ଫେରି ଆସିବ ନାହିଁ। ତେଣୁ ଅନେକ ଯୁବପିଢ଼ିଙ୍କ ବର୍ତ୍ତମାନ ଲକ୍ଷ୍ୟ କଣ, ନିଜକୁ ନିଜ ଗୋଡ଼ରେ କିପରି ଭବିଷ୍ୟତର ସୃଷ୍ଟି ସାମ୍ରାଜ୍ୟରେ ଠିଆ ହେବା ଦରକାର, ନିଜକୁ ମଜବୁତ କରିବା ପାଇଁ। ତେମାନେ ତାଙ୍କ ପାଇଁ ତାଙ୍କ ପରିବାର ଏବଂ ସାଙ୍ଗସାଥି ଅନେକ କିଛି ନିର୍ଭର କରୁଛି, ଏ ସମାଜ ନିର୍ଭର କରୁଛି, ଏ ଯୁବପିଢ଼ିଙ୍କ ପାଇଁ ଏ ସାରା ପୃଥିବୀ ଏ ସାରା ବିଶ୍ୱ ନିର୍ଭର କରୁଛି। ଯଦି ଯୁବପିଢ଼ି ମାନେ ବର୍ତ୍ତମାନ ମୋବାଇଲ ଆଉ ସୋସିଆଲ ମିଡିଆରେ ନିଜକୁ ଅଧିକ ସମୟ ନିୟୋଜିତ କରୁଛନ୍ତି, ନିଜକୁ ହରଉଛନ୍ତି, ନିଜର ଲକ୍ଷ୍ୟ ସାଧନ ହେଇପାରୁନି ଏବଂ ଭବିଷ୍ୟତର ସୃଷ୍ଟି ସାମ୍ରାଜ୍ୟ ଭୁଶୁଡି ପଡୁଛି, ଆଉ ଭୁଶୁଡି ପଡିବାର 100% ସମ୍ଭାବନା ଅଛି, ଏଥିରେ ଦ୍ୱିମତ ହେବାର କିଛି ନାହିଁ।
1: ହଁ ସାର, ବହୁତ ସୁନ୍ଦର କଥା। ତାହେଲେ ଅନେକ ସମୟରେ ଆମେ ପରେ କରିବି ଭାବି ଆଜିର କାମକୁ ଟାଳି ଦଉ, ଏହି ଅଭ୍ୟାସ ଆମ ଜୀବନରେ କେତେ ବଡ ପ୍ରଭାବ ପକାଏ?
0: ସୁନ୍ଦର ପ୍ରଶ୍ନ। ଇଏ ଗୋଟେ ପ୍ରଶ୍ନ ଯେ କି ଆମ ଜୀବନକୁ ମାନେ କ୍ଷତିକାରକ କରିଥାଏ। ଗାନ୍ଧିଜୀ କହିଥିଲେ କାଲି କାମ ଆଜି କର। ତେଣୁ ଆଜି କାମ ଯଦି ବା ବର୍ତ୍ତମାନ କାମ ଯଦି ଆମେ କାଲି କରିବା କିଛି ସମୟ ପରେ କରିବା ବା ଆଜିର ସମୟ ଜ୍ଞାନ ଆମକୁ ମାଲୁମ ନାହିଁ, ଏ ସମୟର ପରିବର୍ତ୍ତନ ହେଇଯିବ। ତାପରେ ସମୟ ଯେତେବେଳେ ଆସିବ ଯୋଉ ସମୟରେ ଯାହା କରିବା କଥା ତାହା ନ କଲେ ତାହା ଫଳପ୍ରଦ ହବ ନାହିଁ ବା ଆମେ ଠିକ ଲକ୍ଷ୍ୟ ବା ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚି ପାରିବା ନାହିଁ। କଥାରେ କହନ୍ତି ଚାଷ ତରତର ବଣିଜ ମଠ, ତେଣୁ ଯୋଉ ସମୟରେ ଯାହା କରିବା ଦରକାର ସେ ସମୟରେ କରିବା ଆବଶ୍ୟକ। ତେଣୁ ବର୍ତ୍ତମାନ ଯାହା ଆମର ଆବଶ୍ୟକ ଆମେ ବର୍ତ୍ତମାନ ତା ପୂର୍ବରୁ କରିବା ଦରକାର, ତା ପୂର୍ବରୁ କଲେ ନିଶ୍ଚିନ୍ତ ଆମେ ଫଳପ୍ରଦ ହବା। ଯଦି କହିବା ଆଜି କାମ କାଲି କରିବା ତେଣୁ କାଲି କାମଟା ଆପଣଙ୍କ ଉପରେ ଲୋଡ ପଡିଯିବ, ଆହୁରି ଗୋଟେ କାମ ଆସି ଆପଣଙ୍କ ପାଖରେ ପହଞ୍ଚିଯିବ। କିନ୍ତୁ ଯୋଉ କାମଟା ଠିକ ସମୟରେ ଆପଣ ନ କରିଛନ୍ତି, ଆପଣ ହଉଛି ସୁଧ ମୂଳଧନ, ମୂଳଧନ ସୁଧ, ସୁଧ ସମୂଳ ସୁଧରେ ପରିଣତ ହେଇଯିବ, ଆପଣଙ୍କ ଜୀବନ ବର୍ବାଦ ହେଇଯିବା ସହିତ ସମ୍ଭାବନା ଅଛି। ଆପଣଙ୍କର ଉପରେ କାର୍ଯ୍ୟଭାର ବା ସୁଧର ଭାରଟା ମୂଳଧନ ସହିତ ଚକ୍ରବୃଦ୍ଧି ସୁଧରେ ରୂପାନ୍ତରିତ ହେବ, ମାନେ ଏଥିରେ ଦ୍ୱିମତ ହେବାର କିଛି ନାହିଁ।
1: ହଁ ସାର, ଠିକ କଥା କହିଲେ। ହଜି ଯାଇଥିବା ସମୟକୁ ଫେରାଇ ଆଣି ହେବ ନାହିଁ, କିନ୍ତୁ ସେହି ସମୟର ଭୁଲରୁ ଆମେ ଶିଖିପାରିବା, ଅତୀତକୁ ନେଇ ଅନୁତାପ ନ କରି ବର୍ତ୍ତମାନକୁ କିପରି ଭଲ କରିପାରିବା?
0: ଦେଖନ୍ତୁ ଅନେକ ସମୟରେ ଯେତେବେଳେ ଅତୀତ ହଜି ଯାଇଥାଏ, ଅତୀତର କିଛି ସ୍ମୃତି ଥାଏ, ତା ସ୍ମୃତି ବହୁଳ ଅତୀତକୁ ବିସ୍ମୃତ କବରୀରେ ସାଇତି ରଖିବାକୁ ଆମକୁ ପଡିଥାଏ। ହେଲା, ସ୍ମୃତି ସତ ଯେପରି ପାଉଁଶ ତଳର ନିଆଁ, ତେଣୁ ଅତୀତର ଭୁଲଟାକୁ ବର୍ତ୍ତମାନ ସ୍ଥିତିକୁ ନେଇ ଆମେ ଭବିଷ୍ୟତର ସ୍ୱପ୍ନ ଦେଖିପାରିବା। ମୋର ଅତୀତରେ ମୁଁ କଣ କରିଥିଲି, ଯୋଉ ଭୁଲ ପାଇଁ ମୋର ବର୍ତ୍ତମାନ ପରିସ୍ଥିତି ଏମିତି ଘଟିଛି, ଆଉ ତାକୁ ଅନୁତାପର ଅଶ୍ରୁରେ ମାନେ ନ ଜାଳି ବା ଅନୁତାପ ନ କରି ଅତୀତର ସ୍ମୃତିକୁ ଆଉ ଥରେ ନ ପଖାଳି ବା ଅତୀତର ସ୍ମୃତିକୁ ଆଉ ଥରେ ରୋମନ୍ଥନ ନ କରି ସେଇ ଯୋଉ ଭୁଲର ତ୍ରୁଟିକୁ କେମିତି ସୁଧାରି ହେବ ବା ଆଉ ଯୋଉ ଆଗକୁ ଯେତେ ଦିନ ବା ସମୟ ପଡିଛି ସେଇ ସମୟକୁ ନେଇ ଆମେ ଚଳିବା, ଆଉ ଆଗାମୀ ଦିନର ଭବିଷ୍ୟତକୁ ନେଇ ଆମେ ସ୍ୱପ୍ନ ଦେଖିବା, ଆଉ ନୂତନତାର ପରିପନ୍ଥୀ କରିବା ଏବଂ ନୂତନତାର ଦିଗ୍ଦର୍ଶନ ଆଣିବା, ମନରେ ନୂତନତାର ଲକ୍ଷ୍ୟ ନବା ଏବଂ ନିଜକୁ ଆଉ ଥରେ ଗଢି ତୋଳିବାକୁ ପଡିବ। ଯେତିକି ସମୟ ଅଛି ସେ ସମୟକୁ ଆମେ ସଦୁପଯୋଗ କରି ଯାହା ଆମେ ହରେଇଛେ ତାକୁ ଫୁଲଫିଲମେଣ୍ଟ କରି ଆମ ଜୀବନକୁ କୁସୁମିତ କରିବା, ସୁପଥକୁ କୁସୁମିତ କରିବା ଏବଂ ଚଲାପଥକୁ ମଧ୍ୟ କୁସୁମିତ କରିବାକୁ ପଡିବ।
1: ହଁ ସାର, ବହୁତ ସୁନ୍ଦର କଥା। ତାହେଲେ ସାର, ଜୀବନରେ ସୁଯୋଗ ମଧ୍ୟ ସମୟ ଭଳି ଥରେ ଚାଲିଗଲେ ପୁଣି ସେହିଭଳି ଆସି ନ ପାରେ, ଯୁବପିଢ଼ି ନିଜ ସୁଯୋଗକୁ ଚିହ୍ନିବା ପାଇଁ କଣ ମନେ ରଖିବା ଉଚିତ?
0: ଦେଖନ୍ତୁ, ହାଣ୍ଡି ଓହ୍ଲେଇଲେ ଶୀତଳ, ସମୟ ଅତିବାହିତ ହେଇଯିବା। ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦଉଛି, ତାର ପରୀକ୍ଷାର ସମୟ ସୀମା 2 ଘଣ୍ଟା ବା 2.5 ଘଣ୍ଟା, ଯଦି ସେ ସମୟ ଉପଯୋଗ ନ କରିପାରିଲା ତାହେଲେ ହାଣ୍ଡି ଓହ୍ଲେଇଲା ଶୀତଳ ପରି ସଦୃଶ ହବ। ଯେତେବେଳେ ସମୟ ଆମେ ଉପଯୋଗ ନ କରିପାରିଲେ, ସମୟ ସହିତ ଆମେ ତାଳ ଦେଇ ନ ଚାଲି ପାଇଲେ, ଆମର ମୁଁ ପୂର୍ବରୁ କହିଛି ଆମର ଘୋର କ୍ଷତି ହେବ। କିନ୍ତୁ ବର୍ତ୍ତମାନ ଯୋଉ ପ୍ରଶ୍ନଟି ଆପଣଙ୍କର ଅଛି ତା ପରିପ୍ରେକ୍ଷୀରେ କଣ ହବ ନା, ସମାଜର କ୍ଷତିଗ୍ରସ୍ତ ହବ, ବ୍ୟକ୍ତି ବିଶେଷ କ୍ଷତିଗ୍ରସ୍ତ ହବ, ପରିବାର କ୍ଷତିଗ୍ରସ୍ତ ହବ।

0: ସମସ୍ତେ କ୍ଷତିଗ୍ରସ୍ତ ହେବେ। ତେଣୁ ସମୟକୁ ନେଇ ଆମେ ସଦାସର୍ବଦା ତତ୍ପରତା ରହିବା, ସର୍ବସର୍ବଦା ମନୋନିବେଶ କରିବା, ମୁଁ ସମୟ ସହିତ ତାଳ ଦେଇ ଚାଲିବା, ସମୟକୁ ମୁଁ ନିର୍ଦ୍ଦିଷ୍ଟ ଭାବରେ ନିଜକୁ ସମର୍ପିତ କରିବି, ତାହେଲେ ଯାଇ ସମୟର ମୂଲ୍ୟ ବୁଝିବାକୁ ପଡିବ, ସମୟର ଜ୍ଞାନକୁ ବୁଝି ପଡିବ, ଆଉ ସମୟ ସହିତ ନିଜକୁ ସାମିଲ କରିକି ନିଜ କର୍ତ୍ତବ୍ୟଟାକୁ ସମାଧାନ କରିବାକୁ ହେଲେ ସମୟର ମୂଲ୍ୟ ବୁଝି ହବ।
1: ହଁ ସାର, ବହୁତ ସୁନ୍ଦର କଥା। ସମୟର ସଦୁପଯୋଗ କରିବା କଥା ଆମେ ସମସ୍ତେ ଜାଣୁ, କିନ୍ତୁ ବ୍ୟସ୍ତ ଜୀବନ ମଧ୍ୟରେ ନିଜ ପାଇଁ, ପରିବାର ପାଇଁ ଓ ନିଜ ସ୍ୱପ୍ନ ପାଇଁ ସମୟ ବାହାର କରିବା କେତେ ଜରୁରୀ?
0: ଅନେକ ଲୋକମାନେ କହନ୍ତି ଆପଣଙ୍କ ପାଖକୁ ସମୟ ହଉନି ଟେଲିଫୋନ କରିବାକୁ, କି ସମୟ ହଉନି ଆପଣ ସହିତ କଥା ହବାକୁ, କି ସମୟ କହୁନି ମୋର ଜୀବନର କିଛି କଥା ଅନୁଭୂତି କି ବାଣ୍ଟିବା ପାଇଁ। ଏ କଥା ଆକ୍ଚୁଆଲି ମୋ ମତରେ ଠିକ ନୁହେଁ। ତେଣୁ ବ୍ୟସ୍ତବହୁଳ ଜୀବନ, ବ୍ୟୟ ବହୁଳ ଜୀବନ ବର୍ତ୍ତମାନ ସମୟ ଅଛି। ବ୍ୟସ୍ତବହୁଳ ଜୀବନ କଣ ନା, ମଣିଷ ଉପରେ ଏତେ କାର୍ଯ୍ୟଭାର ବର୍ତ୍ତମାନ ଗ୍ରହଣ ପଡିଛି ଯାହାକି ସେ ନିଜକୁ ହଉଛି ସେ ବ୍ୟସ୍ତ ଜୀବନ ଭିତରେ ଗତି କରୁଛି। ବ୍ୟୟବହୁଳ ଜୀବନ ଧନକୁ କିପରି ସଞ୍ଚିତ କରିବ, ମାନେ ବ୍ୟୟବହୁଳ ଜୀବନକୁ ନେଇ ସେ ଗତିଶୀଳ ହଉଛି ସମାଜ ପକ୍ଷରେ, ସାମାଜିକ ସୂତ୍ରରେ ହେଉ ବା ପାରିବାରିକ ସୂତ୍ରରେ ହେଉ କି ଆମର ସମୟର ପରିବର୍ତ୍ତନ ସୂତ୍ରରେ ହଉ, ଯେ କି ସବୁବେଳେ ବ୍ୟସ୍ତ ବହୁଳ ଜୀବନ ଯାପନ କରିବା ଫଳରେ ନିଜର ପରିବାର, ନିଜର ସାଙ୍ଗସାଥି, ନିଜର ବନ୍ଧୁ ବା କୁଟୁମ୍ବ ବା ଭାଇଚାରା ପ୍ରତି ତାଙ୍କର ସମୟର ଜ୍ଞାନ ସେତେ ନଥାଏ। ଆପଣଙ୍କ ପ୍ରଶ୍ନ ଅନୁସାରେ ଏଟା ହଉଛି ବ୍ୟସ୍ତବହୁଳ ଜୀବନ, ବ୍ୟୟବହୁଳ ଜୀବନକୁ ନେଇକି ବର୍ତ୍ତମାନ ମଣିଷ ଗତିଶୀଳ ସମ୍ପର୍କ ମାନେ ଏଠି ସାମାନ୍ୟ ବ୍ୟତିକ୍ରମ ଘଟୁଛି, ଆଉ ସମ୍ପର୍କର ଯେଉଁ ସୂତ୍ର ଧର ଅଛି ବା ଯେଉଁ ସୂତାଖିଆରେ ଆମେ ବାନ୍ଧି ଅଛୁ ତାର ବ୍ୟତିକ୍ରମ ଘଟୁଛି କେବଳ ବ୍ୟକ୍ତି ବ୍ୟସ୍ତ ଜୀବନ ଆଉ ବ୍ୟୟବହୁଳ ଜୀବନକୁ ନେଇ।
1: ତାହେଲେ ଶେଷରେ ମୁଁ ପଚାରିବା ପାଇଁ ଚାହିଁବି, ସମୟ ତ କେବେ ଫେରି ଚାହେଁ ନା, ଏହି କଥାକୁ ନେଇ ଆଜିର ଯୁବପିଢି ପାଇଁ ଆପଣଙ୍କର ଗୋଟିଏ ଛୋଟ ସନ୍ଦେଶ କଣ ରହିବ?
0: ଯେଉଁମାନେ ଏ ପ୍ରୋଗ୍ରାମ ଶୁଣୁଛନ୍ତି ଯୁବବାଣୀ ବିଭାଗରୁ ବା ଶ୍ରୋତା ମାନେ ଶୁଣୁଛନ୍ତି, ଆଉ ସେମାନଙ୍କୁ ମୁଁ ଏଇ ବେତାର ମାଧ୍ୟମରେ ଆଜିର ପ୍ରୋଗ୍ରାମ ମାଧ୍ୟମରେ ବିଶେଷ ଭାବରେ ଅନୁରୋଧ କରୁଛି, ଆମର ପ୍ରତ୍ୟେକ ସେକେଣ୍ଡ ଜୀବନ ହଉ ପ୍ରତି ମୂଲ୍ୟବାନ, ଜୀବନ ହଉଛି ମୂଲ୍ୟବାନ। ଏଇ ମନୁଷ୍ୟର ଜୀବନ ଭିତରେ ପାଞ୍ଚ ମନ ଅଛି ଆଉ 25 ପ୍ରକୃତି ଅଛି। ମନ ଆଉ ପ୍ରକୃତିକୁ ନେଇ ଆମେ ସଦାସର୍ବଦା ଚଳଚଞ୍ଚଳ। ତେଣୁ ମନକୁ ଆଉ ପ୍ରକୃତିକୁ ଆମ ସଂଯମତାରେ ଗ୍ରହଣ କରି ଭବିଷ୍ୟତ ପାଇଁ ଆମେ ଚିନ୍ତା କରିବା ଦରକାର। ପ୍ରତ୍ୟେକ ଯୁବପିଢି ସଦାସର୍ବଦା ସମୟର ଜ୍ଞାନକୁ ଆହରଣ କରିବା ଦରକାର। କାରଣ ସାର ଦେଖନ୍ତୁ, ବର୍ତ୍ତମାନ ସମୟ ଷ୍ଟୁଡିଓ ଘଡ଼ିରେ 5:15 ହଉ କି 5:20 ବର୍ତ୍ତମାନ ଚାଲିଛି। ମୋର କହିବାର ଏଠି ଅଛି ଏଇ 5:15 ଆଜିର 5:15 ଗୋଟିଏ ମିନିଟ ପରେ ମିଳିବ ନାହିଁ। ତେଣୁ ଯେଉଁ ସମୟ ଗୋଟିଏ ସେକେଣ୍ଡ 25 ମିନିଟ ବା 25 ସେକେଣ୍ଡ ଥିବାର ଯୁବପିଢି ମନୁଷ୍ୟ ସମସ୍ତଙ୍କ ପାଇଁ ମୂଲ୍ୟବାନ। ଯେଉଁ ବ୍ୟକ୍ତିବିଶେଷ ସମୟକୁ ନେଇ ଯେ କି ନିଜକୁ ସାମିଲ କରିଛନ୍ତି ସେମାନେ ଭବିଷ୍ୟତର ସୃଷ୍ଟି ସାମ୍ରାଜ୍ୟରେ ସୁପରିଚିତ ହୋଇଛନ୍ତି, ନିଜେ ଦୀର୍ଘା ହୋଇଛନ୍ତି ଆଉ ମହାନତାର ସମ୍ମାନ ପାଇଛନ୍ତି ଏବଂ ମହାପୁରୁଷ ହୋଇଛନ୍ତି ଏବଂ ତାଙ୍କର ନାଁ ଅଛି ଏବଂ ସମୟ ସହିତ ତାଳ ଦେଇ ସେମାନେ ଚାଲିଥିବାରୁ ବିଶ୍ୱ ଦରବାରରେ ସେମାନେ ପୂଜନୀୟ ହେଇପାରିଛନ୍ତି ବା ପୂଜା ପାଉଛନ୍ତି। ଆଉ ଯେଉଁମାନେ ସମୟକୁ ସହିତ ତାଳ ଦେଇ ନ ପାରୁଛନ୍ତି ବା ଯୁବପିଢି ମାନେ ତାଳ ଦେଇ ନ ପାରୁଛନ୍ତି ସେମାନଙ୍କ ଭବିଷ୍ୟତର ସୃଷ୍ଟି ସ୍ୱପ୍ନ ଅନ୍ଧାର, ଭବିଷ୍ୟତର ଅନ୍ଧାର ଯେ କି ଭବିଷ୍ୟତରେ ଭିକ ମାଗିବା ବ୍ୟତୀତ ଆଉ କିଛି ଉପାୟ ନାହିଁ, ଭବିଷ୍ୟତର ସ୍ୱପ୍ନ ତାଙ୍କର ସାକାର ହବ ନାହିଁ। ତେଣୁ ମହାଭାରତରେ ଗୋଟେ ପଦ ଅଛି, ସଜ ହଉ କଚେରୀ ବରଖାସ୍ତ। ତେଣୁ ଆମର ଯୋଉ ସମୟରେ ଯାହା ଦରକାର ଆଉ ଯୁବପିଢି ମାନେ ସେଗୁଡାକ ସଦୁପ କରିବା ଦରକାର, ନକଲେ ଭବିଷ୍ୟତରେ ଦୁଃଖ ପାଇବ। ଯୋଉମାନେ ସମୟକୁ ନେଇକରି ସଦୁପଯୋଗ କରିପାରିବେ ସେମାନେ ହେଉଛି ସମାଜରେ ଶ୍ରେଷ୍ଠତା ଲାଭ କରିପାରିବେ, ପରିବାରରେ ଶ୍ରେଷ୍ଠତା ଲାଭ କରିପାରିବେ ଏବଂ ବିଶ୍ୱରେ ଦରବାରରେ ଶ୍ରେଷ୍ଠତା ଲାଭ କରି ସବୁଦିନ ପାଇଁ ସୁନାକ୍ଷରେ ତାଙ୍କ ନାଁ ରହିଛି ଆଉ ରହିଥିବ ମଧ୍ୟ।
1: ହଁ ସାର, ବହୁତ ସୁନ୍ଦର କଥା କହିଲେ ଆପଣ ଆମ ସହିତ। ସମୟର ମୂଲ୍ୟ, ଏହାର ସଦୁପଯୋଗ ଏବଂ ଆଜିର ଯୁବପିଢି ପାଇଁ ଏହାର ଗୁରୁତ୍ୱକୁ ନେଇ ଯେଉଁ ସୁନ୍ଦର ଏବଂ ମୂଲ୍ୟବାନ କଥା ଗୁଡିକ ବାଣ୍ଟିଲେ ନିଶ୍ଚିତ ଭାବରେ ତାହା ଆମ ଶ୍ରୋତାମାନଙ୍କ ପାଇଁ ଅନେକ କିଛି ଶିଖିବାର ସୁଯୋଗ ଦେବ। ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ମୋ ତରଫରୁ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଏବଂ ପ୍ରତ୍ୟେକ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ମୋ ହୃଦୟରୁ

ନବରଙ୍ଗପୁର ଜିଲ୍ଲାର ଆରାଧ୍ୟା ଦେବୀ ହେଉଛନ୍ତି ମା' ଭଣ୍ଡାର ଘରଣୀ। ଭଣ୍ଡାର ଘରଣୀ ନାମ ସହିତ ସେହି ଅଞ୍ଚଳର ପୁରାତନ ଇତିହାସର ସମ୍ପର୍କ ଥିବା ଲୋକକଥା ପ୍ରଚଳିତ ଅଛି। ନିଜ ପରିବାରର ସୁଖ ଶାନ୍ତି ସମୃଦ୍ଧି ଓ ମଙ୍ଗଳ ପାଇଁ ଅନେକ ଭକ୍ତ ମାଆଙ୍କ ନିକଟରେ ପ୍ରାର୍ଥନା କରନ୍ତି। ବିଶେଷ ଭାବେ ମଙ୍ଗଳବାର ଓ ଶନିବାର ଦିନ ମାଆଙ୍କ ପୀଠରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ। ଏଠାରେ ଦଶହରା ଚୈତ୍ର ପର୍ବ ଘଟଯାତ୍ରା ଅତି ଧୁମଧାମରେ ପାଳନ କରାଯାଏ।

ବର୍ତ୍ତମାନ ଶୁଣିବା ସାଥୀ ଉମରକୋଟର ମା ପେଣ୍ଡ୍ରାଣୀଙ୍କ ସମ୍ପର୍କରେ। ଉମରକୋଟର ମା ପେଣ୍ଡ୍ରାଣୀଙ୍କ ପୀଠ ବହୁତ ପ୍ରସିଦ୍ଧ। ଏହା କେବଳ ପ୍ରତ୍ୟେକ ରବିବାର ଦିନ ହିଁ ଖୋଲାଯାଏ। କିମ୍ବଦନ୍ତୀରେ ରହିଅଛି ଯେ ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ମଧ୍ୟ ଆତ୍ମହତ୍ୟା କରିଥିଲେ। ପରେ ସେ ତାଙ୍କ ବାପାଙ୍କୁ ସ୍ୱପ୍ନ ହୋଇଥିଲେ ଯେ ସେ ପେଣ୍ଡ୍ରା ଗଛ ମୂଳରେ ଅଛନ୍ତି, ତାଙ୍କୁ ପୂଜା ଅର୍ଚ୍ଚନା କରାଯାଉ। ତାଙ୍କ ବାପା ଯାଇ ଦେଖିଲାବେଳେ ସତକୁ ସତ ମା ଶିଳା ରୂପରେ ଆବିର୍ଭାବ ହୋଇଛନ୍ତି। ତା ପରଠାରୁ ତାଙ୍କୁ ପୂଜା କରାଗଲା। କୁହାଯାଏ ମାଆଙ୍କ ପାଖରେ କରିଥିବା ମାନସିକ ନିଶ୍ଚିନ୍ତ ଭାବରେ ପୂରା ହୁଏ। ମାଆଙ୍କ ଭକ୍ତ କେବେ ମଧ୍ୟ ନିରାଶ ହୁଅନ୍ତି ନାହିଁ। ମାଆଙ୍କର ମଣ୍ଡେଇ ଯାତ୍ରା ବହୁ ଚର୍ଚ୍ଚିତ। ମାଙ୍କ ନାମରେ ପାଳିତ ପେଣ୍ଡ୍ରାଣୀ ଯାତ୍ରା ଉମରକୋଟର ଏକ ବିଶେଷ ଆକର୍ଷଣ। ଏହି ଉତ୍ସବରେ ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ମଧ୍ୟ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଆସନ୍ତି। ଯାତ୍ରା ସମୟରେ ପାରମ୍ପରିକ ରୀତିନୀତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭକ୍ତିମୟ ପରିବେଶ ଉମରକୋଟକୁ ଉତ୍ସବ ମୁଖର କରିଥାଏ।

ବର୍ତ୍ତମାନ ଶୁଣିବା ଜୟପୁରର ମା ଭଗବତୀଙ୍କ ସମ୍ପର୍କରେ। ମା ହେଉଛନ୍ତି ଜୟପୁରର ଆରାଧ୍ୟ ଦେବୀ। ଏଠାରେ ପ୍ରତିଦିନ ସନ୍ଧ୍ୟାରେ ଆଳତି ଓ ପୂଜାର୍ଚ୍ଚନା କରାଯାଏ। ଜୟପୁରର ଐତିହାସିକ ଦଶହରା ପରମ୍ପରା ସହିତ ମାଙ୍କ ପୀଠ ଗଭୀର ଭାବରେ ଜଡ଼ିତ। ଦଶହରା ସମୟରେ ମାଙ୍କ ପୀଠରେ ବହୁତ ଭକ୍ତଙ୍କ ଭିଡ଼ ଦେଖାଯାଏ। ଜୟପୁରର ପ୍ରସିଦ୍ଧ ଦଶହରା ପର୍ବ ସହ ମା ଭଗବତୀଙ୍କ ପୂଜାର ଗଭୀର ସମ୍ପର୍କ ରହିଛି। ଏହି ସମୟରେ ବିଭିନ୍ନ ଅଞ୍ଚଳରୁ ପବିତ୍ର ଲାଠି ଆସି ମାଙ୍କ ସମ୍ମୁଖରେ ପୂଜା ପାଇଥାଏ। ଏହି ଲାଠି ପୂଜା ଜୟପୁରର ଦଶହରାର ଏକ ବିଶେଷ ପରମ୍ପରା ଓ ଆକର୍ଷଣ। ମା ଭଗବତୀ ମନ୍ଦିର କେବଳ ଏକ ପୂଜାସ୍ଥଳ ନୁହେଁ, ଏହା ଜୟପୁରର ପୁରାତନ ପରମ୍ପରା, ଲୋକବିଶ୍ୱାସ ଓ ସାଂସ୍କୃତିକ ଏକତାର ପ୍ରତୀକ। ପିଢ଼ି ପରେ ପିଢ଼ି ଲୋକମାନେ ମାଙ୍କ ପ୍ରତି ନିଜର ଆସ୍ଥା ଓ ଭକ୍ତିକୁ ଅତୁଟ ରଖି ଆସିଛନ୍ତି।

ମା କଣ୍ଟା ବାଉଁଶୁଣୀ ମନ୍ଦିର କୋରାପୁଟ ଜିଲ୍ଲାସ୍ଥିତ ଦାମନଯୋଡ଼ିଠାରେ ଅବସ୍ଥିତ। ମା କଣ୍ଟା ବାଉଁଶୁଣୀ ମନ୍ଦିର ଏକ ପବିତ୍ର ଦେବୀପୀଠ ଭାବରେ ଭକ୍ତମାନଙ୍କ ମଧ୍ୟରେ ଆସ୍ଥାର କେନ୍ଦ୍ର ହୋଇ ରହିଛି। ଅଞ୍ଚଳବାସୀ ମାଙ୍କୁ ଶକ୍ତି, ସୁରକ୍ଷା ଓ ମଙ୍ଗଳର ଦେବୀ ଭାବେ ପୂଜା କରନ୍ତି। ମାଙ୍କ ଦର୍ଶନ କରିବା ଓ ତାଙ୍କ ନିକଟରେ ନିଜର ମନୋକାମନା ଜଣାଇବା ପାଇଁ ବହୁ ଭକ୍ତ ଏହି ପୀଠକୁ ଆସିଥାନ୍ତି। ମା କଣ୍ଟା ବାଉଁଶୁଣୀଙ୍କ ପ୍ରତି ଭକ୍ତମାନଙ୍କର ଅତୁଟ ବିଶ୍ୱାସ ରହିଛି। ଜୀବନରେ ବିପଦ, ଦୁଃଖ କିମ୍ବା କୌଣସି ସମସ୍ୟା ଆସିଲେ ଅନେକ ଲୋକ ମାଙ୍କ ଶରଣ ନେଇଥାନ୍ତି। ମାଙ୍କ ନିକଟରେ ଦୀପ ଜାଳି ଧୂପ ଦେଇ ନୈବେଦ୍ୟ ଅର୍ପଣ କରି ଭକ୍ତମାନେ ପରିବାରର ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି। ମାଙ୍କ ଆଶୀର୍ବାଦ ମିଳିଲେ ଜୀବନରେ ଶାନ୍ତି ଓ ମଙ୍ଗଳ ଆସେ ବୋଲି ଭକ୍ତମାନଙ୍କ ମନରେ ଦୃଢ଼ ବିଶ୍ୱାସ ରହିଅଛି। ମନ୍ଦିରରେ ନିୟମିତ ଭାବେ ମାଙ୍କ ପୂଜାର୍ଚ୍ଚନା କରାଯାଏ। ଭକ୍ତମାନେ ମନ୍ଦିରକୁ ଆସି ମାଙ୍କୁ ଦର୍ଶନ କରିବା ସହିତ ଭକ୍ତି ଅର୍ପଣ କରନ୍ତି। ଭକ୍ତମାନଙ୍କ କହିବା ଅନୁସାରେ ମନ୍ଦିରକୁ ଆସିଲେ ଭକ୍ତମାନେ ମାଙ୍କ ଦର୍ଶନ ସହିତ ଏକ ଆଧ୍ୟାତ୍ମିକ ଶାନ୍ତିର ଅନୁଭବ ମଧ୍ୟ କରିଥାନ୍ତି। ମାଙ୍କ ପ୍ରତି ଭକ୍ତି ଲୋକଙ୍କ ମନରେ ଆଶା, ସାହସ ଓ ଆତ୍ମବିଶ୍ୱାସ ସୃଷ୍ଟି କରେ।

0: ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ। କିନ୍ତୁ ତା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: କହି ରଖୁଛୁ ସାଥୀ ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ। ଅଗଷ୍ଟ ମାସ 26 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ପୁଣି ଥରେ ଆମ ଫୋନ୍ ନମ୍ବରଟି କହି ରଖୁଛୁ 06854230690।
0: ଆଗାମୀକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ସମ୍ପାଦକୀୟ, ଯାହାର ବିଷୟ ରହିଛି ଚକ୍ଷୁଦାନ ମହଦାନ, ଏବଂ ଗୋଟିଏ ଦଳଗତ ଆଲୋଚନା ଯାହାର ବିଷୟ ରହିଛି ଆଜିର ଯୁବପିଢ଼ିର ମୁଖ୍ୟ ସମସ୍ୟା ଓ ସମାଧାନ। ତେବେ ସାଥୀ, ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେଥିପାଇଁ ଆପଣମାନେ ଆପଣମାନଙ୍କର ସୁଚିନ୍ତିତ ମତାମତ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ପଠାଇ ପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି ହେଲା
2: 9438268568,
0: ଏବଂ ଆମ ଇମେଲ୍ ଆଇଡିଟି ହେଲା
2: airjaipur@gmail.com।
0: ତେବେ ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ଆଜିର ସୃଜନୀ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜିର ସୃଜନୀ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ବର୍ଷାରାଣୀ ପଟ୍ଟନାୟକ,
2: ଆଉ ମୁଁ ଅଂଶୁଲ ପାତ୍ର।
0: ରହୁଛୁ ସାଥୀ, ନମସ୍କାର।

ଯୁବ ଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ ଉପସ୍ଥାପନରେ ଥିଲେ ଅଂଶୁଲ ପାତ୍ର ଏବଂ ବର୍ଷାରାଣୀ ପଟ୍ଟନାୟକ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ଜୟରାମ ମୁର୍ଜା ଏବଂ ସୁମିତ୍ରା ନାୟକ।

0: ଆମର ଓଡ଼ିଶା ସରକାର ଲାଗେ କି ଭାରତ ସରକାର ଲାଗେ ନିୟମ ସବୁ ବନେଇଲେ ଆ ତ ହାଇ ହିସାବ ତି ଏବେ ଜଙ୍ଗଲ ତାନେ ନିଆଁ ଲଗେଇ ଦେଲେ ଜଇ ଲଗେଇ ଦେଲେ ଜଙ୍ଗଲର ଜୀବ ଜନ୍ତୁ ମାନେ ସବୁ ନଷ୍ଟ ହେଇଯିବେ ଗଛ ଫୁକ ନଷ୍ଟ ହେଇଯାଇଛି ଯେତକ ଭଲ ଭଲ ଜିନିଷ ମନ ଔଷଧୀୟ ବୃକ୍ଷ ଲତା ସବୁ ଯାକ ପଡିକିରି ନଷ୍ଟ ହେଇଯିବେ ଏଇଟା ଯେ ସରକାର କଲାନି ନିୟମ ବନେଇଲା ଅଛି ଯେ ଜନ ମିଶା ନିଆଁ ଲଗେଇଛି ଜଇ ଲଗେଇଛି ବୋଲେ ତାକେ ଏମିତି ଦଣ୍ଡ ବ୍ୟବସ୍ଥା ଅଛି 3 ବର୍ଷରେ ଉପରେ ଜେଲ ହେଇଛି ତାକେ ଯଦି ଜଙ୍ଗଲ ଭିତରେ ଜଇ ଲଗେଇଛି
1: ହେଲେ ବନେ ରହିବା ହେ ଜୀବ ଜନ୍ତୁ ମାନକେ ମିଶା ତ ସୁରକ୍ଷା ଦେବାର ତମର ଏକ କାମ କି ବାବୁ
0: ହଁ ଜଙ୍ଗଲ ତାନେ ଯେତକ ମିଶା ଜୀବ ଜନ୍ତୁ ଅଛେ ସବୁର ସୁରକ୍ଷା ଦାୟିତ୍ୱ ମିଶା
1: ଆଜିକାଲି ଲୋକମାନେ ଶ୍ରଦ୍ଧା ଲାଗି ବୋଲି ମିଶା ହାଇ ବନେ ରହିବା ଜୀବ ଜନ୍ତୁ କୁ ମାନେ ମାରି ଦେଲା ନେଇକି ନାଇଁ
0: ହଁ ଏଟା ନାଇଁ ନାଇଁ ଏଟା ଭଲ କଥା ନାଇଁ ଏଟା ଜଙ୍ଗଲ ର ଜୀବ ଜନ୍ତୁ କେ କେବେ ମାରବାର ନାଇଁ ଏବେ ସେଟା ଗୋଟେ ଖରାପ ଜିନିଷ ସେଟା ଆମର ସରକାର ନିୟମ ବନେଇଲା ଅଛେ ବନି ମିଶା ଜୀବ ଜନ୍ତୁ କେ ମାରବାର ନାଇଁ ଯଦି ମାରିଲେ ତାକେ ମିଶା ସରକାର ନିୟମ ବନେଇଲା ଯେ ତାକୁ ମିଶା ଦଣ୍ଡର ବ୍ୟବସ୍ଥା ବନେଇଲା ଯେ
1: ଲୋକମାନେ ଗଛ ମାନକେ ମିଶା ମନିଛା କାଟି ଦେଲା ନେଇକି ନାଇଁ ଜୟ ଗଛ ବୋଲି ହାଇ ଗଛ କେ ମିଶା ହେଲେ ହେଇଟା ଲାଗି ଫରେଷ୍ଟର ବାବୁ ମାନେ କାଇ ମିଶା ପଦକ୍ଷେପ ନେଲା ନେଇକି ବାବୁ
0: ଯାଇଟା ଯେ ଏବେ ଫରେଷ୍ଟର ବାବୁ ମାନ ସବୁଦିନ ଟିକେ ମୋବାଇଲ ଧରିକିରି ମୋବାଇଲ ତାନେ ଆଜିକାଲି ଦେଖାଇଲାନି କୋନ ବାଟେ ଚାଲି ଚାଲି କୋନ ବାଟେ ହିଣ୍ଡିକିରି ଗଲା ଜଙ୍ଗଲ ଭିତରେ ବୁଲି ବୁଲିକିରି ସବୁ ଫୁଟ ପେଟ୍ରୋଲିଂ ବଲବେ ଏଟା ସବୁ ବୁଲିକିରି ଆମର ବନ ବିଭାଗର ବାବୁମନ ଏବେ ଫରେଷ୍ଟର ବୋଲିକିରି ନାଇଁ ଗାର୍ଡ ଆରି ଆମର ତଲେ ଯେଉଁ ଫରେଷ୍ଟ ଷ୍ଟାଫ ବଲବେ ଆଇମନ ଡିଏଫଓ ଆରସିସିଏଫ ଆମର ଅଫିସର ମନ ମିଶା ସବୁ ଏବେ ଜଙ୍ଗଲ ଭିତରେ ଭିତରେ ଚାଲି ଚାଲି ବୁଲିଲାଇନି କଣ କଣ ଲଗେ ଗଛ କାଟିଲାଇନି କି କଣ ଲଗେ କାଏ ଡଙ୍ଗର ମାରିଲାଇନି କୋଣ ଗଛ କେ ଛାଲି ମାରିକି ତା ଶୁଖାଇଲାନି କୋଣ ଜଇ ଲଗାଇଲାନି କୋଣ ଜୀବ ଜନ୍ତୁ ଶିକାର କରିଲାନି କାଏ ଇ ସବୁ ଜିନିଷ କେ ଦେଖବା କଥା ବୋଲିକିରି ଫୁଟ ପେଟ୍ରୋଲିଂ ବୋଲିକିରି ଆମର ଜଙ୍ଗଲର ଅଧିକାରୀ ବାବୁମନ ଫରେଷ୍ଟର ଫରେଷ୍ଟ ଗାର୍ଡ ସବୁ ଜଙ୍ଗଲ ଭିତରେ ବୁଲିଲାଇନି ଆହୁରି ରାତିରୁ ଦେଇ ମିଶା ପେଟ୍ରୋଲିଂ କରିଲାନି ରାତିରୁ ଦେଇ ଜାଗିଲାନି ଏବେ ଚୋର ମନ ଗଛ କାଟବେ ଗଛ କାଟିକିରି ପଟା ବନେଇବେ ତାକେ ଗୁଲମ ବନେଇକିରି ତାକେ ନେଇକିରି ବିକିବା କଜେ କୋନେ ସାଇକେଲ କୋନେ ମୋଟର ସାଇକେଲ କୋନେ ଚାରିଚକିଆ ନେଲେ ଏଟା ରାତିରୁ ବେଳେ ଜାଗି ଜାଗିକିରି ଏ ଲୋକ ମନକେ ଚୋର ମନକେ ଧରଲାଇନି ଧରିକିରି ଟିକେ କୋର୍ଟ ମନ ଫରୱାର୍ଡ କରଲାନି ଟିକେ ଜେଲ ମନ କରେଇଲେନି
1: ଆମେ ଭାବୁ ଯେ କୋନି ମିଶା ନା ଦେଖତ ବୋଲି ମାତ୍ର ସବୁ ମୋବାଇଲ ଜାନା ପଡ଼ିଲାନି ନାଇଁ
0: ସବୁ ଜାନା ପଡ଼ିଲାନି କୋନ ବାଟେ ଚାଲିଲା କୋନ ବାଟେ ଜଙ୍ଗଲ ବିଭାଗ ଅଧିକାରୀ ମନ ଆରି ସବୁ ଫଟୋ ଫଟୋ ମନ କାଢି କାଢି କିରି ଆଇଟା ଉପରେ ଭୁବନେଶ୍ୱର ଲେ ଦିଲ୍ଲୀ ଲେ ଲୋକ ଆଇଟି ଉପରେ ବସଲା ଅଫିସର ମନ ମିଶା ଦେଖଲାନି ଜାଗା ଲାଗି ଜଙ୍ଗଲ କାଇ ହେଲାନି କେନ୍ତା ହେଲାନି
1: ଲୁଚକେ ମିଶା ନା ପାରତ ନାଇଁ
0: ଲୁଚକେ ମିଶା ନା ପାରେ
1: ହେଲେ ଜଙ୍ଗଲ ଥାନେ ନୂଆ ନୂଆ ଗଛ ମାନେ ମିଶା ଲଗାଇବା କାଜେ ଫରେଷ୍ଟର ମାନେ କାଇ କାଇ ପଦକ୍ଷେପ ମାନେ ନେଲାନି କି ବାବୁ
0: ଜଙ୍ଗଲ ତାନେ ଏବେ ନୂଆ ନୂଆ ଗଛ ମାନ ଲଗାଇବାଟା ଯୋଉ ଜାଗା ଲାଗି ଜଙ୍ଗଲ ସରି ସରି ଗଲା ଆଇ ଜାଗା ଜଙ୍ଗଲ ଜମି ଜାଗା ତାନେ ଗାଁର ଲୋକମାନେ ସାଙ୍ଗେ ମିଶିକିରି ବା ବନ ସୁରକ୍ଷା ସମିତି ସାଙ୍ଗେ ମିଶିକିରି ଆଇତି ନୂଆ ନୂଆ ଗଛ ମାନ ଲଗାଇଲେନି ଯେନ୍ତାକି ଏବେ ହେଲା ସ୍ୱର୍ଗୀ ଗଛ ତାପରେ ଆମର ଅର୍ଜୁନ ଗଛ ତାପରେ ଇ ନିମ ଗଛ କରଞ୍ଜି ଗଛ ସବୁ ଯେତକ ଗଛ ମାନ ଅଛେ ଜଙ୍ଗଲି ଗଛ ମାନ ମିଶା ଲଗାଇଲେନି ସବୁ
1: ଆରେ କାଇଟା ବୋଲେ ଫରେଷ୍ଟ ବିଭାଗ ସରକାର ମିଶା କାଇ କାଇ ସୁବିଧା ଦେଲାନି କି ବାବୁ ସାହାଯ୍ୟ କଲାନି
0: ଗାଁ ଲୋକ ଯେ କହିଲା ଆସିନି କି
1: ସବୁ ଲୋକ କାଇ ସୁବିଧା ଦେଲାନି କି ବୋଲିନି
0: ସୁବିଧା ଏବେ ଦେଲାନି ଏବେ ଭଲ ଭଲ ଗଛ ମାନ ଗାଁର ଲୋକ ମାନ ଜନ ଜନ ଗଛ ମାନ ଲଗେଇ ଦିଆ ସାଜ୍ଞା ବୋଲେ ସେଇ ସେଇ ଗଛ ମାନ କିଣିକି ଲାଖ ଲଗେଇ ଦେଲାନି ଏବେ ଜାଫରା ବୋଲବା ଗଛ ଲଗେଇଲେନି ଜାଫରା ଗଛ ଟାଣିଲେ ଭଲ ଯାଇକିରି ମଞ୍ଜି ବାହାରିକିରି ଲୋକ ମନ ଆଇ ଜାଫରା ତୋଳିକିରି ତାର ମଞ୍ଜିକି ତୋଳିକିରି ବିକିକିରି 2 ପଇସା ରୋଜଗାର କରିଲେନି କାଜୁ ତ

ପ୍ରଚାର କଲୁ ଦେଶବାସୀର କାର୍ଯ୍ୟକ୍ରମ ଚୈତି ଜହ୍ନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କେନ୍ଦ୍ରରୁ କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଶୁଣିବେ ଖରିଫ ଓ ରବି ଫସଲ ପରିଚାଳନା ସମ୍ପର୍କରେ ବିନୋଦ କୁମାର ଜେନାଙ୍କ ସହ ଆଲୋଚନା। ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ରାତି 8:30। ରାତି 9:30 ଶୁଣିବେ ନାଟକ ନଷ୍ଟାଲଜିଆ, ରଚନା ନିର୍ମଳା ଅଗ୍ରୱାଲ, ବେତାର ରୂପାନ୍ତର ପ୍ରୀତି କାଶ୍ୟପ, ଓଡ଼ିଆ ଭାଷାନ୍ତର ତ୍ରିବିକ୍ରମ ରଥ ଏବଂ ପ୍ରଯୋଜନା ଅଶୋକ ମିଶ୍ର। ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର କିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ବିନୋଦ ଶର୍ମା, ରୀନା ମହାପାତ୍ର, ରାଧାକୃଷ୍ଣ ଭଞ୍ଜ, ପ୍ରଣତି ମୁଣ୍ଡ, ଶଶାଙ୍କ ଶେଖର ମହାପାତ୍ର ଏବଂ ସୁଧା ମିଶ୍ର। 6:45 ରିଞ୍ଜୁଳିରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମଜୁରାମ ଗଣ୍ଡ ଏବଂ ସାଥୀ। ଆମର ସ୍ୱାସ୍ଥ୍ୟ ଶୁଣିବେ 7:10। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ପ୍ରଚାର କରିବୁ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ 7:17 ମଲ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ ମୈଦଲପୁର ଗାଁ ସମ୍ପର୍କରେ, ବିଶେଷ ପ୍ରସଙ୍ଗରେ ରହିଛି ଗର୍ଭରାଇ ମନ୍ଦିର ବିଷୟରେ। 9:30 ଶୁଣିବେ ବର୍ଣ୍ଣ ମଲ୍ଲିକା, ଏଥିରେ ଶୁଣିବେ କଣ୍ଠଶିଳ୍ପୀ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ବ୍ରଜବନ୍ଧୁ ଖୁରାଙ୍କ ସହିତ ଏକ ସାକ୍ଷାତକାର। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଦିନ 11:00। କନ୍ଧବାସର କାର୍ଯ୍ୟକ୍ରମ ପୁନି ଲେଞ୍ଜୁ ଶୁଣିବେ ଦିନ 12:30। ଦିନ 1:05 ଶୁଣିବେ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ କୁଶଲି କୁମାର ଏବଂ ତୁଲସୀ କୁମାର, ସାଧନା ସରଗମ ଏବଂ ଆଜମ ଅଲ୍ଲୀ। ଦିନ 1:20 ପ୍ରଚାର କରିବ ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଓ ଘରଣୀ, ଏଥିରେ ସୁଖୀ ଦମ୍ପତି କ୍ରମରେ ଶୁଣିବେ ସୁରେନ୍ଦ୍ର କୁମାର ମହାପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ମହାପାତ୍ରଙ୍କ ସହ ଏକ ସାକ୍ଷାତକାର। ପରେ ଶୁଣିବେ ଗର୍ଭଧାରଣ ସମୟରେ ଉପଯୁକ୍ତ ଯତ୍ନ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସମ୍ପାଦକୀୟରେ ଶୁଣିବେ ଚକ୍ଷୁଦାନ ମହତଦାନ ସମ୍ପର୍କରେ। ପରେ ଦଳଗତ ଆଲୋଚନାରେ ଶୁଣିବେ ଆଜିର ଯୁବପିଢ଼ିର ପ୍ରମୁଖ ସମସ୍ୟା ଓ ସମାଧାନ ସମ୍ପର୍କରେ। ଅପରାହ୍ନ 5:30 ଶୁଣିବେ ହ୍ୟାଲୋ ଚୈତିଚିହ୍ନ କାର୍ଯ୍ୟକ୍ରମ। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ ପ୍ରଚାର କରିବୁ ରାତି 8:15, ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଶୁଣିବେ ଏକ ସାକ୍ଷାତକାର। ପରେ ଶୁଣିବେ ବର୍ଷା ଋତୁରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ୱଚ୍ଛତା ସମସ୍ୟା। ରାତି 8:35 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ରାତି 9:30 ଶୁଣିବେ ଛାୟାପଥ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖୟାଲ, ପରିବେଷଣ କରିଛନ୍ତି ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ସୁଧନାଟ। ରାତି 10:30 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ। ପ୍ରଥମ ଗୀତଟି ଶୁଣନ୍ତୁ ସାଜନ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ, ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଦିୱାନା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ, ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ପରୀକ୍ଷିତ ପଚାରିଛନ୍ତି, ତାମସ ପ୍ରକୃତି ବୃତ୍ରାସୁରର ଭଗବାନଙ୍କ ପ୍ରତି ଦୃଢ଼ମତି ଏବଂ ଭକ୍ତି ଉତ୍ପନ୍ନ ହେଲା କିପରି? ଶ୍ରୀ ଶୁକଦେବ ସ୍ୱାଭାବିକ ଏହି ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ଚିତ୍ରକେତୁ ଉପାଖ୍ୟାନ ଅବତାରଣା କରିଛନ୍ତି। ବୃତ୍ରାସୁର ପୂର୍ବ ଜନ୍ମରେ ରାଜା ଚିତ୍ରକେତୁ ରୂପରେ ଜନ୍ମିଥିଲା। ତାହାର ଅସଂଖ୍ୟ ସ୍ତ୍ରୀ ଥିଲେ, କିନ୍ତୁ ଦୈବ ଯୋଗେ ସମସ୍ତେ ବନ୍ଧା ଥିବାରୁ ସେ ନିସନ୍ତାନ ଥିଲା। ଏବେ ସୌଭାଗ୍ୟକ୍ରମେ ଅଙ୍ଗିରା ଋଷି ଆସିଥିବାରୁ ଚିତ୍ରକେତୁ ତାଙ୍କୁ ଅନୁରୋଧ କରିଛି ଯେ ସେ ତାକୁ ପିତୃଋଣରୁ ମୁକ୍ତ କରନ୍ତୁ।

0: ଶୁଣିଲେ ଶ୍ରୀମଦ୍ ଭାଗବତର 189ତମ ଭାଗ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଯୁବଶକ୍ତି, ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ପରେ ପରେ ଶୁଣିବେ ଆଜିର ପ୍ରସଙ୍ଗ ଏବଂ ଶେଷରେ ରହିଛି ଓଡ଼ିଶା ଲିଭଲିହୁଡ୍ ମିଶନ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଅଛି। ମହାକାଶ ପ୍ରଯୁକ୍ତି କେବଳ ଚନ୍ଦ୍ର ବା ମଙ୍ଗଳ ଅନୁସନ୍ଧାନରେ ସୀମିତ ନୁହେଁ। କୃଷି, ପାଣିପାଗ, ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈବୀ ଦୁର୍ବିପାକର ପ୍ରାକ୍ ସୂଚନା ଭଳି ଅନେକ କ୍ଷେତ୍ରରେ ଏହାର ଅବଦାନ ରହିଛି। ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆମକୁ ଏହି କ୍ଷେତ୍ରରେ ଗର୍ବିତ କରିଛି। ଚନ୍ଦ୍ରଯାନ 3, ମଙ୍ଗଳଯାନ ଏବଂ ଆଦିତ୍ୟ L1 ଭଳି ମିଶନ ଭାରତର ବୈଜ୍ଞାନିକ ସାମର୍ଥ୍ୟର ପରିଚୟ ଦେଇଛି। ବର୍ତ୍ତମାନ ମହାକାଶର ଏହି ଯାତ୍ରାରେ ଯୁବପିଢ଼ି ଏବଂ ଅନେକ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଏହି ଷ୍ଟାର୍ଟଅପ୍ ଗୁଡ଼ିକ ନୂଆ ପ୍ରଯୁକ୍ତି ସହିତ ନୂଆ ରୋଜଗାର ଓ ଉଦ୍ୟମିତାର ସୁଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି। ଶ୍ରୋତାବନ୍ଧୁ, ମହାକାଶର ଏହି ଯାତ୍ରା କେବଳ ଭାରତ ମଧ୍ୟରେ ସୀମିତ ନୁହେଁ, ବିଶ୍ୱର ବିଭିନ୍ନ ଦେଶ ସହ ଭାରତ ମିଶି ଗବେଷଣାକୁ ଆଗକୁ ନେଉଛି। ନାସା ସହ ନିସାର ମିଶନ, ଜାପାନର ଜାକ୍ସା ସହ ଲୁପେକ୍ସ ମିଶନ ଏବଂ ଫ୍ରାନ୍ସର CNES ସହିତ ଭାରତର ମହାକାଶ କ୍ଷେତ୍ରରେ ଦୀର୍ଘ ଦିନର ସହଯୋଗ ରହିଛି। ଏହି ସହଯୋଗ ମାଧ୍ୟମରେ ଜ୍ଞାନ, ତଥ୍ୟ ଓ ପ୍ରଯୁକ୍ତିର ଆଦାନ ପ୍ରଦାନ ହେଉଛି, ଫଳରେ ଭାରତର ମହାକାଶ ଗବେଷଣା ଆହୁରି ଶକ୍ତିଶାଳୀ ହୋଇପାରିଛି। ତେବେ ଶ୍ରୋତାବନ୍ଧୁ, ଏହି ଅବସରରେ ଆଜି ରହିଛି ଆଲୋଚନା ବିକଶିତ ଭାରତ ପାଇଁ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରର ବ୍ୟାପକତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ ଇଞ୍ଜିନିୟର କାର୍ତ୍ତିକ ସ୍ୱାଇଁ।
1: 2023 ଅଗଷ୍ଟ 23 ତାରିଖରେ ଭାରତ ନିର୍ମିତ ଚନ୍ଦ୍ରଯାନ 3 ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ। ଏହା ନିଶ୍ଚିତ ଭାବରେ ଆମ ଦେଶର ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ଘଟଣା। ଯଦିଓ ଆମେ ତା ଆଗରୁ ଚନ୍ଦ୍ରଯାନ 2 ସମୟରେ ମଧ୍ୟ ଏହି ପ୍ରୟାସ କରିଥିଲୁ, କିନ୍ତୁ ଶେଷ ମୁହୂର୍ତ୍ତରେ ଏହା ବିଫଳତାର ସାମ୍ନା କରିଥିଲା। ଏହି ଯେଉଁ ସଫଳତା ଆସିଛି ମହାକାଶ ବିଜ୍ଞାନ କ୍ଷେତ୍ରରେ, ଆପଣମାନେ ଯଦି ସେହି ସମୟର ଦୃଶ୍ୟକୁ ସବୁ ଦେଖିବେ, ମିଶନ କଣ୍ଟ୍ରୋଲ ରୁମ୍ ହଉ କିମ୍ବା ଲଞ୍ଚିଂ ପ୍ୟାଡ୍ରେ ହଉ ଏବଂ ଦେଶର ବିଭିନ୍ନ ଜାଗାରେ ଯେଉଁଠି ସବୁ ମହାକାଶ କେନ୍ଦ୍ର ସବୁ ଅଛି ଏବଂ ସେଠାରେ ଆପଣମାନେ ନିଶ୍ଚିତ ଭାବରେ ବହୁତ ଯୁବପିଢ଼ିର ବୈଜ୍ଞାନିକମାନଙ୍କୁ ଆପଣମାନେ ସେଠାରେ ଦେଖିପାରିବେ। ତେଣୁ ସତ କଥା କହିବାକୁ ଗଲେ ବର୍ତ୍ତମାନ ଗୋଟେ ସମୟ ଆସିଛି ଆମେ ଯେତେବେଳେ ଯୁବପିଢ଼ିକୁ ପ୍ରୋତ୍ସାହନ ଦେବାର ଅଛି, ଯୁବପିଢ଼ିକୁ ଏକଥା କହିବାର ଅଛି ଯେ ଆମେ ଯାହା ସବୁ ହାସଲ କରିଛୁ ସେଇଠି ଆମର କାମ ସରିନି। ବିକ୍ରମ ସାରାଭାଇ ଯେଉଁ ପ୍ରକାର ସ୍ୱପ୍ନ ଦେଖିଥିଲେ ଆମେ ସେ ସ୍ୱପ୍ନକୁ ବାସ୍ତବ କରିଛୁ। କହିବାକୁ ଗଲେ ଗୋଟେ ସମୟରେ 1963 ବିକ୍ରମ ସାରାଭାଇ ଯେତେବେଳେ ମହାକାଶ ଯୁଗର ଆରମ୍ଭ କରିଥିଲେ ଭାରତରେ, ଗୋଟିଏ ଛୋଟ ସାଉଣ୍ଡିଂ ରକେଟକୁ ତ୍ରିଭାଙ୍ଗମ ପାଖରେ ଥିବା ଥୁମ୍ବାରୁ ମହାକାଶ କ୍ଷେପଣ କରାଯାଇଥିଲା। ସେତେବେଳେ ବିକ୍ରମ ସାରାଭାଇଙ୍କର ସ୍ୱପ୍ନ ଥିଲା ଭାରତକୁ ଟେକ୍ନୋଲୋଜି ଫିଲ୍ଡରେ ଦୃଢ଼ କରିବାକୁ ଏବଂ ମହାକାଶ ବିଜ୍ଞାନର ସହାୟତାରେ ଭାରତର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ। ସେ ଯେଉଁ ସ୍ୱପ୍ନ ଥିଲା ଆମେ ନିଶ୍ଚିତ ଭାବରେ ଅନେକ ବର୍ଷ ପରେ ସେ ସ୍ୱପ୍ନକୁ ଆମେ ବାସ୍ତବ କଲେ। ଆପଣ ଦୂରସଞ୍ଚାରୀ କ୍ଷେତ୍ର ହଉ ବା ଦୂରସମ୍ବେଦନଶୀଳ କ୍ଷେତ୍ର ହଉ ବା GPS କ୍ଷେତ୍ର ହଉ ବା ଆପଣଙ୍କର ୱେଦର ଫୋରକାଷ୍ଟିଂ ହଉ, ସବୁ କ୍ଷେତ୍ରରେ ଆଜି ଭାରତ ଆତ୍ମନିର୍ଭର। ତେଣୁ ଗୋଟେ ଗୋଟେ କହିବାକୁ ଗଲେ ଯେଉଁ ମହାକାଶ ଜ୍ଞାନ, ମହାକାଶ ବିଜ୍ଞାନ ଏବଂ ମହାକାଶର ପ୍ରଯୁକ୍ତି ବିଦ୍ୟା ଆମ ଦେଶକୁ ଆତ୍ମନିର୍ଭର ହେବାରେ ବହୁତ ସାହାଯ୍ୟ କରିଛି। ଆପଣ ଯେକୌଣସି କ୍ଷେତ୍ର ବି କୁହନ୍ତୁ, ଶିକ୍ଷା କୁହନ୍ତୁ, କୃଷି କୁହନ୍ତୁ, ପରିବହନ ସୁବିଧା କୁହନ୍ତୁ, ଦୂରସଞ୍ଚାର ବ୍ୟବସ୍ଥା କୁହନ୍ତୁ, ରେଡିଓ କୁହନ୍ତୁ, TV କୁହନ୍ତୁ, ସବୁଥିରେ ମହାକାଶ ବିଜ୍ଞାନର କିଛି ନା କିଛି ଅବଦାନ ରହିଛି ଏବଂ ଏହି ସବୁ କ୍ଷେତ୍ରରେ ନିଶ୍ଚିତ ଭାବରେ ଆମେ ଆତ୍ମନିର୍ଭର ହୋଇଛୁ। ତେଣୁ ସତ କଥା କହିବାକୁ ଗଲେ ମହାକାଶ ବିଜ୍ଞାନ ଆମ ଦେଶରେ ଯେଉଁ ପ୍ରକାର ପରିବର୍ତ୍ତନ ଆଣିଛି ସେ କଥା ହୁଏତ 1963 ବିକ୍ରମ ସାରାଭାଇ ସେ ସମୟରେ ସେ କଥା ଭାବିନଥିବେ, କିନ୍ତୁ ମହାକାଶ ବିଜ୍ଞାନର ପ୍ରଥମ ପର୍ଯ୍ୟାୟ ସରିଲା ପରେ ଯେଉଁ ବର୍ତ୍ତମାନ ଯେଉଁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା, ଯେତେବେଳେ ଭାରତର ବୈଜ୍ଞାନିକମାନେ ଚାହିଁଲେ ମହାକାଶକୁ, ଚାହିଁଲେ ଚନ୍ଦ୍ର ଆଡ଼େ, ଚାହିଁଲେ ମଙ୍ଗଳ ଆଡ଼େ, ଚାହିଁଲେ ସୂର୍ଯ୍ୟ ଆଡ଼େ, ସେହି ସମୟରେ ନିଶ୍ଚିତ ଭାବରେ ଆମେ ଚିନ୍ତା କରିଥିଲୁ ଯେ ଭାରତ ଆହୁରି ଆଗକୁ ଯିବ। ମୁଁ ସେହି ସଂସ୍ଥାରେ ଅନେକ ବର୍ଷ କାମ କରିଛି ଏବଂ ସମ୍ଭବତଃ ମୁଁ ଯେତେବେଳେ ଅବସର ନେଲି ସେତେବେଳେ ମୁଁ ଦେଖିଥିଲି ଯେ ଆମ ସଂସ୍ଥାରେ 60-70% ଯେଉଁମାନେ ସବୁ ଅଛନ୍ତି ବୈଜ୍ଞାନିକ ଇଞ୍ଜିନିୟର ସମସ୍ତେ ହେଉଛନ୍ତି ଯୁବପିଢ଼ିର। ତେଣୁ ଗୋଟେ ପ୍ରକାର କହିବାକୁ ଗଲେ ବର୍ତ୍ତମାନ ମହାକାଶ ବିଜ୍ଞାନ, ମହାକାଶ ପ୍ରୟୋଗ, ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ମହାକାଶ ଗବେଷଣା ବର୍ତ୍ତମାନ ଅଛି ଯୁବପିଢ଼ିଙ୍କ ହାତରେ ଅଛି। ତେଣୁ ଯାହା ମୁଁ କହିଲି ଯେ ଆମେ ଯଦି ଗୋଟେ ରବର୍ଟ ଫ୍ରଷ୍ଟଙ୍କର ଗୋଟେ କବିତା ମନେ ପକାଇବା, ଆମର ଚାଲିବା ସରିନି, ତେଣୁ ବହୁତ କିଛି ବାଟ ଚାଲିବାର ଅଛି ଆଖି ବୁଝିବା ଆଗରୁ। ତେଣୁ ବର୍ତ୍ତମାନ ଆମେ ଯଦି ଦେଖିବା ସେଇ ଦୃଷ୍ଟିରୁ ଯୁବପିଢ଼ି ମାନଙ୍କର ନିଶ୍ଚିନ୍ତ ଗୋଟେ ବଡ ଭୂମିକା ଅଛି। ଭଲ କଥା ହେଇଛି ଯେ ବର୍ତ୍ତମାନ ଭାରତ ଯେହେତୁ ସରକାର ନୀତିରେ ପରିବର୍ତ୍ତନ ଆସିଛି ଏବଂ ନୂଆ ନୂଆ ଘରୋଇ ସଂସ୍ଥା ମାନଙ୍କୁ ଦିଆଯାଉଛି ପ୍ରୋତ୍ସାହନ ଦିଆଯାଉଛି। ଆପଣ ନିକଟ ଅତୀତରେ ଆପଣ ବିକ୍ରମ 1 ର ଲଞ୍ଚିଂ ଦେଖିଥିବେ, ସ୍କାଇରୁଟ୍ ଯେଉଁ ମହାକାଶ ସଂସ୍ଥା ଅଛି ସେମାନେ ଗୋଟେ ରକେଟ୍ ଛାଡ଼ିଥିଲେ ବିକ୍ରମ 1।

ଓ ତାକୁ ସଫଳତାର ସହିତ ମହାସାଗରରେ ଛାଡିଛନ୍ତି। ଏଇଟା ଅବଶ୍ୟ ଏଇଟା ଆମେ କହିପାରିବା ଏଇଟା ଗୋଟେ ଜଷ୍ଟ ଆରମ୍ଭ, ତେଣୁ ଆଗାମୀ ଦିନମାନଙ୍କରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ବହୁତ ଯୁବପିଢ଼ି ଏବଂ ବିଭିନ୍ନ ଘରୋଇ ସଂସ୍ଥା ଏବଂ ଅନ୍ୟ ସବୁ ସଂସ୍ଥା ଆସିବେ ତା ସହିତ, କିନ୍ତୁ ଆମେ କେବେଲେ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥାର ଯେଉଁ ଭୂମିକା ରହିଛି ତାକୁ ଆମେ କେବେଲେ ନ୍ୟୁନ କରିପାରିବାନି କିମ୍ବା କମ୍ କରିପାରିବା ନାହିଁ। ଆମର ଭାରତୀୟ ବୈଜ୍ଞାନିକ ମାନଙ୍କର ଗୋଟେ ବଡ଼ କର୍ତ୍ତବ୍ୟ ରହିଛି, ଗୋଟେ ବଡ଼ ଦାୟିତ୍ୱବୋଧ ରହିଛି ଯେ ସେମାନେ ଆମ ଦେଶକୁ ଆହୁରି ଆଗକୁ ନେବେ ଏବଂ ଏହି ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ଆମ ଦେଶକୁ ସମୃଦ୍ଧ କରିବାକୁ, ଆତ୍ମନିର୍ଭର କରିବାକୁ, ବିକଶିତ କରିବାକୁ ଆମର ଯେଉଁ ଲକ୍ଷ୍ୟ ରହିଛି ଯେ 2047 ମସିହା ସୁଦ୍ଧା ଭାରତକୁ ବିକଶିତ ଦେଶରେ ପରିଣତ କରିବାକୁ, ଆମ ଅର୍ଥନୀତିକୁ ଆଗକୁ ନେବାକୁ ଆମେ ନିଶ୍ଚିତ ସେହି କାମରେ ନିଶ୍ଚିତ ସଫଳ ହେବା। ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ବହୁତ କିଛି ଲକ୍ଷ୍ୟ ରଖିଛି। ସେତେବେଳେ ଆମେ ଚିନ୍ତା କରୁଛୁ ଯେ 2035 ମସିହା ସୁଦ୍ଧା ଭାରତ ମହାକାଶରେ ଭାରତର ଯେଉଁ ଅନ୍ତରୀକ୍ଷ ଷ୍ଟେସନ ରଖିବାର ଯୋଜନା ଅଛି ଏବଂ ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଗଗନଯାନ ମିଶନ ଯାହାକୁ ଆମେ ଚିନ୍ତା କରୁଛୁ ଯେ ଆଗାମୀ ବର୍ଷରେ ଏଇଟା କାର୍ଯ୍ୟକାରୀ ହେବ, ଭାରତ ମାଟିରୁ ଭାରତୀୟ ବୈଜ୍ଞାନିକ ଭାରତୀୟ ମହାକାଶ ଯାତ୍ରୀମାନେ ମହାକାଶକୁ ଯାତ୍ରା କରିବେ ଏବଂ ସଫଳତା ସହିତ ତାଙ୍କର ଗବେଷଣା କରି ସେମାନେ ଭାରତକୁ ଫେରି ଆସିବେ। ତେଣୁ ଏଇ ସବୁ ଯେଉଁ କାମ ଚାଲିଛି, ତେଣୁ ନିଶ୍ଚିତ ଭାବରେ ଏଥିରେ ଯୁବପିଢ଼ିଙ୍କର ଗୋଟେ ବହୁତ ବଡ଼ ଭୂମିକା ରହିବ। ତେଣୁ ଆମେ ବର୍ତ୍ତମାନ ଯଦି ଆମେ ଦେଖିବା ଆମର ଭାରତୀୟ ଈଶ୍ୱର ଯେଉଁ ବୈଜ୍ଞାନିକ ଇଞ୍ଜିନିୟର ସମସ୍ତେ କାମ କରୁଛନ୍ତି, ଅନ୍ୟ ସହକାରୀମାନେ କାମ କରୁଛନ୍ତି, ଯେଉଁମାନେ ବରିଷ୍ଠ ଅଛନ୍ତି ସେମାନଙ୍କର ଦାୟିତ୍ୱ ହେଉଛି ଯେ ଯୁବପିଢ଼ିକୁ ଠିକ୍ ଭାବରେ ତାଙ୍କୁ ପଥ ପ୍ରଦର୍ଶନ କରିବା ଏବଂ ଯୁବପିଢ଼ି ନିଶ୍ଚିତ ପ୍ରତିଶ୍ରୁତିବଦ୍ଧତା ସହିତ କାମ କରି ଦେଶକୁ ଆଗକୁ ନେବେ ଏବଂ ଭାରତର ମହାକାଶ ବିଜ୍ଞାନ କ୍ଷେତ୍ରରେ ଯେଉଁ ପ୍ରକାର ଆମେ ଗଲା କେତେ ବର୍ଷରେ ଯେଉଁ ସୁନାମ ଅର୍ଜନ କରିଛୁ ତାହାକୁ ଆମେ ନିଶ୍ଚୟ ବଜାୟ ରଖିବା।

ଶୁଣୁଥିଲେ ଆଲୋଚନା ବିକଶିତ ଭାରତ ପାଇଁ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରର ବ୍ୟାପକତା। ଆଲୋଚନା କରୁଥିଲେ ଇସ୍ରୋର ଅବସରପ୍ରାପ୍ତ ବୈଜ୍ଞାନିକ ଇଞ୍ଜିନିୟର କାର୍ତ୍ତିକ ସ୍ୱାଇଁ।

ତେବେ ଶ୍ରୋତା ବନ୍ଧୁ, ମହାକାଶ ଗବେଷଣାରେ ଆଜିର ପ୍ରୟାସ ହିଁ ଆସନ୍ତାକାଲିର ଭାରତକୁ ଆହୁରି ଶକ୍ତିଶାଳୀ କରିବ। ଆକାଶକୁ ଛୁଇଁବାର ସ୍ୱପ୍ନ ଏବେ ଆଉ କେବଳ ସ୍ୱପ୍ନ ନୁହେଁ, ଏହା ଭାରତର ଏକ ନୂଆ ସମ୍ଭାବନା। ଏହି ସମ୍ଭାବନାକୁ ସଫଳତାରେ ପରିଣତ କରି ଆମେ ଗଢ଼ିବା ଆତ୍ମନିର୍ଭର ଓ ବିକଶିତ ଭାରତ। ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବା।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସହାନୁଭୂତି, ସମବେଦନା ଓ ସହୃଦୟତା ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ 95% ମାମଲାର ସମାଧାନ ନେଇ ସୂଚନା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ। ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନରେ ସଂଶୋଧନ ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଏବଂ 6 ଜିଲ୍ଲାର 21 ବ୍ଲକ ବନ୍ୟା ପ୍ରଭାବିତ ଥିବା ସରକାରଙ୍କ ସୂଚନା। ଲଘୁଚାପର ପ୍ରଭାବରେ 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି ସହାନୁଭୂତି, ସମବେଦନା ଓ ସହୃଦୟତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

0: ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବା ଅବସରରେ ଶ୍ରୀ ମାଝୀ କହିଛନ୍ତି ଲୋକଙ୍କ ସମସ୍ୟା ଶୁଣି ତା'ର ସମାଧାନ କରିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। 2024 ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରି ସହାୟତା ପ୍ରଦାନ କରାଯାଇଥିଲା। ଚଳିତ ବନ୍ୟା ପାଇଁ ମଧ୍ୟ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପ୍ରତିଟି ଅଭିଯୋଗ ଉପରେ ଆମେ ଗୁରୁତ୍ୱ ଦେଇ ତା ଉପରେ ତ୍ୱରିତ ପର୍ଯ୍ୟାୟରେ ତାର ସମାଧାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ଏବଂ ସେମାନେ ମଧ୍ୟ ତାହା ସମ୍ପାଦନ କରୁଛନ୍ତି। ଏ ଅଭିଯୋଗ ସହିତ ଜିଲ୍ଲା ସ୍ତରରେ ମଧ୍ୟ ଜିଲ୍ଲାପାଳମାନେ ଏବଂ ତାଙ୍କର ଅଧିକାରୀମାନଙ୍କ ସହିତ ପ୍ରତି ସୋମବାରକୁ ସୋମବାର ଏବଂ ସେଟା ରୋଟେସନ ସିଷ୍ଟମରେ ବିଭିନ୍ନ ବ୍ଲକରେ ମଧ୍ୟ ଏହି ଅଭିଯୋଗ କାର୍ଯ୍ୟକ୍ରମ ରଖାଯାଉଛି ଏବଂ ସେମାନଙ୍କୁ ସେମାନଙ୍କର ସମସ୍ୟା ଏବଂ ଅଭିଯୋଗ ଗୁଡ଼ିକ ଶୁଣିବା ପାଇଁ ତାର ବ୍ୟବସ୍ଥା ମଧ୍ୟ କରାଯାଉଛି।
0: ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ 19 ପାଳିରେ ଆସିଥିବା 15,327 ଅଭିଯୋଗ ମଧ୍ୟରୁ 14,519 ଅର୍ଥାତ୍ 95% ଅଭିଯୋଗର ସମାଧାନ କରାଯାଇଛି। ସେହିଭଳି ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା 2,69,394 ଅଭିଯୋଗର ଶୁଣାଣି କରାଯାଇଛି। ଏକକ ବାତାୟନ ବ୍ୟବସ୍ଥା ଜରିଆରେ ବିଭିନ୍ନ ଦୂରାରୋଗ୍ୟରେ ପୀଡ଼ିତ 16 ଜଣଙ୍କ ପାଇଁ ଆଜି 14,50,000 ଟଙ୍କାର ଚିକିତ୍ସା ସହାୟତା ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ହସ୍ତାନ୍ତରିତ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମ ଏମ୍ଏମ୍ଏସ୍ୱାଇ ଟିଆର୍ଆଇପି ଯୋଜନାକୁ 2026-27ରୁ 2028-30 4 ବର୍ଷ ପାଇଁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡ଼ିକର ଉନ୍ନତିକରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ 5,365 କୋଟି ଟଙ୍କା ବ୍ୟୟ ଅଟକଳରେ 23,705 କିଲୋମିଟର ଦୈର୍ଘ୍ୟ ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ଏହି ଅବଧି ମଧ୍ୟରେ ଶେଷ କରାଯିବ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ 1951ରେ ଆବଶ୍ୟକୀୟ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଚଳିତ ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ କରିବା ନେଇ ଆଲୋଚନା ହୋଇଥିଲା। ଏହାସହ କମିଶନର ଅତିରିକ୍ତ କମିଶନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା କ୍ୟାଡର ପୁନର୍ଗଠନ ତଥା ଦେବୋତ୍ତର ବିଭାଗରେ ନୂତନ ନିଯୁକ୍ତି ସୃଷ୍ଟି ନେଇ ଗୁରୁତ୍ୱ ଦିଆଯାଇଥିଲା। ବୈଠକ ପରେ ମନ୍ତ୍ରୀ କହିଛନ୍ତି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ। ସୂଚନା ଅନୁସାରେ ରାଜ୍ୟରେ ମନ୍ଦିର ଓ ମଠଗୁଡ଼ିକର ପରିଚାଳନା ପାଇଁ ସ୍ୱଷ୍ଟ ନିୟମାବଳୀ ନଥିବାରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହିମାଚଳ ପ୍ରଦେଶର 6,111 ମିଟର ଉଚ୍ଚ ମାଉଣ୍ଟ ୟୁନାମ୍ ଶୃଙ୍ଗ ସଫଳତାର ସହ ଆରୋହଣ କରିଥିବା ରାଜ୍ୟର ମହିଳା ପର୍ବତାରୋହୀ ଦଳ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ଲୋକଭବନରେ ରାଜ୍ୟପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଏହାସହ ଅଧିକ ମହିଳା ପର୍ବତାରୋହଣ ଓ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ ହେବେ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପର୍ବତାରୋହୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପିଏମ୍ଶ୍ରୀ ବିଦ୍ୟାଳୟ ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ରାଜୀବ ଶର୍ମା ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ଅଗ୍ରଗତି ଓ ଭିଭିଭୂମିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଶ୍ରୀ ଶର୍ମା ବିଦ୍ୟାଳୟଗୁଡ଼ିକରେ ସକ୍ଷମ କେନ୍ଦ୍ର, ଭାଷା କେନ୍ଦ୍ର, ଇ ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ ଓ ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପାଠପଢ଼ା କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି। ସମଗ୍ର ପରିସ୍ଥିତିକୁ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ନିରୀକ୍ଷଣ କରାଯାଉଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ କୋରାପୁଟର 21 ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 3 ବ୍ଲକର 61 ଶିକ୍ଷା ଅନୁଷ୍ଠାନକୁ ଆସନ୍ତାକାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଜିଲ୍ଲାରେ ରିଲିଫ୍ ଶିବିର ମାଧ୍ୟମରେ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ଓ ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ୍ରାଫ୍, ଏନ୍ଡିଆର୍ଏଫ୍, ଏବଂ

0: ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମୋଟ 66 ଟିମ୍ ମୁତୟନ କରାଯାଇଛି। ରିଲିଫ୍ କ୍ୟାମ୍ପ ପରିଚାଳନା ଓ ଅନ୍ୟ କାର୍ଯ୍ୟ ପାଇଁ ଏସ୍ଡିଆର୍ଏଫ୍ ପାଣ୍ଠିରୁ 170,30,00,000 ଟଙ୍କା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଡୋବଲ ଅନ୍ତର୍ଗତ କରଦାପିସି ଉଚ୍ଚ ବିଦ୍ୟାଳୟରେ ବନ୍ୟା ପ୍ରଭାବିତଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶିବିରରେ ଯୋଗଦେଇ କହିଛନ୍ତି, ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ସରକାରଙ୍କର ମୂଳ ଲକ୍ଷ୍ୟ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ଶେରଗଡ଼ ବ୍ଲକରେ ଆର୍ଥିକ ସାକ୍ଷରତା, ଡିଜିଟାଲ୍ ନିର୍ଯାତନା ଓ ସାଇବର ସୁରକ୍ଷା ସମ୍ପର୍କିତ ଜନସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଆର୍ଥିକ ସାକ୍ଷରତା, ନିୟମିତ ସଞ୍ଚୟର ଗୁରୁତ୍ୱ, ଅନ୍ଲାଇନ୍ ଆର୍ଥିକ କାରବାରରେ ସତର୍କତା, ଚାକିରିରେ ଠକେଇ, ଋଣ ନିମିତ୍ତ ଉଦ୍ଦିଷ୍ଟ ଆପ୍ରେ ଠକେଇ, ଅଜଣା ଫୋନ୍ କଲ୍ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଜିଲ୍ଲା କ୍ଷୁଦ୍ର ସଞ୍ଚୟ ଅଧିକାରୀ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ମା' ସୁଭଦ୍ରା, ବଡ଼ଭାଇ ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ପାଟ ରାକ୍ଷୀ ପ୍ରେରଣ କରିଛନ୍ତି। ଶ୍ରୀ ବଳଦେବଜୀ ମନ୍ଦିର ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ବେଦମନ୍ତ୍ର ଉଚ୍ଚାରଣ ସହିତ ରାକ୍ଷୀକୁ ପୂଜାପଣ୍ଡାଙ୍କୁ ହସ୍ତାନ୍ତର କରାଯାଇଥିଲା। ଗହ୍ମା ପୂର୍ଣ୍ଣିମା ଦିନ ସିଂହାସନ ଆରୂଢ଼ ଶ୍ରୀ ବଳଦେବଜୀଙ୍କୁ ମା' ସୁଭଦ୍ରାଙ୍କ ରାକ୍ଷୀ ବନ୍ଧାଯିବାର ପରମ୍ପରା ରହିଛି। ସମ୍ବଲପୁରରେ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ମେରା ୟୁବା ଭାରତ, ମାଇ ଭାରତ ସମ୍ବଲପୁର ଏବଂ ଆଇଆଇଏମ୍ ସମ୍ବଲପୁରର ମିଳିତ ସହଯୋଗରେ ବିକଶିତ ଭାରତ ଯୁବା କନେକ୍ଟ ସ୍ୱୋର୍ଟସ୍ ଏଡିସନ୍ କାର୍ଯ୍ୟକ୍ରମ ଆସନ୍ତା 27 ଗୁରୁବାର ଦିନ ଆଇଆଇଏମ୍ ସମ୍ବଲପୁର ପରିସରରେ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଆଇଆଇଏମ୍ ସମ୍ବଲପୁରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବା ସହିତ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ଥିବା ଏନ୍ଏସ୍ଏସ୍ ସହଯୋଗରେ ଏକ ସ୍ୱତନ୍ତ୍ର ଯୁବା କାର୍ଯ୍ୟକ୍ରମ ଆୟୋଜିତ ହେବ। ସୂଚନାଯୋଗ୍ୟ, ପ୍ରତିବର୍ଷ ଅଗଷ୍ଟ 29 ତାରିଖରେ ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 228 ଆବେଦନ ମଧ୍ୟରୁ 27 ଅଭିଯୋଗର ତ୍ୱରିତ ଶୁଣାଣି କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡିଠାରେ 86 ଅଭିଯୋଗ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ବେଳେ 20 ମାମଲାର ସମାଧାନ ହୋଇଥିଲା। ସେହିଭଳି ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲୋକଙ୍କ ଅଭିଯୋଗର ଶୁଣାଣି ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ରହିଛି। ଏହା ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସହାନୁଭୂତି, ସମବେଦନା ଓ ସହୃଦୟତା ରାଜ୍ୟ ଶାସନ ବ୍ୟବସ୍ଥାର ମୂଳନୀତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣିରେ 95% ମାମଲାର ସମାଧାନ ନେଇ ସୂଚନା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧି 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ଏବଂ 6 ଜିଲ୍ଲାର 21 ବ୍ଲକ ବନ୍ୟା ପ୍ରଭାବିତ ଥିବା ସରକାରଙ୍କ ସୂଚନା। ଲଘୁଚାପର ପ୍ରଭାବରେ 6 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: ନୌରିଆର ଲଭ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4,000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ ସ୍କାନ କରିକି UPI ରେ କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ ର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଦିନ ନେଣ ଦେଣ। ଆକାଶବାଣୀ କଟକ।
4: ଆଜିର ପ୍ରସଙ୍ଗ, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଭବିଷ୍ୟତ ଭାରତ ପାଇଁ ପ୍ରସ୍ତୁତି। ଆଲେଖ୍ୟ ଆଞ୍ଚଳିକ

ମଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଶିକ୍ଷା ଓ ଦକ୍ଷତା ବିକାଶ ସବୁବେଳେ ଆର୍ଥିକ ଏବଂ ସାମାଜିକ ପ୍ରଗତିର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ସାମ୍ପ୍ରତିକ ସମୟରେ ଭାରତ ପ୍ରଗତିର ପରିବର୍ତ୍ତନକାରୀ ଦ୍ୱାର ଦେଶରେ ଠିଆ ହୋଇଛି। ସ୍ୱାଧୀନତାର ଶତବାର୍ଷିକୀ ଅବସରରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଆଧାରରେ ଦେଶ ଗତିଶୀଳ ହେଉଛି। ଭିଭିଭୂମି, ଶିଳ୍ପ ସମ୍ପ୍ରସାରଣ ତଥା ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସହ ଭାରତ ସଶକ୍ତ ମାନବ ସମ୍ଭଳ ଉପରେ ପ୍ରାଥମିକତା ପ୍ରଦାନ କରୁଛି। 140 କୋଟିରୁ ଅଧିକ ଲୋକ ଏବଂ ବିଶ୍ୱର ସର୍ବାଧିକ ଯୁବବର୍ଗ ଥିବା ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଜନସଂଖ୍ୟାଗତ ସୁବିଧାଜନକ ସ୍ଥିତିରେ ରହିଛି। ଏବେ ଭାରତର ଜନସଂଖ୍ୟାର 65% ଅଧିକ 35 ବର୍ଷ ବୟସରୁ ନିମ୍ନରେ ଅଛନ୍ତି। 2055 ସୁଦ୍ଧା ଭାରତ ବିଶ୍ୱର ସର୍ବବୃହତ୍ ଯୁବରାଷ୍ଟ୍ରର ମାନ୍ୟତା ପାଇବ ବୋଲି ଆଶା କରାଯାଉଛି। ବିଶ୍ୱର ଅନେକ ଉନ୍ନତ ଅର୍ଥନୈତିକ ରାଷ୍ଟ୍ର ବୟସ୍କ ଜନସଂଖ୍ୟା ଏବଂ ହ୍ରାସ ପାଉଥିବା ଶ୍ରମଶକ୍ତି ସହିତ ସଂଘର୍ଷ କରୁଥିବାବେଳେ ଭାରତ ବିଶ୍ୱର ସର୍ବବୃହତ୍ ମାନବ ସମ୍ଭଳ ଭଣ୍ଡାର ଭାବେ ପରିଗଣିତ ହେବା ଏକ ଉଲ୍ଲେଖନୀୟ ପରିସ୍ଥିତି। ତେବେ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଯୁବବର୍ଗଙ୍କୁ ଶିକ୍ଷିତ, ଦକ୍ଷ, ସୁସ୍ଥ, ନିଯୁକ୍ତିଯୋଗ୍ୟ ଏବଂ ଉତ୍ପାଦନକାରୀ ଭାବେ ଗଢ଼ି ତୋଳିବାକୁ ପଡ଼ିବ। ନଚେତ୍ ବେକାରୀ, ଅସମାନତା ଓ ସାମାଜିକ ଅସ୍ଥିରତା ଏବଂ ଅର୍ଥନୈତିକ ଦୁଃସ୍ଥିତିର ଏହା ଏକ ଉତ୍ସ ହୋଇପାରେ ବୋଲି ଆଶଙ୍କା ରହିଛି। ତେଣୁ ଭାରତର ଦୀର୍ଘକାଳୀନ ବିକାଶ ରଣନୀତିରେ ଶିକ୍ଷା ଓ ଦକ୍ଷତା ବିକାଶ ମୂଳଦୁଆ ଭାବେ ସାବ୍ୟସ୍ତ ହେଉଛି। ଜନସଂଖ୍ୟାଗତ ବ୍ୟାପକତା ଦୃଷ୍ଟିରୁ ଶିକ୍ଷା ଓ ଦକ୍ଷତା ବିକାଶରେ ବହୁ ପରିମାଣରେ ନିବେଶ କରୁଥିବା ଦେଶଗୁଡ଼ିକ ଶିଳ୍ପାୟନ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିପାରିଛନ୍ତି। ଦକ୍ଷିଣ କୋରିଆ, ସିଙ୍ଗାପୁର, ଚୀନ ଏବଂ ଜାପାନ ଭଳି ଦେଶ ଏହାର ଉତ୍କୃଷ୍ଟ ଉଦାହରଣ। ଦୃଢ଼ ଶିକ୍ଷା ବ୍ୟବସ୍ଥା, ଦକ୍ଷ ମାନବ ସମ୍ଭଳ, ନବସୃଜନଶୀଳ ଉଦ୍ୟୋଗୀ, ଗବେଷଣା ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବାରେ ସକ୍ଷମ ତଥା ସଚେତନ ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଗତ 2 ଦଶନ୍ଧି ମଧ୍ୟରେ ଦେଶର ଶିକ୍ଷାଗତ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଘଟିଛି। ଶିକ୍ଷା ଅଧିକାରୀ ଆଇନ 2009 ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଥିବାବେଳେ ଜାତୀୟ ଶିକ୍ଷାନୀତି 2020 ଏକ ପରିବର୍ତ୍ତନକାରୀ ଢାଞ୍ଚା ଭାବେ ଉଭା ହୋଇଛି। ଏକବିଂଶ ଶତାବ୍ଦୀ ଆବଶ୍ୟକତା ସହ ସମନ୍ୱୟ ରକ୍ଷା କରି ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏପରିକି କେନ୍ଦ୍ର ଓ ରାଜ୍ୟ ଉଭୟ ଏ କ୍ଷେତ୍ରରେ ନୀତି ପ୍ରଣୟନ ସହ କାର୍ଯ୍ୟ କରିବା ଯୋଗୁଁ ପରିସ୍ଥିତି ଅଧିକ ତ୍ୱରାନ୍ୱିତ ହେଉଛି। ଜାତୀୟ ଶିକ୍ଷାନୀତି ବହୁବିଧ ଶିକ୍ଷା, ଡିଜିଟାଲ୍ କ୍ଷେତ୍ର, ଗବେଷଣାତ୍ମକ ଚିନ୍ତାଧାରା, ପାଠ୍ୟକ୍ରମରେ ନମନୀୟତା, ବୃତ୍ତିଗତ ସମନ୍ୱୟ ଓ ମାତୃଭାଷା ଭିତ୍ତିକ ଶିକ୍ଷା ଭିତ୍ତିଭୂମି ଉପରେ ପ୍ରାଥମିକତା ପ୍ରଦାନ କରୁଛି। ପାରମ୍ପରିକ ଶିକ୍ଷାରୁ ଅଭିଜ୍ଞତାମୂଳକ ଓ ଦକ୍ଷତା ଭିତ୍ତିକ କ୍ଷେତ୍ର ଆଡ଼କୁ ଏହା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକାରୀ ଭାବେ କାର୍ଯ୍ୟ କରୁଛି। ଗୁଣବତ୍ତା ସମ୍ପନ୍ନ ଶିକ୍ଷା, ନିଯୁକ୍ତି ଯୋଗ୍ୟତା, ନବସୃଜନ ଓ ଅନୁକୂଳ ବାତାବରଣ ଉପରେ ସଂସ୍କାର ପାଇଁ ଏହି ଶିକ୍ଷାନୀତି ଆଧାରରେ ପରିବର୍ତ୍ତନକାରୀ ପଦକ୍ଷେପ ଗ୍ରହଣ କରାଯାଉଛି। ଶିକ୍ଷା କ୍ଷେତ୍ରରେ ସାଧାରଣ ନିବେଶ ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି। ଗତ ଆର୍ଥିକ ବର୍ଷରେ ଶିକ୍ଷା ମନ୍ତ୍ରଣାଳୟକୁ 1,28,650 କୋଟି ଟଙ୍କା ଆବଶ୍ଚନ କରାଯାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏଥିରେ 8.27% ବୃଦ୍ଧି କରାଯାଇ 1,39,299 କୋଟି 48 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଭାରତ ସମ୍ମୁଖରେ ଏବେ 2ଟି ଆହ୍ୱାନ ରହିଛି। ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ମାନବ ସମ୍ଭଳକୁ ଏଥିପାଇଁ ଦକ୍ଷ କରିବା। ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ଏବେ ଆଉ ପାଠ୍ୟପୁସ୍ତକ ଏବଂ ପରୀକ୍ଷା ଭିତରେ ସୀମିତ ରହିବ ନାହିଁ। ତେଣୁ ବିଦ୍ୟାର୍ଥୀଙ୍କୁ ସୃଜନଶୀଳ ହେବା ସହ ପ୍ରଯୁକ୍ତି ବିଦ୍ୟା ଚାଳିତ ପରିବେଶରେ ନିଜକୁ ପ୍ରତିପାଦନ କରିବାକୁ ପଡ଼ିବ। କୃତ୍ରିମ ବୁଦ୍ଧିମତା ଏବେ ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ ପାଲଟିଛି। ଏହାର ବିକାଶରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଭାରତକୁ ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାକୁ ସହଯୋଗ ପ୍ରଦାନ କରିବ। ଡିଜିଟାଲ ସାକ୍ଷରତା, କୋଡିଂ, ଡାଟା ଆନାଲିସିସ୍, କୃତ୍ରିମ ବୁଦ୍ଧିମତାର ପରିଚାଳନା, ସାଇବର ସୁରକ୍ଷା, ରୋବୋଟିକ୍ସ, ଗୁଣବତ୍ତା ସମ୍ପନ୍ନ ଉତ୍ପାଦ, ନବୀକରଣୀୟ ଶକ୍ତି ଉପଯୋଗ ଆଦି କ୍ଷେତ୍ରରେ ଭାରତ ବହୁବିଧ ପଦକ୍ଷେପ ଗ୍ରହଣ କରୁଛି। ପୂର୍ବରୁ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତ ନିଜକୁ ପ୍ରତିଷ୍ଠିତ କରିସାରିଛି। ସେମିକଣ୍ଡକ୍ଟର, ସବୁଜ ଶକ୍ତି, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ବାୟୋଟେକ୍, ଫିନ୍ଟେକ୍ ଏବଂ ଡିଜିଟାଲ ନବସୃଜନରେ ଭାରତ ବିଶ୍ୱ ନେତୃତ୍ୱ ନେବାକୁ ଅଗ୍ରସର ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଦେଶରେ ଏକ ନିରନ୍ତର ଶିକ୍ଷା ଇକୋସିଷ୍ଟମ ବିକାଶ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରି କାର୍ଯ୍ୟ କରୁଛନ୍ତି।

ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ଭବିଷ୍ୟତ ଭାରତ ପାଇଁ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନ କରିଥିଲେ ସତ୍ୟରଞ୍ଜନ।

0: ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ପ୍ରଚାର କରୁଛି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନଙ୍କ ପାଇଁ ରହିଛି କଥାଚିତ୍ର।
4: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ସ୍ମାଇଲ୍ ପ୍ଲିଜ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ବାପି, ଗୀତ ରଚନା ଡକ୍ଟର ନିର୍ମଲ ନାୟକ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

0: ଶୁଣିଲେ ଗୀତଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣିବେ ଜିଲ୍ଲା ହାଲଚାଲ। ଏଥିରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆଲୋଚନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତାକାଲି ଚୀନ୍ ପ୍ରତିପକ୍ଷଙ୍କ ସହ ସୀମା ପ୍ରସଙ୍ଗରେ କରିବେ ଆଲୋଚନା, ଡିଜିଟାଲ୍ ଆର୍ଥିକ କାରବାର ୟୁପିଆଇ ପୂରଣ କଲା 10 ବର୍ଷ, ଏବଂ କଲମ୍ବୋ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 9 ୱିକେଟ୍ ବିନିମୟରେ 503 ରନ୍ ସଂଗ୍ରହ କରି ଭାରତର ପ୍ରଥମ ଇନିଂସ ପାଳି ଘୋଷଣା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କ୍ରେମ୍ଲିନ୍ଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତୀୟ ପ୍ରତିନିଧି ଦଳରେ ରୁଷରେ ଅବସ୍ଥିତ ଭାରତର ରାଷ୍ଟ୍ରଦୂତ ବିନୟ କୁମାର ଏବଂ ଯୁଗ୍ମ ସଚିବ ମାୟଙ୍କ ସିଂ ଅଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ବାଣିଜ୍ୟ, ଅର୍ଥନୈତିକ ସହଯୋଗ ଏବଂ ଆଗାମୀ ଉଚ୍ଚସ୍ତରୀୟ ସମ୍ମିଳନୀ ପାଇଁ ଆଲୋଚନା କରାଯାଇଥିଲା। ଡକ୍ଟର ଜୟଶଙ୍କର ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ ଏବଂ

ଆଗେଇ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଉଭୟଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗ, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା। ଡକ୍ଟର ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଥିବା ଶୁଭେଚ୍ଛା ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଅବଗତ କରାଇଥିଲେ। ବାଣିଜ୍ୟ, ଶକ୍ତି, ସାର ଏବଂ ଆଣବିକ ସହଯୋଗ କ୍ଷେତ୍ରରେ ଭାରତ ଏବଂ ରୁଷିଆ ମଧ୍ୟରେ ଉଲ୍ଲେଖନୀୟ ସମ୍ପର୍କ ସ୍ଥାପିତ ହୋଇପାରିଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ସାଂଘାଇ ସହଯୋଗ ସଂଗଠନ ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ସାକ୍ଷାତ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଭାରତ ଆସିବା ନିମନ୍ତେ ରୁଷ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହେବା ନେଇ ଡକ୍ଟର ଜୟଶଙ୍କର ଆଶା ପ୍ରକାଶ କରିଛନ୍ତି। ପୂର୍ବରୁ ମସ୍କୋଠାରେ ବାଣିଜ୍ୟ, ଅର୍ଥନୈତିକ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ସଂକ୍ରାନ୍ତ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବଂ ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ ସହ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ରୁଷ ଭାଗିଦାରୀ ସମ୍ପର୍କ ନିରନ୍ତର ବଜାୟ ରହିବା ସହ ଦୃଢ଼ୀଭୂତ ହୋଇଛି। ଡକ୍ଟର ଜୟଶଙ୍କର ରୁଷକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ମସ୍କୋଠାରେ ପହଞ୍ଚନ୍ତି। ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ରୁଷର ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭ୍ଙ୍କ ସହ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଆଗାମୀ ଦୁଇ ମାସ ମଧ୍ୟରେ କମ୍ପାନୀଗୁଡ଼ିକ ପକ୍ଷରୁ ଉପସ୍ଥାପିତ ହୋଇଥିବା ବିଭିନ୍ନ ପ୍ରସଙ୍ଗକୁ ଆଧାର କରି କେତେକ ନିୟମରେ ସଂଶୋଧନ ଏବଂ ନୂତନ ନିୟମର ଶୁଭାରମ୍ଭ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଏହାଫଳରେ ଦେଶରେ ବିନିର୍ମାଣ କ୍ଷେତ୍ର ସୁଚାରୁ ରୂପେ କାର୍ଯ୍ୟକ୍ଷମ ହୋଇପାରିବ। ଟୋକିଓଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଗୋଏଲ କହିଛନ୍ତି ସେ ଦୁଇଟି ବୃହତ୍ ନିଗମ ସହିତ ପୂର୍ବରୁ ଭାରତରେ ସେମି କଣ୍ଡକ୍ଟର ଯନ୍ତ୍ରାଂଶ ନିର୍ମାଣ ଏବଂ ପରିବହନ କ୍ଷେତ୍ର ପାଇଁ ପ୍ରକଳ୍ପ ସ୍ଥାପନ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦୁଇ ମାସ ମଧ୍ୟରେ ଭାରତ କମ୍ପାନୀଗୁଡ଼ିକ କ୍ଷେତ୍ରରେ ରହିଥିବା ନିୟମରେ ସଂଶୋଧନ କରିବ ଏବଂ କମ୍ପାନୀଗୁଡ଼ିକ ପକ୍ଷରୁ କରାଯାଇଥିବା ଅନୁରୋଧଗୁଡ଼ିକୁ ରକ୍ଷା କରି କେତେକ ନୂଆ ନିୟମ ଲାଗୁ କରାଯିବ ବୋଲି ଶ୍ରୀ ଗୋଏଲ ପ୍ରତିଶ୍ରତି ଦେଇଛନ୍ତି। ପୁଞ୍ଜିନିବେଶକାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ସେମାନଙ୍କ ଦାବିଗୁଡ଼ିକୁ ସରକାର ବିଚାର କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଭାରତ ଜାପାନ ଅର୍ଥନୈତିକ ସମ୍ପର୍କରେ ମତାମତ ଦେଇ ସେ କହିଛନ୍ତି ଦୁଇ ଦେଶ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ପରସ୍କର ପରିପୂରକ। ଜାପାନରେ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟିକ କାରବାର ଭଲ ଥିବାବେଳେ ଭାରତଠାରେ ଘରୋଇ ବଜାର ପାଇଁ ବହୁସଂଖ୍ୟକ ଯୁବ ମାନବ ସମ୍ଭଳ ରହିଛି। ଭାରତରେ ବୃହତ୍ ଘରୋଇ ବଜାର ରହିଛି। ମୁକ୍ତ ବାଣିଜ୍ୟ ରାଜିନାମା ଯୋଗୁଁ ଜାପାନ କମ୍ପାନୀଗୁଡ଼ିକ ଭାରତ ଏବଂ ବିଶ୍ୱ ବଜାରରେ ନିର୍ମାଣ କ୍ଷେତ୍ରରେ ସୁଯୋଗ ପାଇପାରୁଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି। 200 ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ଶ୍ରୀ ଗୋଏଲ ଜାପାନ ଯାଇଛନ୍ତି। ଏହି ଗସ୍ତକାଳରେ ସେ ପ୍ରତିନିଧି ଦଳ ସହ ଟୋକିଓ, ନାଗାଓ, ଓସାକା ପ୍ରମୁଖ ଗସ୍ତ କରି ବିନିର୍ମାଣ, ସେମି କଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି, ଇସ୍କାତ, ଅଟୋମୋବାଇଲ୍ସ, ଷ୍ଟାର୍ଟଅପ୍ ପରିଦର୍ଶନ କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍କୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ବେଜିଂଠାରେ ପହଞ୍ଚନ୍ତି। ଏହି ଗସ୍ତକାଳରେ ଶ୍ରୀ ଡୋଭାଲ ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ପ୍ରସଙ୍ଗ ନେଇ ଚୀନ୍ ପ୍ରତିପକ୍ଷ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୱିଙ୍କ ସହ ଆସନ୍ତାକାଲି ବେଜିଂଠାରେ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକରେ ଆଲୋଚନା କରିବେ। ଆଜି ଗଣମାଧ୍ୟମକୁ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନା ସମ୍ପର୍କରେ ସୂଚନା ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଶ୍ରୀ ଡୋଭାଲ ଏବଂ ଶ୍ରୀ ୱାଙ୍ଗ୍ଙ୍କ ମଧ୍ୟରେ ସୀମା ପ୍ରସଙ୍ଗ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା ହେବ। ଏହି ଗସ୍ତକାଳରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝେଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାତୀୟ ଗୁରୁଦିବସ ଅବସରରେ ନୂଆଦିଲ୍ଲୀରେ ଆସନ୍ତା 5 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ପଲିଟେକ୍ନିକ୍ସର 21 ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ସେଥିରେ କେନ୍ଦ୍ରୀୟ ଉଚ୍ଚ ଶିକ୍ଷା ସଂସ୍ଥାନର 12 ଜଣ ଶିକ୍ଷକ, ରାଜ୍ୟ ବିଶ୍ୱବିଦ୍ୟାଳୟରୁ 5 ଏବଂ ପଲିଟେକ୍ନିକ୍ସରୁ 4 ଜଣ ଶିକ୍ଷକ ଅଛନ୍ତି। ଶିକ୍ଷା ପ୍ରଦାନ, ଗବେଷଣା, ନବସୃଜନ, ଶିକ୍ଷକ ବିକାଶ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ ଜାତୀୟ ଶିକ୍ଷକ ପୁରସ୍କାର 2026 ନିମନ୍ତେ ଅନ୍ଲାଇନ୍ରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ମେ 26ରୁ ଜୁଲାଇ 20 ତାରିଖ ମଧ୍ୟରେ ଆବେଦନଗୁଡ଼ିକୁ ଗ୍ରହଣ କରାଯାଇଥିଲା। ଦେଶରେ ଡିଜିଟାଲ୍ ଆର୍ଥିକ କାରବାରକୁ ରୂପାନ୍ତରିତ କରିବାରେ ୟୁପିଆଇ 10 ବର୍ଷ ପୂର୍ଣ୍ଣ କରିଛି। ଏଥିସହିତ ଭାରତର ଡିଜିଟାଲ୍ ଆର୍ଥିକ ଦେଣନେଣ ବ୍ୟବସ୍ଥାରେ ୟୁପିଆଇ ଏକ ମେରୁଦଣ୍ଡ

0: ଭାବରେ ଉଭା ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2016 ମସିହା ଅଗଷ୍ଟ 25 ତାରିଖରେ ଆରମ୍ଭ ହୋଇଥିବା ୟୁପିଆଇର ଆର୍ଥିକ କାରବାର ଇତିମଧ୍ୟରେ 13,000 ଗୁଣ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ 2016-17 ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ ବାର୍ଷିକ କାରବାର 1,78,00,000 ଟଙ୍କା ଥିଲା। 2025-26 ଏହା 24,162 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ବ୍ୟତୀତ ବିଦେଶରେ ମଧ୍ୟ ଡିଜିଟାଲ୍ କାରବାର ପାଇଁ ୟୁପିଆଇ ଏକ ବୈଶ୍ୱିକ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ବର୍ତ୍ତମାନ ଏହା 11 ଦେଶରେ କାର୍ଯ୍ୟକ୍ଷମ ଅଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତରେ ୟୁପିଆଇ ବ୍ୟବସ୍ଥାକୁ ଆର୍ଥିକ ଦେଣନେଣ କ୍ଷେତ୍ରରେ ବିଶ୍ୱର ବୃହତ୍ତମ ବ୍ୟବସ୍ଥାର ମାନ୍ୟତା ଦେଇଛି। 2025 ମସିହା ସୁଦ୍ଧା ବିଶ୍ୱରେ ଡିଜିଟାଲ୍ କ୍ଷେତ୍ରରେ ହେଉଥିବା ଆର୍ଥିକ କାରବାରର 49% ଅଧିକ ଭାରତରେ ୟୁପିଆଇ ମାଧ୍ୟମରେ ହେଉଛି। ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତ 117 ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ ଆଜି ପଟିଆଲାଠାରେ ଅନୁଷ୍ଠିତ ପ୍ରଥମ ଜୋନାଲ୍ ବୈଠକରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବରେ ରାଜନୈତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଏବଂ ବିଜେପି ଏହି ପରିବର୍ତ୍ତନକୁ ବାସ୍ତବରେ ପରିଣତ କରିବା ଲାଗି ପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀ ସନ୍ତୋଷ ପଞ୍ଜାବକୁ ଦୁଇଦିନିଆ ଗସ୍ତରେ ଯାଇ ଦଳର କାର୍ଯ୍ୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଦକ୍ଷତା ବିକାଶ ଭାରତୀୟ ଯୁବପିଢ଼ି ପାଇଁ ନୂଆ ନିଯୁକ୍ତି ସୁଯୋଗ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ମାନସୀ ସହାୟ ଠାକୁର ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଶାନ୍ତ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01132317144 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289904044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆଜି ରାତିରେ ଘୋଷଣା ହେବାକୁ ଥିବା ଅର୍ଥନୈତିକ କଟକଣା ବିବାଦୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠାରେ ସହାୟକ ହେବ ନାହିଁ ବୋଲି ଇରାନ୍ କହିଛି। ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଲେ ତାହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଇରାନ୍ ସତର୍କ କରିଛି। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଏ କହିଛନ୍ତି, ଆମେରିକାର ଅର୍ଥନୈତିକ କଟକଣା ବିରୁଦ୍ଧରେ ତେହେରାନ୍ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ଗତ କିଛି ସପ୍ତାହ ନେଇ ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ ନେଇ ହୋଇଥିବା ବୁଝାମଣାରେ ଅଚଳାବସ୍ଥା ପରେ ଇରାନ୍ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ପ୍ରଥମ ଇନିଂସରେ ଭାରତ 9 ୱିକେଟ୍ରେ 503 ରନ୍ କରି ପାଳି ସମାପ୍ତି ଘୋଷଣା କରିଛି। ଶ୍ରୀଲଙ୍କା ଦଳ ଆଜି ଦିନର ଖେଳ ଶେଷ ସୁଦ୍ଧା 2 ୱିକେଟ୍ ହରାଇ 8 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଧ୍ରୁବ ଜୁରେଲ୍ ଅପରାଜିତ 115 ରନ୍ କରିଥିଲେ। ଭାରତ ରୁଷ ଭାଗିଦାରିତା ସମ୍ପର୍କକୁ ସୁଦୃଢ଼ କରିବା ନେଇ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆଲୋଚନା। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସନ୍ତାକାଲି ଚୀନ୍ ପ୍ରତିପକ୍ଷଙ୍କ ସହ ସୀମା ପ୍ରସଙ୍ଗରେ କରିବେ ଆଲୋଚନା। ଡିଜିଟାଲ୍ ଆର୍ଥିକ କାରବାର ୟୁପିଆଇ ପୂରଣ କଲା 10 ବର୍ଷ ଏବଂ କଲମ୍ବୋ ଟେଷ୍ଟର ଦ୍ୱିତୀୟ ଦିନରେ ଶ୍ରୀଲଙ୍କା ବିପକ୍ଷରେ 9 ୱିକେଟ୍ ବିନିମୟରେ 503 ରନ୍ ସଂଗ୍ରହ କରି ଭାରତର ପ୍ରଥମ ଇନିଂସ ପାଳି ଘୋଷଣା। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କଟକ ଗସ୍ତରେ ଆସି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦରଘା ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ୍ ଓ ପୁରୁଣା ଜେଲ୍ ପରିଦର୍ଶନ କରିଛନ୍ତି। ନେତାଜୀଙ୍କ ଜନ୍ମସ୍ଥାନ କଟକର ଅଧିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ମ୍ୟୁଜିୟମ୍ରେ ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ଆୟୋଜିତ ବ୍ୟାଣ୍ଡ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଯୋଗ ଦେଇଥିଲେ।
2: ଆଜିକାଲି ଏଟା ନେତାଜୀ ସଂଗ୍ରହାଳୟରେ ରୂପାନ୍ତରିତ ହୋଇଯାଇଛି ଏବଂ ସେମିତି ଓଡ଼ିଶା ସ୍ୱାଧୀନତା ଆନ୍ଦୋଳନର

0: ଖିପ୍ରିଶାଳା ତ କଟକ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମଧ୍ୟ ଜନ୍ମ ଏଠି। ଗୋପବନ୍ଧୁ ମଧୁସୂଦନ ଦାସଠୁ ଆରମ୍ଭ କରିକିରି ଗୁଡ଼ିଏ ସଂହିତା ସତ୍ୟାଗ୍ରହୀଙ୍କର ଏଇଟା କାର୍ଯ୍ୟକ୍ଷେତ୍ର ଥିଲା। ମା ମାଳତୀ ଦେବୀ ତାଙ୍କର କାର୍ଯ୍ୟକ୍ଷେତ୍ର ଥିଲା ଏବଂ ରାଜ୍ୟର ସବୁଠାରୁ ବଡ଼ ବଡ଼ ସତ୍ୟାଗ୍ରହୀ ଏଇ ଜେଲ୍ରେ ରହିଥିଲେ ଏବଂ 80-81 ଛାତ୍ର ଆନ୍ଦୋଳନ ସମୟରେ ମୁଁ ମଧ୍ୟ ଗିରଫ ହୋଇକରି ଏଇ ଜେଲ୍ରେ 2 ମାସ କଟେଇଛି। ମୋର ଲମ୍ବା ସ୍ମୃତି ଏ ଜେଲ୍ ସାଙ୍ଗରେ ଅଛି ଏବଂ ଯେଉଁମାନେ ଜେଲ୍ରେ ରହିଥିଲେ ସହିତା ସଂଗ୍ରାମୀ ତାଙ୍କୁ ଟିକେ ନମନ କରନ୍ତି। ଏଇଟା ହିଁ ଉଦ୍ଦେଶ୍ୟ ଥିଲା। ମନେ ହେଉଛି ମୋଟାମୋଟି 45 ବର୍ଷ ପାଖାପାଖି ଆଜି ଭଳିଆ ଲାଗୁଛି ଯେତେବେଳେ ଆମେ ଛାତ୍ର ଜୀବନରେ ଆନ୍ଦୋଳନ କରୁଥିଲୁ। ଆଉ ନେତାଜୀଙ୍କର ସଂଗ୍ରହାଳୟ ତାକୁ ମଧ୍ୟ ଆଉ ଗୋଟେ ସୋପାନ ଆଗକୁ ନେବା ପାଇଁ ଏକ ଜାତୀୟ ସଂଗ୍ରହାଳୟ ଭାବରେ ତାର ମାନ୍ୟତାକୁ ଆହୁରି ବୃଦ୍ଧି କରିବା ପାଇଁ ବି ସରକାରର ଉଦ୍ୟମ ଚାଲିଛି। ଏଇଟା ମାନେ ସବୁ ହେଉଛି ଆମ ପାଇଁ ପ୍ରେରଣାର ଭିତ୍ତିଭୂମି, ପ୍ରେରଣାର ସ୍ରୋତ। ଏଠିକି ଆସିଲେ ଯେଉଁ ପ୍ରେରଣା ମିଳେ ସେ ପ୍ରେରଣା ଆଗାମୀ ଦିନରେ ସମାଜ ପାଇଁ କାମ କରିବା ପାଇଁ ଆମକୁ ପ୍ରେରିତ କରିଥାଏ। ସମସ୍ତଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଯେଉଁମାନେ ଦେଶ ପାଇଁ ଲଢ଼ିଥିଲେ ଏବଂ କଟକର ଏହି ପୁରୁଣା ଜେଲ୍ରେ ଜୀବନର ଲମ୍ବା ସମୟ କଟାଇଥିଲେ।
1: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା କକ୍ଷରେ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି। ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଶପଥ ନେଇଥିଲେ। ଓଡ଼ିଶାର ପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜର 2026 ଉତ୍କଳ ରତ୍ନ ସମ୍ମାନ ଖ୍ୟାତନାମା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମମଣି ଦେବୀଙ୍କୁ ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ କଳାକ୍ଷେତ୍ରର 24 ଜଣଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ 30 ତାରିଖ ସନ୍ଧ୍ୟାରେ ଆୟୋଜିତ 124ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତ୍ୱରିତ ତଦନ୍ତ ପାଇଁ ଓଡ଼ିଶା ପୁଲିସ୍ E0 FIR ବ୍ୟବସ୍ଥା ଆରମ୍ଭ କରିଛି। ପୂର୍ବତନ DGP ଯୋଗେଶ ବାହାଦୁର ଖୁରାନିଆ ଏହାର ଶୁଭାରମ୍ଭ କରିଥିଲେ। 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଠକେଇ ସମ୍ପର୍କିତ ଅଭିଯୋଗ 1930 ପଞ୍ଜୀକୃତ ହେଲେ CCTNSରେ ସ୍ୱୟଂଚାଳିତ ଭାବେ E0 FIR ଅନୁରୋଧ ସୃଷ୍ଟି ହେବ। ଠକେଇର ଶିକାର ହେଲେ ବିଳମ୍ବ ନ କରି 1930ରେ ଅଭିଯୋଗ କରିବାକୁ DGP ପରାମର୍ଶ ଦେଇଥିଲେ। କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ଭର୍ତ୍ତି ରାଲି ଆସନ୍ତା September 3-16 ପର୍ଯ୍ୟନ୍ତ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ହେବ। କଟକ ସମେତ 10 ଜିଲ୍ଲାର ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଆଡ୍ମିଟ୍ କାର୍ଡରେ ଥିବା ତାରିଖ ଅନୁସାରେ ଶାରୀରିକ ଦକ୍ଷତା ଓ ମେଡିକାଲ ପରୀକ୍ଷାରେ ଯୋଗ ଦେବାକୁ ପଡ଼ିବ। ଆଡ୍ମିଟ୍ କାର୍ଡ ପଞ୍ଜୀକୃତ ଇମେଲକୁ ପଠାଯାଇଛି। ପ୍ରାର୍ଥୀମାନେ ଅଜଣା ବ୍ୟକ୍ତି କିମ୍ବା ଦଲାଲକୁ ମୂଳ ଦସ୍ତାବିଜ୍ ନ ଦେବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ରମେଶ ସାହୁ ଏବଂ ସୁବ୍ରତ ସାମନ୍ତରାୟ।

0: ମାନେ ଜୁହାର ଜୁହାର
1: ଜୁହାର ବାହ ବଡ଼ ଖୁସିରେ ଆଗା ଦୌଡ଼ି ଯାଇଛ ହୋ
2: ଆଉ କୁହ ନା ଖୁସିରେ ନା କାକୁତିରେ ଦୌଡ଼ି ଯାଇଛି
1: ବୋଇଲେ
2: ବର୍ଷା ଯୋଉ ପ୍ରକାର ରାଜୁଛି ବାପରେ ଆଉ କୁହ ନା ଭାଇନା
1: ହଇହୋ ବର୍ଷା ଦିନେ ବର୍ଷା ହବନି ଖରା ଦିନେ ଖରା ହବନି ଶୀତ ଦିନେ ଶୀତ ହବନି ଏମିତି ଗୋଟେ କଥା ଅଛି କି
2: ସେଟା ହବ ଆରମ୍ଭରୁ ଦେଖ ପାଣିପାଗ ବିଭାଗ ସବୁଆଡୁ କହିଦେଲେ ଯେ ବର୍ଷା ହବ ନା ହବ ନାଇଁ ବୋଲି ନା ଏବେ ଯୋଉ ରାଜୁଛି ଶ୍ରଦ୍ଧା ଲାଗୁଛି ଇଆଡେ ବିଜାର ବିଧା ଲାଗୁଛି କେତେ କେତେ ସବୁଆଡେ
1: ହେଲା ଯେ

0: ମାନେ ଏମିତି ଗୋଟେ କଥା ଅଛି କି?
1: ହଁ ସେଟା ବୁଝ ଆରମ୍ଭରୁ ଦେଖ, ପାଣିପାଗ ବିଭାଗ ସବୁଆଡୁ କହିଦେଲେ ଯେ ବର୍ଷା ହବ ନାଇଁ ହବ ନାଇଁ ବୋଲିକିନା, ଏବେ ଯୋଉ ରାଜୁଛି ଶ୍ରଦ୍ଧା ଲାଗୁଛି, ଇଆଡେ ବିଜାର ବିନ୍ଧା ଲାଗୁଛି, କେତେ କେତେ ସବୁଆଡେ
0: ହେଲା ଯେ ପାଣିପାଗ ବିଭାଗର ସବୁବେଳେ ଠିକ ରହୁଥିଲା, ସମୟରେ କିଛି କହୁନଥିଲେ, ଏବେ ପବନର କଥା ପରା କେତେବେଳେ କୁଆଡେ ବହି ଯିବ କିଏ କହିପାରିବ? ଏବେ ଆମର ଏ ସାଇକେଲ ପୁରାଟା ଚାଲିଛି, ଆଗକୁ ମିଶା ଆହୁରି ଗୋଟେ ଦିଟା ଆଇବ ବୋଲିକି ଖବର ମିଳୁଛି, ଆମ ପାଇଁ ଭଲ ହେଲା ନା ଖରାପ କହିଲ?
1: ବଢିଆ ହେଲା ଭାଇନା, ଆମର ଚାଷୀ କୂଳ ଲୋକକୁ ବୋଇଲେ ବର୍ଷାଟା କା ହଉଛି ମୁଖ୍ୟ, ବର୍ଷା ଟିକେ ନଥିବ ବୋଲେ ନିକି ପ୍ରାଣ ନଥିଲା ପରେ ଲାଗିବ
0: ବୋଇଲେ ତମଠାରୁ ମୁଇଁ ଟିକେ ବେଶୀ ଖୁସି ଏକା।
1: କେମିତି ଯେ ଭାଇନା?
0: କେମିତି ବୋଇଲେ ତମେ ତ ସବୁବେଳେ ଖୁସି ଏକା, ବର୍ଷା ହେଲେ ମିଶା ଖୁସି, ନହେଲେ ମିଶା ଖୁସି,
1: କାହିଁକି ଆମେ ଆଉ
0: କାହିଁକି ବୋଲେ କେନାଲ ସୁବିଧା ଅଛି, ଆମର ଗୋଟେ କେନାଲ ନାହିଁ ଯେ ଆମେ ଖାଲି ଉପର ବର୍ଷାକୁ ଅନେଇ ରହିବା କଥା, ହେଲେ ହବ କି ନାଇଁ ହବ କି ନାଇଁ ବୋଲି ମୁଇଁ ମିଶା ତଳି ଟିକେ କମ ପକେଇଥିଲି, ତାରପରେ ବର୍ଷା ଯେମିତି ରାଜିଲା, ନାଇଁ ରେ ବାବୁ ଆଉ ଟିକେ ପକେଇ ଦବା, ହେଲେ ହେଲା ନହେଲେ ନାଇଁ ବୋଲି ପକେଇ ଦେଲେ ସମାନ ବର୍ଷା ଯେମିତି ହେଇଗଲା, ରୂପା ରୂପୀ ମିଶା ସାରିଦେଲି ମୁଇଁ
1: ଲହଲହି ଯାଉଥିବ ସମାନ, ମୋର ତ ସରିଗଲାଣି ବୋଲୁଛ ଭାଇ ନା, ଏବେ ଟିକେ ନେଇକି ଖତ ହରିକା ଟିକେ ଫାଷ୍ଟ ଫାଷ୍ଟ ମାରିଦେବି
0: ଏଇଠି। ଶୁଣ ଖତ କଥା କହିଲ ବୋଲେ ଟିକେ ଜାଗ୍ରତ, କାହିଁକି ବୋଲେ ଆଜିକାଲି ଏ ଯୋ ଲଗାଣ ବର୍ଷା ଚାଲିଛି ସେଟାରେ ଖତ ମାରିବା ନାଇଁ ବାବୁ, ଜଗି ଦବା କଥା, ଏବେ ଯେ ବର୍ଷା ଚାଲିଛି ତମେ ଖତ ମାରିଦବ ସେଟା ହୁଡା ଡେଇଁକିରି ସେ ପାଣି ସବୁ ପଳେଇବ ବୋଲେ ଖତ ପାଣି ପଳେଇଗଲା କି ନାଇଁ, ଖତ ମାରିବାର ଅଛି ଏବେ ବୋଲେ ପୁରା ପାଣି କାଟି ଦେଇକି ଶୁଖିଲା ହେଲା ପରେ ଖତ ଟିକେ ମାରିଦବ, ହେଲେ ଦି ଦିନ ଟିକେ ଜଗିଲେ ଶୁଖିଲା ପାଗ ଦେଖିଲା ଆଡୁ ମାରିଦେଲେ ଧାନ ଗଛକୁ ଭଲ
1: ଭେଦିଯିବ ପୁରାଣି
0: ଖାଲି
1: ଆସିବାର ଅଛି ବୋଲୁଛ,
0: ଆଗକୁ ଆହୁରି ମିଶା ବର୍ଷା ଆଇବ, ମାତ୍ର କିସ କରିବା ବର୍ଷା ହେଲେ ଆମର ତ ଏଇ କୋଲାପ ଡ୍ୟାମ ପରାଟା ଅଛି ଇଟି ତ ପାଣି ଆଖା ନାଇଁ ହୋ,
1: ସେଟା ତ ଦୁସୁଗା ନାଇଁ କୁଆଡେ କୋଉ କୋଣରେ ଯାଇକିନା ପୁରୀ ଗଲା ନାଇଁ ପାଣି,
0: ଦୁସୁନି ବୋଇଲେ ଏଥର ଉପକୂଳ ଆଡେ ଯେମିତି ବର୍ଷା ବନ୍ୟା ହେଲା ଆମର ଆଡେ ସେମିତି ବର୍ଷା ହେଇନି, ଖାଲି ଝିପିରି ଝିପିରି ମାରିକିରି ବିଜା କରୁଛି, ତାପରେ ଆମର ନନ୍ଦପୁର ସେମିଳିଗୁଡା ସେ କୋରାପୁଟ ସେ ବାଟେ ଯଦି ବର୍ଷା ଜବର ହେଲେ ଏକା ଡ୍ୟାମରେ ପାଣି ଆଇବ, ଆଉ ଆମର ଜୟପୁରରେ ବର୍ଷା ହେଲେ ଡ୍ୟାମରେ ପାଣି ଆ ବୋଲି କୁଆଡେ ଆଇବ ହବ ନାହିଁ,
1: ସେଟାକୁ ଉପର ମୁଣ୍ଡ ଜାଗା କହିବେ କି ନାହିଁ, ଉପରେ ଉପରେ ଆଗ ବର୍ଷା ହେଲେ ତ ଯାଇକି ନାଇଁ ବାଟ ପାଣି ପଚିକି ନା ଆସିବ,
0: ଆମର କୋଲାପ ଡ୍ୟାମରେ ପାଣି ଭରିବାର ଅଛି ବୋଇଲେ ତମର ସେ ଦଶମନ୍ତପୁର ନନ୍ଦପୁର ତାପରେ ସେମିଳିଗୁଡା
1: ସେ ବାଟେ
0: ବର୍ଷା ହେଲେ ଏକା କୋଲାପ ଡ୍ୟାମର ପାଣି ଭର୍ତ୍ତି ହବ, ହେଲେ ଏକା ଏ ତମର ଆଡେ ଯେମିତି କେନାଲ ସୁବିଧା ରହିଛି ସେଠି ପାଣି ଗଲେ ରବି ଚାଷ କରିବ ନାହିଁ ବୋଲେ ଏବେ ଆମ ଚାଷୀ ଭାଇମାନଙ୍କୁ ମଧ୍ୟ ବଦଳିବାକୁ ପଡ଼ିବ, ଏବେ କମ୍ ପାଣିରେ ଅଧିକ ଚାଷ ହେବା ଚାଷ ମାନେ କରିବାର ଅଛି ବାଛିବାର ଅଛି, ଖାଲି ଧାନ ପଛେ ଦବୁଡ଼ିଲେ ହବ ନାହିଁ,
1: ହେଲେ କୁଡା କୁଡା କଲେ ହବ ବୋଲୁଛ?
0: ଆ ବୋଲେ ମକା ଟିକେ କରିପାରିବ ନାଇଁ ବୋଲେ ପନିପରିବା କରିପାରିବ ନାଇଁ ବୋଲେ ଡାଲି ଜାତୀୟ ଫସଲ ତୈଳ ଜାତୀୟ ଫସଲ ଏଇଟା ମାନେ ଚାଷ କରିପାରିବ ତମେ, ସେଟା କମ୍ ପାଣି ମାତ୍ର ଭଲ ବ୍ୟବସାୟ ହେଇପାରିବ ରୋଜଗାର ମିଶା ମିଳିବ ବୁଝିଲ କି ନାହିଁ,
1: ବୋଲେ ମକାକୁ ଟିକେ କମ୍ ପାଣିରେ ବୋଲିକି ନା ଏବର ପାଗକୁ ସମାନ ହେଇଯିବ ବୋଲୁଛ,
0: ଏବର ପାଖକୁ ଏବେ ଯୋଉ ବର୍ଷା ଲାଗି ରହିଛି ସିଟି ମିଶା ଟିକେ ଜାଟି ଅଛି, କାହିଁକି ବୋଲେ ମକା ଯଦି ଲଗେଇଛ ବୋଲେ ପାଣି ଜମିକି ରହିଲେ ମକା ଫସଲ ନଷ୍ଟ ହେଇଯିବ,
1: ସେଟା ପାଇଁ
0: ତାକୁ ବାଟିଆ କାଟି ଦେଇକିରି ଛାଡ଼ିଦେବାର ଅଛି, ପାଣି ଜମିଲେ କୁଇଁ ଯିବ ମକା ଫସଲ, ଏ ଧାନ ସିନା ସମ୍ଭାଳିବ ଧାନ ପାଇଁ ଭଲ ମାତ୍ର ମକା ପାଇଁ ଭଲ ନାହିଁ, ପନିପରିବା ପାଇଁ ଭଲ ନାହିଁ, ପାଣି ଜମିବାକୁ ଦେବାର ନାହିଁ,
1: ଟିକେ ଉଚ୍ଚା ଜାଗା ଦେଖିକି ଲଗେଇଲେ ହବ
0: ଏଇଠି। ଶୁଣ ଆହୁରି କଥା, ଏ କି ବୋଲେ ଏବେ ସବୁ ଖରିଫ ଚାଷ ଚାଲିଛି ଆର ପାଇଁ ଅମଳ ହେଲା ପରେ ଧାନ ମଣ୍ଡିରେ ବିକ୍ରି କରିବ କି ନାହିଁ ସେଟା ପାଇଁ ଏବେ ଏ ମାସ ଛଅ ତାରିଖରୁ ଆମର ପଞ୍ଜୀକରଣ ଆରମ୍ଭ ହେଇଛି, ଚାଷୀ ପଞ୍ଜୀକରଣ ବୋଲେ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଏବେ ସରକାର ଆରମ୍ଭ କରୁଛନ୍ତି, ତାରିଖ ଦେଇଛନ୍ତି ହଇ ଛଅ ତାରିଖରୁ ଏକତିରିଶ ତାରିଖ ପର୍ଯ୍ୟନ୍ତ ଅଛି, ସେଟା ପାଇଁ ତମର ପାଖରେ ପଞ୍ଚାୟତ ଅଫିସ ହଉ ବ୍ଲକ ଅଫିସ ହଉ ତମେ ଯାଇକିରି ସେଠି ନାଁ ଯୋଡ଼ି ଦେବାର ଅଛି, ହେଲେ ଏବେ କି ସନା ବୋଲେ ତମର ମଣ୍ଡି କାର୍ଡ କରିବାକୁ ହେଲେ ଚାଷୀ ପଞ୍ଜୀକରଣ ଦରକାର, ଚାଷୀର ଗୋଟେ ଏଗ୍ରି ଷ୍ଟେକ୍ କରିବାକୁ ପଡ଼ିବ ବୋଇଲେ ମୁଁ ଗୋଟେ ଚାଷୀ ବୋଲିକିରି ତମକୁ ଗ୍ରାମ ସେବକ ବାବୁ ଗୋଟେ ପରିଚୟ ପତ୍ର ଦବ, ଅନଲାଇନ୍ରେ ତମେ ଆବେଦନ କରିବାକୁ ପଡ଼ିବ, ତମର ଜମିର ପଟ୍ଟା ତମର ଆଧାର କାର୍ଡ ସବୁ ଦେଲେ ସେମାନେ ଗୋଟେ ପଞ୍ଜୀକରଣ ନମ୍ବର ଦେବେ, ସେଟାକୁ ଆଣିକିରି ଆଧାର କାର୍ଡ ସହିତ ପଟ୍ଟା ସହିତ ଦେବାର ଅଛି, ତାର ପରେ ମିଶା ସେଠି ତମର ପଟ୍ଟା ବାପା ନାଁରେ ଥିଲେ ମିଶା ତମେ ବାପା ପାଖରୁ ଗୋଟେ ମିଶା ଲେଖେଇକି ଆଣିବାର ଅଛି, ଏସବୁ ଆଣିଲା କା ଯାଇକିରି ତମର ନାଁରେ ସେଠି ଏଣ୍ଟ୍ରି କରିବେ। ହେଲେ ଆଜିକାଲି ଏ ବର୍ଷା ପବନ ପାଇଁ ଇଏ ଯୋଉ ଅନଲାଇନ ପରାଠା ନେଟୱାର୍କ ପରାଠା ବେଶୀ ସ୍ଲୋ ହେଇଯାଇଛି।

0: ନେଟୱର୍କ କଥା କହୁଛ,
1: ସେଇଟା
0: ଅନଲାଇନ୍ କାମ କହୁଛ,
1: ତମେ ଜାଗ୍ରତ ହେଇକି ଆଗତୁରା ଟିକେ କରିଦେବାର ଅଛି, ନହେଲେ ଗତଥର ହଇରାଣ ହେଲା ପରେ ହବ, ମଣ୍ଡିରେ ଆଉ ଧାନ ବିକ୍ରି ହେଇପାରିବ ନାହିଁ, ହେଲେ 31 ତାରିଖ ଲାଷ୍ଟ ଡେଟ୍ ମନେ ରଖିତ।
0: ମଜା କଥା ଗୋଟେ କହିବି, ମୁଁ କରିଦେଲିଣି,
1: ତମେ ତ ଆଗତୁ ଚାଲାକି ହେଇଗଲ ହୋ, ଏବେ ଆମର ଭାଇମାନେ ତ କୁଲିବୁତି କରିବା ଲୋକମାନେ ବେଳ ନାହିଁ ବୋଲୁଛନ୍ତି, ମାତ୍ର ସମୟ କାଢିକି ଯାଇକି ଟିକେ କରିଦେବାର ହବ,
0: ବର୍ଷା ବର୍ଷା ବୋଲେ ହବ କି ହବ ନାଇଁ, କରିଦେବାର ଅଛି, ଇଟା କା ବେକି ଯଦି ନ କରିବ ବୋଲେ ପରେ ଧାନ ବାହାରିଲା ବେଳକୁ ହଇରାଣ ହେଇଯିବାର ହବ, କରିଦେଲି ବେଗି
1: ହେଲେ କି ଯ ପଞ୍ଚାୟତ ଅଫିସ ମିଶା ହେଇପାରିବ, ତମର ଲ୍ୟାମ୍ପରେ ମିଶା ହେଇପାରିବ, ଏଇଟା ସବୁ ସୁବିଧା ଅଛି। ହେଲେ ଭାଇ ଆମେ ତ ବେଶୀ କଥାବାର୍ତ୍ତା ପାଗକୁ ଦେଖି ଆମେ ମିଶା ସହଜବାଜ ହେଇଯାଉଛୁ ବୋଲି ତ, ମାତ୍ର ଆମର ବୈଠକ ଚାଲିଛି, ବୈଠକରେ ଆଜି ଆମର କାର୍ଯ୍ୟକ୍ରମ ଅଛି, ଚାଷୀଙ୍କ ଦ୍ୱିପଦ କଥାରେ କିଟା ଜାଣିଛ କି ନାହିଁ?
0: ହଁ ଟିକେ କହିଦିଅ ପୁରା।
1: ବୋଇଲେ ଆମର ଯେ ଖରିଫ ଚାଷ ପାଇଁ କଣ ସବୁ ଆମେ ପ୍ରସ୍ତୁତି କରିପାରିବା, ଏବେ ତ ଧାନ ରୁଆ ମାନେ ସରିଲାଣି, କେତେ ଜାଗାରେ ଚାଲିଛି, ତାର ପରବର୍ତ୍ତୀ ଯତ୍ନ ଆମେ କଣ ନେବା, ମକା ଫସଲର ଯତ୍ନ କଣ ନେବା, ଯୋଉଟା ଆମେ ଆଗରୁ କଥାବାର୍ତ୍ତା ହେଉଥିଲେ ସେ ବିଷୟରେ ମୁଇଁ ଗୋଟେ ଆଜ୍ଞା ସହିତ କଥାବାର୍ତ୍ତା ହେଇଛି। ହେଲେ ଆମର ନିୟମକୁ ଭାଙ୍ଗିବା ନେଇ ଚାଷୀଙ୍କୁ ଦ୍ୱିପଦ କଥାରେ ଶୁଣିଦେବା ଆଜ୍ଞାଙ୍କ ପାଖରୁ,
0: ଚାଲ
1: ତାରପରେ କି ସଚି ଦେଖିବା।
0: ଚାଲ
2: ସାର ଆପଣ ପରିଚୟ ଟିକେ ଦିଅନ୍ତୁ। ସାର
3: ମୁଁ ବିନୋଦ କୁମାର ଜେନା, କୃଷି ବୈଜ୍ଞାନିକ କି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା।
2: ବର୍ତ୍ତମାନ ସମୟରେ ଯେଉଁ ଖରିଫ ଚାଷ ଚାଲିଛି, ଚାଷୀ ଭାଇମାନେ ସବୁ ଧାନ ରୁଆରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଗୋଟିଏ ଜମିରେ ବାରମ୍ବାର ଧାନ ଚାଷ କରିବା ଏବଂ ସେଥିରେ ଅମଳର ନିଶ୍ଚିତ ରୂପେ କୋଉଠି ନା କୋଉଠି ଟିକେ କମି ଆସୁଛି, ଚାଷୀଙ୍କୁ କଣ କରିବାକୁ ପଡିବ ସାର ଏଭଳି ସ୍ଥିତିରେ? ଯଦି ସେ ଜାଗାରେ ଧାନ ଛଡ଼ା ଆଉ କିଛି ହବନି, ତାହେଲେ ଚାଷୀ ଅଧିକ ଅମଳ ପାଇବା ପାଇଁ କଣ କରିବ?
3: ଆମର ହଉଛି ଯେତେ ଧାନ କ୍ଷେତ ତାର ହଉଛି 40% ଆମେ ଡାଇଭର୍ଟ କରିପାରିବା ଅନ୍ୟ ଫସଲକୁ, ଯୋଉଟା ଅପଲ୍ୟାଣ୍ଡ ଗୁଡାକ, କିନ୍ତୁ ଲୋ ଲ୍ୟାଣ୍ଡର ଧାନ ଖରାପ ଯଦି ତାକୁ କିଛି କରାଯାଇପାରିବନି, ତେଣୁକରି ଆମେ ଲୋ ଲ୍ୟାଣ୍ଡରେ ଧାନ କରାଯିବ, ଅପଲ୍ୟାଣ୍ଡରେ ଆମେ ମକା କରିପାରିବା, ଡାଲି ଜାତୀୟ ଫସଲ କରିପାରିବା, ତୈଳବୀଜ ଜାତୀୟ ଫସଲ କରିପାରିବା।
2: ଆଜ୍ଞା, ତେବେ ସାର ସେ ଅବିଭକ୍ତ କୋରାପୁଟ ଜିଲ୍ଲା ଯଦି କହିବା, ରାୟଗଡ଼ା କୁହନ୍ତୁ ବା ନବରଙ୍ଗପୁର କୁହନ୍ତୁ ବା କୋରାପୁଟ କୁହନ୍ତୁ, ପାଣିର ସୁବିଧା ଯୋଉଠି ରହିଛି, ରବି ଆଉ ଖରିଫ ଧାନ ଚାଷ କରୁଛନ୍ତି, ତ ଗୋଟିଏ ପରେ ଗୋଟିଏ କଣ୍ଟିନ୍ୟୁ ଧାନ ଚାଷ କରିବା ଏବଂ ଅମଳକୁ ଅଧିକ ଆଶା କରିବା, ଚାଷୀ ପାଖରେ କୋଉଠି ନା କୋଉଠି ଟିକେ ପ୍ରତିବନ୍ଧକ ସୃଷ୍ଟି ହେଉଛି, ଏହା ପାଇଁ କଣ କରିବାକୁ ପଡିବ?
3: ଆମେ ତ ଜାଣିଛନ୍ତି ସାଧାରଣ ଭାବରେ ଯେ ଗୋଟିଏ ଫସଲ ଗୋଟିଏ ଜମିରେ ବାରମ୍ବାର କଲା ମାନେ କାହିଁକି ସେ ସମାନ ଉପାଦାନ ସଦାବେଳେ ମାଟିରେ ଗ୍ରହଣ କରିବ, ସେଥିଲାଗି ଧୀରେ ଧୀରେ ତାର ଉପାଦାନ ଗ୍ରହଣର ଦକ୍ଷତା କମିଯିବ, ତେଣୁକରି ଫସଲର ଅମଳ ନିହାତି କମିବ, କିନ୍ତୁ ବିଭିନ୍ନ ରୋଗ ହବ, ତାର ସାର ତତ୍ଵ ମଧ୍ୟ କମିବ ଯାହା ଫସଲ ହବ, ସେଥିଲାଗି ଆମକୁ ସେଥିରେ ଯଦି ଆମେ ଜୈବିକ ପଦ୍ଧତିରେ ଯିବା ମାନେ ହଉଛି ମାଟିରେ ଆମର ଜୈବିକ ପଦାର୍ଥ ଦରକାର ଚାଷ ଲାଗି, ଫସଲ ଲାଗି ଯଦି ଆମେ ଗଛ ଯେତିକି ଜୈବିକ ପଦାର୍ଥ ଗଛ ଗ୍ରହଣ କରୁଛି ମାଟିରୁ, ଯଦି ଆମେ ସେତିକି ପୁଣି ମାଟିକି ଦେଇପାରିବା, ତାହେଲେ ପୂର୍ବ ଭଳି ସଦାବେଳେ ସମାନ ଭାବରେ ଆମେ ଚାଷ କରିପାରିବା, ତେଣୁକରି ଆମେ ସେଥିଲାଗି ପ୍ରଥମେ କଣ କରିବା, ଆମେ ଯୋଉ ଫସଲ କରୁଛନ୍ତି ଫସଲର ହଉଛି ଯୋଉଟା ମୁଖ୍ୟ ଅମଳ ଜିନିଷ, ମନେକର ଧାନ କଲେ ଧାନର କେଣ୍ଡା କାଟିଦେବା, କେଣ୍ଡା କାଟିନେଲେ ଇଏ କେଣ୍ଡା ଧାନ ମିଶିକରି ହେବ କେତେ 15%, ଆଉ 85% ଯୋଉ ଗଛ ରହିଲା ସେଟାକୁ ଯଦି ଆମେ ଚାଷ କରି ମାଟିରେ ମିଶିବା, ତାହେଲେ ଆମର ହଉଛି 85% ଜୈବିକ ପଦାର୍ଥ ମାଟିରେ ମିଶିଗଲା, ଆଉ 15% ଯୋଉ ବାକି ରହିଲା ସେଟା ଆମେ ବିଭିନ୍ନ ହଉଛି ଧର୍ମୀ କମ୍ପୋଷ୍ଟ ହଉ ଆଉ ଜୈବିକ ଖତ ପିଡ଼ିଆ ଆଉ ଆଜୋଲା ଏଇସବୁ ଚାଷ କରି, କିମ୍ବା ଛଣି ଯୋଉଟା ଜୈବିକ ସାର ଚାଷ କରି ଆମେ ତାକୁ ମାଟିରେ ଭରଣ କରିପାରିବା, ତେବେ ଯାଇ ଆମେ ମାଟିର ଜୈବିକ ପଦାର୍ଥ ଅଂଶ ଠିକ ରହିପାରିବ, ଜୈବିକ ପଦାର୍ଥ ଅଂଶ ଠିକ ରହିଲେ ଆଉ ବର୍ତ୍ତମାନ ଆମର ଯୋଉ ସମସ୍ୟା ଦେଖାଯାଉଛି, ବର୍ଷା ହେଲା ମାନେ ଜମିରେ ପାଣି ଯାଉନି, ଆଉ ବର୍ଷା ଛାଡ଼ିଗଲା ପରେ ଜମିରେ ପାଣି ରହୁନି, ଏଇଟା ହଉଛି ମାଟି ବର୍ତ୍ତମାନ ତାର ସ୍ୱାସ୍ଥ୍ୟ ଖରାପ ହେଇଗଲାଣି। ଯଦି ତାର ଗୋଟିଏ ସମାଧାନ ହେଲା, ଆମେ ଯଦି ମାଟିର ଜୈବିକ ପଦାର୍ଥ ଅଂଶ ଠିକରେ ରହିବ, ସନ୍ତୁଳନ ଠିକ ରହିବ, ଏ ସମସ୍ୟା ଆଗକୁ ହେବ ନାହିଁ।
2: ତାମାନେ ଏବେ ଏଇ ସମସ୍ୟାଟା ଚାରିଆଡେ ଦେଖିବାକୁ ମିଳୁଛି ଚାଷୀଙ୍କ ଜମିରେ, ତ ୟାକୁ ସମ୍ପୂର୍ଣ୍ଣ ଭାବେ ସାର ଖତ ସାର ଦେଇକିରି ତାକୁ ଉର୍ବର କରିବା ଆବଶ୍ୟକତା ରହିଛି ଚାଷୀ ପାଖରେ।
3: ଆଜ୍ଞା,

0: ତେବେ ସାର୍ ଏଥିରେ ବର୍ତ୍ତମାନ ସମୟରେ ଯେଭଳି ବର୍ଷା ଚାଲିଛି, ରହି ରହି ବର୍ଷା ହେଉଛି, ଚାଷୀଙ୍କ ଜମିରେ ରୁଆ ପରେ ଠିକ୍ ପରିମାଣ ମଧ୍ୟ ସେମାନେ ଖତ ସାର ଦେଇପାରି ନାହାନ୍ତି, କେତେକ ଭାଇ ଚାଷ ସମୟରେ ଖତ ସାର ଦେଇଥିଲେ ବର୍ଷା ପାଣିରେ ଧୋଇ ନେଇ ପଳେଇଲା, ତ ବର୍ତ୍ତମାନ ଏବେ କଣ କରିବେ ସେମାନେ ଯାହାର ସବୁ ଘାସ ବଛା ସମୟ ପଳେଇ ଆସିଲାଣି ଧାନ ଚାଷର?
1: ଏବେ ତ ଯାହା ହଉଛି ମକା ଚାଷ ହଉ କିମ୍ବା ଧାନ ଚାଷ ହଉ, ଯେହେତୁ ଫସଲ ଆମର ଲାଗି ସାରିଛି, ସେଥିରେ ବର୍ତ୍ତମାନ ଘାସ ବାଛି କରି କୁଡା ଖୋସା କରିବାକୁ ପଡିବ, ଆଉ ଯେହେତୁ ସେ ଯୋଉ ଘାସ ଗୁଡାକ ଆମେ ଉପାଡୁଛନ୍ତି ସେଗୁଡାକ କିଛି ଶୁଖିଗଲା ପରେ ଗଛ ମୂଳରେ ଦେଲେ ସେ ହଉଛି ଜଳୀୟ ଅଂଶକୁ, ମାଟିରେ ଥିବା ଜଳୀୟ ଅଂଶକୁ ଧରି ରଖିବ, ତାପରେ ସେଟା ପରେ ଯୋଉ ବର୍ଷା ପରବର୍ତ୍ତୀ ବର୍ଷାରେ ସଢି କରି ଗଛ ମୂଳକୁ ସାର ଦେବ, ଆଉ ତାପରେ ପୁନର୍ବାର ଘାସ ମଧ୍ୟ ହବନି ଗଛ ମୂଳରେ, ସେଥିରେ ତିନିଟି ବ୍ୟବସ୍ଥା ହେଇପାରିବ। ଆଉ ଯେହେତୁ ଆମର ଫସଲ ଲାଗି ସାରିଛି, ଆମକୁ ସେଇ ଅନୁସାରେ ଖତ ପକେଇ ନାହାନ୍ତି, ହେଲେ ଆମକୁ କିଛି ପରିମାଣରେ ସାର ପକେଇବାକୁ ପଡିବ, ମାନେ 50% ସାର ପକେଇଲେ ବି ଚଳିବ।
0: ଆଜ୍ଞା, ତାପରେ ଯଦି ଆମେ ଯେଉଁ ଘାସ ବାହାରୁଛି ବା ଅନାବନା ଗଛ ବାହାରୁଛି ତାକୁ ସେଥିରେ ଆମେ ସାର ହିସାବରେ ବ୍ୟବହାର କରିପାରିବା ଜୈବିକ ସାର ହିସାବରେ, ସାର୍ ଆଉ ଗୋଟେ ରହିଲା, ଆମର ଅନେକ ଚାଷୀ ଭାଇ ସବୁ ପ୍ରଶ୍ନ ପଚାରିଛନ୍ତି ଯେ ମକା ଚାଷ ଆମେ ଖରିଫ ସମୟରେ କରିଛୁ, ଆମେ କେତେ ଥର ସାର ଦେବୁ, ଗୋଟିଏ ଥର ସାର ଦେଇଥିବୁ ଏବେ ଆଉ ଦେଇ ନାହୁଁ, ତ ଏଭଳି ସ୍ଥିତିରେ ଆମେ କଣ କରିବୁ, ଗଛ ବଡ ହେଇଗଲାଣି, କଣ କହିବେ ସାର୍?
1: ଆମର ହଉଛି ସାଧାରଣ ରୁଲ ହିସାବରେ ମକା ଚାଷରେ ଆମେ 21 ଦିନରେ ଘାସ ବାଛି କରି କୁଡା କୁଦା କରିବା, ସେଇ ଟାଇମରେ ହଉଛି ପ୍ରଥମ ଧାନ ମକା ଲଗେଇବାର, ସେଇ ଟାଇମରେ ଆମେ ପ୍ରଥମ ସାର ପକେଇବା ହଉଛି ୟୁରିଆ, ଫସ୍ଫରସ୍, ପଟାସ୍, ଭାଗ ଭାଗ ଅଛି। ତାପରେ ହଉଛି ପୁଣି ତାପରେ 42 ଦିନରେ ପୁଣି ଖୋସା କଡା କରି ଗଛ ମୂଳକୁ ଯୋଉ ମାଟି ଟେକାଯାଏ ପଣି କରାଯାଏ, ସେଇ ଟାଇମରେ ପୁଣି ଦ୍ୱିତୀୟ ସାର ପକାଯାଏ। ଆଉ ହାଇବ୍ରିଡ୍ ମକା ଲଗାଇଥିଲେ, ତାପରେ ଯେତେବେଳେ ଆମର ଆସି ବାଳି ଯେତେବେଳେ ଧାନୀ ଆସେ ତା ପୂର୍ବରୁ 5-10 ଦିନ ପୂର୍ବରୁ ଯେତେବେଳେ ଟିକେ ଟିକେ କୋଉଠି ଜଣା ପଡିବ ବାଳି ଆସିବାର ଧାନୀ ଆସିବାର, ସେଇ ଟାଇମରେ ଆମେ ସାର ପକେଇ ପାରନ୍ତି, କିନ୍ତୁ ପ୍ରାୟ ସେ ଟାଇମ ଲାଗି ସମୟ ନଥାଏ, ସେଥିରେ 21 ଦିନ ଆଉ 42 ଦିନରେ ଆମେ ସାର ପକେଇଲେ ମକାର ଅମଳ ଠିକ୍ ଟାଇମ୍ ଠିକ୍ ଆସିବ। କିନ୍ତୁ ଦିନ 21-42 ଏଇଟା ହଉଛି ଡେଫିନେଟଲି ମନେ ରଖିବା ଦରକାର, ଦିନ ଗଡିଗଲେ ଅମଳ କମି, କାହିଁକିନା ମକା ହଉଛି ଗୋଟେ କପ୍ ମାତ୍ର ହଉଛି, ସେ ସରୁ ହେଇଯିବ ଆଉ ଦାନା ବି କମିଯିବ,
0: ତେବେ ଠିକ୍ ସମୟରେ ସେଥିରେ ଆମେ ସାର ଦେବା କଥା। ସାର, ସାର ବଦଳରେ ତାକୁ କିଛି ସ୍ପ୍ରେ କଲେ ହେଇପାରିବ କି, ଅନ୍ୟ କୌଣସି ଏମିତି ଖାଦ୍ୟ ପଦାର୍ଥ ବା ସାର କିଛି?
1: ଆପଣ ସ୍ପ୍ରେ କରିବା ଲାଗି ହେଲେ ଥାର୍ଡ ଟାଇମ୍ ଆମେ ଯୋଉ ସାରଟା ଦେଇପାରୁନାହାନ୍ତି ସେଇ ଟାଇମରେ, ମାନେ ଧାନ ବାହାରିବା ପୂର୍ବରୁ ଆପଣ ଜିଙ୍କ ସ୍ପ୍ରେ କରିପାରିବେ, ମାନେ ଅମଳ ତାର ଅଧିକା ହବ, ଭଲ ଦାନା ହବ। ଜିଙ୍କଟା ଆମର ହଉଛି ଖାଦ୍ୟ ପଦାର୍ଥ, ମାନେ ଆମର ଭଲ ଦାନା ହବ, ସେଥିଲାଗି ଆମେ ଜିଙ୍କ ସ୍ପ୍ରେ କରିପାରିବା, ତା ଜିଙ୍କଟା ଜିଙ୍କ ସଲଫେଟ୍ ହିସାବରେ ସ୍ପ୍ରେ କରିପାରିବା।
2: ହଁ, ଦେଖିଲ କି ନାଇଁ, ବଢିଆ ପଚାରିଲ ଭାଇନା, ଶ୍ରଦ୍ଧା ଲାଗିଲା ମାତ୍ର କଣ
3: ବୁଝିଲେ ଆଜ୍ଞା ମିଶା, ବହୁତ କଥା କହିଲେ, ମାତ୍ର ଆମେ ତ ଚାଷୀ ଘରର ପିଲା, ଚାଷବାସ ଆମର କାମ, ଆମେ ତ ଚାଷ ନ କଲେ ଆଉ କିଏ କରିବ,
2: ସେଟା ପାଇଁ
3: ଆଜିକାଲି କି ସବୁ ବୋଲେ ଏବେ ସରକାର ଯେଉଁମାନେ ସବୁ ଚାଷବାସ କରୁଛନ୍ତି, ଗାଈ ଗୋରୁ ଦିଟା ରଖ ବୋଲି କହିଲେଣି, ବୁଝିଲ କି ନାଇଁ, ଛେଳି ମିଶା ଦିଟା ପାଳନ କର ବୋଲି, ଛେଳି ପାଳନ କଲେ 40% ପର୍ଯ୍ୟନ୍ତ ସବସିଡି ଅଛି, 50% ପର୍ଯ୍ୟନ୍ତ ସବସିଡି ଅଛି ସରକାର ଦଉଛନ୍ତି, ସେମିତି କୁକୁଡ଼ା ପାଳନରେ ମିଶା ଦେଇଛନ୍ତି ବୋଲେ।
2: ତାପରେ ଆହୁରି ଗୋଟେ ମିଶା ଅଛି ତାହିଁରେ, ଏଇ ଯୋଉ ଜୈବିକ ଖତ, ପ୍ରାକୃତିକ ଖତ, କୃତ୍ରିମ ଖତ ବେଲା ପରେ ଯୋଉ ଆମେ ହଉଛୁ, ଆଗରୁ ଆମେ ଖାଲି ଗୋବର ଖତ ହରିକା ବ୍ୟବହାର କରୁଥିଲୁ, ଏବେ କେତେ ବର୍ଷ ହେଲା କିସ ଗାଈ ଗୋରୁ ନାହିଁ ବୋଲିକିନା ଆମେ ଆଉ ବ୍ୟବହାର କରିପାରୁନୁ ଗୋବର ହରିକା, ଏଇସବୁ ରଖିଲେ ଆମକୁ ସେଟା ମିଶା ମିଳିବ ଯେ
3: ଗାଈ ଗୋରୁ ରଖିଲେ ବୋଲେ, ଏବେ ସରକାର ଯାହା କହୁଛନ୍ତି ଏବେ ସମୟ ଯେମିତି ହେଲାଣି, ନିଜ ପାଇଁ ନିଜେ ଯେତିକି ଚାଷ କରିବ ତା ପାଇଁ ଖତ ଯୋଗାଡ କରିକି ରଖିବାର ଅଛି ବୋଲେ ନିଜେ ପ୍ରସ୍ତୁତି କରିବାକୁ ପଡିବ, କାହିଁକି ବୋଲେ ଆଗକୁ ମିଶା ଏ ରାସାୟନିକ ସାର ଧୀରେ ଧୀରେ ବନ୍ଦ ହେବାକୁ ଗଲାଣି, ବୁଝିପାରିଲ କି ନାହିଁ,
2: ମାଟି ଯାକ ବାଲି ହେଇଯାଉଛି ଭାଇ।
3: ହେଲେ ଭାଇ, ଆମେ ତ ଆଲୋଚନା ଗୋଟେ ଶୁଣିଦେଲେ, ଆମର ପରମ୍ପରା ଅଛି, ଗୋଟେ ଗୀତ ଗୋଟେ ନ ଶୁଣିଲେ
2: ବଜାଇ ଦେବା, ଚାଲ
3: ହଇ,
2: ହଁ ଚାଲ।

0: ଦେଖିଲ କି
1: ମନ କଲା ପୁରା ଗୀତ ବାଜିଲା ମାତ୍ର
0: ବୋଇଲେ ବୈଠକ ତ ଶୁଣିଦେଲେ ସର୍ଦ୍ଦା ଲାଗିଯାଉଛି, ଗୀତ ଶୁଣି ଶୁଣି କେତେ କାମ କରି ହେଇଯାଉଛି, ଗୀତ ବାଟେ ଚାଲିଥିବ ମନ ସର୍ଦ୍ଦା ହେଇକିରି କାମ ମିଶା ହେଇଯାଉଛି ବୋଲ ତ ମାତ୍ର ୟା ସହିତ ସୁଖ ଦୁଃଖ ସାଥୀ ଗୋଟେ ନହେଲେ ହବ ନାହିଁ,
1: ହବ ନାହିଁ, ହବ ନାହିଁ
0: ସାଙ୍ଗସାଥୀ କଥା ବୈଠକରେ ମିଶା ଆମର ସୁଖ ଦୁଃଖର ସାଙ୍ଗସାଥି ରହିଛି
1: ଅଛନ୍ତି ନା। ଆଉ ଆଜି ମୁଁ ଆମର ଗୋଟେ ଭଉଣୀ ସହିତ କଥା ହେଇଛି, ତାଙ୍କେ ମାଛ ଚାଷ କରୁଛନ୍ତି, ସେଇ ବିଷୟରେ ମୁଇଁ ଟିକେ ତାଙ୍କର କଥା ଆଣିଛି ଶୁଣିଦେବା କି ବୋଲୁଛ?
0: ଶୁଣିଦେବା ଭଉଣୀ, ଯଦି ମାଛ ଚାଷ କଲେଣି ବୋଲେ ଭାଇମାନେ ପଚାରିଲେ ହବ କି?
1: ଶୁଣିଦେବା କି ସେଟା ତ ଭଉଣୀ। ନମସ୍କାର।
2: ନମସ୍କାର।
1: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ କି?
2: ମୋ ନାଁ ହଉଛି କେତକୀ ମୁଖୀ।
1: ଆଜ୍ଞା।
2: ଗ୍ରାମ ପାତ୍ରପଡା ରାୟଗଡା ଜିଲ୍ଲାର।
1: ଆଚ୍ଛା ଆଚ୍ଛା। ହେଲେ କଣ କରନ୍ତି ଆପଣ?
2: ମାଛ ଚାଷ କରୁଛି।
1: ଆଚ୍ଛା ଆଚ୍ଛା। ଆଉ ଘରେ କିଏ କିଏ ସବୁ?
2: ଘରେ ବାବା ମା ସମସ୍ତେ ଅଛନ୍ତି, ଭାଇ ଭଉଣୀ।
1: ହେଲେ ମାଛ ଚାଷଟା କେବେଠୁ କଲେଣି ଆପଣ?
2: ମାଛ ଚାଷ ହେଲାଣି 2-3 ବର୍ଷ ହେଲାଣି କଲେଣି।
1: ବଢିଆ। ତ ହେଲେ ଏଇଟା ଭଲ ଆପଣଙ୍କର ଲାଭ ହଉଛି ବୋଧେ ନାଇଁ? ସେଥିପାଇଁ
2: ଲାଭ ହଉଛି, ସେଥିପାଇଁ କରୁଛି। ଆଉ ଏଥିରେ ବେଶୀ ଖର୍ଚ୍ଚ ବି ସେମିତି ନାହିଁ।

0: ଆଚ୍ଛା ଆଚ୍ଛା
1: ଆମର 50% ପୁରା ପାଖାପାଖି ତ ଲାଭ ରହିଯାଉଛି।
0: ହଁ, ହେଲେ କେମିତି କଣ ଆରମ୍ଭ କରିଥିଲେ ଟିକେ କୁହନ୍ତୁ ତ।
1: ମାଛ ଚାଷ ଆମର ମେନଲି ଆମର ରୋହି ଭାକୁର କଲେ ସେଥିରେ ବେଶୀ ଆସୁଛି, କାହିଁକି ନା ସେଇଟା ବହୁତ କମ ଦିନରେ ଆମର ଗ୍ରୋଥ ଅଧିକ ହେଇଯାଉଛି। 6 ମାସରେ ଆମେ ତାକୁ ହାର୍ଭେଷ୍ଟିଂ କରିପାରୁଛୁ,
0: ଆଚ୍ଛା ଆଚ୍ଛା
1: ବର୍ଷକୁ 2 ଥର ହେଇଯାଉଛି
0: ହଁ
1: ସେଥିରେ। ତ ଫାର୍ଷ୍ଟ ତ ଆମର ମାଛ ଚାଷ ପାଇଁ ଆମକୁ ପାଣିର ସୁବିଧା ଥିବା ଦରକାର, ପାଣି
0: ହଁ,
1: ଆଉ
0: ସେଇଟା ପୁରା ସତ
1: ଏରିଏସନ
0: କଥା।
1: ଟା, ହଁ ପାଣି ଆଉ ଏରିଏସନ ବି ଭଲ ଥିବା ଦରକାର। ତ ଆମେ ଯଦି ଗୋଟେ 2 ଏକର ପାଖାପାଖି ଜାଗାରେ ଆମେ ଗୋଟେ ଗଡିଆ ପୋଖରୀ ଖୋଳୁଛୁ, ସେଠି ତାହେଲେ ଆମର 1.5 ଏକର ପାଖାପାଖି ପୋଖରୀ ପଳେଇ ଆସୁଛି ଆଉ ବନ୍ଧ ଫନ୍ଧ ଯାହା ରହୁଛି। ତ ସେଥିରେ ଫାର୍ଷ୍ଟ ଆମେ ପୋଖରୀ ଖୋଲିଲା ପରେ ଆମର ଗୋଟେ 1.5 ମିଟର ଡେପ୍ଥର ତାକୁ ପୋଖରୀରେ ଖୋଳିବେ, ମାନେ ଯେତିକି ଲେୟାରରେ ଆମର ଜମିଟା ରହିଛି ଭିତରକୁ ସେତିକି ଖୋଳିବେ। ଖୋଳିଲା ପରେ ଫାର୍ଷ୍ଟ ହଉଛି ଆମର ଚୂନ 1-2 କୁଇଣ୍ଟାଲ ଆଉ ଗୋବର ଗୋଟେ ଟ୍ରିପ, ମାନେ ଟ୍ରାକ୍ଟର ଯୋଉଟା ଆମର ଗୋଟେ ଟ୍ରିପ ପକେଇକି ସେଥିରେ ହଳ କରିଦେବେ। ଫାର୍ଷ୍ଟ ହଳ କରିକି ସେଥିରେ ପାଣି ଛାଡିଦେବେ, ପାଣି ଛାଡିକି ସେଇଥିରେ ହିଁ ପାଣି ଶୁଖେଇ ଦେବେ,
0: ଯାହାଦ୍ୱାରା କଣ,
1: ହଁ ହଁ ଅଳ୍ପ ବେଶୀ ପାଣି ନାହିଁ, ଖାଲି ଜଷ୍ଟ ହଳ କରିକି ପକେଇଥିବେ,
0: କାଦୁଆ ଜମି ଯେମିତି ଆମେ କରୁଛେ ସେମିତି,
1: ହଁ କାଦୁଅ ହେଇଥିବ। ବେଲେ ସେଟା ହଉଛି କଣ ହଉଛି ଆମର ଗୋଟେ ଶିଉଳି ଟାଇପ୍ର ଗୋଟେ ଲେୟାର ଟା ବସିଯିବ, ଯୋଉଟାକି ଆମର ଜୈବିକ ସାର ହିସାବରେ ମାଛକୁ ସେଟା ହେଲ୍ପ କରିବ।
0: ହେଲା ହେଲା,
1: ତାପରେ ମାଟିର ଯଦି ଆମର ପାଣି ଭର୍ତ୍ତି କରିକି ତାପରେ ପୋଖରୀରେ ଜୈବିକ ସାର ହେଇଗଲା ପରେ ସେଇଟା ଆମର ଶିଉଳି ବସିଗଲା ପରେ ସେଥିରେ ପାଣି ଭର୍ତ୍ତି କରିବେ, ପାଣି ଭର୍ତ୍ତି କରିକି ସେଥିରେ ମାଛ ଛାଡିବେ। ମାଛ ଆମର ଯଦି 100 ଗ୍ରାମର ମାଛ ଆମର ରୋହି ଭାକୁର ଯଦି 100 ଗ୍ରାମ ମାଛ ଛାଡୁଛନ୍ତି ଆପଣ, ବୋଲେ 6 ମାସ ଭିତରେ ଆମର ରୋହି ହେଇଯିବ ଗୋଟେ କେଜି ପାଖାପାଖି ଆସିଯିବ, ଗୋଟେ କେଜି ଗୋଟେ କେଜି ଉପରେ ଆସିବ, ଭାକୁର 2 କେଜି ପାଖାପାଖି ଆସିଯିବ।
0: ହେଲେ ଏଇଟା ଜାଁଳାଟା ଆମେ କୋଉଠୁ ପାଇବା, ନା ନିଜେ ଆପଣ କରୁଛନ୍ତି?
1: ନାଇଁ ଜାଁଳା ନିଜେ ଆଉ କରୁନାହିଁ, ସେଇଟା ଆମର ଯୋଉ ଫିସରୀ ଡିପାର୍ଟମେଣ୍ଟର ହେଚେରୀରୁ ନେଇ ଆସୁଛି।
0: ଆଚ୍ଛା ଆଚ୍ଛା, ବଢିଆ। ହେଲେ ଆପଣଙ୍କ ଘର ପାଖରେ ଅଛି ହେଲେ ସେଟା?
1: ହଁ ପାଖରେ ଅଛି।
0: ହଁ, ହେଲେ ଏଇ ମାଛ ମାନଙ୍କୁ ଯୋଉ ଆପଣ ବଢଉଛନ୍ତି ଇଏ କରୁଛନ୍ତି, ସେମାନଙ୍କର ଖାଦ୍ୟ କେମିତି, ଖାଇବା କଣ ଦଉଛନ୍ତି?
1: ଖାଇବା ଆପଣ ଘରେ ନ୍ୟାଚୁରାଲ ବି ତିଆରି କରିପାରିବେ, ଆଉ ମାର୍କେଟରୁ ବି ଆମର ଭସା ଦାନା ଯୋଉଟା କହୁଛନ୍ତି ଭାସୁଛି ଯୋଉ ଦାନା ଦାନା ଟାଇପ୍ର, ସେଇଟା ବି ଆଣିକି ଦେଇପାରିବେ। କିନ୍ତୁ ନ୍ୟାଚୁରାଲି ଆମେ ଯଦି ଖାଦ୍ୟ ଦବା, ସବୁ ଜିନିଷ ନ୍ୟାଚୁରାଲି ମାନେ ଗ୍ରୋଥ ପାଇଁ ଭଲ ହୁଏ କି ନାହିଁ, ତ ସେଥିପାଇଁ ଆପଣ ମକା ଗୁଣ୍ଡ ୟୁଜ୍ କରିପାରିବେ, ଆମର ସୂର୍ଯ୍ୟମୁଖୀ ପେଡିଆ ବାଦାମ ପେଡିଆ ୟାକୁ ସବୁ ୟୁଜ୍ କରିବେ। ଆଉ ଆମର ଗୋଟେ ମେନ୍ ଜିନିଷ ରହୁଛି ଗୁଡ ବାଦାମ ପିଡିଆ ଆଉ ଇଷ୍ଟ କୁ ମିଶେଇକିରି ଗୋଟେ ପଚ ତିଆରି କରିବେ, ପଚ ତିଆରି କରିକି ଯଦି ସେଥିରେ ପକଉଛନ୍ତି ପୋଖରୀରେ, ସେଟା ଆମର ସେ ପଚଟା ଆମର ଜୁ ପ୍ଲାଙ୍କଟନ ଡେଭଲପ କରିବାରେ ସାହାଯ୍ୟ କରୁଛି, ଯୋଉଟାକି ମାଛ ଯୋଉ ଆମର ବଡ ମାଛ ପୋଖରୀରେ ଯୋଉଟା ଅଛି ସେଟା ଖାଇବା ପାଇଁ ଅଧିକ ଇଏ ରୁହନ୍ତି ନାଇଁ କି, ତ ଜୁ ପ୍ଲାଙ୍କଟନ ଖାଇଲେ ଆମର ଗ୍ରୋଥ ବି ଅଧିକ ହଉଛି। ଆଉ ଆପଣ ଯଦି ଆମର ଚୁନଟା ପ୍ରାୟତଃ 15 ଦିନକୁ ପକେଇବେ, ସେଟା 20 କେଜି ପାଖାପାଖି ପକେଇବେ, ଯୋଉଟାକି ଆମର ମାଛକୁ ଭଲ ରଖିବ, ହେଲ୍ଦି ରଖିବ,
0: ମାନେ ତାର ରୋଗ ପ୍ରତିରୋଧକ
1: ଏମିତି ରୋଗ ହୁଏ ନାହିଁ, ବାକି କୋଉ କୋଉ ଯଦି ବି ରୋଗ ହୁଏ ହେଲେ ଆମେ ମେଡିସିନ ଯୋଉ ଆମର ଭେଟେନାରୀ ଅଫିସରୁ ଯାଇକି ମେଡିସିନ ଆଣୁଛୁ, ନହେଲେ ଏମିତିରେ ପ୍ରାୟତଃ ଚୂନଟା ପକେଇଲେ ସେଟା ଆମର ଆଲକାଲିନିଟି ମେଲ୍ଟେନ୍ କରେ, ସେଥିପାଇଁ ଆମେ ତାକୁ ୟୁଜ୍ କରୁଛୁ।
0: ହେଲେ ଚୂନଟା ହଉଛି ମୁଖ୍ୟ ଆମର ମାଛ ଚାଷରେ?
1: ହଁ ହଁ, ଚୂନ ମୁଖ୍ୟ ରହୁଛି।
0: ହେଲେ ଆପଣଙ୍କର ଏଇ ସବୁ ଯୋଉ ଚାଷ ହରିକା କରୁଛନ୍ତି, ୟାକୁ ବିକ୍ରି ବଟା କେମିତି କରୁଛନ୍ତି, ନା ପାଖାପାଖି ବେପାରୀ ଆସିନା ନେଇ ଯାଉଛନ୍ତି ସବୁ?
1: ହଁ ହଁ ହଁ, ମୁଁ ଟିକେ କମ ରେଟ୍ରେ ଦେଇଦଉଛି, ତ ସେଥିପାଇଁ ବେପାରୀ ମାନେ ଜାଣିଛନ୍ତି ଭଲ ମାଛ ରହୁଛି ଯେହେତୁ, ସେମାନେ ଆସିକି ନେଇ ଯାଉଛନ୍ତି।
0: ହଁ, ଯାହେଲେ ବି ବରଫ ଦିଆ ମାଛ ଠୁ ଆମର ବନ୍ଧ ମାଛର ଚାହିଦା ଟିକେ ଭଲ ହିଁ ଥାଉଛି ସବୁବେଳେ,
1: ବନ୍ଧ ମାଛ ତାପରେ ମିଠା ପାଣି ବି ଦରକାର ସେଟା।
0: ହଁ,
1: ମିଠା ପାଣିରେ ଭଲ ଗ୍ରୋଥ ରହୁଛି। ଆଉ ସିଫାକ୍ସ ଆମର ଗୋଟେ ଫଙ୍ଗିସାଇଡ ରହୁଛି, ତାକୁ ୟୁଜ କରାଉଛୁ, ଯଦି ବି ବାଇଚାନ୍ସ କିଛି ରୋଗ ବ୍ୟାଧି ହେଲା ସେଟା ୟୁଜ କଲେ ଭଲ ହଉଛି।
0: ହେଲା, ବଢିଆ ଆପଣ ଚଲେଇଛନ୍ତି ହେଲେ ବେପାର ଗୋଟେ। ହେଲେ ପାଠ ସାଠ ଆପଣ ପଢିଛନ୍ତି ବୋଧେ, ଆପଣଙ୍କ କଥାରୁ ଜଣା ପଡୁଛି ପୁରା।
1: ହଁ, ପାଠ +2 ଯାଏ ପଢିଛି।
0: ହଁ ହଁ, ପାଠ ସାଠ ପଢିକିନା ମଧ୍ୟ ମାଛ ଚାଷରେ ଏତେ ମନ ଦେଲେ ବଢିଆ କଥା ମାତ୍ର କଥା। ହଁ
1: ନାଇଁ, ଯୋଉ ଜିନିଷଟା ଆପଣ ନିଜେ କରିବେ ସେଟା ଭଲ ନା, ନିଜେ ମାନେ କିଛି ଇନକମ କରିପାରିବେ, ରୋଜଗାର କରିପାରିବେ। ଆଜିକାଲି ତ ଚାକିରି ବି କରିକି ବି ନିଜ ବିଜନେସ ବି କରୁଛନ୍ତି।
0: ନାଇଁ, ଭଲ କଥା ଆପଣ ଗୋଟେ କହିଲେ, ପାଠଶାଠ ପଢିକିନା ମଧ୍ୟ ବେପାର ବାଟ କରିବାଟା ହଉଛି ଭଲ କଥା। ତାପରେ ପାଠଶାଠ ପଢିଲେ କଣ କି, ବେପାର କଥା ଉପରେ ଅଧିକ ଟିକେ ନଲେଜ ଆସିବ।

0: ସେ ଜିନିଷଟା ଆମେ କରିବା ଦରକାର ଯାହା ହେଲେ ମଧ୍ୟ। ବହୁତ ସୁନ୍ଦର କଥା କହିଲେ ଭଉଣୀ, ଆଉ ଗୋଟେ ଦିନ ଆମ ସହିତ ନିଶ୍ଚୟ କଥା ହେବେ ଦେଖନ୍ତୁ ହେଲା। ହଉ ହଉ ରହିବା ହେଲେ ଭଉଣୀ, ଧନ୍ୟବାଦ।
1: ବଢିଆ କଥା ମାନେ କହିଛନ୍ତି ହୋ ଭଉଣୀ ମିଶା, ବଳକା ସମୟ ଏ ମାଛ ଚାଷରେ ଦେଇକିରି ଭଲ ରୋଜଗାର କରିପାରୁଛନ୍ତି। ହେଲେ ଭାଇ ମାନଙ୍କୁ ଲାଜାକା, ଆମେ ଖାଲି ଗୋଟେ ବାଟ ଏକା ଦୌଡ଼ ହବ ନା, ଆମେ ମିଶା
0: ଚାରିବାଟେ
1: ହାତ ବଢେଇବାର ଅଛି, ତେବେ ଯାଇକି ଆମେ ଦୁଇ ପଇସା ଭଲ ରୋଜଗାର କରିପାରିବା। ନାଇଁ ବୋଲେ ଏ ମଳି ମୁଣ୍ଡିଆ ହେଇକିରି ଆଗର ଫରା ରହିଲେ ହବ
0: ନାହିଁ,
1: ଏବେ ଟିକେ ଚତୁର ହେବାର ଅଛି।
0: ସବୁ ପ୍ରକାର ଜିନିଷ କରୁଥିବାର ଅଛି, ତାହେଲେ ଯାଇକିନା ଆମେ ଆଗକୁ ବଢିପାରିବା। ମୁଇଁ ଖାଲି ଧାନ କରୁଥିଲି, ମୋର ବାପା କରୁଥିଲା ବୋଲିକିନା ମିଶିଟାରେ ପଡ଼ିଥିବି ବୋଲେ ହବ ନାହିଁ। ଆଜିକାଲି ତ ବିଭିନ୍ନ ପ୍ରକାର ସବୁ ଟ୍ରେନିଂ ମାନେ ଦିଆ ହଉଛି, ସବୁଠୁ ଯିବାର ବିଭିନ୍ନ ପ୍ରକାର ଶିଖିବାର ଜାଗାଠା ଅଛି ବୋଲି ତ ଭଲ ନାହିଁ ବୋଲେ ଲୋନ୍ରେ ମିଶ ଆଣିକିନା କରିବାର, ବନ୍ଧ ହିଡ଼ କରିକିନା ମିଶା ଟିକେ ଟିକେ ଅଲଗା ପ୍ରକାର ଚାଷ ମାନେ କରିବାର। ଏବେ ମାଛ ଚାଷ ବୋଲେ ନାହିଁ ଭାଇନା, ଦେଖ ଛତୁ ଚାଷ କରିବି ବୋଲେ ମିଶା ହବ, ବିଭିନ୍ନ ପ୍ରକାର ଔଷଧୀୟ ଗଛର ଚାଷ କରିବି ବୋଲେ ମିଶା ହବ, ତାପରେ ଏବେ ଆହୁରି ଏଇ ପାଖରେ ପାଖରେ ଦେଖିଥିବ ଏପୁଲ ଚାଷ ମାନେ ମିଶା କଲେଣି ହେଲା,
1: ଜାମ୍ବ
0: ଚାଷ ସିନ୍ଦିକାର ମିଶା ସବୁ ପ୍ରକାର କରିବାର।
1: ହେଲେ ଭାଇ ବେଶୀ କଥାବାର୍ତ୍ତା ହେବାନି, ବେଳ ମିଶା ହେଇଗଲାଣି,
0: ଯିବା ଆଗକୁ ମିଶା, ବେଳ ଭଲ ନାହିଁ, ବେଗି ଯିବାଟା ଭଲ,
1: ଯିବା
0: ଚାଲ।

0: ଶୁଣିଲେ କୃଷି ଓ କୃଷକ ଉପସ୍ଥାପନରେ ଥିଲେ ରମେଶ ସାହୁ ଏବଂ ସୁବ୍ରତ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋଟିଏ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଅଗଷ୍ଟ ମାସ 26 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ଶୁଣନ୍ତୁ ଓଡ଼ିଆରେ ଆଲୋଚନା।
1: ବନ୍ଧୁ, ଟିକେ ଭାବି ଦେଖନ୍ତୁ ତ, ଆମ ପୃଥିବୀ ଏକ ବିଚିତ୍ର ଗ୍ରହ ଯାହା ହେଉଛି ମାନବ ସଭ୍ୟତାର ଏକମାତ୍ର ବାସସ୍ଥାନ। ଏହି ଗ୍ରହରେ ଜୀବଜଗତର ବିକାଶ ଓ ଅସ୍ତିତ୍ୱ ପାଇଁ ଉପଯୁକ୍ତ ଜଳବାୟୁ ଅତ୍ୟନ୍ତ ଆବଶ୍ୟକ। ହଜାର ହଜାର ବର୍ଷ ଧରି ପୃଥିବୀର ଜଳବାୟୁରେ ପ୍ରାକୃତିକ ଭାବରେ କିଛି ପରିବର୍ତ୍ତନ ଘଟିଛି, କିନ୍ତୁ ଗତ 2 ଶତାବ୍ଦୀ ଧରି ମାନବ କାର୍ଯ୍ୟକଳାପ ଏହି ପରିବର୍ତ୍ତନକୁ ଅସ୍ୱାଭାବିକ ଭାବରେ ତ୍ୱରାନ୍ୱିତ କରିଛି। ଆଜି ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱର ସବୁଠୁ ବଡ଼ ପରିବେଶଗତ, ସାମାଜିକ ଓ ଆର୍ଥିକ ସମସ୍ୟା ଭାବେ ପରିଗଣିତ ହେଉଛି। ବିଶ୍ୱର ପ୍ରାୟ ସମସ୍ତ ଦେଶ ଆଜି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭବ କରୁଛନ୍ତି। କେଉଁଠି ଅତ୍ୟଧିକ ଉତ୍ତାପ, କେଉଁଠି ଅସମୟରେ ବର୍ଷା, କେଉଁଠି ଦୀର୍ଘ ମରୁଡ଼ି, କେଉଁଠି ଭୟଙ୍କର ବନ୍ୟା, ଆଉ କେଉଁଠି ଘୂର୍ଣ୍ଣିଝଡ଼ର ତୀବ୍ରତା ବଢ଼ିବା ଏହାର ସ୍ପଷ୍ଟ ଉଦାହରଣ। ଏହି ପରିବର୍ତ୍ତନ କେବଳ ପ୍ରକୃତିକୁ ନୁହେଁ, ବରଂ କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ, ଅର୍ଥନୀତି ଓ ମାନବ ଜୀବନକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରୁଛି। ଭାରତ ଏବଂ ବିଶେଷ କରି ଓଡ଼ିଶା ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ମୁକ୍ତ ନୁହେଁ। ବାରମ୍ବାର ଘୂର୍ଣ୍ଣିଝଡ଼, ଅସ୍ୱାଭାବିକ ବର୍ଷା, ସମୁଦ୍ର ପତ୍ତନ ବୃଦ୍ଧି, ତାପମାତ୍ରା

ବୃଦ୍ଧି ଓ କୃଷି ଉତ୍ପାଦନରେ ହ୍ରାସ ଭଳି ସମସ୍ୟାଗୁଡ଼ିକ ରାଜ୍ୟର ବିକାଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଶ୍ରୋତାବନ୍ଧୁ, କେବେ ମନରେ ପ୍ରଶ୍ନ ଆସିଛି କି ଜଳବାୟୁ ଓ ପାଣିପାଗ କ'ଣ ସମାନ? ଜଳବାୟୁ କହିଲେ କୌଣସି ଅଞ୍ଚଳର ଦୀର୍ଘ ସମୟ ଧରି ରହୁଥିବା ପାଣିପାଗର ହାରାହାରି ଅବସ୍ଥାକୁ ବୁଝାଯାଏ। ସାଧାରଣତଃ 30 ବର୍ଷ କିମ୍ବା ତାଠୁ ଅଧିକ ସମୟର ତାପମାତ୍ରା, ବର୍ଷା, ଆର୍ଦ୍ରତା, ପବନର ବେଗ ଓ ଅନ୍ୟାନ୍ୟ ପାଣିପାଗ ସମ୍ବନ୍ଧୀୟ ତଥ୍ୟକୁ ବିଶ୍ଳେଷଣ କରି ଏକ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ। ଅନ୍ୟପକ୍ଷରେ ପାଣିପାଗ ହେଉଛି ଅଳ୍ପ ସମୟର ବାୟୁମଣ୍ଡଳୀୟ ଅବସ୍ଥା, ଯେପରିକି ଆଜି ବର୍ଷା ହେବା କିମ୍ବା କାଲି ଗରମ ପଡ଼ିବା। ତେଣୁ ପାଣିପାଗ ଓ ଜଳବାୟୁ ମଧ୍ୟରେ ପାର୍ଥକ୍ୟ ରହିଛି। ପାଣିପାଗ ଦୈନନ୍ଦିନ ପରିବର୍ତ୍ତନଶୀଳ ହୋଇଥିବା ବେଳେ ଜଳବାୟୁ ହେଉଛି ଦୀର୍ଘକାଳୀନ ପ୍ରବୃତ୍ତି। ତେବେ ଜଳବାୟୁ ପରିବର୍ତ୍ତନ କହିଲେ କ'ଣ? ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଦୀର୍ଘକାଳୀନ ଜଳବାୟୁରେ ଘଟୁଥିବା ଉଲ୍ଲେଖନୀୟ ପରିବର୍ତ୍ତନ। ଯେତେବେଳେ ବିଶ୍ୱର ହାରାହାରି ତାପମାତ୍ରା ବଢ଼ିଯାଏ, ବର୍ଷାର ଧାରା ବଦଳିଯାଏ, ସମୁଦ୍ର ପତ୍ତନ ବୃଦ୍ଧି ପାଏ ଏବଂ ଚରମ ପାଣିପାଗୀୟ ଘଟଣା ବାରମ୍ବାର ଘଟେ, ସେତେବେଳେ ତାହାକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ମାନବ ସୃଷ୍ଟ କାର୍ଯ୍ୟକଳାପ। ଶିଳ୍ପାୟନ, ଜୀବାଶ୍ମ ଇନ୍ଧନର ବ୍ୟବହାର, ଜଙ୍ଗଳ କାଟିବା, ଦ୍ରୁତ ସହରୀକରଣ ଓ ପ୍ରଦୂଷଣ ଯୋଗୁଁ ବାୟୁମଣ୍ଡଳରେ ଗ୍ରୀନହାଉସ୍ ଗ୍ୟାସ୍ର ପରିମାଣ ଦ୍ରୁତ ହାରରେ ବଢ଼ିଛି। ଏହି ଗ୍ୟାସ୍ଗୁଡ଼ିକ ପୃଥିବୀର ଉତ୍ତାପକୁ ବାହାରକୁ ଯିବାକୁ ବାଧା ଦେଇ ପୃଥିବୀକୁ ଅଧିକ ଉଷ୍ମ କରିଥାଏ। ପୃଥିବୀର ବାୟୁମଣ୍ଡଳରେ କିଛି ଗ୍ୟାସ୍ ରହିଛି, ଯେପରି କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍, ଜଳୀୟ ବାଷ୍ପ। ଏହି ଗ୍ୟାସ୍ଗୁଡ଼ିକ ସୂର୍ଯ୍ୟରୁ ଆସୁଥିବା ଶକ୍ତିକୁ ପୃଥିବୀରେ ପହଞ୍ଚିବାକୁ ଦିଅନ୍ତି, କିନ୍ତୁ ପୃଥିବୀରୁ ଫେରିଯାଉଥିବା ଉତ୍ତାପର ଏକ ଅଂଶକୁ ଧରି ରଖନ୍ତି। ଏହାକୁ ଗ୍ରୀନହାଉସ୍ ପ୍ରଭାବ କୁହାଯାଏ। ପ୍ରାକୃତିକ ଭାବରେ ଏହି ପ୍ରଭାବ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଯଦି ଏହା ନଥାନ୍ତା, ତେବେ ପୃଥିବୀର ହାରାହାରି ତାପମାତ୍ରା -18°C ହୋଇଥାନ୍ତା ଏବଂ ଜୀବନ ସମ୍ଭବ ହୋଇପାରିନଥାନ୍ତା। କିନ୍ତୁ ମାନବ କାର୍ଯ୍ୟକଳାପ ଯୋଗୁଁ ଏହି ଗ୍ୟାସ୍ଗୁଡ଼ିକର ପରିମାଣ ଅତ୍ୟଧିକ ବଢ଼ିଯାଇଛି, ଫଳରେ ଅଧିକ ଉତ୍ତାପ ବାୟୁମଣ୍ଡଳରେ ଅଟକି ରହୁଛି ଏବଂ ପୃଥିବୀର ତାପମାତ୍ରା କ୍ରମାଗତ ଭାବରେ ବଢ଼ୁଛି। ଏହି ଘଟଣାକୁ ବୈଶ୍ୱିକ ଉଷ୍ମତା ବା ଗ୍ଲୋବାଲ୍ ୱାର୍ମିଂ କୁହାଯାଉଛି। ଆସନ୍ତୁ ଜାଣିବା ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ବିଷୟରେ। ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକ ମୁଖ୍ୟତଃ 2 ଭାଗରେ ବିଭକ୍ତ କରାଯାଇପାରେ, ମାନବ ସୃଷ୍ଟ କାରଣ ଓ ପ୍ରାକୃତିକ କାରଣ। ମାନବ ସୃଷ୍ଟ କାରଣଗୁଡ଼ିକ ହେଲା ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର, ଶିଳ୍ପାୟନ ଓ କାରଖାନାରୁ ନିର୍ଗତ ଗ୍ୟାସ୍, ଜଙ୍ଗଲ କ୍ଷୟ, ଯାନବାହନର ସଂଖ୍ୟା ବୃଦ୍ଧି, କୃଷି କ୍ଷେତ୍ରରୁ ନିର୍ଗତ ମିଥେନ୍ ଓ ନାଇଟ୍ରସ୍ ଅକ୍ସାଇଡ୍, ଅତ୍ୟଧିକ ବିଦ୍ୟୁତ୍ ଓ ଶକ୍ତିର ବ୍ୟବହାର, ଅନିୟନ୍ତ୍ରିତ ସହରୀକରଣ, ପ୍ଲାଷ୍ଟିକ୍ ଓ ବର୍ଜ୍ୟପଦାର୍ଥର ଅବ୍ୟବସ୍ଥିତ ପରିଚାଳନା। ସେହିପରି ପ୍ରାକୃତିକ କାରଣଗୁଡ଼ିକ ହେଲା ଆଗ୍ନେୟଗିରି ଉଦ୍ଗୀରଣ, ସୂର୍ଯ୍ୟ ଶକ୍ତିର ପରିବର୍ତ୍ତନ, ପୃଥିବୀର କକ୍ଷପଥର ପରିବର୍ତ୍ତନ, ସମୁଦ୍ର ସ୍ରୋତର ପରିବର୍ତ୍ତନ, ପ୍ରାକୃତିକ ଜଙ୍ଗଳ ନିଆଁ, ମାନବ ସଭ୍ୟତାର ବିକାଶ ସହିତ ବିଜ୍ଞାନ ଓ ପ୍ରଯୁକ୍ତିର ଅଭୂତପୂର୍ବ ଉନ୍ନତି ଘଟିଛି, ଶିଳ୍ପାୟନ, ସହରୀକରଣ, ପରିବହନ, ବିଦ୍ୟୁତ୍ ଉତ୍ପାଦନ ଓ ଆଧୁନିକ କୃଷି ମାନବ ଜୀବନକୁ ସୁବିଧାଜନକ କରିଛି। କିନ୍ତୁ ଏହି ଉନ୍ନତିର ମୂଲ୍ୟ ପ୍ରକୃତିକୁ ଦେବାକୁ ପଡ଼ିଛି। ଆଜି ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣମାନଙ୍କ ମଧ୍ୟରୁ ଅଧିକାଂଶ ମାନବ ସୃଷ୍ଟ। ଶ୍ରୋତାବନ୍ଧୁ, ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ମାନବ ସୃଷ୍ଟ କାରଣଗୁଡ଼ିକ ବିଷୟରେ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ଼ କାରଣ ହେଉଛି କୋଇଲା, ପେଟ୍ରୋଲ, ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର। ବିଦ୍ୟୁତ୍ ଉତ୍ପାଦନ, କାରଖାନା, ମୋଟରଗାଡ଼ି, ବିମାନ, ଜାହାଜ ଓ ଘରୋଇ କାର୍ଯ୍ୟରେ ଏହି ଇନ୍ଧନ ବ୍ୟବହୃତ ହୁଏ। ଏହି ଇନ୍ଧନ ଜଳିବା ସମୟରେ ବହୁ ପରିମାଣରେ କାର୍ବନ୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳକୁ ନିର୍ଗତ ହୁଏ। ଏହି ଗ୍ୟାସ୍ ଗ୍ରୀନହାଉସ୍ ପ୍ରଭାବକୁ ବଢ଼ାଇ ପୃଥିବୀର ତାପମାତ୍ରାକୁ କ୍ରମାଗତ ଭାବେ ବୃଦ୍ଧି କରେ। ଗତ ଶତାବ୍ଦୀରେ ଶିଳ୍ପାୟନ ଓ ଶକ୍ତିର ଚାହିଦା ବଢ଼ିବା ସହିତ ଜୀବାଶ୍ମ ଇନ୍ଧନର ବ୍ୟବହାର ଅନେକ ଗୁଣ ବଢ଼ିଯାଇଛି। ଫଳସ୍ୱରୂପ ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍ର ପରିମାଣ ଐତିହାସିକ ସ୍ତରକୁ ପହଞ୍ଚିଛି। ଶିଳ୍ପ ବିପ୍ଳବ ପରେ ବିଶ୍ୱରେ କାରଖାନାର ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଇଛି। ଇସ୍ପାତ, ସିମେଣ୍ଟ, ରାସାୟନିକ ପଦାର୍ଥ, ସାର, ବସ୍ତ୍ର, କାଗଜ ଓ ଅନ୍ୟାନ୍ୟ ଶିଳ୍ପରୁ ବହୁ ପରିମାଣରେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗତ ହୁଏ। ସିମେଣ୍ଟ ଶିଳ୍ପରେ ଚୂନପଥରକୁ ଉଚ୍ଚ ତାପମାତ୍ରାରେ ପୋଡ଼ିବା ଦ୍ୱାରା ବହୁ ପରିମାଣର କାର୍ବନ୍ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ। ସେହିପରି କୋଇଲା ଚାଳିତ କାରଖାନା, ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ମଧ୍ୟ ବିପୁଳ ପରିମାଣରେ

କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୁଏ। ଅନେକ ଶିଳ୍ପରୁ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ଅନ୍ୟାନ୍ୟ ପ୍ରଦୂଷକ ବାହାରି ବାୟୁ ପ୍ରଦୂଷଣ ସୃଷ୍ଟି କରେ। ଏହା କେବଳ ଜଳବାୟୁକୁ ନୁହେଁ, ମାନବ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତିଗ୍ରସ୍ତ କରେ। ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଜଙ୍ଗଲ କ୍ଷୟ ବା ଡିଫରେଷ୍ଟେସନ୍। ଜଙ୍ଗଲ ପୃଥିବୀର ସବୁଜ ଫୁସ୍ଫୁସ୍ ଭାବରେ ପରିଚିତ। ବୃକ୍ଷଲତା ପ୍ରକାଶ ସଂଶ୍ଳେଷଣ ମାଧ୍ୟମରେ ବାୟୁମଣ୍ଡଳରୁ କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରି ଅମ୍ଳଜାନ ଛାଡ଼ିଥାଏ। ତେଣୁ ଜଙ୍ଗଲ ଜଳବାୟୁକୁ ସନ୍ତୁଳିତ ରଖିବାରେ ଅତ୍ୟନ୍ତ ଜରୁରୀ ଅଟେ। କିନ୍ତୁ ଆମ ପୃଥିବୀର ଜନସଂଖ୍ୟା ଯେପରି ଭାବରେ ବଢ଼ି ଚାଲିଛି, ମଣିଷର ଆବଶ୍ୟକତା ମଧ୍ୟ ବଢ଼ି ଚାଲିଛି। ତେଣୁ କୃଷିଜମିର ବିସ୍ତାର, ସହର ବିସ୍ତାର, ଶିଳ୍ପ, ରାସ୍ତା ଓ ଖଣି ଖନନ ପାଇଁ ପ୍ରତିବର୍ଷ ବିଶାଳ ପରିମାଣର ଜଙ୍ଗଲ କାଟି ସଫା କରିଦିଆଯାଉଛି। ଯେତେବେଳେ ଗଛ କଟାଯାଏ, କାର୍ବନ୍ ଶୋଷଣ କ୍ଷମତା କମିଯାଏ। କାଠ ପୋଡ଼ିବା ଦ୍ୱାରା କାର୍ବନ୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳକୁ ଯାଏ। ଜୈବ ବିବିଧତା ନଷ୍ଟ ହୁଏ। ବର୍ଷାର ପରିମାଣ ଓ ଜଳଚକ୍ର ପ୍ରଭାବିତ ହୁଏ। ମୃତ୍ତିକା କ୍ଷୟ ମଧ୍ୟ ବଢ଼ିଯାଏ। ତେଣୁ ଜଙ୍ଗଲ କ୍ଷୟକୁ ଜଳବାୟୁ ପରିବର୍ତ୍ତନର ଦ୍ୱିତୀୟ ବୃହତ୍ତମ କାରଣ ଭାବରେ ଗଣନା କରାଯାଏ। ଶ୍ରୋତାବନ୍ଧୁ, ଯଦି ଆମେ ଦୈନନ୍ଦିନ ଜୀବନ ଉପରେ ଟିକିଏ ଆଖି ପକାଇବା, ତେବେ ଦେଖିପାରିବା ଯେ ଆଧୁନିକ ଯୁଗରେ ମୋଟରସାଇକେଲ, କାର୍, ବସ୍, ଟ୍ରକ୍, ବିମାନ ଓ ଜାହାଜର ସଂଖ୍ୟା ଦ୍ରୁତ ହାରରେ ବଢ଼ିଛି। ଅଧିକାଂଶ ଯାନବାହନ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ହୋଇଥିବା ବେଳେ ଏହି ଇନ୍ଧନ ଜଳିବା ଫଳରେ କାର୍ବନ୍ ଡାଇଅକ୍ସାଇଡ୍, କାର୍ବନ୍ ମୋନୋକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, ସୂକ୍ଷ୍ମ ଧୂଳିକଣା ଇତ୍ୟାଦି ବାୟୁମଣ୍ଡଳକୁ ନିର୍ଗତ ହୁଏ। ବଡ଼ ସହରଗୁଡ଼ିକରେ ଯାନବାହନ ହେଉଛି ବାୟୁ ପ୍ରଦୂଷଣର ପ୍ରମୁଖ ଉତ୍ସ। ଯାନବାହନ ବୃଦ୍ଧି ସହିତ ଜଳବାୟୁ ପରିବର୍ତ୍ତନର ଗତି ମଧ୍ୟ ବଢ଼ୁଛି। ଆମେ ଦେଖୁଛୁ ଦିଲ୍ଲୀ, ମୁମ୍ବାଇ ଭଳି ମହାନଗରଗୁଡ଼ିକରେ ଏବେ ବାୟୁ ପ୍ରଦୂଷଣର ଏପରି ସମସ୍ୟା ସୃଷ୍ଟି ହେଉଛି ଯେ ସେଠାରେ ଅଡ୍ ଇଭେନ୍ ନିୟମ, କୃତ୍ରିମ ବର୍ଷା ଇତ୍ୟାଦିର ସାହାରା ନେବାକୁ ପଡ଼ୁଛି। ବର୍ତ୍ତମାନ କୃଷି କାର୍ଯ୍ୟକଳାପ ମଧ୍ୟ ଜଳବାୟୁ ପରିବର୍ତ୍ତନର ଏକ କାରଣ ସାଜିଛି। ଧାନ କ୍ଷେତରେ ଦୀର୍ଘ ସମୟ ପାଣି ଜମି ରହିବାରୁ ମିଥେନ୍ ଗ୍ୟାସ୍ ଉତ୍ପନ୍ନ ହୁଏ। ଏହି ଗ୍ୟାସ୍ କାର୍ବନ୍ ଡାଇଅକ୍ସାଇଡ୍ ତୁଳନାରେ ଅଧିକ ଶକ୍ତିଶାଳୀ ଗ୍ରୀନ୍ ହାଉସ୍ ଗ୍ୟାସ୍। କୃଷି କାର୍ଯ୍ୟରେ ରାସାୟନିକ ସାର, ବିଶେଷ କରି ନାଇଟ୍ରୋଜେନ୍ ଯୁକ୍ତ ସାରର ଅତ୍ୟଧିକ ବ୍ୟବହାରରୁ ନାଇଟ୍ରସ୍ ଅକ୍ସାଇଡ୍ ନିର୍ଗତ ହୁଏ, ଯାହା ଏକ ଅତ୍ୟନ୍ତ କ୍ଷତିକାରକ ଗ୍ରୀନ୍ ହାଉସ୍ ଗ୍ୟାସ୍। କୃଷି ଅବଶେଷକୁ ପୋଡ଼ିବା ଦ୍ୱାରା ମଧ୍ୟ କାର୍ବନ୍ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ ହୁଏ। ଏପରିକି ପଶୁପାଳନ, ବିଶେଷ କରି ଗାଈ ଓ ମଇଁଷିଙ୍କ ପାଚନ ପ୍ରକ୍ରିୟାରୁ ମଧ୍ୟ ବହୁ ପରିମାଣରେ ମିଥେନ୍ ଗ୍ୟାସ୍ ନିର୍ଗତ ହୁଏ, ଯାହା ବାୟୁମଣ୍ଡଳକୁ ପ୍ରଦୂଷିତ କରେ। ଆଧୁନିକ ଯୁଗରେ ଅନିୟନ୍ତ୍ରିତ ସହରୀକରଣ ଏକ ବଡ଼ ସମସ୍ୟା। ସହରର ବିସ୍ତାର ପାଇଁ ଜଙ୍ଗଲ ଓ କୃଷିଜମି ନଷ୍ଟ କରିଦିଆଯାଉଛି। ଉଚ୍ଚ ଅଟ୍ଟାଳିକା, କଂକ୍ରିଟ୍ ରାସ୍ତା ଓ ବଡ଼ ବଡ଼ ବଜାର ନିର୍ମାଣ ଫଳରେ ସହରଗୁଡ଼ିକର ଅଧିକ ଉତ୍ତାପ ଶୋଷଣ କରୁଛି। ଏହାକୁ ଅର୍ବାନ୍ ହିଟ୍ ଆଇସଲ୍ୟାଣ୍ଡ ପ୍ରଭାବ କୁହାଯାଏ। ଏହାଦ୍ୱାରା ସହରରେ ଏସିର ବ୍ୟବହାର ବଢ଼ୁଛି, ବିଦ୍ୟୁତ୍ର ବ୍ୟବହାର ବଢ଼ୁଛି, ଯାନବାହନ ବଢ଼ୁଛି, ବର୍ଜ୍ୟ ପଦାର୍ଥ ବଢ଼ୁଛି। ଏହିସବୁ କାରଣ ଜଳବାୟୁ ପରିବର୍ତ୍ତନକୁ ଆହୁରି ତ୍ୱରାନ୍ୱିତ କରୁଛି। ସହର ଓ ଶିଳ୍ପରୁ ପ୍ରତିଦିନ ବହୁ ପରିମାଣରେ ବାହାରୁଥିବା ବର୍ଜ୍ୟ ପଦାର୍ଥ ଓ ପ୍ଲାଷ୍ଟିକ୍ ପ୍ରଦୂଷଣର ଏକ ମୁଖ୍ୟ ଉତ୍ସ। ଏହାକୁ ଯଦି ଠିକ୍ ଭାବରେ ପରିଚାଳନା କରା ନଯାଏ, ତେବେ ଡ୍ରେନେଜ୍ ନାଳଗୁଡ଼ିକ ବନ୍ଦ କରିବା ସହ ଲ୍ୟାଣ୍ଡଫିଲ୍ରେ ଏହା ପଚି ମିଥେନ୍ ଗ୍ୟାସ୍ ସୃଷ୍ଟି କରେ। ପ୍ଲାଷ୍ଟିକ୍ ତିଆରିରେ ହେଉ ବା ପୋଡ଼ିବା ଦ୍ୱାରା ହେଉ, ବିଷାକ୍ତ ଗ୍ୟାସ୍ ବାହାରେ, ଯାହା ବାୟୁ ପ୍ରଦୂଷଣ ସହ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ବଢ଼ାଏ। ବିଶ୍ୱର ଜନସଂଖ୍ୟା ବଢ଼ିବା ସହିତ ଖାଦ୍ୟ, ଜଳ, ବାସସ୍ଥାନ, ଯାନବାହନ ଓ ଶକ୍ତିର ଚାହିଦା ମଧ୍ୟ ବଢ଼ିଛି। ଏହି ଚାହିଦା ପୂରଣ ପାଇଁ ଅଧିକ ଜଙ୍ଗଲ କାଟିବା, ଅଧିକ କାରଖାନାର ସ୍ଥାପନ, ଅଧିକ ଇନ୍ଧନ ବ୍ୟବହାର ଓ ଅଧିକ ବର୍ଜ୍ୟ ପଦାର୍ଥ ସୃଷ୍ଟି ହେଉଛି। ଏହା ପରୋକ୍ଷ ଭାବରେ ଜଳବାୟୁ ପରିବର୍ତ୍ତନକୁ ବେଗମାନ କରୁଛି। ଯଦିଓ ବର୍ତ୍ତମାନ ଦ୍ରୁତ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ମାନବ ସୃଷ୍ଟ ଅଟେ, ତଥାପି କିଛି ପ୍ରାକୃତିକ କାରଣ ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିଥାଏ। ଶ୍ରୋତାବନ୍ଧୁ, ଆସନ୍ତୁ ଏବେ ଏଗୁଡ଼ିକ ବିଷୟରେ ମଧ୍ୟ କିଛି ଜାଣିବା। ଆଗ୍ନେୟଗିରିର ଉଦ୍ଗୀରଣ ଦ୍ୱାରା ପୃଥିବୀର ଭିତରେ ଥିବା ଉତ୍ତପ୍ତ ମାଗ୍ମା, ଗ୍ୟାସ୍ ଓ ପାଉଁଶ ଯେତେବେଳେ ବାହାରକୁ ଆସେ, ତାହା ବାୟୁମଣ୍ଡଳରେ ବହୁ ପରିମାଣର ଧୂଳିକଣା ଏବଂ ବିଭିନ୍ନ ବିଷାକ୍ତ ଗ୍ୟାସ୍ ପହଞ୍ଚାଇଥାଏ। ବଡ଼ ଆଗ୍ନେୟଗିରି ବିସ୍ଫୋରଣ ପରେ ସୂର୍ଯ୍ୟର ଆଲୋକ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇପାରେ, ଯାହାଫଳରେ ପୃଥିବୀର କେତେକ ସ୍ଥାନରେ ତାପମାତ୍ରା ସାମୟିକ ଭାବରେ କମିଯାଏ। ଯଦିଓ ଏହାର ପ୍ରଭାବ ସାଧାରଣତଃ ସ୍ୱଳ୍ପ ସମୟ ପର୍ଯ୍ୟନ୍ତ ରହେ, ତଥାପି ଏହା ପ୍ରାକୃତିକ ଜଳବାୟୁ ପରିବର୍ତ୍ତନର ଏକ କାରଣ। ସୂର୍ଯ୍ୟ ପୃଥିବୀର ଶକ୍ତିର ମୁଖ୍ୟ ଉତ୍ସ। ସମୟ ସମୟରେ ସୂର୍ଯ୍ୟର ବିକିରଣ ଶକ୍ତି ଓ ସୂର୍ଯ୍ୟକଳଙ୍କ

0: ବା ସନ୍ସ୍ପଟର ସଂଖ୍ୟାରେ ପରିବର୍ତ୍ତନ ଘଟେ। ଏହା ପୃଥିବୀକୁ ମିଳୁଥିବା ଶକ୍ତିର ପରିମାଣକୁ ସାମାନ୍ୟ ଭାବରେ ପ୍ରଭାବିତ କରିବା ସହ ଜଳବାୟୁକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ବୈଜ୍ଞାନିକମାନଙ୍କ ମତ ଅନୁସାରେ ଗତ ଶତାବ୍ଦୀରେ ଦେଖାଯାଇଥିବା ତୀବ୍ର ବୈଶ୍ୱିକ ଉଷ୍ମତାର ପ୍ରମୁଖ କାରଣ ସୂର୍ଯ୍ୟର ପରିବର୍ତ୍ତନ ନୁହେଁ, ବରଂ ମାନବ ସୃଷ୍ଟ ଗ୍ରୀନହାଉସ୍ ଗ୍ୟାସ୍ର ପ୍ରଭାବ। ପୃଥିବୀର କକ୍ଷପଥ ଓ ଅକ୍ଷରେ ପରିବର୍ତ୍ତନ ମଧ୍ୟ ପୃଥିବୀର ଜଳବାୟୁକୁ ପ୍ରଭାବିତ କରିଥାଏ। ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବା ସମୟରେ ତାହାର କକ୍ଷପଥ, ଘୂର୍ଣ୍ଣନ କୋଣ ଏବଂ ଘୂର୍ଣ୍ଣନରେ ଦୀର୍ଘ ସମୟ ଧରି ଧୀରେ ଧୀରେ ପରିବର୍ତ୍ତନ ଘଟେ। ଏହି ପରିବର୍ତ୍ତନକୁ ମିଲାନକୋଭିଚ୍ ଚକ୍ର ବା ମିଲାନକୋଭିଚ୍ ସାଇକେଲ କୁହାଯାଏ। ଏହାର ପ୍ରଭାବ ଲକ୍ଷ ଲକ୍ଷ ବର୍ଷ ଧରି ଧୀରେ ଧୀରେ ଦେଖାଯାଏ ଏବଂ ହିମଯୁଗ ଓ ଉଷ୍ମଯୁଗ ଆସିବାରେ ଏହାର ଭୂମିକା ରହିଥାଏ, କିନ୍ତୁ ବର୍ତ୍ତମାନର ଦ୍ରୁତ ଜଳବାୟୁ ପରିବର୍ତ୍ତନ ଏହି କାରଣରୁ ଘଟୁନାହିଁ। ସମୁଦ୍ର ସ୍ରୋତରେ ପରିବର୍ତ୍ତନ ମଧ୍ୟ ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ ପ୍ରାକୃତିକ କାରଣ। ପୃଥିବୀର ସମୁଦ୍ର ସ୍ରୋତ ପୃଥିବୀର ବିଭିନ୍ନ ସ୍ଥାନକୁ ଉତ୍ତାପ ବଣ୍ଟନ କରେ। କୌଣସି କାରଣରୁ ସମୁଦ୍ର ସ୍ରୋତର ଦିଗ କିମ୍ବା ବେଗ ବଦଳିଗଲେ ଜଳବାୟୁ ପ୍ରଭାବିତ ହୁଏ। ଉଦାହରଣ ସ୍ୱରୂପ ଏଲ୍ ନିନୋ ଓ ଲା ଲିନା ଘଟଣା ବିଶ୍ୱର ବର୍ଷା ଓ ତାପମାତ୍ରାକୁ ପ୍ରଭାବିତ କରେ। ଭାରତରେ ଏଲ୍ ନିନୋ ସମୟରେ ବର୍ଷା କମିଯିବାର ସମ୍ଭାବନା ଥାଏ, ଯାହାକି କୃଷି କାର୍ଯ୍ୟକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଏବେ ଆସନ୍ତୁ ଜାଣିବା ଜଳବାୟୁ ପରିବର୍ତ୍ତନର ବୈଶ୍ୱିକ ପ୍ରଭାବଗୁଡ଼ିକ ବିଷୟରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଗୋଟିଏ ଦେଶ କିମ୍ବା ଅଞ୍ଚଳରେ ସୀମିତ ନୁହେଁ, ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବୈଶ୍ୱିକ ଉଷ୍ମତା ବୃଦ୍ଧି ହେଉଛି ଜଳବାୟୁ ପରିବର୍ତ୍ତନର ଏକ କୁପ୍ରଭାବ, ଯାହାଦ୍ୱାରା ପୃଥିବୀର ହାରାହାରି ତାପମାତ୍ରା କ୍ରମାଗତ ଭାବରେ ବଢ଼ୁଛି। ଅନେକ ଦେଶରେ ପୂର୍ବ ତୁଳନାରେ ଅଧିକ ଗରମ ପଡ଼ୁଛି, ଗ୍ରୀଷ୍ମ ଋତୁ ଅଧିକ ଲମ୍ବା ଓ ତୀବ୍ର ହେଉଛି। ଏହା ମାନବ ସ୍ୱାସ୍ଥ୍ୟ, କୃଷି ଏବଂ ଜଳ ସମ୍ପଦ ଉପରେ ଗୁରୁତର ପ୍ରଭାବ ପକାଉଛି। ହିମାଳୟ, ଆର୍କଟିକ୍ ଓ ଆଣ୍ଟାର୍କଟିକାର ବରଫ ଦ୍ରୁତ ହାରରେ ତରଳୁଛି, ଏହାଫଳରେ ସମୁଦ୍ର ପତ୍ତନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହାର ପ୍ରଭାବରେ ଉପକୂଳ ଅଞ୍ଚଳ ବୁଡ଼ିଯିବାର ଆଶଙ୍କା ବଢ଼ିଯାଇଛି। ଲବଣାକ୍ତ ଜଳ ଚାଷ ଜମିକୁ ପ୍ରବେଶ କରୁଛି, ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି, ସମୁଦ୍ର କୂଳବର୍ତ୍ତୀ ସହରଗୁଡ଼ିକ ସମୁଦ୍ର ଗର୍ଭରେ ମିଶିଯିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଫଳରେ ବିଶ୍ୱରେ ଅତ୍ୟଧିକ ବର୍ଷା, ଭୟଙ୍କର ବନ୍ୟା, ଦୀର୍ଘ ମରୁଡ଼ି, ପ୍ରଚଣ୍ଡ ଘୂର୍ଣ୍ଣିଝଡ଼ ଭଳି ଚରମ ପାଣିପାଗୀୟ ଘଟଣା ବୃଦ୍ଧି ହେଉଛି ଏବଂ ଏହି ବିପର୍ଯ୍ୟୟରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହେଉଛି। ଅନେକ ପଶୁପକ୍ଷୀ ଓ ଉଦ୍ଭିଦ ନିର୍ଦ୍ଦିଷ୍ଟ ଜଳବାୟୁ ଉପରେ ନିର୍ଭର କରୁଥିବା ବେଳେ ତାପମାତ୍ରା ଓ ବର୍ଷାରେ ପରିବର୍ତ୍ତନ ହେବାରୁ ସେମାନଙ୍କର ବାସସ୍ଥାନ ନଷ୍ଟ ହେଉଛି ଏବଂ ଆଞ୍ଚଳିକ ଜୈବ ବିବିଧତା ନଷ୍ଟ ହେଉଛି। ଅନେକ ପ୍ରଜାତି ବିଲୁପ୍ତ ହେବାର ସ୍ଥିତିରେ ପହଞ୍ଚି ସାରିଛି। ପ୍ରବାଳ ପ୍ରାଚୀର ବା କୋରାଲ ରିପ୍ସ ନଷ୍ଟ ହେବା, ଧ୍ରୁବୀୟ ଭାଲୁଙ୍କ ବାସସ୍ଥାନ କମିବା ଏବଂ ବିଭିନ୍ନ ପକ୍ଷୀଙ୍କ ପରିବ୍ରଜନ ପଥ ବଦଳିବା ଏହାର ଉଦାହରଣ। ଜଳବାୟୁ ପରିବର୍ତ୍ତନ ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଉଛି। ଅନିୟମିତ ବର୍ଷା, ଦୀର୍ଘ ମରୁଡ଼ି ଏବଂ ଅତ୍ୟଧିକ ଗରମ ଯୋଗୁଁ କୃଷି ଉତ୍ପାଦନ କମିଯାଉଛି। ଏହା ଭବିଷ୍ୟତରେ ଖାଦ୍ୟ ଅଭାବ ଓ ଦର ବୃଦ୍ଧିର କାରଣ ମଧ୍ୟ ହୋଇପାରେ। ମାନବ ସ୍ୱାସ୍ଥ୍ୟ ଉପରେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ମଧ୍ୟ ଅଣଦେଖା କରିହେବ ନାହିଁ। ଜଳବାୟୁ ପରିବର୍ତ୍ତନ ଫଳରେ ହିଟ୍ ଷ୍ଟ୍ରୋକ୍, ଶ୍ୱାସରୋଗ, ଚର୍ମରୋଗ, କ୍ୟାନ୍ସର, ଡେଙ୍ଗୁ, ମ୍ୟାଲେରିଆ ଓ ଜଳବାହିତ ରୋଗର ପ୍ରକୋପ ବଢ଼ୁଛି। ପ୍ରାକୃତିକ କାରଣ ଜଳବାୟୁକୁ କିଛି ପରିମାଣରେ ପ୍ରଭାବିତ କଲେ ମଧ୍ୟ ଆଜିର ଦ୍ରୁତ ଜଳବାୟୁ ପରିବର୍ତ୍ତନର ମୂଳ କାରଣ ମାନବ କାର୍ଯ୍ୟକଳାପ। ଏହାର ପ୍ରଭାବ କେବଳ ପରିବେଶରେ ସୀମିତ ନ ରହି କୃଷି, ସ୍ୱାସ୍ଥ୍ୟ, ଅର୍ଥନୀତି, ଜୈବ ବିବିଧତା ଓ ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଛି। ଏହି କାରଣରୁ ଜଳବାୟୁ ପରିବର୍ତ୍ତନର କାରଣ, ପ୍ରଭାବ, ଏହାର ସମାଧାନ ସମ୍ପର୍କରେ ପ୍ରତ୍ୟେକ ନାଗରିକଙ୍କର ସଠିକ୍ ଜ୍ଞାନ ଓ ସଚେତନତା ରହିବା ଆବଶ୍ୟକ। ପରିବେଶର ସୁରକ୍ଷା ହେଉଛି ଆମର ନୈତିକ କର୍ତ୍ତବ୍ୟ ଏବଂ ଆଗାମୀ ପିଢ଼ି ପ୍ରତି ଆମର ଦାୟିତ୍ୱ। ତେଣୁ ଶ୍ରୋତାବନ୍ଧୁ, ବିଶ୍ୱର ସମସ୍ତ ଦେଶ ଏବଂ ଆମ ସମସ୍ତଙ୍କୁ ମିଳିତ ଭାବରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପଡ଼ିବ। ଆଜି ଆମକୁ ଶପଥ ନେବାକୁ ପଡ଼ିବ ଯେ ଆମେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାର କମ୍ କରିବା, ଜଳବାୟୁ, ମାଟି ଓ ଆମ ପରିବେଶର ସଦୁପଯୋଗ କରିବା, ସଚେତନତା ସୃଷ୍ଟି କରିବା, ତାହେଲେ ଆମେ ଆମର ଆଗାମୀ ଭବିଷ୍ୟତ ପିଢ଼ିକୁ ଏକ ସୁନ୍ଦର ଓ ସୁସ୍ଥ ଜୀବନ ଦେଇପାରିବା।
1: ଶୁଣିଲେ ଓଡ଼ିଆରେ ଆଲୋଚନା, ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ପଲ୍ଲେ ଗୀତ। ପ୍ରଥମେ ଶିଳ୍ପୀ ହେଲେ ଗଗନ।

ଶୁଣିଲେ କେତୋଟି ପଲ୍ଲୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ବଂଶୀବାଦନ କରିଛନ୍ତି ଶିଳ୍ପୀ ହରିପ୍ରସାଦ ଚୌରସିଆ। ଶିଳ୍ପୀ ପରିବେଷଣ କରିଛନ୍ତି ହମସାଦ ବାନୀ।

0: ହରେ ହେଉ ବାବୁ, ଏମିତି ବର୍ଷାରେ ବିନା ରେନକୋଟ ବିନା ଛତାରେ କୁଆଡ଼େ କି ଯିବ? ଟ୍ୟାକ୍ସିରେ ବସ, ଚାଲ ନେଇଯିବି।
1: ନା ନା ସର୍ଦ୍ଦାର ଜୀ, ମୁଁ ପାଖକୁ ଯିବି।
0: ଲାଗୁଛି ଆଜି ଟିକେ ବୋଧେ ବେଶୀ ପିଇଦେଇଛ।
1: ନା ନା, ମୁଁ ମଦ ପିଏନି କି କେବେ ପିଇବିନି।
0: ଠିକ ଅଛି ଠିକ ଅଛି, ରାଗୁଛ କାହିଁକି? ଶାଶ୍ରୀ ଆକାଳ।

0: ଘରେ ଜୋତା ଖୋଲି ରଖିଦେବ, ମୁଁ ଅଫିସରେ ୱେଟ୍ କରିଛି।
1: ଆଚ୍ଛା ଠିକ୍ ଅଛି।
0: ବହୁତ ଥକା ଲାଗୁଛି, ରାତି ବି ଗୁଡ଼ାଏ ହେଇଗଲାଣି, କ'ଣ ହେଇଛି କେଜାଣି। ଏମିତି ସବୁ ନାଟକ ମୋ ଜୀବନରେ ସବୁବେଳେ କାହିଁକି ଚାଲିଥାଏ ଯେ କିଛି ବୁଝିପାରେନି। ଡକ୍ଟର ମନୀଷ, କଫି ନିଅ।
1: ଥ୍ୟାଙ୍କ ୟୁ।
0: ହଁ, କଥାଟା କ'ଣ ଏଥର କୁହ।
1: ଶରଣ ଚାହେ ବିନା ଦିଦି, ମୁଁ
0: ପ୍ଲିଜ ପ୍ଲିଜ ରିଲାକ୍ସ
1: ଦିଦି। ମୋ ଜୀବନ ବର୍ବାଦ ହେଇଗଲା, ମୁଁ ସେ ନର୍କ ଭିତରେ ରହିପାରିବିନି ଦିଦି।
0: ଡକ୍ଟର କ'ଣ କହୁଛ ତୁମେ, ଏତେ ଖୋଜାଖୋଜି କରି ନାଗର ସାହେବ ତମକୁ ଭାରତରୁ ଆଣିଛନ୍ତି, ତମେ ତାଙ୍କର ଜାମାତା।
1: ସେଇ ତ ମୋର ଦୁର୍ଭାଗ୍ୟ, ଆମର ସେ ଛୋଟିଆ ସହରଟିରେ ମୁଁ ଶାନ୍ତିରେ ଜୀବନ କଟାଉଥିଲି। ଆମେରିକା ଆସିବା ପାଇଁ ମୋର କୌଣସି ସଉକ ନଥିଲା, ହେଲେ ମୋ ମାର ଇଚ୍ଛା ଥିଲା ମୁଁ ବିଦେଶ ଯିବି, କାହିଁକି ନା ମୋ ମାଉସୀଙ୍କର ଦୁଇ ପୁଅ ଦୁବାଇରେ ଅଛନ୍ତି। ସବୁବେଳେ ସେଥିପାଇଁ ସେ ବାପାଙ୍କ ସାଙ୍ଗରେ ଲାଗିଥିଲା, କିନ୍ତୁ ବାପା ଭାରି ସାଦା ସିଧା, ବହୁତ ସରଳ ପ୍ରକୃତିର ଲୋକ, ସବୁବେଳେ ତାଙ୍କର ପୂଜାପାଠ ଚାଲିଥାଏ। ହେଲେ ମୋ ମାର ଚିତି ଆଗରେ ତାଙ୍କର କୌଣସି କଥା ରହିଲାନି, ଶେଷରେ ମୋତେ ନାଗରଜୀଙ୍କ ହାତରେ ସମର୍ପି ଦିଆଗଲା ଦିଦି, ମୋତେ ନାଗରଜୀଙ୍କ ହାତରେ ସମର୍ପି ଦିଆଗଲା।
0: ତମେ ଏମିତି ଅଧୈର୍ଯ୍ୟ ହୁଅନି ଡକ୍ଟର, ସାହସର ସହିତ କାମ କର। ଶୁଣ, କଫି ଥଣ୍ଡା ହେଇଯାଉଛି, ପିଇ ନିଅ।

0: দিদি, ମୋର ବଞ୍ଚିବା ଦୂର ହୋଇପଡ଼ିଛି। ଏତେ ଦିନ ଧରି ସେମାନଙ୍କ ସହିତ କେମିତି ଚଳି ଆସିଛି ସେ କଥା କେବଳ ମୁଁ ହିଁ ଜାଣେ। ହେଲେ ବର୍ତ୍ତମାନ ଗୋଟିଏ ମିନିଟ୍ ମୁଁ ସେ ଘରେ ରହିପାରିବିନି। ଆପଣ ମୋତେ ଆପଣ ଗେଷ୍ଟ ହାଉସ୍ ଗୋଟେ ରୁମ୍ ଦିଅନ୍ତୁ ଦିଦି, ପ୍ଲିଜ୍ ପ୍ଲିଜ୍ ଦିଦି।
1: ଡକ୍ଟର ମନୀଷ, ଏବେ ପ୍ରୋବ୍ଲେମ୍ ହେଲା ଯେ ମୋ ପାଖରେ କୌଣସି ରୁମ୍ ଖାଲି ନାହିଁ। ଦେଖ, ସମସ୍ତଙ୍କ ଘରେ ତ ଝଗଡ଼ା ଝାଟି ହୁଏ, ଏମିତି କ'ଣ କେହି ଘର ଛାଡ଼ି ଚାଲିଯାଏ? ବର୍ତ୍ତମାନ ତମ ମନରେ ସ୍ଥିରତା ନାହିଁ, କିଛି ସମୟ ରେଷ୍ଟ ନିଅ, ତାପରେ।
0: କ'ଣ କହୁଛ ତୁମେ? ଯଦି ମୋତେ ତଡ଼ିଦେବ ମୁଁ କେଉଁଠୁ ଆଶ୍ରୟ ନେବି? ସେ ଘରକୁ ଫେରିଯିବା ଅପେକ୍ଷା ଭଲ ହେବ।
1: ଘଟଣା କ'ଣ? ନାଗର୍ଜୀ ତ ତମକୁ ବହୁତ ସ୍ନେହ କରନ୍ତି।
0: ଯେତେବେଳେ ମୋର ସମ୍ବନ୍ଧ ହେଲା ଭାବିଥିଲି ନାଗର ସାହେବ ମୋତେ ପସନ୍ଦ କରି ଆମେରିକା ନେଇଯାଉଛନ୍ତି। ଭାବିଲି କିଛି ବର୍ଷ ପୂର୍ବେ ସେ ବି ତ ଆମ ପରି ଭାରତୀୟ ଥିଲେ, ଆମ ଭିତରେ ବୁଝାମଣାର କୌଣସି ଅଭାବ ରହିବନି। ହେଲେ ଏଠାକୁ ଆସି ଅନୁଭବ କଲି ଯେ ଏମାନେ ଯେମିତି ମୋତେ ଗୋଟିଏ ଗୃହପାଳିତ ପଶୁ ଭଳି କିଣି ଆଣିଛନ୍ତି। ଅଳିଆ ସଫା କରିବି ମୁଁ, ଟଏଲେଟ୍ ସଫା କରିବି ମୁଁ, ଘାସ କାଟିବି, ଲୁଗା ଧୋଇବି, ଏତିକି ନୁହେଁ ଦିଦି, ମୋ ସହିତ ସେମାନେ ଥଟା ତାମସା କରୁଛନ୍ତି, ବାହାର ଲୋକଙ୍କ ସାମ୍ନାରେ ମୋତେ ଅପମାନ କରୁଛନ୍ତି।
1: ଆଉ ଅନିଳା, ସେ କ'ଣ ଏସବୁର କିଛି ପ୍ରତିବାଦ କରୁନି?
0: ସେ ତ ତାର ବାପା ମା ଭାଇଙ୍କ ସହିତ ହାତ ମିଳିଛି। ନାଗର ପରିବାରର ସମସ୍ତ ପରିଚିତ ବନ୍ଧୁ ମୋତେ ନାଗର ସାହେବଙ୍କର ବିଶ୍ୱସ୍ତ ଚାକର ବୋଲି ଭାବୁଛନ୍ତି।
1: ଧୈର୍ଯ୍ୟ ଧର, ମୁଁ ସେମାନଙ୍କ ସହିତ କଥା ହେବି, ଅନିଳାକୁ ବୁଝେଇବି। ଦେଖ ମନୀଷ, ଏଇ ଯେଉଁ ଟଏଲେଟ୍ ଇତ୍ୟାଦିର କଥା କହୁଛ, ଆମେ ସମସ୍ତେ ତ ନିଜ ନିଜ ଟଏଲେଟ୍ ସଫା କରୁଛୁ, ଏଥିରେ ଲାଜ କରିବାର କିଛି ନାହିଁ। ହ୍ୟାଭ୍ ପେସେନ୍ସ, ପ୍ରଥମେ ପ୍ରଥମେ ଏମିତି ଭୁଲ ଭଟକା ହେଇଯାଇଥାଏ, କିନ୍ତୁ ଏଥିପାଇଁ ବିବାହର ପବିତ୍ର ବନ୍ଧନକୁ କ'ଣ ଛିଣ୍ଡେଇ ଦେବ?
0: ପବିତ୍ର ବନ୍ଧନ ବିନା ଦିଦି, କାହାକୁ ବୁଝେଇବ ତମେ? ସେମାନେ ତ ମୋତେ ନିପଟ ମୂର୍ଖ ବୋଲି ଭାବୁଛନ୍ତି, କାହିଁକି ନା ମୁଁ ମାଛ ମାଂସ ଖାଏ ନା, ମଦ ପିଏ ନା। ଅନିଳା ଚେନ୍ ସ୍ମୋକର ବୋଲି ତ ତୁମେ ଜାଣ, ସେ ପାଣି ବଦଳିଲେ ବିୟର୍ ପିଏ। ଆଉ ତାର ଭାଇ ବିଜୟ, ଏବେ ତାକୁ 15 ବର୍ଷ ହେଲେ, ସାରାଦିନ ଝିଅମାନଙ୍କ ସହିତ ବୁଲୁଛି, ନହେଲେ କେବୁଲରେ ଅଶ୍ଳୀଳ ଫିଲ୍ମ ସବୁ ଦେଖୁଛି।
1: ଡକ୍ଟର ମନୀଷ, ଗୁଡ଼ାଏ ରାତି ହେଇଗଲାଣି, ତମେ ଆଜି ଲିଭିଂ ରୁମ୍ରେ ଶୋଇଯା, ସକାଳୁ କଥା ହେବା।
0: ବିନା ଦିଦି,

0: 2 ମାସ ହେଲା ମୁଁ ଲିଭିଂ ରୁମ୍ରେ ଶୋଉଛି।
1: ଓ ମାଇ ଗଡ୍, ତାହେଲେ ଅନିଳା
0: ଫ୍ରେଣ୍ଡସ୍ ମାନଙ୍କ ଗହଣରେ ତାକୁ ଫୁରସତ ମିଳୁଛି କୋଉଠି? ପ୍ରତିଦିନ ପାର୍ଟି, ପ୍ରତିଦିନ ପିକନିକ, ଏଇଟା ତ ବାଘର ନୁହେଁ, ବରଂ ମୁଁ କହିବି ମୋ ସାଙ୍ଗରେ ଥଟ୍ଟା କରାଯାଉଛି।
1: ହେଲେ ଆଜି ଏମିତି କଣ ଘଟଣା ଘଟିଲା ଯେ ତମେ ଏତେ ରାତିରେ ଘର ଛାଡ଼ି ଏଠାକୁ ଚାଲି ଆସିଲ?
0: ଆଜି ତ ସମସ୍ତେ ମିଶି ମୋତେ ପାଗଳ କରିଦେଲେ। ବିଜୟ ଆଉ ଅନିଳା ପ୍ରତାରଣା କରି ଜୁସ୍ରେ ଜିନ୍ ମିଶାଇ ମୋତେ ପିଆଇଦେଲେ। ଅନିଳାର ବାନ୍ଧବୀ ମୋ ପ୍ଲେଟ୍ରେ ମାଂସ ରଖିଥିଲା, ଆଉ ବିଜୟ ତାର ଅଇଣ୍ଠା ହାତ ମୋ କୋର୍ଟରେ ପୋଛିଲା ବେଳକୁ ମୁଁ ରାଗରେ ତାକୁ ଚପଡ଼ାଟେ ମାରିଦେଲି, ଆଉ ତାପରେ ଅନିଳାର ମମି ଡାଡି ମୋତେ ବାଡ଼େଇବା ଆରମ୍ଭ କରିଦେଲେ। ମୁଁ ବି ରାଗରେ ସବୁ ଜିନିଷ ଭଙ୍ଗାରୁଜ କରିଦେଲି, ଆଉ ବର୍ଷାରେ ଭିଜି ଭିଜି ଦୌଡ଼ି ପଳାଇ ଆସିଲି। ଏ ଅନ୍ଧାର ଭିତରେ ତୁମେ ହିଁ ମୋତେ ଭରସା ଦେଇପାରିବ, ନହେଲେ ସମୁଦ୍ରରେ ଠେଇ ମୁଁ ଆତ୍ମହତ୍ୟା କରିଦେବି।
2: ନୋ ସୁଇସାଇଡ୍ ପ୍ଲିଜ୍, ବୁଢ଼ାବୁଢ଼ି କରିବନି।
1: ଡଲି ଡଲି, ଓ ମାଇ ବେବି, ଡକ୍ଟର ଧର ଏହାକୁ, ଏଇଠି ଏ ସୋଫା ଉପରେ ଶୋଇଦିଅ। ହଁ, ତମେ ମୋତେ ଭାରି ଅସୁବିଧାରେ ପକେଇଲ ଡକ୍ଟର। ଏ ଝିଅଟା ସୁଇସାଇଡ୍ କି ବୁଡ଼ିଯିବା କଥା ଶୁଣିଲେ ସଙ୍ଗେ ସଙ୍ଗେ ମୂର୍ଚ୍ଛା ହେଇଯାଏ, ଏ ଭାରି ଦୁର୍ବଳ।
0: ଆଇ ଏମ୍ ସରି, ତୁମେ ହାତପାତ ଘସ, ମୁଁ ନାଡ଼ି ପରୀକ୍ଷା କରୁଛି।
1: ହଁ, ମୁଁ କେତେ ଜଣଙ୍କ ସମସ୍ୟାର ସମାଧାନ କରିବି? ମୋ ନିଜ ଜୀବନରେ ତ ଭୟଙ୍କର ଝଡ଼ ଉଠିଛି। ଆମେ ଏଇ ବିଦେଶରେ ଏଇ ବିଶାଳ କୋଠାମାନଙ୍କ ଭିତରେ କେବଳ ଅଣନିଶ୍ୱାସୀ ହୋଇଯିବାରେ ଲାଗିଛୁ। ଆମେ ଏଠି ପ୍ରତ୍ୟେକ କଥା ସହ ଖାଲି ବୁଝାମଣା କରିବାରେ ଲାଗିଛୁ।
3: କଣ ହେଇଛି?
4: ଡଲି ପାଇଁ କଫି ଆଣିବି?
3: ମୁଁ ୟାଙ୍କୁ ଚିହ୍ନି ପାରିଲି ନାହିଁ।
1: ଇଏ ହେଲେ ଡକ୍ଟର ମନୀଷ ଭଟ୍ଟ।
5: ହ୍ୟାଲୋ,
0: ନମସ୍କାର।
1: ଆଉ ଇଏ ହେଲେ ଭେଙ୍କଟ, ଇଏ ମଣି।
0: ଆଚ୍ଛା ଆଚ୍ଛା।
1: ଏମାନେ ସବୁ ପିଟ୍ସବର୍ଗ ଯାଇଥିଲେ ତିରୁପତି ମନ୍ଦିରକୁ। ଡକ୍ଟର, ଏମାନଙ୍କ ଛଡ଼ା ଅଧିକା ଗେଷ୍ଟ ରଖିବାକୁ ମୋର ଆଉ ଇଚ୍ଛା ନାହିଁ। ଡଲି ଡଲି ବେବି, କମ୍ ଅନ୍, ବି ଏ ବ୍ରେଭ୍ ଗର୍ଲ, ଦେ ମୁଁ ତୋ ପାଖରେ ଅଛି ମା। ନା ନା, ଉଠନି, ସେମିତି ଶୋଇରହ। ବାସ୍
0: ଡଲି ଡଲି, ଏବେ ଦେହ କେମିତି ଲାଗୁଛି?
1: ସେ ଠିକ୍ ହେଇଗଲା ଡକ୍ଟର, ତାକୁ ବର୍ତ୍ତମାନ ରେଷ୍ଟ ଦରକାର, ସି ଇଜ୍ ବ୍ରେଭ୍। ବୁଝିଲ ଡକ୍ଟର, ଜୀବନଠୁ ଦୂରେଇ ଯିବା ବଡ଼ କଥା ନୁହଁ, ଜୀବନ ସହିତ ଯୁଦ୍ଧ କରିବା ହେଉଛି ବଡ଼ କଥା। ଏଇ ଛାତ ତଳେ ଯେଉଁମାନେ ରହିଛନ୍ତି ସେମାନଙ୍କର ହଜାରେ ପ୍ରୋବ୍ଲେମ୍ ରହିଛି। ଏବେ ଆମେ ସବୁ ଆମେରିକାନ୍, କିନ୍ତୁ ଆମର ମୂଳ ସଂସ୍କୃତି, ଆମର ଭାରତୀୟ ଆଚାର ବିଚାରକୁ ଏ ଯାଏଁ ଭୁଲିନୁ। ତଥାପି ଏ ଦେଶ ସହିତ ଆମକୁ ଆଡଜଷ୍ଟ କରିବାକୁ ପଡ଼ୁଛି।
0: ଆଚ୍ଛା, ଡଲିର ପ୍ୟାରେଣ୍ଟସ୍ କେଉଁଠି ରହନ୍ତି?
5: ତା ମାର ଡେଥ୍ ହୋଇଯାଇଛି, ସେ ୟା ସାମ୍ନାରେ ସୁଇସାଇଡ୍ କଲେ।
0: ଓ ଗଡ୍
1: ମନୀଷ, ୟା ମା ଜଣେ ଡାକ୍ତରାଣୀ ଥିଲେ, ସେ ଜଣେ ନାମଜାଦା ଗାଇନିକ୍ ସ୍ପେଶାଲିଷ୍ଟକୁ ଆସିଷ୍ଟ କରୁଥିଲେ।
0: ଡାକ୍ତରାଣୀ ଥିଲେ? ଓ,
5: ଡଲିର ବାପା ଅଛନ୍ତି, ସେକେଣ୍ଡ ମ୍ୟାରେଜ୍ କରି ବର୍ତ୍ତମାନ ଫ୍ଲୋରିଡାରେ ରହୁଛନ୍ତି। ସେ ୟା ମମିକୁ ବହୁତ ହଇରାଣ କରୁଥିଲେ, ମାର୍ପିଟ ବି କରୁଥିଲେ, ଭୀଷଣ ସନ୍ଦେହ ବି କରୁଥିଲେ।
0: ଛି ଛି ଛି,
5: ଇଏ ଡଲି ଆମ ୟୁନିଭର୍ସିଟିରେ ପଢ଼ୁଥିଲା, ସେଠି ଆମର ପରିଚୟ ହେଲା। ସବୁବେଳେ ଭାରି ରୋଗିଣା, ଟ୍ରିଟମେଣ୍ଟ ପାଇଁ ମୁଁ ତାକୁ ସାଇକେଟ୍ରିଷ୍ଟ ପାଖକୁ ପଠାଇ ଦେଇଥିଲି, ସେଠୁ ବୀଣା ଦିଦିଙ୍କ ପାଖକୁ ନେଇ ଆସିଲି, ସେ ୟାକୁ ଷ୍ଟୋର୍ରେ ଜବ୍ ଦେଲେ।
1: ଯେତେବେଳେ ସେ ଆସିଥିଲା ଭାରି ପତଳା ଥିଲା, ଏ ଭେଙ୍କଟ ବି ସାଇକେଟ୍ରି ପଢ଼ୁଥିଲା। ଏଇଠି କେହି ବେମାର ହେଇ ଯଦି ନିଜର ଘର ଆଉ ପରିବାର କଥା ମନେ ପକାଇ ଡିପ୍ରେସ୍ ହେଇଯାଏ, ତାହେଲେ ଆମେ ତାକୁ ସାଇକିଆଟ୍ରିଷ୍ଟଙ୍କ ପାଖକୁ ପଠାଇଦେଉ।
4: ୱି ଅଲ୍ ହାଭ୍ ଷ୍ଟ୍ରଗଲ୍ଡ ଆଣ୍ଡ ୱି ଶାଲ୍ ଫେସ୍ ପ୍ରୋବ୍ଲେମ୍ସ। ଏଇ ଗୋରା ଆମେରିକାନ୍ ସୋସାଇଟିରେ ଆଡଜଷ୍ଟ କରି ରହିବା ଏତେ ସହଜ ନୁହେଁ ଡାକ୍ତର ସାହେବ।
5: ଡଲି, କଫି ନିଅ, ଗରମ ଗରମ ଯଦି ପିଇଦେବ ତାହେଲେ ଟିକେ ବେଟର୍ ଫିଲ୍ କରିବ।

0: ଆଚ୍ଛା ଏତେ ରାତିରେ କଣ ଡିସ୍କସନ ଚାଲିଛି? ଏସବୁ ତ ଡାକ୍ତର ସାହେବ ନିଜେ ଦେଖିଥିବେ, ତାଙ୍କ ପାଖକୁ ତ ବହୁତ ଭାରତୀୟ ରୋଗୀ ଆସନ୍ତି।
1: ଗୋରାମାନଙ୍କର ସନ୍ଦେହ ଆଖି ସବୁବେଳେ ପରା ଆମର ପିଛା କରୁଛି। ଆମେମାନେ ପାଠପଢ଼ାରେ ସେମାନଙ୍କଠୁ ଅଧିକ ନମ୍ବର ରଖୁଛୁ ତ?
2: ଆମ ପିଲାମାନେ ଅଧିକ ପରିଶ୍ରମ କରୁଛନ୍ତି, ହତାଶା ମନୋଭାବ ତାଙ୍କ ନାହିଁ। ଡ୍ରଗ୍ସ, ସ୍ମୋକିଂ, ଡ୍ରିଙ୍କିଂ ଏସବୁରେ ନିଜ ଜୀବନକୁ ବରବାଦ କରନ୍ତିନି, ଏଇଥିପାଇଁ ବି ଗୋରା ଗୁଡାକ ଆମ ଉପରେ ଜଳୁଛନ୍ତି।
3: ମୁଁ ଜାଣେ ଦିଦି,
0: ଆମ ଇଣ୍ଡିଆନ ୱାର୍କର ମାନେ ଦୁଇ ଦୁଇ ତିନି ତିନି ସିଫ୍ଟରେ କାମ କରନ୍ତି। ସେମାନେ ଗୋଟିଏ ଗୋଟିଏ ଡଲାର ସଞ୍ଚୟ କରି ଗାଡ଼ି, ଘର, ଦୋକାନ ଆଦି କିଣୁଛନ୍ତି। ଏଇ ହ୍ୱାଇଟ୍ ଲୋକ ଗୁଡାକ ଆମର ଖୁସି ଦେଖି ସହିପାରନ୍ତିନି। ଏମାନେ ଆମକୁ ଇନସଲ୍ଟ କରୁଛନ୍ତି, ଆମ ସହିତ ଥଟ୍ଟା କରୁଛନ୍ତି।
2: ୱି ଅଲ୍ ହାଭ୍ ଟୁ ଆଡଜଷ୍ଟ। ଓକେ, ବହୁତ ରାତି ହେଇଗଲାଣି, ଲେଟ୍ସ ରେଷ୍ଟ ନାଓ। ମଣି, ଡକ୍ଟରଙ୍କ ପାଇଁ ସୋନୁର ରୁମ୍ଟା ଖୋଲିଦିଅ। ଭେଙ୍କଟ, ପ୍ଲିଜ୍ ହେଲ୍ପ ମି। ଭାରି ଥକା ଲାଗୁଛି, ଦେହଟା ବି ଭାରି ଦୁର୍ବଳ ଲାଗୁଛି। ବାହିଗୁରୁ, ଆଉ ପାରିବିନି, ମନଟା କେଉଁଥିରେ ବି ଲାଗୁନି। ସୋନୁଟା ବି ସ୍କୁଲ ଟ୍ରଙ୍କୁ ଚାଲିଗଲା, ଆଉ ପରମିନ୍ଦର ସେ ତ ମୋତେ ସ୍ୱପ୍ନର କୁହାଳି ଭିତରେ ଛଟପଟ କରୁଛି। ମୋର ଇଚ୍ଛା ସବୁକୁ ତାର ବଳିଷ୍ଠ ପଞ୍ଜା ଭିତରେ ବନ୍ଦୀ କରି ରଖିଛି, କିନ୍ତୁ କିନ୍ତୁ ନିଜେ ସ୍ୱାଧୀନ ହୋଇଯାଇଛି। କା ପୁରୁଷ କେଉଁଠିକାର, ନିଜର ଘର, ନିଜର ଷ୍ଟୋର, ହସ ଖୁସିର ସଂସାର ଛାଡ଼ି ଅନ୍ୟ ଦ୍ୱାରରେ ଯାଇ ପଡ଼ିଛି। ହାରେ ଭାଗ୍ୟ, ମୋତେ ଆଣି ଏମିତି ଗୋଟେ ଯାନ୍ତ୍ରିକ ଦୁନିଆ ଭିତରେ କାହିଁକି ଛାଡ଼ିଦେଲେ? ନିଜ ଘର, ଗାଁ, ନିଜ ଦେଶ, ନିଜ ଭାଷା, ଖାଇବା ପିଇବା ସବୁ ଚାଲିଗଲା। ଜଣେ ନିର୍ଦ୍ଦୟୀ କିଛି ଦିନ ନିଜ ରୂପର ମୋହ ଦେଖାଇ ମୋତେ ଏ ପାଗଳ ଦେଶକୁ ଆଣି ଏକୁଟିଆ ଛାଡ଼ିଦେଲା। ଏମିତି ଜୀବନରେ କି ଲାଭ, ୟାକୁ କ'ଣ ଜୀବନ କହନ୍ତି? ଏଇ ଗେଷ୍ଟ ହାଉସ୍ଟା ଯଦି ନଥାନ୍ତା ତାହେଲେ ତ ମୁଁ ପାଗଳି ହେଇଯାଇଥାନ୍ତି। ଭଙ୍ଗା ମନ ନେଇ ବହୁ ଭାରତୀୟ ଭିନ୍ନ ଭିନ୍ନ ଜାଗାରୁ ଏଠାକୁ ଆସନ୍ତି, ଏ ସମସ୍ତେ ଆପଣାର ହେଇଗଲେଣି। ମୋ ପାଇଁ ତ କେତେ ଭାବନା ସେମାନଙ୍କର। ମାର ବି ଚିଠି ଆସିଥିଲା, ମୋତେ କେତେ ମନେ ପକାଉଛି। ସେ କହୁଛି, ଝିଅ, ନିଜର ମାଆକୁ ତୁ ପୁରାପୁରି ଭୁଲିଗଲୁଣି। ଗତକାଲି ଆମେରିକାରୁ ଆସିଥିବା ଦଲଜିତ୍ର ପୁଅ ବୋହୂଙ୍କ ସହିତ କଥାବାର୍ତ୍ତା କରିଥିଲି, ବଲବିନ୍ଦ୍ର ଶଳା ବି ଆସିଛି। ସେମାନେ ଏଠାରେ ଜମି ନେଇ ଫ୍ୟାକ୍ଟ୍ରି ଖୋଲୁଛନ୍ତି। ଶୁଣୁଛି ଭାରତ ସରକାରଙ୍କ ଠାରୁ ବହୁତ ପ୍ରକାର ସାହାଯ୍ୟ ମିଳୁଛି। ମୋର ଇଚ୍ଛା ହେଉଛି ତୁ ବି ଏଠାକୁ ଚାଲିଆ। ଏବେ ବାହାର ଦେଶରେ ରହୁଥିବା ହିନ୍ଦୁସ୍ତାନୀମାନେ ବିଦେଶରୁ ଆସି ଏଠାରେ ଜମି କିଣିପାରିବେ, ବ୍ୟାଙ୍କରେ ନିଜର ଖାତା ଖୋଲିପାରିବେ, ଋଣ ବି ଡଲାରରେ ମିଳୁଛି। ନିଜ ଜନ୍ମଭୂମି, ନିଜ ମା, ଅତି ଆପଣାରରେ ମା। ଜାଣିନି କାହିଁକି ତୋ ବାପା ତତେ ଏତେ ଦୂରରେ ବାହା ଦେଇ ପଠେଇଦେଲେ। ତୋର ବି ଭାରି କଠୋର ହୃଦୟ, ଏତେ ବର୍ଷ ହେଇଗଲା ଥରଟିଏ ବି ଏଠାକୁ ଆସିପାରିଲୁନି। ପରମିନ୍ଦରକୁ ମୁଁ ଚିଠି ଲେଖିଛି, ଭଗବାନ କରନ୍ତୁ ତୋର ସୁମୃତି ହଉ। ତୋର ଚିନ୍ତା ମୋତେ ଖାଇଯାଉଛି ବିଣା, ତୋର ମା। ଜାଣିନି କାହିଁକି ତୋତେ ଦେଖିବା ପାଇଁ ମନଟା

0: ଡଲି, ଟୋଷ୍ଟ ଗରମ ହେଲା କି ନାହିଁ ମୋ?
1: ହଁ, ଗରମ ହେଇଗଲା।
2: ଆରେ ମାମା।
0: ଆରେ ସୋନୁ, ତୁ ହଠାତ୍ କେମିତି ଆସିଗଲୁ? ହ୍ୱାଟ ଏ ପ୍ଲେଜେଣ୍ଟ ସରପ୍ରାଇଜ।
2: ଓହୋ ମାମା, ୱିକେଣ୍ଡରେ ମୋର ଜଣେ ସାଙ୍ଗ ଆସିଥିଲା, ତା ସାଙ୍ଗରେ ଆସିଗଲି। ଏଇ ଗଳିରେ ରହୁଛି ଜନ, ମତେ ଏମିତି ଅନେଇଛ କଣ ମାମା?
0: ତତେ ଦେଖୁଛି, ଗୋରା ଦେଶରେ ରହି ତୁ ବି ଗୋରା ହେଇଗଲୁଣି, ବିଲକୁଲ ଆମେରିକାନ ଭଳି ଲାଗୁଛୁ।
2: ନୋ ମାମା, ସବୁ ଫ୍ରେଣ୍ଡସ କହୁଛନ୍ତି ତୋ ଚେହେରା ତୋର ମାଙ୍କ ଭଳିଆ ଆଉ ଫିଜିକ ବାବାଙ୍କ ଭଳିଆ, ଠିକ ନା ମାମା? ହ୍ୟାଲୋ ମଣି।
3: ହ୍ୟାଲୋ।
2: ହାଇ ଭେଙ୍କଟ।
3: ହାଇ।
2: ହାଉ ଆର ୟୁ?
3: ଫାଇନ।
2: ବୁଝିଲ ମାମା, କଥାବାର୍ତ୍ତାଟା କିଛି କିଛିଟା ଆମେରିକାନ ଭଳିଆ ହେଇଯାଇଥିବ, ହେଲେ ମୋର ଦରକାର ବିଲକୁଲ ଦେଶୀ ଖାନା। ଆରେ ହଁ ମାମା, ମୋର କେତେ ଜଣ ଆମେରିକାନ ଫ୍ରେଣ୍ଡସ ଆମ ଏଠିକି ଇଣ୍ଡିଆନ ଡିଶ ଖାଇବାକୁ ଆସୁଛନ୍ତି।
0: ଆଚ୍ଛା,
2: କଣ ବନେଇବ ମାମା?
0: ଆଦେଶ କରନ୍ତୁ ମହାଶୟ।
2: ରାଜମା ଚାୱଲ, ମୂଳା କୋବିର ପରାଠା, ଶାଗ ଆଉ ହଁ ଗାଜର ହଲୱା ବି।
0: ଠିକ ଅଛି ସୋନୁ, ସବୁ ତିଆରି ହେଇଯିବ।
3: ଓକେ, ଏନ୍ଜୟ ୟୋରସେଲ୍ଫ। See you in the evening.
2: See you.
3: Sonu, see you.
2: See you.
3: Enjoy Sonu.
2: Thank you.
3: Bye.
2: Bye.
0: Dolly, Sonu pai aalu parota freeze ro bahar kari garam kari an. Ha, jar ro lassi bi nei asibu.
2: Ha, achar bi.
0: Ha, ethar kaha, tor baseball match ro kon hela? Jitilu na harilu?
2: Tumo po jeu team ro captain. Se team kon kebe haribo?
0: Sabas. God bless you, my son.
2: ହେଲେ ମାମା, ମୁଁ ତୁମ ଉପରେ ବହୁତ ରାଗିଛି, ତୁମେ କାହିଁକି ମୋର ମେଲ୍ ଦେଖିବାକୁ ଆସିଲନି? ମୁଁ ତ ତୁମ ଡାଇରୀରେ ଡେଟ୍ ଟାଇମ୍ ସବୁ ନୋଟ୍ କରିଦେଇଥିଲି।
0: I'm sorry। କଥା କ'ଣ କି, ଆଗ ଦିନ ଆମର ଲିଟିଲ ଇଣ୍ଡିଆ ଗ୍ରୁପରେ ଲଞ୍ଚ ଥିଲା, ସେ ସବୁର ଆରେଞ୍ଜମେଣ୍ଟ କରିବା ପାଇଁ ବହୁତ ସମୟ ଲାଗିଲା।
2: ଓକେ ଓକେ, କିନ୍ତୁ ନେକ୍ସଟ ଟାଇମ୍ ତୁମେ ମୋର ମ୍ୟାଚ୍ ମିସ୍ କରିବନି ଯେମିତି।
0: ବିଲକୁଲ ନାହିଁ।
2: ପ୍ରମିସ୍?
0: ପ୍ରମିସ୍?
2: ସତ କଥା କହିବି ମାମା, ମୁଁ ତୁମ ଉପରେ ମୋଟେ ଅଭିମାନ କରିନି।
0: ଆଇ ନୋ ମାଇ ସନ୍। ଆଚ୍ଛା ସୋନୁ, ମ୍ୟାଚ୍ ଦେଖିବାକୁ ତୋ ଡାଡି ଆସିଥିଲେ କି?
2: ହଁ ମାମା, ଡାଡି ଆସିଥିଲେ, ମତେ କଂଗ୍ରାଚୁଲେଟ୍ କଲେ, ମୋ ପୁରା ଟିମ୍କୁ ଆଇସ୍କ୍ରିମ୍ ଖୁଆଇଲେ, ବଡ଼ ମଜା ଲାଗିଲା। ଜାଣିଛ ମାମା, ଡାଡି ତୁମ ବିଷୟରେ ପଚାରୁଥିଲେ। ଆଚ୍ଛା ମାମା, ଡାଡି ଆମ ଘରେ ଆସି କାହିଁକି ରହୁନାହାନ୍ତି?
1: ସୋନୁ, here is your favorite paratha, lassi and achar। Come on Sonu, come on।

0: please stop here at the Little India store? It will be a pleasure surprise. ଦଶ ବର୍ଷ ପରେ ଆଜି ବୀଣା ସହିତ ସାକ୍ଷାତ ହେବ, ବିଶେଷ ବୀଣା ସିଂ।
1: ହେ ଆଜ୍ଞା, ଆସିଗଲା। ଏ ଷ୍ଟୋର ଭାରି ପପୁଲର। ଏଠାରେ ଚଟଣି, ଆଚାର, ମୁର୍ବା ମସଲା, ମିଠେଇ, ଇଣ୍ଡିଆର ସବୁ କିଛି ମିଳେ ଆଜ୍ଞା। ମୁଁ ସବୁ ପୁରା ଏଇଠୁ ନିଏ ଆଜ୍ଞା।
0: ମୁଁ ସବୁ ଜାଣିଛି ସର୍ଦ୍ଦାରଜୀ, ଏ ଦୋକାନଟା ମୋ ଫ୍ରେଣ୍ଡର। ଏ ନିଅ $4.50।
1: ରଖନ୍ତୁ ଆଜ୍ଞା, ଭାରତରୁ ଆସିଛନ୍ତି, ଆପଣଙ୍କଠୁ କଣ ନେବି?
0: ନା ନା, ଏଇ ନିଅ $5। କିପ୍ ଦ ଚେଞ୍ଜ, ବାଏ ବାଏ। ଏକ୍ସକ୍ୟୁଜ୍ ମି, ଆପଣ ବୀଣା ସିଂ ନା? ଇଫ୍ ଆଇ ଏମ୍ ନଟ୍ ମିଷ୍ଟେକେନ୍। ଓହୋ ନର୍ଗିସ, ତୁମେ କେବେ ଆମେରିକା ଆସିଲ?
2: 3 ମାସ ହେଇଗଲା, ନ୍ୟୁୟର୍କରେ ଅଛି। ଆଉ ଖବର କ'ଣ?
0: ଭଲ ଅଛି। ଆସ ଭିତରକୁ ଯାଇ କଥାବାର୍ତ୍ତା ହେବା। ଆଉ ନର୍ଗିସ, ଆମେରିକା କେମିତି ଆସିଲ? ବୁଲିବାକୁ ଆସିଛ ନା ଆଗ ଭଳି କୌଣସି ଟ୍ରେନିଂରେ ଆସିଛ?
2: ନାଇଁ ମ, କୌଣସି ଟ୍ରେନିଂ ଫ୍ରେନିଂ ନାହିଁ। ହଁ, 10 ବର୍ଷ ପୂର୍ବେ ଯେଉଁ ଟ୍ରେନିଂ ନେଇଥିଲେ ତାର ଫାଇଦା ଏବେ ଏଇଠିରେ ହିଁ ଉଠେଇବି। ଗୋଟେ ଫାର୍ମରେ ଜଏନ୍ କରିଛି।
0: ଓ ଦ୍ୟାଟ୍ସ ଗ୍ରେଟ୍। ହଁ, ସେ ଯାହା ହଉ, ମୋତେ ଜଣେ ସାଙ୍ଗ ଏଠି ମିଳିଗଲେ।
2: ମୋର ହଜବେଣ୍ଡ ବି ଏଇଠି ଅଛନ୍ତି, ତାଙ୍କୁ ମଧ୍ୟ ଭଲ କାମଟିଏ ମିଳିଯାଇଛି। ଏଠିକୁ ଆସିଲେଣି ଯେତେବେଳେ, କିଛି ଦିନ ଏଠି ମଜା କରିବା।
0: ତୁମେ ତ ଟିକେ ବି ବଦଳିନ ନର୍ଗିସ, ସେତେବେଳେ ଯେମିତି ଥିଲ ଏବେ ବି ଠିକ୍ ସେମିତି ଅଛ।
2: ହେଲେ ତୁମର କ'ଣ ହୋଇଛି ବୀଣା? ୟୁ ୱାଣ୍ଟ ବିଲିଭ୍, ମୁଁ ତୁମକୁ ସହଜରେ

0: ଜାଣିପାରିଲେନି।
1: ସତେ? ହଁ ପୁରା, 10 ବର୍ଷ ତ ଏମିତି ବେଶୀ ନୁହେଁ ଯେ ଜଣେ ସାଙ୍ଗକୁ ଚିହ୍ନିବାରେ ଅସୁବିଧା ହୋଇଯିବ, କିନ୍ତୁ ତୁମେ ବହୁତ ବଦଳି ଯାଇଛ। ତୁମ ଚେହେରାରେ ସେଇ ଚମକ ଅଛି ନା ମୁହଁରେ ହସ?
0: ଦେହ ଖରାପ ଥିଲା ନା କ'ଣ?
2: ନା ତ, ସେମିତି ବିଶେଷ କିଛି ହେଇନି।
1: ତାହେଲେ ତୁମେ ଏମିତି ଥକିଗଲା ଭଳି ଦିଶୁଛ କାହିଁକି? ସମଥିଙ୍ଗ ରଙ୍ଗ।
2: ଏଇ ଗ୍ରୋସରୀ ଷ୍ଟୋର୍ଟି ଖୋଲିଛି, ଏହା ଛଡ଼ା ଗୋଟିଏ ଛୋଟିଆ ଗେଷ୍ଟ ହାଉସ୍ ବି ଅଛି, ତାକୁ ବି ଦେଖିବାକୁ ପଡ଼ୁଛି। ଏହିସବୁର ଦାୟିତ୍ୱ ଭିତରେ ଟିକିଏ ଥକି ପଡ଼ିଛି।
1: କିନ୍ତୁ ତମେ ଏତେ ବୋଝ ଉଠେଇବା ଦରକାର କ'ଣ? ତୁମ ସ୍ୱାମୀଙ୍କର ତ ଏତେ ବଢ଼ିଆ ବିଜନେସ୍ ଚାଲିଥିଲା, ଆଣ୍ଡ ହି ୱାଜ୍ ଭେରି ଏଣ୍ଟରପ୍ରାଇଜିଂ। ହ୍ୱାଟ୍ ହ୍ୟାପେଣ୍ଡ? ହ୍ୟାଭ୍ ୟୁ ଲସ୍ ଇଟ୍?
2: ନଟ୍ ଦ୍ୟାଟ୍।
1: ତାହେଲେ?
2: ପରମିନ୍ଦର କାମ କରିବାର ଆଗ୍ରହ ଛାଡ଼ିଦେଲେ। ହି ଜଷ୍ଟ ଲଷ୍ଟ ହିଜ୍ ଇଣ୍ଟରେଷ୍ଟ।
1: ଏମିତି କାହିଁକି ହେଲା?
2: ବାସ୍ ଏମିତି।
1: ଷ୍ଟ୍ରେଞ୍ଜ। ତାପରେ?
2: ତାପରେ ଆଉ କ'ଣ, ଦିନଗୁଡ଼ାକ ଏମିତି କଟିଯାଉଛି। ଏଇ ଲିଟିଲ୍ ଇଣ୍ଡିଆ ଷ୍ଟୋର୍ ଆଉ ମୋ ଗେଷ୍ଟ ହାଉସ୍ ନୋଷ୍ଟାଲଜିଆ, ଏଥିରେ ଲାଗିଯାଇଛି।
1: ଆଉ ପରମିନ୍ଦର କେଉଁଠି କିଛି ଜବ୍ କରୁଛନ୍ତି ନା କ'ଣ? ୱେଲ୍, ଆଇ ଆମ୍ ସରି। ତୁମେ ଯଦି କହିବାକୁ ଚାହୁଁନ ତାହେଲେ ମୁଁ ଜୋର୍ କରିବିନି। ମୁଁ ତ ଏମିତି ପଚାରିଦେଇଥିଲି। ୟୁ ଆର୍ ସଚ୍ ଏ ହ୍ୟାଣ୍ଡସମ୍ କପଲ୍, ମେଡ୍ ଫର୍ ଇଚ୍ ଅଦର୍।
2: ନର୍ଗିସ୍, ଏବେ ତୁମକୁ ଆଉ ଲୁଚେଇବି କ'ଣ? ତୁମେ ତ ଜାଣିଥିବ ମୁଁ କେମିତି ସରଳ ପ୍ରକୃତିର ଥିଲି। ଚଞ୍ଚଳ ହରିଣୀ ଭଳି ସାରା ମହଲାରେ ନାଚିକୁଦି ବୁଲୁଥିଲି। ବିବାହ ପରେ ପହଞ୍ଚିଗଲି ଏକ ନୂଆ ଦୁନିଆରେ। କାହିଁ ପଞ୍ଜାବର ସେ ଛୋଟିଆ ଗାଁ, ଆଉ କାହିଁ ଏ ଆମେରିକା। ପରମିନ୍ଦରଙ୍କ ମା' ପୁରା ଘରର ଦାୟିତ୍ୱ ମୋତେ ଦେଇଦେଲେ, ଆଉ ପରମିନ୍ଦର ବି ଘରର କୌଣସି ବିଷୟରେ ଦଖଲ ଦେଲେନି।
1: ମୋର ମନେ ଅଛି, ୟୁ ଆର୍ ହଫି ସୋ ଡିଭୋଟେଡ୍।
2: ବାସ୍, ସୋନୁର ଜନ୍ମ ପୂର୍ବରୁ ମୋତେ ଆମ ଘର, ଗାଁ, ଭାଇ ଭଉଣୀ, ମା ବାପା ସମସ୍ତଙ୍କ କଥା ଭାରି ମନେ ପଡ଼ିଲା। ସେତେବେଳେ ପରମିନ୍ଦର ଅନେକ ସମୟରେ ଘରେ ନ ରହି କୁଆଡ଼େ ଯେ ଗାଏବ ହୋଇଯାଉଥିଲେ କେଜାଣି, ତାହା ମୋତେ ଖୁବ୍ ବାଧୁଥିଲା। ମୁଁ ସେ ବିଷୟରେ ଯଦି କେତେବେଳେ କିଛି ପଚାରୁଥିଲି ସେ ମୋତେ ଖୁବ୍ ଗାଳି ଦେଉଥିଲେ।
1: ଓଃ,
2: ଘରକୁ କିଛି ବି ଲେଖିପାରୁନଥିଲି। ମୋ ମା ତ ଜନ୍ମରୁ ଦୁଃଖିନୀ, ସେ ମୋତେ ସାତ ସମୁଦ୍ର ପାର କରି ଏତେ ଦୂର ପଠାଇବାକୁ ଚାହୁଁନଥିଲା। ହେଲେ ମୋର ଆଈ ସାଙ୍ଗେ ସାଙ୍ଗେ ଏ ପ୍ରସ୍ତାବରେ ରାଜି ହୋଇଗଲା, କାହିଁକି ନା ବଲବିନ୍ଦରକୁ ଯେମିତି ବି ହେଉ ଆମେରିକାକୁ ପଠାଇବାର ଥିଲା।
1: ନ୍ୟୁଜର୍ସିରେ ସେ ପଢ଼ୁଥିଲା ନା?
2: ଏବେ ତ ବଲବିନ୍ଦର ନ୍ୟୁୟର୍କରେ ଅଛି।
1: ତାହେଲେ ପରମିନ୍ଦର କ'ଣ ବଲବିନ୍ଦର ସାଥିରେ ରହୁଛନ୍ତି?
2: ପାଗଳ ହେଲୁ, ସେ ତ ମେନ୍ ହଟନରେ ରହୁଛନ୍ତି, ଶୋଭାର ଫ୍ଲାଟ୍ରେ।
1: ଶୋଭା? ଏ ଶୋଭାଟା କିଏ?
2: ତା ସ୍ୱାମୀ ଜଣେ ବଡ଼ ଗାର୍ମେଣ୍ଟ ଇମ୍ପୋର୍ଟର। ବିଜନେସ୍ କାରବାରରେ ପରମିନ୍ଦରକୁ ହୁଏତ ତା ସହିତ ଦେଖା ହୋଇଥିବ।
1: ତାପରେ?
2: ତାପରେ ଆଉ କ'ଣ, ଧୀରେ ଧୀରେ ବ୍ୟବସାୟ ବିନା ବି ସେମାନଙ୍କ ସମ୍ପର୍କ ବଢ଼ିବାକୁ ଲାଗିଲା।
1: ତମେ ମନା କଲନି?
2: ସେତେବେଳେ କ'ଣ ଏକଥା ମୁଁ ଜାଣିଥିଲି, ଅନେକ ସମୟରେ ପରମିନ୍ଦର ନ୍ୟୁୟର୍କ, ଚିକାଗୋ, ଫ୍ଲୋରିଡ଼ା ଆଉ ଏମିତି ଅନେକ ଜାଗାରେ 8-10 ଦିନ ଧରି ରହୁଥିଲେ। ମୁଁ ଭାବୁଥିଲି ବୋଧେ ବ୍ୟବସାୟ କାମରେ ରହିବାକୁ ପଡ଼ୁଛି। ଅନେକ ପରେ ମୁଁ ଜାଣିଲି ସେ କେବଳ ନ୍ୟୁୟର୍କ ଯାଉଛନ୍ତି ଶୋଭା ସହିତ ଦେଖା କରିବା ପାଇଁ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ନର୍ଗିସ୍,
1: ତମେ ଏସବୁ କେମିତି ଜାଣିଲ?
2: ହଠାତ୍ ଦିନେ ଫୋନ୍ ଆସିଲା, ସେତେବେଳେ ପରମିନ୍ଦର ଘରେ ନଥିଲେ। ମୁଁ ଫୋନ୍ ଉଠାଇଲି।
3: ହ୍ୟାଲୋ, ଇଜ୍ ଇଟ୍ 4517848?
2: ୟେସ୍ ପ୍ଲିଜ୍।
3: କ୍ୟାନ୍ ଆଇ ଟକ୍ ଟୁ ପରମିନ୍ଦର?
2: ଆପଣ କିଏ କହୁଛନ୍ତି?
3: ନା ଜାଣି ଆପଣ କ'ଣ କରିବେ? ଆଚ୍ଛା, ଯଦି ଆପଣ ଚାହୁଁଛନ୍ତି ତାହେଲେ ଶୁଣନ୍ତୁ, ଆଇ ଆମ୍ ଶୋଭା, ମୁଁ ନ୍ୟୁୟର୍କରୁ କହୁଛି। ହି ନୋଜ୍ ମି।
2: ସେ ଘରେ ନାହାନ୍ତି, ମୁଁ ମିସେସ୍ ପରମିନ୍ଦର କହୁଛି।
3: ସେ କଥା ତ ପ୍ରଥମରୁ ଜଣାପଡ଼ିଗଲା। ଜଣେ ସ୍ତ୍ରୀ ହିଁ ତା ସ୍ୱାମୀର ଗାର୍ଲଫ୍ରେଣ୍ଡର ନାଁ ତଥା ଠିକଣା ଜାଣିବାକୁ ବ୍ୟସ୍ତ ହୋଇପଡ଼େ।
2: ଆଚ୍ଛା, ତାଙ୍କ ପାଇଁ କିଛି ଖବର ଅଛି କି?
3: ନୋ, ଜଷ୍ଟ ଟେଲ୍ ହିମ୍, ମୋତେ ସେ ଫୋନ୍ କରିବେ ନିଶ୍ଚୟ। ମୋ ନମ୍ବରଟା ତାଙ୍କ ପାଖରେ ଅଛି। ଇଟ୍ ଇଜ୍ ଅର୍ଜେଣ୍ଟ।
2: ଓ ଗଡ୍, କ'ଣ ହେଉଛି ଏସବୁ?

0: ସେଇ ଡାହାଣୀ ଶୋଭା ମୋର ସୁନାଭଳି ସ୍ୱାମୀକୁ ଭୁଲେଇ ନେଇଗଲା।
1: ଧୈର୍ଯ୍ୟ ଧର, ଭଗବାନଙ୍କ ଉପରେ ଭରସା ରଖ।
0: କିଛି ଦିନ ଧରି ତ ଲାଜରେ ସେ ଘରେ ବସି ରହିଲେ, ମନକୁ ଭୁଲେଇବା ପାଇଁ ପୁଅ ସାଥିରେ ଖେଳନ୍ତି ଆଉ ମଦ ବି ପିଅନ୍ତି। କିନ୍ତୁ କିଛି ଦିନ ପରେ ଆଗଭଳି ଘରୁ ଅନ୍ତର୍ଦ୍ଧାନ ହେବାକୁ ଲାଗିଲେ। ସୋନୁକୁ ଦେଖିବାକୁ ମଝିରେ ମଝିରେ ଆସନ୍ତି, ପୁଣି ଚାଲିଯାଆନ୍ତି। ଏମିତି ଅନେକ ବର୍ଷ ବିତିଗଲାଣି। ଏବେ ସୋନୁର ପରମିନ୍ଦରଙ୍କ ସହିତ ତା ସ୍କୁଲରେ ଦେଖା ହୁଏ, ନହେଲେ ତାର ବର୍ଥଡେ ଦିନ କେଉଁଠି ବାହାରେ। ଶୁଣିଛି ମେନ୍ ହଟନରେ ଶୋଭା ଖୁବ୍ ସୁନ୍ଦର ଲକ୍ଜୁରୀ ଫ୍ଲାଟ୍ଟିଏ କରିଛି, ସେଇଠି ସେ ପରମିନ୍ଦରଙ୍କୁ ରଖିଛି। ଲୁଗାପଟା, ଖାଇବା, ଗାଡ଼ି, ମଦ ସବୁ ଜିନିଷର ବ୍ୟବସ୍ଥା ସେ କରିଛି। ଆଉ କଫି ପିଇବ ନର୍ଗିସ୍?
1: ନୋ ଥ୍ୟାଙ୍କ୍ସ। ବୀଣା, ତୁମର ପୁଅ କେଉଁଠି ଅଛି? ଦେଖାଯାଉନି ଯେ।
0: ସୋନୁକୁ ମୁଁ ସ୍କୁଲ ଡ୍ରମ୍କୁ ପଠାଇ ଦେଇଛି, ଛୁଟିରେ ମୋ ପାଖକୁ ଡାକି ନେଇ ଆସେ। ମୁଁ ଚାହେଁନି ନର୍ଗିସ୍ ମୋର ପରିସ୍ଥିତିର ପ୍ରଭାବ ତା ଷ୍ଟଡିଜ୍ରେ ବାଧା ସୃଷ୍ଟି କରୁ।
1: ହେଲେ ଏକଲା ରହିବା ଦ୍ୱାରା ତୁମର ଦୁଃଖ ଆହୁରି ଅଧିକ ବଢ଼ିଯିବ।
0: ମୁଁ ଏକଲା କେଉଁଠି ଅଛି? ଏଇ ଛୋଟ ଗେଷ୍ଟ ହାଉସ୍ରେ 8-10 ଜଣ ଲୋକ ରହୁଛୁ, ସେ ସମସ୍ତେ ତ ନିଜ ପରିବାରର ସଦସ୍ୟ ଭଳି ଲାଗନ୍ତି।
1: ଗଡ୍ ହେଲ୍ପ ୟୁ, ଆଲ୍ଲା ତୁମକୁ ସାହାଯ୍ୟ କରନ୍ତୁ।
0: ମାସର ପ୍ରଥମ ଶନିବାର ଦିନ ଭାରତୀୟ କମ୍ୟୁନିଟିର କିଛି ଲୋକ ଆସି ଏଠି ଜମା ହୁଅନ୍ତି। କିଏ ଭଜନ, କିଏ ଶବଦ, କିଏ କବାଲି, ଏମିତି ଯାହା ମନକୁ ଯାହା ପାଇଲା ଏଠି ବସି ଗାଆନ୍ତି। ସମସ୍ତେ ଗୋଟିଏ ଗୋଟିଏ ଡିସ୍ ଆଣିଥାନ୍ତି, ଏଠି ବସି ଦେଶୀ ଖାନା ଖାଆନ୍ତି, ଆଉ ସମସ୍ତେ ନିଜ ନିଜର ଦୁଃଖ ସୁଖ ବାଣ୍ଟନ୍ତି। ଆଉ ସେଦିନ ମୋର ଏଇ ଗେଷ୍ଟ ହାଉସ୍ ନଷ୍ଟାଲଜିଆ ଗୋଟିଏ ଆଶ୍ରମ ପରି ଲାଗେ। ଏହି ଆକାଶ ଛୁଆଁ କୋଠାଗୁଡ଼ିକର ଭୟଙ୍କର ଛାଇ ତଳେ ନିର୍ଦ୍ଦିଷ୍ଟ କେତେଜଣ ଭାରତୀୟ ଏଠିକି ଆସି ଶାନ୍ତି ଖୋଜନ୍ତି।
1: ବୀଣା, ତୁମର ସାହସ ଦେଖି ମୋ ମନରେ ଈର୍ଷା ହେଉଛି। ଘରଠାରୁ ହଜାର ହଜାର ମାଇଲ ଦୂରରେ ବିଦେଶ ସାଗରରେ ତୁମେ ଏକଲା ଯେଭଳି ବାଧାବିଘ୍ନର ସମ୍ମୁଖୀନ ହୋଇଛ, ଏଇଟା କମ୍ କଥା ନୁହେଁ।
0: ନା ନର୍ଗିସ୍, ମନ ଭିତରଟା ଭାରି ଦୁର୍ବଳ, ଧୀରେ ଧୀରେ ଭାଙ୍ଗି ଯାଉଛି, ଭାରି ବ୍ୟସ୍ତ ଲାଗୁଛି। ଯଦି ସାହସ ଥାନ୍ତା ତାହେଲେ ପରମିନ୍ଦରକୁ ତାଠାରୁ ଛଡ଼େଇ ଆଣିପାରନ୍ତିନି, ତାଙ୍କୁ ମୁଁ କ'ଣ ଘରୁ ଯିବାକୁ ଦିଅନ୍ତି? ସୋନୁ ପ୍ରତି ତାଙ୍କର ଭାରି ସ୍ନେହ ଅଛି, ତାର କୌଣସି ମ୍ୟାଚ୍ ସେ ମିସ୍ କରନ୍ତିନି, ସ୍କୁଲରେ କୌଣସି ଇଭେଣ୍ଟ ହେଲେ ନିଶ୍ଚୟ ପହଞ୍ଚି ଯାଆନ୍ତି।
1: ତମ ସାଙ୍ଗେ ଦେଖା ହୁଏ?
0: ହଁ, ସୋନୁର ବର୍ଥଡେରେ କେଉଁଠି ବାହାରେ ଦେଖା ହୁଏ। ସୋନୁଟା ବି କିଛି କହେନି, ସେ ଖାଲି ଆମ ଦୁହିଁଙ୍କୁ ଏକାଠି ଦେଖିବାକୁ ଚାହେଁ। ତାର ବାପା ମା ଅଲଗା ରୁହନ୍ତି ବୋଲି ସେ ବଦମାସ କେବେ ହେଲେ ତାର ସାଙ୍ଗସାଥିମାନଙ୍କୁ କହେନି।
1: ବିଚାରା ଛୁଆଟା କେତେ ଇନସିକ୍ୟୁର ହୋଇଯାଉଛି, ସେ ତ ବହୁତ ବଡ଼ ହୋଇଯାଇଥିବ।
0: ଆରେ ଏକଦମ ଗୋରା, ଠିକ୍ ଆମେରିକାନ ଭଳି, ବୋଧହୁଏ ତା ବାପାଠୁ ବି ବେଶୀ ଟେଙ୍ଗା ହେବ। ଚେହେରା ମୋ ସହିତ ମିଶି ଯାଉଛି, ଏମିତି ବଢ଼ିଆ ପଞ୍ଜାବୀ କହୁଛି ଯେ। ଆଉ ତାର ନା ଦେଶୀ ଖାନା ଖାଇବାକୁ ଭାରି ପସନ୍ଦ, ଭେକେସନ୍ରେ ଘରକୁ

0: କହିଲେ, ସବୁଦିନ ତାର ପରଟା ଆଉ ଲସି ଦରକାର। ବାପାଙ୍କ ଭଳି ନିଷ୍କପଟ ହସ ହସି ଚୁମ୍ବକ ଭଳି ସମସ୍ତଙ୍କୁ ଟାଣି ନେଉଛି।
1: ଆଚ୍ଛା ଭଉଣୀ, ଏବେ ଚାଲିଲେ ବାଜି ମତେ ଅପେକ୍ଷା କରିଥିବେ। କାଲି ଆମେ ନ୍ୟୁୟର୍କ ଯାଉଛୁ। ଆମ ଘରଟା ମେନହଟନ୍ଠୁ ବେଶୀ ଦୂର ନୁହଁ, ଯଦି ତମେ ଚାହଁ।
0: ହଁ ନର୍ଗିସ, ମୁଁ ଅନେକ ଦିନରୁ ଭାବୁଥିଲି କାହାକୁ ପଠେଇ ପରମିନ୍ଦରଙ୍କ ଅବସ୍ଥା କ'ଣ ହେଇଛି ସେ ବିଷୟରେ ବୁଝିବି। ବିଶେଷ କରି ବଲବିନ୍ଦରଙ୍କ ଫୋନ୍ ପାଇବା ପରଠୁ ମୁଁ ଭାରି ବ୍ୟସ୍ତ ହୋଇପଡ଼ିଛି। ସେ କହୁଥିଲେ ପମିଙ୍କର ଦେହ ଭଲ ରହୁନି, ଥରେ ଦୁଇଥର ଭୀଷଣ ଜ୍ୱର ହେବାରୁ ସେ ବଲବିନ୍ଦରଙ୍କ ଘରକୁ ଚାଲିଯାଇଥିଲେ। ଶୁଣୁଛି ଶୋଭା ସାଥିରେ ବହୁବାର ଝଗଡ଼ା ହେଇଛି।
1: ଓଃ ମାଇ ଗଡ୍, ମୁଁ ଯଦି ତାକୁ ଦେଖନ୍ତି ତାର ଚୁଟି ଧରି ଘୋଷାଡ଼ି ଆଣନ୍ତି। ହୋମ୍ ବ୍ରେକର୍,
0: ମୁଁ ତ ଏମିତି ଦୁଃଖରେ ଦିନ କାଟିଦେବି। ହେଲେ ସୋନୁ, ସୋନୁ ପାଇଁ ତା ବାପାଙ୍କ ବିଶେଷ ଆବଶ୍ୟକତା ରହିଛି। ପରମିନ୍ଦର ମଷ୍ଟ ଲିଭ୍। ଶୋଭା ତାଙ୍କୁ ତିଳ ତିଳ କରି ମାରୁଛି।
1: କମନ୍ ବିନା, ଡୋଣ୍ଟ ବି ସିଲି, ମୋତେ ଆଡ୍ରେସ୍ ଦିଅ ଆଣ୍ଡ ଲିଭ୍ ଇଟ୍ ଟୁ ମି। ତୁମକୁ ସବୁ ଖବର ଜଣାଇବି, ଦେଖିବ ତୁମ ମିଆଁକୁ ତୁମ ନିକଟକୁ ଆଣି ତୁମ ହାତରେ ସମର୍ପି ଦେବି।
0: ଆରେ ଇଏ କଣ ହଉଛି?
2: ଆରେ ଆରେ, ଏ ତିରୁପତି ବନ୍ଦନା ସ୍ୱର ଏଠାରେ କେମିତି?
0: ତିରୁପତିରୁ ଏମାନେ ଆସୁଛନ୍ତି ତ, ମୁଁ କହୁଥିଲି ନା ପିଟ୍ସବର୍ଗ ଯାଇଛନ୍ତି ବୋଲି, ଆମେରିକାର ତିରୁପତି। ଆଉ ଇଏ ହଉଛନ୍ତି ଡକ୍ଟର ମନୀଷ।
3: ହ୍ୟାଲୋ।
4: ହ୍ୟାଲୋ,
2: ନମସ୍କାର।
0: ଆମର ନୂଆ ଗେଷ୍ଟ, ମାନେ ନଷ୍ଟାଲଜିଆ ପରିବାରର ନୂଆ ସଦସ୍ୟ।
5: ମୀଣା ଦେବୀ, ଏ ନିଅନ୍ତୁ ତିରୁପତି ପ୍ରସାଦ ଲଡ୍ଡୁ ଆଉ କ୍ୟାଲେଣ୍ଡର।
2: ଲଡ୍ଡୁ ଏଇଠି ପୁଣି ଆମେରିକାରେ?
3: ଆଜ୍ଞା, ସବୁକିଛି ତିରୁମଲା ଦେବସ୍ଥାନ ଭଳି ହୋଇଛି, ଆପଣ ସେଠାକୁ ନିଶ୍ଚୟ ଯାଆନ୍ତୁ। ସବୁଜିମା ଘେରା ପାହାଡ଼ ଶିଖରରେ ଶଙ୍ଖମଲମଲ ପଥରରେ ତିଆରି ଧଳା ମନ୍ଦିର ଦୂରରୁ ଝଲସି ଉଠୁଛି।
6: ପୁରୋହିତ, ମ୍ୟାନେଜର ସମସ୍ତେ ଦକ୍ଷିଣ ଭାରତରୁ ଆସିଥିଲେ।
7: ମନ୍ଦିର ତିଆରି କରିବା କାରିଗର ବି ଭାରତରୁ ଆସିଥିଲେ।
5: ଆରେ, ଆମେ ଆମର ଆପଣା ଭାରତକୁ ଏଇଠି ଏଇ ଆମେରିକାରେ ପ୍ରାୟ ତିଆରି କରିଦେଇଛୁ। ସେଇଠି ଆଜ୍ଞା 35 ବର୍ଷ ବିତିଗଲା। ବହୁତ କମେଇଲି, ବହୁତ ସଞ୍ଚୟ କଲି, ପୁଅ ଦୁଇଟା ଅଷ୍ଟ୍ରେଲିଆରେ ସେଟିଲ୍ କରିଯାଇଛନ୍ତି। ଇଏ ମିସେସ୍ ନାନାବତୀ କହୁଛନ୍ତି ଘର ଦ୍ୱାର ସବୁ ବିକ୍ରି କରିଦେଇ ଆମେ ଏଠୁ ଭାରତକୁ ଚାଲିଯିବା।
3: ଦିନ ସାରା କାମ କରି କରି ମୁଁ ଥକି ପଡ଼ୁଛି। ଏଇଠି ତ ଚାକର ଚାକରାଣୀ ଆଦୌ ମିଳୁନାହାନ୍ତି, ଘର ଯାକର ସବୁ କାମ, ସେଥିରେ ଫେରେ ବଜାର ପାଇଁ ଧାଁ ଦୌଡ଼, ଗୋଟେ ଚିଠି ପକେଇବାକୁ ହଉ କିମ୍ବା କ୍ଷୀର ଆଣିବାକୁ ହଉ, ଗାଡ଼ିରେ ତ କାଢ଼ିବାକୁ ପଡ଼ୁଛି।
7: ୱିଣ୍ଟରରେ ତ ବହୁତ କଷ୍ଟ ହଉଛି, ବରଫ ଆଦି ପଡ଼ିବା ଦିନ ଗୁଡ଼ିକରେ ମୋ ମା ତ ବେମାରୀ ହେଇ ପଡ଼ୁଛନ୍ତି।
5: ହଁ ବୁଝିଲେ ଶଙ୍କର, ୟାଙ୍କର ଆଣ୍ଠୁ ଗୁଣ୍ଠି ପୁରା ଫୁଲି ଯାଉଛି। ଏଥିପାଇଁ ଆମେ ଭାରତକୁ କିଛି ଦିନ ଚାଲି ଯାଇଥିଲୁ, ପୁନାରେ ଘରଟେ ବି ନେଇଛୁ ଆମେ।
2: ତାହେଲେ ପୁଣି ଫେରି ଆସିଲେ କାହିଁକି?
5: ଆମର ଅତି କଦର୍ଯ୍ୟ ଏକ୍ସପିରିଏନ୍ସ ହେଇଗଲା, ଲୋକେ ଚିଲ କୁଆ ଭଳି ଆମ ଉପରକୁ ସେଠି ପୁରା ଝାମ୍ପି ପଡ଼ିଲେ। ବନ୍ଧୁ ବାନ୍ଧବ ଫ୍ରେଣ୍ଡ ସମସ୍ତଙ୍କ ପାଇଁ ମୋର ବହୁତ ଡିମାଣ୍ଡ, କାହିଁକିନା ମୁଁ ଆମେରିକାରୁ ଭାରତକୁ ଯାଇଥିଲି।
3: କୋଠା କିଣିବାରେ, କାଗଜ ଟ୍ରାନ୍ସଫର କରିବାରେ, ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ବହୁତ ଅସୁବିଧା ଭୋଗିବାକୁ ପଡ଼ିଲା।
5: ପ୍ରତ୍ୟେକ କାମରେ ପ୍ରାୟ ଆଜ୍ଞା ସେଠି ଡିଲେ ଆଉ ଅବହେଳା, ସେଠି ସେଇଥିପାଇଁ ମନ ଲାଗିଲାନି। ଆମର ପୁଅକୁ ବି ଏଠି ଫେର ଗୋଟେ କାମ ମିଳିଗଲା, ବୋହୁଟା ଡାକ୍ତର ହେଇଛି, ସିଏ ବି ଡାକିଛି ଆମେ ତା ପାଖକୁ ଟେକ୍ସାସ ଚାଲିଯିବୁ। ସେଠି ଜଳବାୟୁ ବୋଧେ ୟାଙ୍କ ପାଇଁ ଟିକେ ଠିକ ରହିବ। ନାତି ନାତୁଣୀଙ୍କ ସହିତ ସେଠି ଖେଳିବୁ, ମଜା କରିବୁ। ଆଉ
6: ଆମର ମା ବାପା ମଧ୍ୟ 25 ବର୍ଷ ପରେ ମାଡ୍ରାସ ଚାଲିଗଲେ। ମୁଁ ଆଉ ରମଣୀ ଆମେ ଦୁହେଁ ଆମେରିକାରେ ଜନ୍ମ ହୋଇଛୁ, ଭାରତରେ ତ ଆମ ମନ ଲାଗୁନି। ଏଠି ସବୁ ସୁବିଧା ଅଛି, ଗାଡ଼ି ଟେଲିଫୋନ।
7: ହେଲେ ବର୍ତ୍ତମାନ ତ NRI ମାନେ ଯେଉଁମାନେ ପ୍ରବାସୀ ଭାରତୀୟ ଅଟନ୍ତି ସେମାନଙ୍କୁ କେତେକ ଫେସିଲିଟିଜ୍ ମିଳୁଛି, ଏଇଥିପାଇଁ ତ ବାପା ଫେରିଗଲେ। ତା ଛଡ଼ା ମମି ହାତରେ ମଧ୍ୟ ଏବେ ଅଧିକ କାମ ହେଇପାରୁନି,
6: ତାଙ୍କର ଦେହ ବି ସବୁବେଳେ ଖରାପ ହେଉଛି। ସେଠି ତ ସେ ଗୋଟେ ଆୟା ରଖିଛନ୍ତି, ମାଳି ଅଛି, ଚୌକିଦାର ଅଛି,
0: ସେସବୁ ଆରାମ ଏଇଠି କୋଉଠୁ ମିଳିବ? ଏଇଠି ତ ସବୁ କାମ ନିଜେ କରିବାକୁ ପଡ଼ିବ, ଆଉ ଏଇଥିପାଇଁ ଲୋକ ଅତି ଦୟନୀୟ ଭାବରେ ଥକି ପଡ଼େ, ବିଲକୁଲ ଭାଙ୍ଗି ପଡ଼େ।
5: ଆଚ୍ଛା ବିଶେଷ ବିଣା, ଏବେ ଟିକେ ପଞ୍ଜାବୀ ଗୀତ ଶୁଣି ତାଳି ବଜେଇବାର ମୌକା ଦିଅନ୍ତୁ।

0: ଅନେକ ସମୟରେ ମୁଁ ମନ କହୁଛି ସବୁକିଛି ବିକିବାକି ଦେଇ ଭାରତକୁ ଚାଲିଯିବି। ମୋ ଦେଶର ମାଟି ତାରି ଆଡ଼କୁ ମୋତେ ଟାଣି ନେଉଛି।
1: ହ୍ୟାଲୋ, ୟେସ୍ ସ୍ପିକିଂ, ହ୍ୱାଟ୍? ଓ ନୋ, ହେ ଭଗବାନ, କେବେ, କେଉଁଠି, କାହିଁକି? ମୁଁ ଯେତେବେଳେ କହୁଥିଲି ମୋ କଥା ମାନୁନଥିଲା, ଏବେ ଭୋଗୁଛି। ଷ୍ଟୁପିଡ୍ ଓ ମ୍ୟାନ୍।
0: କ'ଣ ହେଲା? ଏଭ୍ରିଥିଙ୍ଗ ଓକେ?
1: ନୋ, ଅନିଲା ହସ୍ପିଟାଲରେ ଅଛି, ମିସ୍କ୍ୟାରେଜ୍ ହେଇଗଲା, ଖସି ପଡ଼ିଲା, ଗୋଡ଼ରେ ବି ମାଡ଼ ବାଜିଛି।
0: ତୁମେ ସେଠାକୁ ଚଞ୍ଚଳ ଯିବାକୁ ପଡ଼ିବ, ତା ପାଇଁ ତୁମର ଆବଶ୍ୟକତା ରହିଛି ମନୀଷ।
1: ସେଠି ମୋ କଥା କ'ଣ କେହି ଶୁଣିବେ?
0: ତମେ ଚେଷ୍ଟା କର, ଅନିଲା ତମର ସ୍ତ୍ରୀ, ସମ୍ପର୍କଟାକୁ ତ ଭାଙ୍ଗିଦେବା ଅତି ସହଜ, କିନ୍ତୁ ତାକୁ ସବୁଦିନ ପାଇଁ ବଜାୟ ରଖିବା ହେଉଛି ବଡ଼ କଥା। ଟିକିଏ ଅଣ୍ଡରଷ୍ଟାଣ୍ଡିଂରେ ସବୁକିଛି ସୁଧୁରି ଯାଇପାରିବ। ଟେକ୍ ହର ଆୱେ।
1: ଭଗବାନ କରନ୍ତୁ ସେ ଠିକ ହେଇଯିବ।
0: ମେ ଗଡ୍ ବ୍ଲେସ୍ ୟୁ। ଡଲି, ଷ୍ଟୋର୍ କ୍ଲୋଜ୍ କରିବା ସମୟ ହେଇଗଲା, ୱାଇଣ୍ଡ ଅପ୍, ଚଞ୍ଚଳ କର।
2: ବାସ୍, ଆଉ ତିନି ଜଣ କଷ୍ଟମର ଅଛନ୍ତି, ତାଙ୍କ ସାମାନ ଦେଇଦିଏ, ତାପରେ କେସ୍ କ୍ଲୋଜ୍ କରିବି। ଆପଣ ଆଲମିରାରେ ଫ୍ରିଜ୍ରେ ତାଲା ଲଗାଇ ଦିଅନ୍ତୁ। ମନୁ ଭାଇ ଯେଉଁ ସମୋସା ପ୍ୟାକେଟ୍ ଦିଆଯାଇଥିଲେ ସେଇଟା ଫ୍ରିଜ୍ରେ ରଖିଦିଅନ୍ତୁ।
0: ଆଜିର ପୋଷ୍ଟ ଦେଖିଛୁ?
2: ଦେଖିଥିଲି, 10-12 କୁପନ୍ ଅଛି, ସେଲର୍ ନୋଟିସ୍ ଅଛି, ରୁଟିନ୍ ଡାକରେ ଆପଣଙ୍କର ଗୋଟେ ପର୍ସନାଲ୍ ଲେଟର୍ ଅଛି, ରେଜିଷ୍ଟର ପାଖରେ ଥୋଇଦେଇଛି।
0: ଓହୋ, ନର୍ଗିସ୍ ଚିଠି ଦେଇଛି, ଠିକ୍ ଅଛି, ରାସ୍ତାରେ ପଠାଇ ନେବି।

0: ହ୍ୟାଲୋ ବୀଣା, ଖୁଦା କରନ୍ତୁ ତୁମେ କୁଶଳରେ ଥାଅ।
1: ବୀଣା, ତୁମର ମିଆଁଙ୍କ ସହିତ ମିଶିବା ପାଇଁ ମୁଁ ଭାରି ଚିନ୍ତିତ ଥିଲି। ନ୍ୟୁୟର୍କରେ ସେଟଲ୍ ହେବା ସଙ୍ଗେ ସଙ୍ଗେ ମୁଁ ପରଦିନ ମେନହଟନ୍ ଗଲି। ଫ୍ଲାଟ୍ର ବିଲ୍ଡିଂ ଭିତରେ ପଶୁ ପଶୁ ମୁଁ ଅବାକ୍ ହୋଇଗଲି। କ'ଣ ସେ ବଡ଼ ବଡ଼ ସଣ୍ଡେଲିୟର, କଲିନ୍ ଫ୍ଲାୱାର, ପର୍ଦି ପିନ୍ଧା ଦରୱାନ। ସଙ୍କୋଚରେ ମୁଁ ପାଦ କାଢ଼ିଲି। ଗୋଟେ ସୁନ୍ଦର ଗୋରା ଲୋକକୁ ଦେଖି ଫ୍ଲାଟ୍ର ନମ୍ବର ପଚାରିଲି। ସେ କହିଲା ସେଇଠି ସୋଫାର, ତାଙ୍କ ସହିତ ଦେଖା କରିବା କଥା କହିଲି।
0: ସେ କହିଲା ସେଇଠି ସୋଫାର, ମୁଁ ତାଙ୍କ ସହିତ ଦେଖା କରିବା କଥା କହିଲି। ସେ କହିଲା ଜଲ୍ଦି ଚାଲନ୍ତୁ, ସେଠାରେ ବଡ଼ ହଙ୍ଗାମା ହୋଇଯାଇଛି, ଫାୟାର ବ୍ରିଗେଡ୍ ଆସୁଛି। ମୋର ବୁଦ୍ଧି ହଜିଗଲା, ଘାବରେଇ ଯାଇ ତା ସହିତ ଧାଇଁଲି। ଲିଫ୍ଟରେ ଉଠି ଆଠତାଲା ଉପରେ ପହଞ୍ଚି ଦେଖିଲି ପୁରା ଫ୍ଲାଟ୍ଟା ଧୂଆଁରେ ଭରିଯାଇଛି। କେତେ ଲୋକ ସେଠି ଠିଆ ହୋଇଥାନ୍ତି, ସାରା ମହଲା ଶୋଭାରାଣୀଙ୍କ ରଡ଼ିରେ ଦୁଲୁକୁ ଥାଏ।

0: ଦେଖିଲ କେମିତି ମୋର ବେଇଜତ ହେଲା। ତମର ମନ ଏଥର ଥଣ୍ଡା ହେଇଗଲା ତ? ଏଇ ଆମେରିକାନ ମାନେ ମୋ ମୁହଁ ଉପରେ ଛେପ ପକଉଛନ୍ତି। ତମ ଭଳି ଜଣେ ମୂର୍ଖକୁ ମଣିଷ କରିବା ପାଇଁ ମୁଁ କେତେ ଚେଷ୍ଟା ଯେ ନ କରିଛି, ହେଲେ ହେଲେ କିଛି ଲାଭ ହେଲା? ତମେ ସେ ଘଣା ବଳଦ, କେବଳ ମଦ ପିଇ ଗଡିବା ଛଡା ଆଉ କିଛି ଚୋର ହୋଇ ପାଇକ ପାଣିଆ। ଦେଖ ତମର ହାତ କେମିତି ଥରୁଛି, ୟୁଜଲେସ୍ ଆଲକୋହଲିକ ମଦୁଆ କେଉଁଠି
1: ବେଶୀ ପାଟି କରନା। ତୁ ମତେ ମଦ ପିଇବା।

0: ହେଲୁ, ମୋ ଜୀବନକୁ ତୁ ତେଳ ତେଳ କରି ଧ୍ୱଂସ କଲୁ। ଏବେ ମୋତେ କହୁଛୁ ୟୁଜଲେସ୍, ମଦୁଆ। ମୋର ଘର ଦ୍ୱାର, ମୋର ବିଜନେସ୍ ସବୁ ଶେଷ ହେଇଗଲା। ମୁଁ ଜାଣିପାରୁନି ତୁ ମୋର ଶିରା ପ୍ରଶିରାରେ କି ବିଷ ଫୁଟିଛୁ। ତୁ ତୁ ଗୋଟେ ବିଷକନ୍ୟା, ଆଉ କେତେ ଲୋକଙ୍କୁ ଏମିତି ଦଂଶନ କରିବୁ?
1: ନା, ଦିସ୍ ଇଜ୍ ଦି ଲିମିଟ୍। ମୁଁ ମୂର୍ଖ ବୋଲି ତମ ପିଛାରେ ଏତେ ଟଙ୍କା ସାଉଥିଲି, ତମେ ସାଠ ତମେ ପ୍ରତାରକ।
0: ମୁଁ ତତେ ଘୃଣା କରେ। ହାଇ ହାଇ ହେଇ ୟୁ ହାଇ ହେଇ ୟୁ ତୁ ତୁ ତୁ ମୋତେ ତୋର ବୁଢ଼ିଆଣୀ ଜାଲ ଭିତରେ ଫସେଇ ଦେଲୁ। ମୋର ବିଜନେସରେ ତୁ ବାଧା ସୃଷ୍ଟି କଲୁ। ମୋତେ ବ୍ଲାକମେଲ କରି ତୁ ସର୍ବଶାନ୍ତ କରିଦେଲୁ।
1: ଆଜି ତ କେବଳ ଗ୍ରିଲ ପାଖରେ ଥିବା ତେଲ କଥା ଭୁଲିଗଲ, ସେଇଟା ଜଳି ପୋଡି ପାଉଁଶ ହେଇଗଲା, ଫ୍ଲାଟ ସାରା ଧୂଆଁରେ ଭରିଗଲା। ତମେ ତ ମଦ ନିଶାରେ ଅଚେତ ହୋଇପଡିଛ, ଫାୟାର ଆଲାର୍ମ ବାଜୁଥିଲା। ଏଇ ଲୋକମାନେ ମାଷ୍ଟର କିରେ କବାଟ ଖୋଲି ମୋତେ ଡାକିଲେ, କାଲି ଏଇ ଫ୍ଲାଟକୁ ତମେ ଜାଳି ପୋଡି ପାଉଁଶ କରିଦେବ। ଆଉଟ ଆଉଟ
0: ଆଇ ସେ ଡୋଣ୍ଟ ଟଚ୍ ମି ଲେଡି ଡୋଣ୍ଟ ଟଚ୍।
2: ରୁହ ରୁହ, ସେ ପଡିଯିବେ। ଆରେ ସର୍ଦ୍ଦାରଜୀ, ଆପଣଙ୍କୁ ତ ଜ୍ୱର ହୋଇଛି। ଓଃ ମାଇ ଗଡ୍, ଆପଣମାନେ ଏଠାରୁ ଯାଆନ୍ତୁ ପ୍ଲିଜ୍। ଦେୟାର ଇଜ୍ ନୋ ପ୍ରୋବ୍ଲେମ୍ ନାଓ, ଏଭ୍ରିଥିଙ୍ଗ ଇଜ୍ ଓକେ, ଆଇ ୱିଲ୍ ହ୍ୟାଣ୍ଡେଲ୍ ଇଟ୍। ପ୍ଲିଜ୍ ଲିଭ୍ ୟର୍ ସେଲର୍, ଇଟ୍ ୱାଜ୍ ଜଷ୍ଟ ଏ ସ୍ମଲ୍ ଆକ୍ସିଡେଣ୍ଟ।
1: ମୁଁ ପଚାରୁଛି ତମେ କିଏ?
2: ମୁଁ ତାଙ୍କର ଶାଳୀ, ବୁଝିଲ? ଆଣ୍ଡ ନାଓ ବ୍ରିଙ୍ଗ ୟୋର୍ ଟୋନ୍ ଡାଉନ୍।
1: ୟୁ ଜଷ୍ଟ ଗେଟ୍ ଲଷ୍ଟ, ଚାଲିଯାଅ ଏଠୁ। ଏହାଙ୍କର କେହି ଶାଳୀ ଅଛି ନା ସ୍ତ୍ରୀ ଅଛି? ଗୋ ମାଇଣ୍ଡ ୟୋର୍ ଓନ୍ ବିଜନେସ୍, ଇଟ୍ ଇଜ୍ ବିଟୁଇନ୍ ହିମ୍ ଆଣ୍ଡ ମି।
2: ହାତ ପଛକୁ ରଖ, ମୋ ସ୍ୱାମୀ ଜଣେ ଲାୟର, ସିଧା ଜେଲକୁ ପଠେଇଦେବି। ପରମିନ୍ଦର, ନିଜର ଜିନିଷପତ୍ର ବନ୍ଧାବନ୍ଧି କର, ଆଉ ଏଠୁ ଚାଲ। ପାଗଳଙ୍କ ଭଳି ହୁଅନି, ଚାଲ ତୁମକୁ ବଲବିନ୍ଦରଙ୍କ ଘରେ ଛାଡ଼ିଦେବି। ଉଠ।
0: କିନ୍ତୁ
2: ସବୁ କହିବି, ପ୍ରଥମେ ଚାଲ ଏଠୁ। ସେ ବର୍ତ୍ତମାନ ଭଲ ଅଛନ୍ତି, ଜ୍ୱର କମିଯାଇଛି। ତୁମ କଜିନ୍ ବଲବିନ୍ଦରଙ୍କ ଘରେ ଅଛନ୍ତି। ବିଚାରା ଜୀବନ ଯୁଦ୍ଧରେ ହାରିଯାଇ ଥକା ହୋଇପଡ଼ିଛନ୍ତି। ସୋନୁର ସ୍କୁଲରେ ଯେତେବେଳେ ତୁମର ତାଙ୍କ ସହିତ ଭେଟ ହେବ, ସେତେବେଳେ କଥା ସମ୍ଭାଳି ନେବ। ଇତି ତୁମର ବାନ୍ଧବୀ ନର୍ଗିସ୍।
3: କ'ଣ ହେଲା ଆଣ୍ଟି, ଆର୍ ୟୁ ଓକେ?
4: ଠିକ୍ ଅଛି, ଯା ଗାଡ଼ି ଗ୍ୟାରେଜରେ ରଖିଦେଇଆ।

0: ବାହିଗୁରୁ ମୋର ମହତ ରଖିବ, ମନରେ ଧୈର୍ଯ୍ୟ ଦିଅ ପ୍ରଭୁ। ଓ ଥ୍ୟାଙ୍କ ଗଡ୍, ହି ଇଜ୍ ଦେୟାର ଆଣ୍ଡ ଇଜ୍ ହ୍ୟାପି। ସୋନୁ ବଦମାସ ବାପାର ଭଳି ଡେଙ୍ଗା ହୋଇଗଲାଣି, କେମିତି ପୋଟାଳି ଧରିଛି ଦେଖ, ସତେ ଯେମିତି ଦୁଇ ବନ୍ଧୁ ମିଶୁଛନ୍ତି।
1: ଓ ମାମା, ୟୁ ଆର୍ ଲେଟ୍, ତୁମେ ସବୁବେଳେ ଲେଟ୍ରେ ଆସୁଛ, ମୁଁ ତୁମ ସହିତ କଥା ହେବିନି।
0: ଆଇ ଆମ୍ ସରି।
1: ଆଇ ହାଭ୍ ଗଟ୍ ଦି ହାଏଷ୍ଟ ଗ୍ରେସ୍, ମ୍ୟୁଜିକ୍ ଆଉ ସ୍ପୋର୍ଟସ୍ ପାଇଁ ତ ମୋତେ ସ୍କଲାରସିପ୍ ମିଳିବ। ଆରେ ହଁ, ତୁମକୁ ପ୍ରିନ୍ସିପାଲ୍ ଡାକୁଥିଲେ, ବେସବଲ୍ କ୍ୟାମ୍ପ ହେଉଛି ନା, ମୋତେ ଯିବାକୁ ଦେବ ତ ମମି?
0: ସିଓର, ନିଶ୍ଚୟ ଯିବୁ। ଆଇ ଆମ୍ ସୋ ପ୍ରାଉଡ୍ ଅଫ୍ ୟୁ ମାଇ ସନ୍।
1: ଓ ମାମା, ୟୁ ଆର୍ ଗ୍ରେଟ୍, ୟୁ ଆର୍ ଗ୍ରେଟ୍ ମାମା, ୟୁ ଆର୍ ଗ୍ରେଟ୍।
0: ଆରେ ଆରେ ଆରେ, ପଡ଼ିଯିବି ଯେ। ୟୁ ବିଟ୍।
1: ଆରେ ମାମା, ୟୁ ଆର୍ ଇଜ୍ ଲାଇକ୍ ଇଜ୍ ଏ ଗର୍ଲ, ତୁମର ତ ଓଜନ ହିଁ ନାହିଁ। ଆମ ସାଥିମାନେ କହୁଛନ୍ତି କି ତୁମ ମା ଭାରି ସ୍ମାର୍ଟ।
0: ହଉ ହଉ, ଥାଉ, ଲେଟ୍ ସେଲିବ୍ରେଟ। ଚାଲ ଏଇଠୁ ସବୁ କାମ ସାରି ଟିକେ କୁଆଡ଼େ ବୁଲି ଆସିବା।

0: ୟେସ୍ ୟେସ୍, ଲେଟ୍ ଅସ୍ ସେଲିବ୍ରେଟ୍, ଚାଲ ଯିବା ଚିଲ୍ ବିୟର୍ ପିଇବା।
1: ସୋନୁ
0: ରିଲାକ୍ସ ଦିଓର ମମି।
2: ପୁଅ ସୋନୁ, ବିୟର୍ ଫିୟର୍ ନା ଧରିବୁନି।
1: ଛି ଛି, ଯାହା ହେଲେ ବି ମଦ, ବିୟର୍, ୱାଇନ୍, ହ୍ୱିସ୍କି, ସାମ୍ପେନ୍ ଏସବୁ ବିଷ। ପୁଅ ଦେଖ, ତୋ ବାପାଙ୍କର କ'ଣ ଅବସ୍ଥା ହେଲା।
0: ବାପା
2: ସୋନୁ, ମୁଁ ଶହେ ଦଣ୍ଡ ବୈଠକ କରୁଥିଲି, ପ୍ରତିଦିନ ସକାଳେ 5 ମାଇଲ ବାଟ ଦୌଡ଼ୁଥିଲି, ଆଉ ଏବେ ଏବେ ମୁଁ ଷ୍ଟେସନ୍ ପର୍ଯ୍ୟନ୍ତ ବି ଚାଲିଯାଇପାରୁନି। ସିଡ଼ିରେ ଗୋଟାଏ ପାଉଛ ଚଢ଼ିଲା ବେଳକୁ ମୋ ପ୍ରାଣଟା ପୁରା ପଳାଉଛେ। ତୁ ତ ବାପା ସ୍ପୋର୍ଟସ୍ ମ୍ୟାନ୍, ତୋର ସ୍ୱାସ୍ଥ୍ୟ ପ୍ରତି ତୁ ନିଜେ ଯତ୍ନ ନେବା ଦରକାର। ଏ ଜୀବନରେ ମୁଁ ଯାହା କରିପାରିଲିନି, ତତେ ତାହା କରି ଦେଖାଇବାକୁ ହବ। ପୁଅ, ୱାହି ଗୁରୁ ତତେ ରକ୍ଷା କରନ୍ତୁ। ମୁଁ ମୋ ଜୀବନକୁ ନିଜେ ନଷ୍ଟ କରିଦେଲି। ପୁଅ,
0: ବାପା ତୁମେ ଘରକୁ କାହିଁ ଯାଉନ? ଆଜି ଆମ ସାଥିରେ ଘରକୁ ଚାଲ ବାପା।
2: ଆଉ ଥରେ ଯିବି ପୁଅ, ଆଉ ଥରେ ଯିବି। ଫ୍ଲାଟ୍ ଇନ୍ କ୍ୱିନ୍ସ, ବଲବନ୍ତର ଘର ପାଖରେ। ବର୍ତ୍ତମାନ ମୁଁ ବଲବନ୍ତର ଏଜେନ୍ସିରେ ହିଁ କାମ କରୁଛି।
0: କ୍ୱିନ୍ସରେ ସେଇ ଏରିଆ ତ ସେତେ ଭଲ ନୁହଁ। ତୁମେ ବି ବଡ଼ ଅଦ୍ଭୁତ ଲୋକ ଡ୍ୟାଡି, ତୁମର ଏତେ ବଢ଼ିଆ ଘର ଅଛି, ଷ୍ଟୋର୍ ଅଛି, ଏସବୁ ଥାଉ ଥାଉ ଅନ୍ୟ କାହା ପାଖରେ କାମ କରିବାର କି ଦରକାର ନା? କ'ଣ କହୁଛ ମାମା?
2: ପୁଅ, ଗୁଡ଼ା ଏତେ ନାଲା ଅସ୍ଥିରତା ଭିତରେ ନିଜକୁ ଖୁବ୍ ଲଜ୍ଜିତ ଆଉ ଅପମାନିତ ବୋଧ କରୁଥିଲେ। ଏ ଜୀବନ ପ୍ରତି ବି ବିତୃଷ୍ଣା ଆସିଯାଇଥିଲା। ମୁଁ ଆତ୍ମହତ୍ୟା କରିବାକୁ ଭାବିଲା ବେଳକୁ ତୋର ଏଇ ସୁନ୍ଦର ମୁହଁଟା ସବୁବେଳେ ମୋ ଆଖି ଆଗରେ ଝଲସି ଉଠେ। ଆଇ ଲଭ୍ ୟୁ ମାଇ ସନ୍,
0: ଆଇ ଲଭ୍ ୟୁ ଟୁ ପାପା, ଆଇ ବୋଥ୍ ଅଫ୍ ୟୁ ଡ୍ୟାଡ୍,
3: ଆଇ ଲଭ୍ ୟୁ ଭେରି ମଚ୍ ମାଇ ସନ୍, ଆଇ ଲଭ୍ ୟୁ ଭେରି ମଚ୍, ଓ ମାଇ ସନ୍, ମାଇ ଡାର୍ଲିଂ, ବାଏ ବାଏ,
0: ବାଏ ଡ୍ୟାଡ୍।
1: ଚାଲ ପୁଅ, ଏଠୁ ବାହାରକୁ ଯିବା।
2: ବିଣା, ପ୍ଲିଜ୍, ଛୁଆଟା ୟାକୁ ୟାକୁ ତ ମୋଟେ ଗାଳି ଦେଉନି। ବିଣା, ଯାହା ସବୁ ଇଏ କହୁଛି, ମୁଁ ମାନେ ମୁଁ କହିବାର ଉଦ୍ଦେଶ୍ୟ ହେଲା,
1: ଏଇଠି ଏଇ ସ୍କୁଲ ଗେଟ୍ ସାମ୍ନାରେ କ'ଣ ସବୁକିଛି ସମାଧାନ କରିବ? ଚାଲ ଘରକୁ ଚାଲ।
2: ତମେ ତମେ ମୋତେ କ୍ଷମା କରିଦେଇପାରିବ?
1: ଏ ନିଅ ଗାଡ଼ି ଚାବି, ଗାଡ଼ି ବାହାର କର। ବହୁତ ହେଇଗଲା, ଚୁପଚାପ ଯାଇ ନିଜ ପୁଅ, ଘର, ଷ୍ଟୋର୍ ସବୁ ସମ୍ଭାଳ। ମୋତେ ଖୁବ୍ କଷ୍ଟ ଦେଲଣି, ମୁଁ ଆଉ ପାରିବିନି।
0: ମାମା, ଘରକୁ ଗଲା ପରେ ସବୁ ଦୁଃଖ ସୁଖ ହେବ, ମୋର ଭେକେସନ୍ ଯେମିତି ବଢ଼ିଆ କଟେ, ବୁଝିଲ? ଚାଲ ଘରେ ବସି ଗୋଟେ ସୁନ୍ଦର ଟ୍ରିପ୍ର ପ୍ଲାନ୍ କରିବା।
1: ହେ ପାଗଳଟା, ଦିନକୁ ଦିନ ଅତି ଛୋଟ ଛୁଆ ହେଇଯାଉଛି।
2: ସେ ଛୁଆ ନୁହେଁ ତ ଆଉ କ'ଣ।

ଶୁଣିଲି ନାଟକ ନଷ୍ଟାଲଜିଆ, ରଚନା କରିଥିଲେ ନିର୍ମଲ ଅଗ୍ରୱାଲ, ଓଡ଼ିଆରେ ଭାଷାନ୍ତର କରିଥିଲେ ତ୍ରିବିକ୍ରମ ରଥ, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋଟିଏ ଘୋଷଣା। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆସନ୍ତା ସେପ୍ଟେମ୍ବର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା

ଆଇନସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶକ୍ରମେ ନବରଙ୍ଗପୁର, କୋଡ଼ିଗାଁ, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମଟର ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି କିମ୍ବା ଜଳଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଆପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର, ତାଲୁକ ଆଇନସେବା କମିଟି, ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗଚ୍ଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର ହେଲା 7656890866। ଅନ୍ୟ ଏକ ନମ୍ବର 0685822445। ଘୋଷଣାଟି ଏଇଠି ଶେଷ ହେଲା। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 27 ଗୁରୁବାର ଅପରାହ୍ନ 5 ପ୍ରଚାର କରିବୁ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ଅଗଷ୍ଟ ମାସ 26 ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଯୁବପିଢ଼ିଙ୍କ ମଧ୍ୟରେ ଅପରାଧ ପ୍ରବଣତାର କାରଣ ଓ ପ୍ରତିକାର। ଆମ ଫୋନ୍ ନମ୍ବର ହେଲା 0685423069। ଘୋଷଣାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ବୁଲନ୍ଦି ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରାହୁଲ ଦେବ ବର୍ମାନ। ଗୀତ ରଚନା ମଜରୁ। ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରାହୁଲ ଦେବ ବର୍ମାଙ୍କ ଅନ୍ୟ ଏକ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି। ଚଳଚ୍ଚିତ୍ର ଶକ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସୁରଜ ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଗୀତ ରଚନା ହର୍ଷଦ ଜୟପୁରୀ, ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜେ କିଶାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣନ୍ତୁ ଭିକ୍ଟୋରିଆ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ କିଶୋର କୁମାର ଏବଂ ମହେନ୍ଦ୍ର କପୁର, ଗୀତିକାର ବର୍ମା ମଲ୍ଲିକ, ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ବଧୁ ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଅମିତ କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମାନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ଅମାନୁଷ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା ଇନ୍ଦିବର ଏବଂ ସଙ୍ଗୀତ ନିର୍ଦ୍ଦେଶନା